ଆପଣମାନେ ଶୁଣୁଛନ୍ତି ଅଶାନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ହର୍ଜାଇ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।

ଆକାଶବାଣୀ କଟକ ଆଜି ଗୁରୁବାର 1948 ଶତାବ୍ଦ ବୈଶାଖ 31 ଦିନ 2026 ମସିହା ମେ 21 ତାରିଖ ସମୟ ବର୍ତ୍ତମାନ ସକାଳ 5:58। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 908.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

0: ସନ୍ଥ ଭୀମଭୋଇ କହିଛନ୍ତି, ଗୁରୁ ସେବା ଧର୍ମ ସତପୁରୁଷ ଯାଏ ଅକ୍ଷୟ ରହେ ଏବଂ ଏ ସେବାର ଆନନ୍ଦ ଅନ୍ୟ କୌଣସି କର୍ମରେ ମିଳେ ନାହିଁ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं सरफिरोजी।

ପ୍ରଥମ ଭକ୍ତିଗୀତ ଗାଇଛନ୍ତି ନନ୍ଦିତା ଭଞ୍ଜ ଶ୍ୟାମସୁନ୍ଦର ସୁବୁଦ୍ଧିଙ୍କ ରଚନାରୁ। ଦୟାମୟୀ ମହାମୟୀ ମହାଲକ୍ଷ୍ମୀ ମା, ଜଗତର ଭରସା ତୁ ଜଗତର ସାହା।

ବିଜୟ କୁମାର ଜେନା, ଏଥର ଗାଇଛନ୍ତି ବନମାଳୀଙ୍କ ରଚନା। ଇଚ୍ଛାମୟ ଶ୍ରୀହରି ତୁମ ଶ୍ରୀଛାମରେ ଅଛି ଅନୁସରୀ।

ପରବର୍ତ୍ତୀ ଭକ୍ତିଗୀତ ନିମାଇ ବାନାର୍ଜୀଙ୍କ ରଚନା ଗାଇଛନ୍ତି ବନ୍ଦିତା ରାୟ। ଏଇ ମନ ବୃନ୍ଦାବନେ ଯେତେ ଫୁଲ ଫୁଟିଛି, ହରି ପ୍ରେମ ସମୀରଣେ ଝୁଲି ଝୁଲି ନାଚୁଛି।

ମନମୋହନ ପ୍ରଧାନ ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଚଣ୍ଡିଦାସଙ୍କ ରଚନାରୁ ଜଗନ୍ନାଥ ହେ ଗୋସାଇଁ ଦିନେ ମୋ ଗୁହାରୀ ଶୁଣିଲ ନାହିଁ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଏଥର ଦ୍ୱୈତକଣ୍ଠରେ ସ୍ୱାଗତିକା ଦାସ ଏବଂ ରୋଜାଲିନା ଦାସ ଗାଇଛନ୍ତି ଭୀମଭୋଇଙ୍କ ରଚନା। ସୁଜନେ ମଧୁରସ ଅଛି ପଦ୍ମରେ, ପ୍ରେମ ମତ୍ତ ଗର୍ବେ।

ଶେଷରେ ସମବେତ କଣ୍ଠରେ ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ ଗାଇଛନ୍ତି ବୀରକିଶୋର ଦାସଙ୍କ ରଚନା ସେ ଯେ ସୁନ୍ଦର ଚିର ସୁନ୍ଦର ତାରୂପ ମାଧୁରୀ ନ ଦେଖିଲି କାହିଁ ଖୋଜି ଖୋଜି ମୁହିଁ ତିନିପୁର।

0: ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ। ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ତତ୍ତ୍ୱକନ୍ଦର ମିଶ୍ରା।

ସ୍ୱାମୀ ବିବେକାନନ୍ଦ ଜଣେ କ୍ରାନ୍ତଦର୍ଶୀ ଓ ଧର୍ମର ପ୍ରତିଷ୍ଠାତା ଥିଲେ। ତାଙ୍କର ଉପଦେଶଗୁଡ଼ିକ ସାର୍ବଜନୀନ ଓ କାଳଜୟୀ, ସବୁ ଦେଶର ସବୁ ଯୁଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ସେ ବାରମ୍ବାର କହିଛନ୍ତି, ସତ୍ୟ ହିଁ ମୋର ଭଗବାନ, ଯେଉଁ ସମାଜ ସତ୍ୟକୁ ସମ୍ମାନ ନ ଦିଏ ସେହି ସମାଜ ଧ୍ୱଂସ ପାଇଯାଏ। ଚିକାଗୋ ବିଶ୍ୱଧର୍ମ ସମ୍ମେଳନର ଅନ୍ତିମ ଦିବସରେ ସେ କହିଥିଲେ, ସାଧୁତା, ପବିତ୍ରତା ଓ ସତ୍ୟନିଷ୍ଠା ଜଗତର କୌଣସି ଗୋଟିଏ ଧର୍ମ ମଣ୍ଡଳୀର ନିଜସ୍ୱ ସମ୍ପତ୍ତି ନୁହେଁ। ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟରେ ଅତି ଉନ୍ନତ ଚରିତ୍ରର ନରନାରୀ ଜନ୍ମଗ୍ରହଣ କରିଛନ୍ତି। ପ୍ରାୟ ହଜାର ବର୍ଷ ତଳର ଗୋଟିଏ ଘଟଣା, ଇସଲାମୀୟ ତରୁଣ ଅବଦୁଲ କାଦିରଙ୍କ ମନରେ ଆଲ୍ଲାଙ୍କୁ ଜାଣିବା ଲାଗି ଆଗ୍ରହର ଉଦୟ ହେଲା। ସେ ମକ୍କା ଯିବା ଲାଗି ମନସ୍ଥ କଲେ। ସେ ତାଙ୍କର ମନ କଥା ମାଙ୍କୁ କହିଲେ। ହଜାର ମାଇଲ ଦୂର ସ୍ଥାନକୁ ପୁଅକୁ ଛାଡ଼ିବା ଲାଗି ମା ପ୍ରଥମେ ରାଜି ହେଉନଥିଲେ, କିନ୍ତୁ ପୁଅର ପ୍ରବଳ ଆଗ୍ରହ ଦେଖି ସେ ଅନୁମତି ଦେଲେ। ପୁଅର କୋର୍ଟ ଭିତରେ 40 ସୁନାମୋହର ସିଲାଇ କରି ରଖି କହିଲେ, ସମ୍ପତ୍ତିରୁ ତୋର ଭାଗ ତୋତେ ଦେଇଦେଲି, ତୁ ମହାତୀର୍ଥକୁ ଯାଉଛୁ। ମୁଁ ଜାଣୁଛି ଯେ ମୋ ସହିତ ତୋର ଆଉ ଏ ଜୀବନରେ ଦେଖା ହେବ ନାହିଁ। ଆଲ୍ଲାଙ୍କ ନିକଟରେ ମୁଁ ତୋତେ ସମର୍ପଣ କରିଦେଉଛି। ଜୀବନରେ ମୋର ଗୋଟିଏ କଥା ପାଳନ କରିବୁ, ବାପରେ, ମୃତ୍ୟୁ ଆସିଲେ ମଧ୍ୟ ସତ୍ୟକୁ ଧରି ରହିବୁ, ସତ କହିବୁ ଏବଂ ସତ୍ୟର ଜୟଗାନ କରିବୁ, ସତ୍ୟକୁ କେବେ ହେଲେ ଛାଡ଼ିବୁ ନାହିଁ। ଅବଦୁଲ ମାଙ୍କ ନିକଟରେ ସତ୍ୟ ପାଳନ ଲାଗି ପ୍ରତିଜ୍ଞା କଲେ। ବାଗଦାଦ ଯାଉଥିବା ଗୋଟିଏ ଯାତ୍ରୀ ଦଳରେ ସାମିଲ ହୋଇ ମକ୍କା ଅଭିମୁଖରେ ଚାଲିଲେ। ବାଟରେ ଡକାୟତମାନେ ଯାତ୍ରୀ ଦଳକୁ ଆକ୍ରମଣ କଲେ, ଧନୀ ଲୋକଙ୍କର ସବୁ ଧନ ସମ୍ପତ୍ତି ଲୁଟିନେଲେ। ଅବଦୁଲ ଭିଖାରୀ ଭଳି ଦେଖାଯାଉଥିବାରୁ ତାଙ୍କ ପାଖକୁ କୌଣସି ଡକାୟତ ଆସୁନଥିଲା, କିନ୍ତୁ ଶେଷରେ ଜଣେ ଡକାୟତ ତାଙ୍କୁ ଧମକାଇ ପଚାରିଲା, ତୋ ପାଖରେ କ'ଣ ଅଛି? ଅବଦୁଲ କହିଲେ, ମୋ କୋର୍ଟ ଭିତର ପଟେ କାଖ ତଳେ ମୋ ମା 40 ସୁନାମୋହର ସିଲାଇ କରିଦେଇଛନ୍ତି। ଡକାୟତ ଜଣକ ଅବଦୁଲଙ୍କ କଥାକୁ ବିଶ୍ୱାସ କଲା ନାହିଁ, ହସିଦେଲା, ଭାବିଲା ଭିକାରୀ ପିଲା, ପୁଣି ସୁନାମୋହର। କିନ୍ତୁ ଯିବା ପୂର୍ବରୁ ସେ ଏକଥା ତାର ଦଳପତିକୁ ଜଣାଇଦେଲା। ଦଳପତି ଅବଦୁଲଙ୍କ ପାଖକୁ ଆସିଲା, ତାଙ୍କୁ ଗୋଡ଼ରୁ ମୁଣ୍ଡ ଯାଏ ଚାହିଁ କର୍କଶ ସ୍ୱରରେ ପଚାରିଲା, କେଉଁଠି ସୁନାମୋହର ଅଛି ଦେଖା? ଅବଦୁଲ ନିକଟରେ କୋର୍ଟଟିକୁ କାଢ଼ି ସିଲାଇ ସ୍ଥାନ ଦେଖାଇଦେଲେ। ଦଳପତି କୋର୍ଟର କାଖ ତଳ ଚିରିଦେବାରୁ ସୁନାମୋହର ତକ ତଳେ ପଡ଼ିଗଲା। ଡକାୟତ ଆଶ୍ଚର୍ଯ୍ୟ ହୋଇ ଅବଦୁଲଙ୍କୁ ପଚାରିଲା, ଆମେ ତ ତୋତେ ଛାଡ଼ି ଦେଇଥିଲୁ, ତୁ କାହିଁକି ସୁନାମୋହର ଥିବା କଥା ଆମକୁ ଜଣାଇଦେଲୁ? ଅବଦୁଲ କହିଲେ, ମୋର ମା ମୋଠାରୁ ପ୍ରତିଜ୍ଞା କରାଇ ନେଇଥିଲେ ଯେ ପ୍ରାଣ ସଂଶୟ ଉପସ୍ଥିତ ହେଲେ ମଧ୍ୟ ସତ୍ୟକୁ ଛାଡ଼ିବି ନାହିଁ, ଆଉ ଇଏ ତ ସାମାନ୍ୟ 40 ସୁନାମୋହର। ସତ୍ୟ ପାଳନ କରିବା ଲାଗି ମୁଁ ମୋ ମାଙ୍କ ନିକଟରେ ପ୍ରତିଜ୍ଞାବଦ୍ଧ, ତେଣୁ କିପରି ତାଙ୍କ ନିକଟରେ ବିଶ୍ୱାସଘାତକତା କରିଥାନ୍ତି, ସତ୍ୟ ପାଇଁ ମୁଁ ପ୍ରାଣ ଦେବାକୁ ମଧ୍ୟ ପ୍ରସ୍ତୁତ। ଅବଦୁଲଙ୍କ ମହତ ଚରିତ୍ରବତ୍ତା ଡକାୟତମାନେ ଅଭିଭୂତ ହୋଇଗଲେ। ସତ୍ୟର ଏତେ ଶକ୍ତି ମରଣକୁ ତୁଚ୍ଛ ଜ୍ଞାନ କରେ। ସେମାନଙ୍କ ନୃଶଂସ ହୃଦୟରେ ଆତ୍ମଶ୍ରଦ୍ଧା ଉଦିତ ହେଲା। ସେମାନେ ଡକାୟତି ଛାଡ଼ି ଅବଦୁଲ କାଦିରଙ୍କୁ ଅନୁସରଣ କଲେ, ସାଧୁ ଜୀବନ ଯାପନ କରିବାକୁ ସଂକଳ୍ପ କଲେ। ମାଙ୍କ ଉପଦିଷ୍ଟ ସତ୍ୟପଥରେ ଯାଇ ତରୁଣ କାଦିର ଶେଷରେ ଲୋକପ୍ରିୟ ବିଖ୍ୟାତ ସାଧୁ ପାଲଟି ଗଲେ। ଲୋକମାନେ ତାଙ୍କୁ ଡାକୁଥିଲେ ଶେଖ ଅବଦୁଲ କାଦିର ଆଲ୍ ଗିଲାନୀ। ବହୁ ଲୋକ ତାଙ୍କ ପାଖକୁ ଆସି ସତ୍ୟପଥରେ ଅନୁପ୍ରାଣିତ ହୋଇଥିଲେ।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ତତ୍ତ୍ୱକନ୍ଦର ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ।

ମନକୁ ନିରୋଳା କରି ଗୋବିନ୍ଦଙ୍କ ପାଦ ପଦ୍ମରେ ଲଗାଇଦେବାକୁ ସୁଖଦେବ ଉପଦେଶ ଦେଲେ। ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି, ତାଙ୍କରି ଭଜନରେ ହୁଏ ସର୍ବସିଦ୍ଧି। ସେହି ହରି ଅନ୍ତରରେ ଓ ବାହାରେ, ତାଙ୍କରିଠାରୁ ସୃଷ୍ଟି ହୋଇଛି ଏ ଜଗତ। ସପ୍ତ ବ୍ରହ୍ମ ପଥରେ ଜୀବ ଆତଜାତ ହୁଏ, ନିଜର ବାହୁତ ସମର୍ଥ ଆଉ ସେବକମାନଙ୍କର କ'ଣ ଦରକାର। ଯେଉଁ ପ୍ରାଣୀ ଏହିପରି ନିଜେ କୃଷ୍ଣ ପଦରେ ମନ ଦିଅନ୍ତି, ଭଗବାନ ତା ପ୍ରତି ପ୍ରସନ୍ନ ହୁଅନ୍ତି। ଯେଉଁମାନେ ଏପରି ଭାବକୁ ଅନାଦର କରି ସଂସାର ଚିନ୍ତାରେ ବୁଡ଼ନ୍ତି, ସେମାନେ ପଶୁଙ୍କ ପରି। ସଂସାରର ପ୍ରାଣୀମାନେ ଯମ ଆୟତ୍ତରେ ବନ୍ଧା।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଂଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଷ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର।

0: আকাশবাণী কটক শুনন্তু কৃষি সূচনা।
1: প্রিয় চাষী ভাই ভৌণী মানে, ଅମଳ ଉପଯୋଗୀ ଅଣଧାନ ଫସଲ ଯଥା ଚିନାବାଦାମ ଓ ଡାଲିଜାତୀୟ ଫସଲକୁ ଶୀଘ୍ର ଅମଳ କରିଦିଅନ୍ତୁ। ଅମଳ ହୋଇଥିବା ଫସଲକୁ ପଲିଥିନ ଦ୍ୱାରା ଘୋଡ଼ାଇ ରଖନ୍ତୁ। ମଝିରେ ମଝିରେ ହେଉଥିବା କାଳବୈଶାଖୀରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଅମଳ କରିସାରିଥିବା ଫସଲକୁ

0: ବର୍ଷା କାରଣରୁ ନଷ୍ଟ ନ ହେବାରୁ ରୋକିବା ପାଇଁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଫସଲରେ ରୋଗପୋକର ଉପସ୍ଥିତିକୁ ନିୟନ୍ତ୍ରିତ ଓ ନିରୀକ୍ଷଣ କରନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛ ଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ, 60 ଗ୍ରାମ ଫ୍ଲୋନିକାମିଡ୍ କିମ୍ବା 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ ଏହି ଦୁଇଟି କୀଟନାଶକ ମଧ୍ୟରୁ ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ବର୍ତ୍ତମାନ ଢାଳୁଆ ଧାନରେ ଗନ୍ଧିପୋକର ସଂକ୍ରମଣ ଦେଖାଦେବାର ସମ୍ଭାବନା ରହିଛି, ଏଣୁ ଗନ୍ଧିପୋକର ଆର୍ଥିକ ଦେହଳି ସୀମା ଅର୍ଥାତ୍ ବୁଦା ପ୍ରତି 2-ରୁ ଅଧିକ ଗନ୍ଧିପୋକ ଦେଖାଦେଲେ ନିୟନ୍ତ୍ରଣ ପାଇଁ ଇମିଡାକ୍ଲୋପ୍ରିଡ୍ 6% ସହିତ ଲାମ୍ବଡ଼ା ସାଇହାଲୋଥ୍ରିନ୍ 4% ଏସ୍ଏଲ୍ର ମିଶ୍ରିତ ଔଷଧକୁ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୁଗ କ୍ଷେତରେ ଯେଉଁ ପୋକ ଲାଗିବାର ଦେଖାଗଲେ ଏହାର ନିୟନ୍ତ୍ରଣ ପାଇଁ 0.3 ମିଲିଲିଟର ଇମିଡାକ୍ଲୋପ୍ରିଡ୍ କିମ୍ବା 0.3 ଗ୍ରାମ ଥାୟୋମେଥୋକ୍ସାମକୁ ପ୍ରତି ଲିଟର ପାଣିରେ ମିଶାଇ ଶୁଷ୍କ ପାଗକୁ ଦେଖି କ୍ଷେତରେ ପ୍ରୟୋଗ କରନ୍ତୁ। ଯଦି ମୁଗ କ୍ଷେତରେ ଫଳ ଧରିବା ସମୟରେ ଫଳ ଛେଦକ କିମ୍ବା ଫଳବିନ୍ଧା ପୋକର ପ୍ରକୋପ ଦେଖାଯାଏ ତାହେଲେ ଏହାର ନିୟନ୍ତ୍ରଣ ପାଇଁ 0.3 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5 SC କିମ୍ବା 0.4 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ପ୍ରତି ଲିଟର ପାଣିରେ ମିଶାଇ ଶୁଷ୍କ ପାଗ ଦେଖି ସିଞ୍ଚନ କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମି ୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହାର ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରାଟ୍ରାନିଲିପ୍ରୋଲ 18.5% SC 80 ମିଲିଲିଟରକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଏକର ପ୍ରତି 600 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ, କିମ୍ବା ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅବଶିଷ୍ଟ ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ପବନ 50-60 କିଲୋମିଟର ବେଗରେ ବହିପାରେ। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: एयम आकाशवाणी संप्रति वार्ता श्रूयंताम प्रवाचक डॉक्टर गणेश हेगडे। अथ वार्ता। प्रधानमंत्री श्री नरेन्द्र मोदी पंचराष्ट्र यात्रायाः पंचमं अंतिमं प्रचरणं सफलतया संपाद्य इटली देशात् नवदिल्लीं प्रत्यागतवान्। ह्यः भारत

ୟୁନିଟ୍ରେ କଣ୍ଠଦାନ କରିଛନ୍ତି କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ, ସଙ୍ଗୀତ ପ୍ରଦୀପ୍ତ କୁମାର ରାଉତ। ସକାଳ 8:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠରେ, ବୈଦେଶ ବିଳାସର 30ତମ ଭାଗ ସକାଳ 8:45ରେ, ଗୀତଗୀତିକା ସକାଳ 9ଟାରେ, ନାଟକ ସ୍ୱର୍ଣ୍ଣଚମ୍ପା ଦିନ 10ଟାରେ ପ୍ରଚାର କରିବୁ। ମୂଳ ମଞ୍ଚ ନାଟକ ପ୍ରଫୁଲ୍ଲ କୁମାର ରଥ, ବେତାର ରୂପାନ୍ତର ଶରତ ଚନ୍ଦ୍ର ମୁଳିଆ, ପ୍ରଯୋଜନା ଭଗବାନ ମହାନ୍ତି। ଅଭୁଲା ଗୀତ ଦିନ 11:10ରେ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ସୁଭାଷିଷ ସେନ। ଗୋପାଳଙ୍କ ଉଗାଳ ଦିନ 11:30ରେ ପରିବେଷଣ କରିଛନ୍ତି ଧ୍ରୁବଚରଣ ବେହେରା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12ଟାରେ। ସାନ୍ତାଳୀ ଗୀତ ଦିନ 1:10ରେ ପରିବେଷଣ କରିବେ ବୀରେନ୍ଦ୍ର ମୁର୍ମୁ ଏବଂ ସାଥୀ। ନାରୀମହଲ ଦିନ 1:20ରେ, ଏଥିରେ ସ୍ୱୟଂସିଦ୍ଧରେ ରହିଛି ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜୈବ ବିବିଧତା ସମ୍ପର୍କରେ ଆଲୋଚନା କରିବେ ପ୍ରୀତିସ୍ମୟୀ ମହାପାତ୍ର। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45ରେ ଏବଂ ରାତି 7:02ରେ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3ଟାରେ। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5ଟାରେ। ଯୁବବାଣୀ ଅପରାହ୍ନ 5:30ରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 24ତମ ଭାଗ ସନ୍ଧ୍ୟା 6:10ରେ। ଆକାଶବାଣୀ ସମ୍ଭଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30ରେ। ଜିଲ୍ଲା ହାଲଚାଲରେ ଆଜି ରହିଛି ବାଲେଶ୍ୱର ଜିଲ୍ଲା ହାଲଚାଲ ରାତି 7:25ରେ। କୃଷି ସଂସାର ରାତି 7:30ରେ, ଏଥିରେ ଆଲୋଚନା ଫସଲରେ ଖାଦ୍ୟସାର ଅଭାବର ଲକ୍ଷଣ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ସୁଶାନ୍ତ କୁମାର ନାୟକ। ହିନ୍ଦୀ କଥାଚିତ୍ର ଗୀତ ରାତି 8:02ରେ। ଓଡ଼ିଶୀ ଗୀତ ରାତି 8:30ରେ ଗାଇଛନ୍ତି ମମତା ଶ୍ରୀଚନ୍ଦନ। କଣ୍ଟ୍ରିୱାଇଡ୍ ଅର୍ ଇନ୍ସାଇଟ୍ସ ରାତି 9:30ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଶୀ ଗୀତ ଛାନ୍ଦ ଏବଂ ଚମ୍ପୁ ଗାଇଛନ୍ତି ଚିନ୍ମୟୀ ପରିଡ଼ା, ଶୁଣିବେ ରାତି 10:02ରେ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:30ରେ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 10ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି 1974ରୁ 2025 ମସିହା

0: ମଧ୍ୟରେ ପ୍ରଣୀତ 358 ଅଧିନିୟମ ଅନାବଶ୍ୟକ ହୋଇଥିବାରୁ ବିଲୋପ ପାଇଁ ନିଷ୍ପଭି ନିଆଯାଇଛି। କ୍ୟାବିନେଟ୍ରେ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ କୋର୍ଟ ମ୍ୟାନେଜରମାନଙ୍କ ନିୟମିତୀକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିଭଳି ଓଡ଼ିଶା ସାମୁଦ୍ରିକ ମତ୍ୟଚାଷ ନିଷେଧ ନିୟନ୍ତ୍ରଣ ବିଧେୟକ 2026କୁ ଅନୁମୋଦନ ମିଳିଛି। ଏହା ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ ପଞ୍ଜୁରୀ ମାଛଚାଷ, କୃତ୍ରିମ ପ୍ରବାଳ ବ୍ୟବହାର ଆଦିକୁ ପ୍ରୋହାହନ ମିଳିବ। ବୈଠକରେ ତାପଜ ବିଦ୍ୟୁତ୍ ଶକ୍ତି କ୍ରୟ, ରାଜ୍ୟ ଅମଲା ସେବା କ୍ୟାଡରରେ ସମୁଦାୟ 1032 ନୂତନ ପଦବୀ ସୃଷ୍ଟି, ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିଗୁଡ଼ିକର ସୁରକ୍ଷା ପାଇଁ ଓଡ଼ିଶା ପ୍ରତ୍ନତାତ୍ତ୍ୱିକ କ୍ୟୁରେଟର ସେବା, ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟମାବଳୀ 2026କୁ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ରାଜ୍ୟରେ ବିଦ୍ୟୁତ୍ ଭିଭିଭୂମି ସୁଦୃଢ଼ ପାଇଁ ଅଧିକ 270 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଶିଳ୍ପ ପ୍ରୋହାହନ ଏବଂ ପୁଞ୍ଜି ନିଗମ ଲିମିଟେଡ୍ ଇପିକଲ୍ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ ରାଜ୍ୟରେ ଚାଲୁଥିବା ଶିଳ୍ପଭିତ୍ତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପଗୁଡ଼ିକର କ୍ଷେତ୍ରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶକ ସମ୍ମିଳନୀ ନେଇ ବୈଠକରେ ସମୀକ୍ଷା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏ ଦିଗରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସର ଉଦ୍ଦେଶ୍ୟ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗାଣ ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଛନ୍ତି। ଏହା ସହ ଅନ୍ନପୂର୍ଣ୍ଣା ଯୋଜନାର ସଫଳ ରୂପାୟନ ନେଇ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ନେଇ ପ୍ରାଧିକୃତ ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆୟୋଗର ମୁଖ୍ୟ ପରିଚାଳକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ଆଚାର୍ଯ୍ୟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ସହ ଗ୍ରାମ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ବିଷୟରେ ଆଲୋଚନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ରିତରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି ଓ ବୃଷ୍ଟିପାତ ବିବରଣୀ ପ୍ରେରଣ, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ, କୃଷି କାର୍ଯ୍ୟ ପାଇଁ ଆଗୁଆ ପଦକ୍ଷେପ ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସଡ଼କପଥ ଉନ୍ନତିକରଣ ଓ ସଂଯୋଗୀକରଣ ନେଇ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂଆପଡ଼ା ଜିଲ୍ଲା ସହ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରିବା ନେଇ ଶ୍ରୀ ପଣ୍ଡା ଦାବି ଉପସ୍ଥାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,80,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରାକ୍ ପ୍ରାଥମିକ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଗତକାଲି 20 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ସାହୁ।
2: ଶ୍ରୋତାବନ୍ଧୁ, ସକାଳ ବେଳା ନିଦର ଅଳସ ଭାଙ୍ଗିବାକୁ ହେଉ ବା ଦିନସାରା କାମର ଥକା ମେଣ୍ଟାଇବାକୁ ହେଉ

0: ଚା କପେ ପିଇବାକୁ ପ୍ରାୟ ସମସ୍ତେ ଇଚ୍ଛା କରନ୍ତି। ହେଲେ ଆମ ସ୍ୱାସ୍ଥ୍ୟ ଉପରେ ଏହି ଚା'ର ସୁପ୍ରଭାବ ଓ କୁପ୍ରଭାବ ବିଷୟରେ ଆମେ ଜାଣିବା ଉଚିତ। ବହୁ ପୁରାତନ ସମୟରୁ ଭାରତୀୟ ଜୀବନଶୈଳୀକୁ ପ୍ରବେଶ କରିଥିବା ଚା ଯେଉଁ ଗଛର ପତ୍ରରୁ ତିଆରି ହୁଏ ତାକୁ କ୍ୟାମେଲିଆ ସାଇନେନ୍ସିସ୍ କହନ୍ତି। ଏହି ଚା ମୁଖ୍ୟତଃ ଚାରି ପ୍ରକାରର, ବ୍ଲାକ୍, ହ୍ୱାଇଟ୍, ଓଲଙ୍ଗ ଏବଂ ଗ୍ରୀନ୍। ଚା ପତ୍ରରେ ପ୍ରାୟ 20-25 ପ୍ରକାରର ଉପାଦାନ ରହିଥାଏ। ସେଥିରୁ ମୁଖ୍ୟ ହେଉଛି ଆମିନୋ ଏସିଡ୍ ଏଲ୍ ଥିଆନିନ୍। ଆଉ କେତେକ ରାସାୟନିକ ଉପାଦାନ ରହିଛି ଯାହାକୁ ମିଥାଇଲ୍ ଜାନ୍ଥିନ୍ କହନ୍ତି। ସେଗୁଡ଼ିକ ହେଉଛି କ୍ୟାଫେନ୍, ଥିଓବ୍ରୋମିନ୍, ଥିଓଫାଇଲିନ୍। ଚା ପତ୍ରର ଶୁଷ୍କ ଓଜନର ପ୍ରାୟ 3% ହେଉଛି କ୍ୟାଫେନ୍, ଅର୍ଥାତ୍ ଏକ କପ୍ ଚା'ରେ 30-90 ମିଲିଗ୍ରାମ କ୍ୟାଫେନ୍ ଥାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ 50% କମ୍ କ୍ୟାଫେନ୍ ରହିଥାଏ। ଏହାଛଡ଼ା ଚା'ରେ ଆଉ ବହୁତ ପ୍ରକାର ରାସାୟନିକ ଉପାଦାନ ଥାଏ, ଯଥା ପଲିଫିନଲ୍, ଫ୍ଲାଭୋନଏଡ୍ସ, ଟାନିନ୍, ଫ୍ଲୋରାଇଡ୍, ଆଲୁମିନିୟମ୍ ଇତ୍ୟାଦି। ପ୍ରଥମେ ଦେଖିବା ଚା'ର ସୁପ୍ରଭାବ ସବୁ କ'ଣ। ଯେତେବେଳେ ଆମକୁ କ୍ଳାନ୍ତ ଲାଗୁଥାଏ ସେତେବେଳେ ଚା ପିଇଲେ ଏଥିରେ ଥିବା କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଶରୀରକୁ ଉତ୍ତେଜିତ କରାଏ ଏବଂ କ୍ଳାନ୍ତିରୁ ମୁକ୍ତି ଦିଏ। ଚା'ରେ ଥିବା କେତେକ ଆମିନୋ ଏସିଡ୍ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ ଚଳଚଞ୍ଚଳ କରାଏ, ଯାହାକି ନିଦକୁ ଦୂରେଇ ଦେବାରେ ସାହାଯ୍ୟ କରେ। ତେଣୁ ଅତିଶୟ କ୍ଳାନ୍ତ ଲାଗୁଥିବା ସମୟରେ ଏହା ଥକା ମେଣ୍ଟାଇଥାଏ। ଅତ୍ୟଧିକ ଶୀତ ସମୟରେ ଏହି ଉପାଦାନଗୁଡ଼ିକ ଥଣ୍ଡା ସହିବାର କ୍ଷମତାକୁ ସାମୟିକ ଭାବରେ ବଢ଼ାଇଥାଏ। ଶ୍ୱାସରୋଗୀମାନଙ୍କ ପାଇଁ ଏହି କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଅତି ଉପାଦେୟ। ବୃଦ୍ଧି ହୋଇଯାଇଥିବା ଶ୍ୱାସନଳୀକୁ ଖୋଲିବାରେ ଏହା ସାହାଯ୍ୟ କରେ। ଚା'ର ସୁପ୍ରଭାବ ସମ୍ପର୍କରେ ଆହୁରି କେତେକ ତଥ୍ୟ ମିଳିଛି, ଯାହାକି ଯଦିଓ ଉତ୍ସାହଜନକ ତଥାପି ତା ଉପରେ ଆହୁରି ଗବେଷଣା ଆବଶ୍ୟକ। ଯେମିତିକି ଚା'ରେ ବହୁତ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଶରୀରରେ ଦୈନନ୍ଦିନ ଜୈବିକ ପ୍ରକ୍ରିୟାରୁ ଜାତ ହେଉଥିବା କ୍ଷତିକାରକ ପଦାର୍ଥ, ଯାହାକୁ ଫ୍ରି ରାଡିକାଲ କହନ୍ତି, ଏହାର ମାତ୍ରା ବଢ଼ିଗଲେ ଶରୀରରେ ନାନାଦି ରୋଗ ସୃଷ୍ଟି ହୁଏ। ପ୍ରତ୍ୟେକ ଅଙ୍ଗର କାର୍ଯ୍ୟକ୍ଷମତା ହ୍ରାସ ପାଏ। ତେଣୁ ଏହିସବୁ ଫ୍ରି ରାଡିକାଲ ଗୁଡ଼ିକ ଶରୀରରୁ ବାହାରିଗଲେ ଫୁର୍ତ୍ତି ଲାଗେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଚା'ରେ ଥିବା କେତେକ ଉପାଦାନ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ ଓ ଫ୍ରି ରାଡିକାଲର କୁପ୍ରଭାବକୁ ପ୍ରତିହତ କରାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ ମୁଖ୍ୟତଃ ଏହି ଆଣ୍ଟିଅକ୍ସିଡାଣ୍ଟ ଅଧିକା ଥାଏ। ଆଉ କେତେକ କ୍ଷେତ୍ରରେ ଦେଖାଯାଇଛି ଯେ ଚା'ରେ ଥିବା ପଲିଫିନଲ୍ ଆମର ଅନ୍ତନଳୀ ବା ଇଣ୍ଟେଷ୍ଟାଇନ୍ କ୍ୟାନ୍ସର ହେବାରୁ କିଛି ମାତ୍ରାରେ ରକ୍ଷା କରେ। ଅଳ୍ପ ମାତ୍ରାରେ ଚା' ପିଇଲେ ରକ୍ତରୁ କୋଲେଷ୍ଟ୍ରଲ୍ ବା ସ୍ନେହସାର ଆଂଶିକ ଭାବେ ହ୍ରାସ ପାଏ। ଏବେ ଆସନ୍ତୁ ଚା'ର ମୁଖ୍ୟ କୁପ୍ରଭାବଗୁଡ଼ିକ ବିଷୟରେ ଜାଣିବା। ଆଜିର ପରିବର୍ତ୍ତିତ ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ଯୋଗୁଁ ପ୍ରାୟ ଅର୍ଦ୍ଧାଧିକ ଲୋକ ଅମ୍ଳବାତର ଶିକାର ହେଉଛନ୍ତି। ଏହି ଅମ୍ଳବାତ ରୋଗରେ ସାଧାରଣତଃ ଅଧିକ ଅମ୍ଳକ୍ଷରଣ ଯୋଗୁଁ ପାକସ୍ଥଳୀର ଭିତର ଅଂଶର କ୍ଷତି ହୋଇଥାଏ। ଅତି ଗରମ ଚା' ପିଇବା ଦ୍ୱାରା ଏହି କ୍ଷତିଗ୍ରସ୍ତ ଅଂଶରେ ଘା ବା ଅଲସର ହେବାକୁ ବେଶୀ ଡେରି ଲାଗେ ନାହିଁ। ତେଣୁ ଔଷଧ ଖାଇବା ସତ୍ତ୍ୱେ ଅମ୍ଳବାତ ବା ଏସିଡିଟି କମେ ନାହିଁ। ଆମ ଖାଦ୍ୟନଳୀର ପ୍ରାଥମିକ ଭାଗ ବା ଇସୋଫାଗସ୍ ଓ ପାକସ୍ଥଳୀ ମଧ୍ୟରେ ଏକ ସ୍ଫିଙ୍କ୍ଟର ବା କପାଟିକା ଥାଏ, ଯାହା କେବଳ ଖାଦ୍ୟ ଖାଇବା ସମୟରେ ଖୋଲେ ଓ ଅନ୍ୟ ସମୟରେ ବନ୍ଦ ରହେ। ଏହାକୁ ଲୋୟର ଇସୋଫେଜିଆଲ ସ୍ଫିଙ୍କ୍ଟର କହନ୍ତି। କିନ୍ତୁ ଚା ଓ କଫି ପିଇବା ଦ୍ୱାରା ଏହି ସ୍ଫିଙ୍କ୍ଟରଟି କ୍ଷତିଗ୍ରସ୍ତ ହୋଇ ଢିଲା ହୋଇଯାଏ ଓ ଆଉ ବନ୍ଦ ନ ହୋଇ ସବୁବେଳେ ଖୋଲା ରହେ। ତେଣୁ ପାକସ୍ଥଳୀର ଅମ୍ଳ ବା ଏସିଡ୍ ଉପରକୁ ଉଠି ଇସୋଫାଗସ୍କୁ କ୍ଷତାକ୍ତ କରାଏ। ଏହା ଯୋଗୁଁ ଆମ୍ବଳା ହାକୁଟି ଦିଏ, ଛାତି ପୋଡ଼େ, ଛାତି ଭିତରେ କିଛି ଥିବା ଭଳି ଜଣାପଡ଼େ, ଭୋକ ମଧ୍ୟ କମିଯାଏ। ବାରମ୍ବାର ଏପରି ହେଲେ ଇସୋଫାଗସ୍ର ତଳ ଅଂଶରେ ପ୍ରଥମେ ମେଟାପ୍ଲାସିଆ ଓ ପରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ। ଅତ୍ୟଧିକ ପରିମାଣର ଚା' ପିଇଲେ ଏଥିରେ ଥିବା କ୍ୟାଫେନ୍ ନିରାପଦ ମାତ୍ରା ଅତିକ୍ରମ କରେ ଓ ଏହା ଏକ ଡାଇରେଟିକ୍ ଭଳି କାମ କରେ, ଅର୍ଥାତ୍ ଦେହର ଜଳୀୟ ଅଂଶ ପରିସ୍ରାରେ ବାହାର କରାଇ ଦିଏ। ତେଣୁ ଅତି ଗରମ ସମୟରେ, ଖରାରେ ବୁଲୁଥିବା ବେଳେ ବା ଝାଳ ବୋହୁଥିବା ସମୟରେ ଚା' ପିଇବା ଉଚିତ ନୁହେଁ। ଅଧିକ ପରିମାଣର କ୍ୟାଫେଇନ୍ ଯୋଗୁଁ ସ୍ନାୟୁ ଦୁର୍ବଳତା, ଚିଡ଼ଚିଡ଼ାପଣ, ନିଦ୍ରାହୀନତା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ପେଟ ରୋଗ ଥାଏ ତାହା ବଢ଼ିଯାଏ। କିଡ୍ନୀ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ଖରାପ ପ୍ରଭାବ ପକାଏ। କିଡ୍ନୀ ଓ ପରିସ୍ରା ନଳୀରେ ପଥର ବା ଷ୍ଟୋନ୍ ତିଆରି ହେବାରେ ଚା ଓ କଫି ସାହାଯ୍ୟ କରେ। ଅଧିକ ମାତ୍ରାରେ ଚା ପିଇଲେ ଏଥିରେ ଥିବା ଆଲୁମିନିୟମ୍ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ ଓ ବୃଦ୍ଧାବସ୍ଥାରେ ବିସ୍ମରଣ ବା ଆଲଜିମର୍ସ ରୋଗ କରାଇଥାଏ। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅଳ୍ପ ମାତ୍ରାରେ ଗ୍ରୀନ୍ ଟି ଓ ଥଣ୍ଡା ଚା ପିଇଲେ ଏହାର ସୁପ୍ରଭାବ ମିଳେ, କିନ୍ତୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ନିଶ୍ଚିତ ଭାବରେ କ୍ଷତିକାରକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନ କୁମାର ସାହୁ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ

0: ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଇଟାଲୀ ଗସ୍ତ କରିଥିଲେ। ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଉଭୟ ଦେଶ ମଧ୍ୟରେ ଶ୍ରୀ ମୋଦିଙ୍କ ଗସ୍ତକାଳରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ନର୍ସମାନଙ୍କ ସେବା ପ୍ରଦାନ ନେଇ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ନେଇ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉଭୟ ଦେଶ ପୋତାଶ୍ରୟ ଆଧୁନିକୀକରଣ, ଜାହାଜ ଚଳାଚଳ, ପରିବହନ ଏବଂ ନୀଳ ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟ କରିବେ। ଶ୍ରୀ ମୋଦି କହିଛନ୍ତି ୟୁକ୍ରେନ୍, ପଶ୍ଚିମ ଏସିଆ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଆପୋଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିଭିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷିଶିଳ୍ପ, ସାମୁଦ୍ରିକ ପରିବହନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଉଭୟ ଦେଶରେ ଅପାର ସମ୍ଭାବନା ରହିଥିବା ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିବାବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲରେ ସମ୍ମାନିତ କରାଯାଇଛି। ଉଭୟ ଦେଶ 2027 ବର୍ଷକୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି
1: ୟେ ଭାରତ କେ କରୋଡୋ କିସାନୋ, ପଶୁପାଳକୋ, ମତ୍ସ୍ୟପାଳକୋ, କୃଷି ବୈଜ୍ଞାନିକୋ ଔର ହମାରେ ଶ୍ରମିକୋ କା ସମ୍ମାନ ହେ। ୟେ ଭାରତ କି ଉସ ଅଟୁଟ ପ୍ରତିବଦ୍ଧତା କା ଭି ସମ୍ମାନ ହେ ଜିସକେ କେନ୍ଦ୍ର ମେ ମାନବ କଲ୍ୟାଣ, ଖାଦ୍ୟ ସୁରକ୍ଷା ଔର ସଷ୍ଟେନେବଲ ଡେଭଲପମେଣ୍ଟ ହେ। ମେଁ ଇସ ମେଡଲ କୋ ଅତ୍ୟନ୍ତ ବିନମ୍ରତା କେ ସାଥ ସ୍ୱୀକାର କରତେ ହୁଏ ଭାରତ କେ ଅନ୍ନଦାତାଓଁ କୋ ୟେ ମେଡଲ ସମର୍ପିତ କରତା ହୁଁ।
0: ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡ଼ିଓରେ ଶ୍ରୀ ରୁବିଓ କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡ଼ିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4 ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ୍ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବାବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ୍ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ମୁଖ୍ୟତଃ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285ଟି ଯାକ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ

236,000 ଅଧିକ ଭୋଟର ରହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21

0: ଭାରଣ କରିବା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ଏକ ବୈଠକରେ ଆଗାମୀ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉପରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି ଯେଉଁସବୁ ଚ୍ୟାନେଲ୍ଗୁଡ଼ିକ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ମିଥ୍ୟା ତଥ୍ୟ ପ୍ରସାରଣ ନ କରିବା ଓ ପରୀକ୍ଷାରେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମାରେ କଣ୍ଟାବାଡ଼ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିଏସ୍ଏଫ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବାଡ଼ ଲଗାଇବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ଘନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇ ପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବାବେଳେ ପଶ୍ଚିମବଙ୍ଗରେ 2200 କିଲୋମିଟର ରହିଛି। ସେଥିମଧ୍ୟରୁ 1600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବାବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା 27 କିଲୋମିଟର ସୀମା ମଧ୍ୟରୁ 18 କିଲୋମିଟର ସୀମାରେ ତାରବାଡ଼ ଲଗାଯିବା ସହ 9 କିଲୋମିଟର ସୀମାରେ ବିଏସ୍ଏଫ୍ ଆଉଟ୍ପୋଷ୍ଟ ଏବଂ ଭିଭିଭୂମି ନିର୍ମାଣ କରାଯିବ। ଏଥିଲାଗି ଆବଶ୍ୟକ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ବିଏସ୍ଏଫ୍ ବହନ କରିବେ। ଆଗାମୀ ଦିନରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ, ବିଏସ୍ଏଫ୍, ରାଜ୍ୟ ପୁଲିସ୍ ଏବଂ ସୀମା ଶୁଳ୍କ ବିଭାଗର ସମନ୍ୱୟ ବୈଠକ ନିୟମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପଭିକୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସ୍ୱାଗତ କରିଛନ୍ତି। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 8 ୱିକେଟ୍ ହରାଇ 147 ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 7 ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟନ୍ସିପ୍ରେ ବାଂଲାଦେଶ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଗତକାଲି ସିଲହଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 78 ରନ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏହି ସଫଳତା ମିଳିଛି। ତାଲିକାରେ ପାକିସ୍ତାନ 8ମ ସ୍ଥାନକୁ ଖସିଆସିଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଉଦ୍ଧବ ଦାସ ମେହେଟା କେନ୍ଦ୍ରୀୟ ସାଇ କେନ୍ଦ୍ରରେ 18 ବର୍ଷରୁ କମ୍ ପୁରୁଷ ହକିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ତଥା ଫାଇନାଲ୍ ମ୍ୟାଚ୍ 3-3ରେ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ଭାରତୀୟ ମହିଳା ହକି ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲ୍ ମ୍ୟାଚ୍ରେ 4-1ରେ ପରାସ୍ତ କରିଛି। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

0: ପୂର୍ବ ଦିଗରେ ଉଭା ହେଲେଣି ଦିନମଣି। ସୂର୍ଯ୍ୟଙ୍କର ଆବିର୍ଭାବରେ ଧରାପୃଷ୍ଠରୁ ଅପସରି ଗଲାଣି ଅନ୍ଧକାର। ଏଥିସହିତ ମଣିଷ ମଧ୍ୟ ବିଗତ ଦିନର ସବୁ କ୍ଲାନ୍ତି ଓ ଅବସାଦକୁ ପାଶୋରି ଦେଇ ସୂର୍ଯ୍ୟଙ୍କର ସୁନେଲି କିରଣରେ ପାଇଛି ନୂଆ ଶକ୍ତି। କାମ କରିବା ପାଇଁ ମନରେ ପାଇଛି ଭରପୁର ଆଗ୍ରହ। ସକାଳୁ ସକାଳୁ ଚଷା ଭାଇ ବିଭୁଙ୍କ ପାଦପଦ୍ମରେ ମୁଣ୍ଡିଆ ମାରି ତରବର ହୋଇ ବାହାରି ପଡ଼ିଲାଣି ତାର କ୍ଷେତକୁ। ମନରେ କେତେ କ'ଣ ସ୍ୱପ୍ନ, ସବୁ ସ୍ୱପ୍ନକୁ ସେ ଦେଖେ ତାର ପୁରିଲା ପୁରିଲା ସୁନେଲି ଧାନ କ୍ଷେତରେ। ଖାଲି ଚାଷୀ ଭାଇ କାହିଁକି, ଏଇ ସକାଳ ତ ସବୁ କାମ ପାଇଁ ଆରମ୍ଭର ବେଳ, ମଙ୍ଗଳ ମୁହୂର୍ତ୍ତ। ସକାଳକୁ ନେଇ ଭାବ ବ୍ୟକ୍ତ କରନ୍ତି ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ବେଦ ଅଧ୍ୟାପକ ଡକ୍ଟର ନିରଞ୍ଜନ ମିଶ୍ର।
1: ସକାଳର ଶୁଭୋଦୟ ଦିବ୍ୟ ଲଗ୍ନ ସମସ୍ତଙ୍କ ପ୍ରତି ମଙ୍ଗଳମୟ ହେଉ। ଯେଉଁ ଉଷା କାଳ ପ୍ରତ୍ୟୁଷ କାଳ, ଏ ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ। ଏହି ସମୟରେ ନୂତନ ସୂର୍ଯ୍ୟର ଶୁଭ୍ର ରଶ୍ମିର ଯେଉଁ ସ୍ନିଗ୍ଧତା ଆମର ମନକୁ ପବିତ୍ରତ କରିଥାଏ, ଅଭିମନ୍ତ୍ରିତ କରିଥାଏ, ଆମେ ପୁଣି ନିଜ ନିଜକୁ ସଜାଗ କରିଥାଉ। ପୁଣି ଗୋଟିଏ ଦିବ୍ୟ ଲକ୍ଷ୍ୟ ନେଇ ପବିତ୍ର ମଙ୍ଗଳମୟ ମୁହୂର୍ତ୍ତ ଏହି ସକାଳ। ଯଦି ସକାଳର ପ୍ରତ୍ୟେକଟି ନିମେଷକୁ ଆମେ ପବିତ୍ରତା କରେଇଦେବା, ମନକୁ ଗୋଟିଏ ସକାରାତ୍ମକ ଦିଗରେ ନେବା, ତେବେ ଦିବସର ପ୍ରତ୍ୟେକଟି କାର୍ଯ୍ୟ ଆମର ମଙ୍ଗଳମୟ ହେବ, ସାଧିତ ହେବ। ଯେଉଁ ସମୟରେ ଆମେ ପ୍ରାତଃ ସ୍ମରାମି ଭବ ଭୀତି ମହାର୍ତ୍ତି ଶାନ୍ତି ନାରାୟଣଂ ଗରୁଡ ବାହନ ମଗ୍ଧ ନାଭଂ ଗ୍ରାହାଭିଭୂତ ବର ବାରଣ ମୁକ୍ତି ହେତୁ ଚକ୍ରାୟୁଧଂ ତରୁଣ ବାରିଜ ପତ୍ର ନେତ୍ରଂ, ଏହି ଭଗବାନଙ୍କର ବନ୍ଦନ ଧ୍ୟାନ ଇତ୍ୟାଦି କରି ପବିତ୍ର ମୃଦୁ ମଧୁମୟ ପବନ ମଧ୍ୟରେ, ପକ୍ଷୀମାନଙ୍କର ମୃଦୁ ଗୁଞ୍ଜରଣରେ, ପଣ୍ଡିତ ମାନଙ୍କର ମନ୍ତ୍ର ପାଠ ମଧ୍ୟରେ, ଆମେ ସକାଳର ପବିତ୍ର ଧ୍ୱନି ମଧ୍ୟରେ ଆମ ଜୀବନ ବା ପରିଚର୍ଯ୍ୟା ଆରମ୍ଭ କରିଥାଉ। ପ୍ରତ୍ୟେକଟି କାର୍ଯ୍ୟର ଆରମ୍ଭରେ ସଂକଳ୍ପ ଥାଏ, ଦିବସଟି କିଭଳି ପବିତ୍ରମୟ ହେବ, ମହନୀୟ ହେବ, କମନୀୟ ହେବ। ସଂକଳ୍ପ ଗ୍ରହଣ କରିବାର ସମୟ ହେଉଛି ସକାଳ। ତେଣୁ ଭଗବତ ଆରାଧନା କରି, ଭଗବତ ଚିନ୍ତନ କରି ଯଦି ଆମେ ସକାଳଟିକୁ ବ୍ୟତୀତ କରିବା, ସକାଳରେ ସେହି ଭଗବତ ଚିନ୍ତନର ସଂକଳ୍ପ ନେବା, ତେବେ ପର୍ବତ ସଦୃଶ ମହାନ ମହାନ କାର୍ଯ୍ୟ ମଧ୍ୟ ସାଧିତ ହେବ, ଶତ୍ରୁ ମଧ୍ୟ ଆପଣାର ହେଇଯିବ, ଆଶାତୀତ କାର୍ଯ୍ୟ ସଫଳ ହେବ। ସମସ୍ତ ନକାରାତ୍ମକ ଭାବନାକୁ ଯଦି ଆମେ ପରିତ୍ୟାଗ କରିବା, ତେବେ ସକାଳଟି ଭଲ ହେବା ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଦିନଟି ମଧ୍ୟ ଆମର ଭଲ ହେବ। ସକାଳର ସମୟ ହେଉଛି ପ୍ରକୃଷ୍ଟ ସମୟ, ସେ ବିଦ୍ୟାର୍ଥୀ ମାନଙ୍କ ପାଇଁ ହଉ, ଗୃହିଣୀ ମାନଙ୍କ ପାଇଁ ହଉ, କୌଣସି କାର୍ଯ୍ୟକର୍ତ୍ତା ମାନଙ୍କ ପାଇଁ ହଉ, ଯଦି ସକାଳରୁ ଆମେ ସଂକଳ୍ପ ନେଇଗଲେ ଆମେ ଏହି କାର୍ଯ୍ୟଟି ଗୋଟିଏ ସଦ୍ମାର୍ଗରେ, ଗୋଟିଏ ସଚିନ୍ତନରେ କରିବା, ସେ କାର୍ଯ୍ୟଟି ଅବଶ୍ୟ ସାଧିତ ହେବ, ଏହା ନିଃସନ୍ଦେହ।

0: ଶ୍ରୋତାବନ୍ଧୁ, ମଣିଷ ହେଉଛି ଜଗତର ଶ୍ରେଷ୍ଠ ପ୍ରାଣୀ। ମଣିଷଠାରେ ଭଗବାନ ଅନେକ ଦିବ୍ୟ ଗୁଣ ଦେଇଛନ୍ତି। ଦୟା କ୍ଷମା ଭଳି ଗୁଣ ରହିଛି ମଣିଷ ପାଖରେ। ମଣିଷ ସାଙ୍ଗ ସାଥୀ ବନ୍ଧୁ ପରିଜନ ଓ ଜ୍ଞାତି କୁଟୁମ୍ବଙ୍କ ମେଳରେ ରହିଥାଏ। ପରସ୍ପରର ଭଲ ମନ୍ଦ ଓ ସୁଖ ଦୁଃଖରେ ଭାଗୀ ହୋଇଥାଏ। ଆବଶ୍ୟକ ବେଳେ ଜଣେ ଅନ୍ୟକୁ ସାହାଯ୍ୟ କରେ। ମଣିଷ ଅନ୍ୟମାନଙ୍କ ସହ ସମ୍ପର୍କ ଯୋଡ଼େ। କିଛି ଲୋକଙ୍କ ସହିତ ତାର ସମ୍ପର୍କ ଅତି ନିବିଡ଼ ମଧ୍ୟ ହୋଇଯାଏ, ଯେଉଁମାନଙ୍କୁ ସେ ସବୁ ସମୟରେ ପାଖରେ ଦେଖିବାକୁ ଚାହେଁ। ଏହି ସମ୍ପର୍କ ଭିତରେ ସେ ରହିବାକୁ ଭଲ ପାଏ। ସେହି ସମ୍ପର୍କ ମଣିଷକୁ ଆପଣାର କରେ। ସମ୍ପର୍କୀୟଙ୍କ ମେଳରେ ରହି ମଣିଷ ଖୁବ୍ ଆନନ୍ଦ ଅନୁଭବ କରେ। ସମ୍ପର୍କରେ ବାନ୍ଧି ହୋଇଯାଏ ମନ। ଏହି ସମ୍ପର୍କକୁ ନେଇ ଆଜି ପ୍ରଭାତରେ ମନର କଥା କହନ୍ତି ଉମାକାନ୍ତ ନାୟକ।
1: ସମ୍ପର୍କର କଥା ବର୍ତ୍ତମାନ କହିବାକୁ ଗଲେ ମୁଁ ଏତିକି କହିବି, ସମଗ୍ର ବିଶ୍ୱ ଏକ ସମ୍ପର୍କରୁ ସୃଷ୍ଟି, ସବୁ ଏଠି ସମ୍ପର୍କରେ ବନ୍ଧା। ଏ ସମ୍ପର୍କ ବ୍ୟକ୍ତି ସହ ବ୍ୟକ୍ତିକୁ ଯୋଡ଼େ। ସମ୍ପର୍କ ପାଇଁ ପାରିବାରିକ ଜୀବନ, ସାମାଜିକ ଜୀବନ, ରାଷ୍ଟ୍ରୀୟ ଜୀବନ, ପ୍ରେମର ନିବିଡ଼ତା ଭିତରେ ବାନ୍ଧି ହୋଇଯାଏ। ହେଲେ ସମ୍ପର୍କ ଯେତେବେଳେ ଛଳନାପୂର୍ଣ୍ଣ କୁଟିଳତାପୂର୍ଣ୍ଣ ହୁଏ, ବିଚାଚିତ ହୋଇଯାଏ ଜୀବନ, ଦୁର୍ବିଷ ହୁଏ ବଞ୍ଚିବା ବଢ଼ିବା। ସମ୍ପର୍କ ବଢା ହୁଏ, ସୃଷ୍ଟି ହୁଏ ହୃଦୟରୁ ଭଲ ପାଇବାରୁ। ହେଲେ ଆଜି ବିଷୟ ବାସନାର ଚାକଚକ୍ୟ ଭିତରେ ସମ୍ପର୍କ ଦୂରେଇ ଯାଉଛି, ଭାଙ୍ଗି ଯାଉଛି ହୃଦୟ, ଭାଙ୍ଗି ଯାଉଛି ଘର। ସମ୍ପର୍କ ଧୀରେ ଧୀରେ ଦୂରେଇ ଯାଉଛି,

ସମ୍ପର୍କରେ ଆତ୍ମୀୟତାର ଅଭାବ, ପିତାମାତାଙ୍କ ସହ ସନ୍ତାନମାନଙ୍କର ସମ୍ପର୍କ, ଗୁରୁ ଶିଷ୍ୟର ସମ୍ପର୍କ, ଭାଇ ଭଉଣୀର ସମ୍ପର୍କ, ଶାସକ ଶାସିକର ସମ୍ପର୍କ ସବୁ ଆଜି ହୀନ ସ୍ୱାର୍ଥପରତାରେ ପୂର୍ଣ୍ଣ। ଆମ ପାଖରେ ଏକାଧିକ ଡିଗ୍ରୀ ଅଛି, ଆମେ ଜ୍ଞାନୀ କିନ୍ତୁ ବିଚାରଶୀଳ ନୁହଁ। ଆମ ଭିତରେ ଆଜି ସ୍ନେହ କମ୍, ଘୃଣା ବେଶୀ, ତିଷ୍ଠିବା କଳା ଜାଣିଛେ ହେଲେ ବଞ୍ଚିବା ଶିଖିପାରୁ ନାହିଁ। ଚନ୍ଦ୍ରକୁ ଯାଇ ଫେରିଲେଣି କିନ୍ତୁ ପଡ଼ୋଶୀ ଘରର ବାଟ ଜଣା ନାହିଁ। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଚେଷ୍ଟା କରୁଛେ ହେଲେ ଆତ୍ମା କଳୁଷିତ, ମନ ଭାରାକ୍ରାନ୍ତ, ସମ୍ପର୍କ ଦୁର୍ବଳ ହୋଇ ଥରେ ଛିଡ଼ିଗଲେ ଯୋଡ଼ିବା କଷ୍ଟ। ସୁନ୍ଦର ପରିବାର, ସୁନ୍ଦର ସମାଜ, ଗୋଟିଏ ସୁନ୍ଦର ବିକଶିତ ରାଷ୍ଟ୍ର ଗଢ଼ିବା ପାଇଁ ସୁନ୍ଦର ବୁଝାମଣାର ପବିତ୍ର ପ୍ରେମପୂର୍ଣ୍ଣ ସମ୍ପର୍କଟେ ଲୋଡ଼ା। ଆସନ୍ତୁ ମହାଭାରତୀୟ ଆର୍ଯ୍ୟ ସଂସ୍କୃତିର ସେହି ଉପନିଷେଦୀୟ ବାଣୀରେ ଉଦ୍ବୁଦ୍ଧ ହେବା। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭବେତ୍।

ଆଜି ମଇ ମାସର 21 ତାରିଖ। ଆଜିର ଦିନକୁ ଆମ ଦେଶରେ ଜାତୀୟ ଆତଙ୍କବାଦ ନିରୋଧ ଦିବସ ଭାବରେ ପାଳନ କରାଯାଉଛି। 1991 ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ତାମିଲନାଡୁର ଶ୍ରୀ ପେରୁମ୍ବଦୁରୁଠାରେ ଆତଙ୍କବାଦୀ ଆକ୍ରମଣରେ ଦେହାନ୍ତ ହୋଇଥିଲା। ବନ୍ଦେ ମାତରମ୍। ଏହି ସଙ୍ଗୀତ ସବୁ ଭାରତୀୟଙ୍କ ପାଇଁ କେବଳ ଏକ ସଙ୍ଗୀତ ନୁହେଁ, ଏ ହେଉଛି ଦେଶବାସୀଙ୍କର ସ୍ପନ୍ଦନ, ଏକ ପବିତ୍ର ମନ୍ତ୍ର। ସ୍ୱାଧୀନତା ଆନ୍ଦୋଳନ ବେଳେ ସବୁ ସଂଗ୍ରାମୀମାନଙ୍କ ପାଇଁ ବନ୍ଦେ ମାତରମ୍ ଥିଲା ଏକ ଜାଗରଣ, ଏକ ଦେଶାତ୍ମବୋଧ ପ୍ରେରଣାର ଧ୍ୱନି। ଆବାଳ ବୃଦ୍ଧ ବନିତା ସବୁ ଦେଶବାସୀଙ୍କ ପାଇଁ ଏ ସଙ୍ଗୀତ ହେଉଛି ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶପ୍ରେମର ପବିତ୍ର ଆବେଗ। ଏହି ସଙ୍ଗୀତକୁ ଆମ ଦେଶର ମହାନ କବି ଓ ଉପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ରଚନା କରିଥିଲେ 1875 ନଭେମ୍ବର ମାସ 7 ତାରିଖରେ। ଏବେ ଦେଶ ପାଳନ କରୁଛି ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବର୍ଷ ପୂର୍ତ୍ତି। ବନ୍ଦେ ମାତରମ୍ର ଅର୍ଥ ମା ମୁଁ ତୁମକୁ ପ୍ରଣାମ କରୁଛି। ଏହି ସଙ୍ଗୀତ 1882 ଆନନ୍ଦମଠ ଉପନ୍ୟାସରେ ସ୍ଥାନ ପାଇଥିଲା। 1896 ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହି ସଙ୍ଗୀତକୁ ପ୍ରଥମ ଥର ପାଇଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନରେ ଗାନ କରିଥିଲେ। 1905 ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। 1950 ଜାନୁଆରୀ 24 ତାରିଖରେ ଏହାର ପ୍ରଥମ ଦୁଇ ପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ଆଜି ମଧ୍ୟ ଏହି ଗୀତ ଦେଶର ଏକତା, ନିଷ୍ଠାପରତା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଅମର ପ୍ରତୀକ ହୋଇ ରହିଛି।

0: ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା, ହିଂସା ଓ ସନ୍ତ୍ରାସ ଲୋକଶକ୍ତିର ଅଭ୍ୟୁଦୟ ନୁହେଁ। ଆଲୋଚନା କରିଛନ୍ତି ଅଧ୍ୟାପକ ବିଶ୍ୱରଞ୍ଜନ।
2: ଏକଦା ଭୟ ଓ ଆତଙ୍କବାଦର ଘେର ଭିତରେ ଥିଲା ରାଷ୍ଟ୍ରର ପୂର୍ବ ପ୍ରାକୃତିକ ଅବସ୍ଥା। ପଶୁ ଶକ୍ତି ହିଁ ପ୍ରାଧାନ୍ୟ ବିସ୍ତାର କରିଥିଲା ଏବଂ ଜୋର ଚାର ମୂଲକତାର ଏହା ହିଁ ଥିଲା ଏହି ଅବସ୍ଥାର ପ୍ରଚଳିତ ଧାରା। ହିଂସାର ଉଚ୍ଛନ୍ନ ସ୍ରୋତରେ ଯେତେବେଳେ ବ୍ୟକ୍ତି ଜୀବନର ସୁରକ୍ଷା ତଥା ସମାଜର ସ୍ଥିତି ସଂକଟାପନ୍ନ ହୋଇପଡ଼ିଲା, ସେତେବେଳେ ଏଥିରୁ ଉଦ୍ଧାର ପାଇବା ଲାଗି ସମୂହ ଚେତନାରେ ପ୍ରକାଶ ପାଇଲା ଉଦ୍ବେଗ ଓ ଉଦ୍ବେଳନ। ହିଂସା ପରିହାର କରି ପାରସ୍ପରିକ ସଦ୍ଭାବ ତଥା ସହମତି ବଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ପଡ଼ିବ। ସମ୍ମିଳିତ ଇଚ୍ଛାରେ ଗଢ଼ା ହେବ ଏଭଳି ଏକ ଅନୁଷ୍ଠାନ ଯାହାର ଶକ୍ତି ବଳରେ ପ୍ରତ୍ୟେକ ବ୍ୟକ୍ତିର ଜୀବନ ସୁରକ୍ଷିତ ରହିବ। ଏହି ଅନୁଷ୍ଠାନକୁ କୁହାଗଲା ରାଷ୍ଟ୍ର।

0: ଓ ରାଷ୍ଟ୍ରରୁ ଜନ୍ମ ନେଲା ସରକାର। ରାଷ୍ଟ୍ରର ଜନ୍ମବୃତ୍ତାନ୍ତକୁ ନେଇ ଯେଉଁ ସାମାଜିକ ଚୁକ୍ତି ସିଦ୍ଧାନ୍ତର ଅବତାରଣା କଲେ ହବ୍ସ ଲକ୍ ରୁସୋଙ୍କ ଭଳି ପାଶ୍ଚାତ୍ୟ ଦାର୍ଶନିକ, ଏହା ମୂଳରେ ଥିଲା ଲୋକଶକ୍ତିର ଉଦୟ କାହାଣୀ। ଲୋକଶକ୍ତିର ଆଧାରରେ ଲୋକତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳନ ହେଲା। ଏହି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ପାଇଁ ମାଧ୍ୟମ ହେଲା ବୁଲେଟ୍ ନୁହେଁ ବ୍ୟାଲଟ, ବନ୍ଧୁକ ନୁହେଁ ଭୋଟ ବାକ୍ସ। ରାଷ୍ଟ୍ର ଗଠନର ପୂର୍ବ ହିଂସ୍ର ଅବସ୍ଥାରୁ ଆମ ସମାଜ ଓ ସଭ୍ୟତା ବହୁ ଦୂରକୁ ଚାଲିଆସିଛି। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଲୋକତାନ୍ତ୍ରିକ ବ୍ୟବସ୍ଥା ହିଁ ମୁଖ୍ୟତଃ ବଳବତ୍ତର ରହିଛି। ତଥାପି ହିଂସା ଓ ସନ୍ତାସବାଦ ପୂରାପୂରି ଲୋପ ପାଇନାହିଁ। ବେଳେବେଳେ ମନୁଷ୍ୟ ଭିତରେ ଥିବା ଆସୁରୀ ଶକ୍ତି ମୁଣ୍ଡ ଟେକିବା ଫଳରେ ସଂଗଠିତ ଉପାୟରେ ଏହା ଭୟଙ୍କର ସନ୍ତାସବାଦକୁ ଜନ୍ମ ଦେଉଛି। ଆମର ବୃହତ୍ତମ ଗଣତାନ୍ତ୍ରିକ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ବ୍ୟକ୍ତିଗତ ତଥା ପାରିବାରିକ ଜୀବନରୁ ଆରମ୍ଭ କରି ରାଷ୍ଟ୍ରୀୟ ଜନଜୀବନ ମଧ୍ୟ ଆଜି ହିଂସା ଏବଂ ଅହେତୁକ ଆତଙ୍କବାଦର ଘେର ଭିତରେ। ସକାଳର ଖବରକାଗଜ ଉପରେ ଆଖି ପହଁରି ଆଣିଲେ ଦୁର୍ଭାଗ୍ୟକୁ ଦେଖିବାକୁ ଓ ପଢ଼ିବାକୁ ମିଳୁଛି ହିଂସାର ନାନାବିଧ ଭୟଙ୍କର ଖବର ସବୁ। ଏ ପ୍ରକାର ଖବର ଆମର ଲୋକଶକ୍ତି ତଥା ଲୋକତାନ୍ତ୍ରିକ ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଆଙ୍କି ଦେଉଛି। ଜାତି ନାଁରେ, ଧର୍ମ ନାଁରେ, ଏପରିକି ଗରିବ ଲୋକଙ୍କୁ ନ୍ୟାୟ ଦେବା ନାଁରେ ସନ୍ତାସବାଦର ଆଶ୍ରୟ ନିଆଯାଉଛି। ମାତ୍ର ନ୍ୟାୟ ପ୍ରଦାନ ତ ଦୂରର କଥା, ଏହା ସେହି ଜାତି, ଧର୍ମ ତଥା ଦରିଦ୍ର ଶ୍ରେଣୀଭୁକ୍ତ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଉଛି। ଜାତି, ବର୍ଣ୍ଣ, ଧର୍ମ ତଥା ରାଜନୈତିକ ବିଚାର ନିର୍ବିଶେଷରେ ଲୋକଶକ୍ତିର ବିକାଶ ପଥରେ ହିଂସା ଓ ସନ୍ତାସବାଦ ହିଁ ପ୍ରଧାନ ପ୍ରତିବନ୍ଧକ ହୋଇ ଠିଆ ହୋଇଛି, ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି। ଲୋକଶକ୍ତିର ଅଭ୍ୟୁଦୟ ଯେଭଳି ପାରସ୍ପରିକ ସହଯୋଗ ସଦ୍ଭାବ ବଳରେ ସମ୍ଭବ, ଏହାର ବିକାଶ ଓ ବିସ୍ତାର ମଧ୍ୟ ସେହିଭଳି ନିର୍ଭର କରେ ସ୍ୱାର୍ଥରହିତ ସମ୍ପର୍କ ଓ ସହମତି ଉପରେ। କୌଣସି ପ୍ରକାର ମତଭେଦକୁ ପରସ୍କର ସହିତ ବିଚାର ବିମର୍ଶ ମଧ୍ୟରେ ଦୂର କରାଯାଇପାରେ। ଯୁକ୍ତି, ତର୍କ, ଭାବ ବିନିମୟ ମାଧ୍ୟମରେ ସକଳ ସମସ୍ୟାର ସମାଧାନ ସହଜ ଓ ସମ୍ଭବ ହୋଇପାରେ। ଯଦି ସମୂହ କଲ୍ୟାଣ କିମ୍ବା ରାଷ୍ଟ୍ରୀୟ ହିତ ସାଧନ ସମସ୍ତଙ୍କର ଲକ୍ଷ୍ୟ, ତେବେ ଏଥିରେ ହିଂସା ବା ଭୟ ସୃଷ୍ଟିକାରୀ ଆଚରଣର କୌଣସି କାରଣ ହିଁ ନାହିଁ। ଏଠାରେ ମୁଁ ସତ୍ୟ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ କଥାକୁ ସ୍ମରଣ କରୁଛି। ୟଙ୍ଗ୍ ଇଣ୍ଡିଆରେ 1931ରେ ସେ ଲେଖିଥିଲେ, ମୁଁ ଅତ୍ୟନ୍ତ ଅଟଳ ଭାବରେ ବିଶ୍ୱାସ କରିଥାଏ ଯେ ଯେଉଁ ଲକ୍ଷ୍ୟ ସାଧନରେ ହିଂସାର ଯେତିକି ସମର୍ଥନ ରହିଛି, ସେହି ଲକ୍ଷ୍ୟଟିର ତଦ୍ୱାରା ସେତିକି କ୍ଷତି ହୁଏ, କାରଣ ଅସଲ କାରଣଟି ବିଷୟରେ ଏପର୍ଯ୍ୟନ୍ତ ଆଦୌ କିଛି କରିନଥିବି। କ୍ରମେ ସେହି ପ୍ରକ୍ରିୟାରେ ମୋତେ ବାଧା ଦେବାକୁ ଅନ୍ୟ ବ୍ୟକ୍ତିମାନେ ମଧ୍ୟ ଅବଶ୍ୟ ବାହାରିବେ। ମାତ୍ର ଯେଉଁ କାରଣଟି ସେମାନଙ୍କୁ ମୋତେ ବାଧା ଦେବାକୁ ବାଧ୍ୟ କରୁଛି, ସେହି କାରଣଟିର ଆବିଷ୍କାର କରିବା ଓ ତାହାର ସମ୍ମୁଖୀନ ହେବା ହେଉଛି ଅସଲ କାର୍ଯ୍ୟ। କହିରଖେ, ସମସ୍ତ ବିଦ୍ରୋହଗୁଡ଼ିକ ଯେଉଁ ରୋଗଟିକୁ ଭଲ କରିବେ ବୋଲି ଭାବୁଥାନ୍ତି, ସ୍ୱୟଂ ତାହାଠାରୁ ଅଧିକ ଅନିଷ୍ଟକାରୀ ସାବ୍ୟସ୍ତ ହୁଅନ୍ତି। ପ୍ରକୃତ ଲକ୍ଷ୍ୟ ସାଧନ ଏବଂ ଦୀର୍ଘ ପରିଣାମ ଦୃଷ୍ଟିରୁ ବିଚାର କଲେ ହିଂସାର ଉପାୟଟି ଆଦୌ କୌଣସି ଉପକାର କରେ ନାହିଁ। ବିଡ଼ମ୍ବନାର ବିଷୟ ଯେ ଭାରତରେ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶେଷରେ ହିଂସାର ଶିକାର ହେବାକୁ ପଡ଼ିଛି। ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରେ ମାଓବାଦୀଙ୍କ ହିଂସା ଓ ଏବଂ ସୀମାପାର ସନ୍ତାସବାଦୀଙ୍କ ଷଡ଼ଯନ୍ତ୍ର ଫଳରେ ଅକଳ୍ପନୀୟ ଧନଜୀବନର ହାନି ଘଟୁଛି। ମାତ୍ର ଏହା ବିରୋଧରେ ଲୋକଶକ୍ତିର ସଂଗ୍ରାମ ମଧ୍ୟ ଜାରି ରହିଛି। ମନେ ରଖିବାକୁ ହେବ, ହିଂସା ଓ ସନ୍ତାସବାଦର ଉଦ୍ଦେଶ୍ୟ ହେଉଛି ଲୋକଶକ୍ତିକୁ ଦୁର୍ବଳ ଓ ପ୍ରଭାବହୀନ କରିଦେବା। ଲୋକଶକ୍ତି ଦୁର୍ବଳ ହୋଇଗଲେ ଲୋକତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ସୁତରାଂ ଲୋକଶକ୍ତିର ଅଭ୍ୟୁଦୟ ମୂଳରେ ରହିଛି ହିଂସା ବିରୋଧରେ ନିରନ୍ତର ନିରବଚ୍ଛିନ୍ନ ସଂଗ୍ରାମ।
1: କଥିକାରେ ଶୁଣୁଥିଲେ ଆଲୋଚନା, ହିଂସା ଓ ସନ୍ତାସ ଲୋକଶକ୍ତିର ଅଭ୍ୟୁଦୟ ନୁହେଁ। ଆଲୋଚନା କରିଥିଲେ ଅଧ୍ୟାପକ ବିଶ୍ୱରଞ୍ଜନ। ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ସଜଫୁଲ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ପରବର୍ତ୍ତୀ ଗୀତ ଗାଇଛନ୍ତି ସୁନୀଲ କୁମାର ମଲ୍ଲିକ, ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା। ଆଜି ବି ଲିଭିନି ତମରି ଓଠର ନାଲି, ଭୁଲି ବି ଭାବୁଛି ପାରୁନି ମୁଁ ଭୁଲି।
1: ଆଚ୍ଛା ଦାସ ବାବୁ,

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ

0: ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
2: ଶେଷରେ ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା ଦ୍ୱୈତକଣ୍ଠରେ ଗାଇଛନ୍ତି କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ ତୁମେ ଥିଲେ ମୁଁ ଅଛି ମୁଁ ଥିଲେ ତୁମେ ଦୁନିଆଟା ଭଲ ଲାଗେ ଖୁସି ଥିଲେ ଆମେ

0: ଲେଖକ ଲେଖିକାଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛି। କାହା ଦୃଷ୍ଟିରେ ଏହା ନବଜାଗରଣର ପ୍ରତିବିମ୍ବ, ପୁଣି କାହା ନଜରରେ ବିପ୍ଳବ, ସଂଘର୍ଷ ଅବା ଶାଶ୍ୱତର ମନ୍ତ୍ର ଉଚ୍ଚାରଣ। ଆଧୁନିକତା ବନାମ ପରମ୍ପରା ସମାଜ ଉପରେ କି ପ୍ରଭାବ ପକାଇଥାଏ ନିଜର କଲମକୁ ତୀକ୍ଷ୍ଣ କରିଛନ୍ତି ଯୁବକବି ଡାକ୍ତର ଶୁଭ କୁମାର ଦାସ। ଆସନ୍ତୁ ଶୁଣିବା ଯୁବକବି କଣ କହୁଛନ୍ତି।
1: ପାଖାପାଖି ମୁଁ ଯେତେବେଳେ 10-12 ବର୍ଷ ହେଇଥିବ ସେହି ସମୟରେ ବୋଧେ କବିତାଟି ଲେଖିଥିଲି। ମୋର ଯେତିକି ଧାରଣା ଆସୁଛି ଲେଖିବାର କାରଣ ଏୟା ଥିଲା, ମୋ ଭାବନା ସେତେବେଳେ ଏୟା ଥିଲା ଯେ ଯଦି ସୂର୍ଯ୍ୟଙ୍କ ଭିତରୁ ଉତ୍ତାପ ପଳେଇବ ସେ ସୂର୍ଯ୍ୟଙ୍କର କିଛି ଭ୍ୟାଲୁ ରହିବ ନାହିଁ, ଯଦି ଫୁଲ ଭିତରୁ ସୁଗନ୍ଧ ପଳେଇବ ସେ ଫୁଲର ମଧ୍ୟ କିଛି ମହତ୍ତ୍ୱ ରହିବ ନାହିଁ। ତ ସେମିତି ଲେଖିଥିଲି ଯେ ଜହ୍ନ ତାରା ବିନା ଆକାଶର ପରିଚୟ କ'ଣ, ଏକ ବିସ୍ତୀର୍ଣ୍ଣ ବଳୟଟିଏ କୂଳେ ରଙ୍ଗୀନ ଧୂଆଁର, ପ୍ରେମ ବିନା ହୃଦୟର ସଂଜ୍ଞାଟା ହେଉଛି ଗୋଟେ ନିବୁଜ କୋଠରୀ ମେଞ୍ଚେ ରକ୍ତ ମାଂସ। ବର୍ଷା ବିନା ଶ୍ରାବଣର ପରିଚୟ କ'ଣ, ଏକ ଶୁଷ୍କ ଋତୁ ନାହିଁ କିଛି ପରିଚୟ, ଯାର ମହକର ସତ୍ତା ବିନା ଫୁଲ ମାନେଟା ହେଉଛି ଗୋଟେ ସୁନ୍ଦର ସୃଷ୍ଟିଟେ ଯାର ଦାହିଟି ଆଧାର।
0: ଡାକ୍ତର ଶୁଭ କୁମାର ଦାସଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧୀନସ୍ଥ ମଇନ୍ଦୀପୁର ଗ୍ରାମରେ। ପିତା ପ୍ରସିଦ୍ଧ ଆୟୁର୍ବେଦ ଚିକିତ୍ସକ କବିରାଜ ବିଭୂତିଭୂଷଣ ଦାସ ଏବଂ ମାତା କବିତା ଦାସ। ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଡିଗ୍ରୀ ପାଇ ଶୁଭ କୁମାର ଦାସ ଜଗତସିଂହପୁର ଜିଲ୍ଲା ମଣ୍ଡାସାହି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଭାବରେ ଚିକିତ୍ସା ସେବା ଯୋଗାଇ ଚାଲିଛନ୍ତି। ଜଣେ ଯୁବ ଡାକ୍ତର ବା ଚିକିତ୍ସକ ସାଙ୍ଗକୁ ଯୁବକବି ଭାବରେ ସବୁରି ନିକଟରେ ପ୍ରସିଦ୍ଧି ଅର୍ଜନ କରିଥିବା ଶୁଭ କୁମାରଙ୍କ ସହ ଆସନ୍ତୁ କିଛି ସମୟ ବିତାଇବା।
1: ନିଶ୍ଚିନ୍ତ ଭାବରେ କହିପାରିବି, ଅନେକ ଇଣ୍ଟରଭ୍ୟୁରେ ଯାହା କହିଛି ଡାକ୍ତର ପେଶାରେ ମଧ୍ୟ ଲେଖିବାକୁ ପଡେ, ତେଣୁ ଡାକ୍ତର ମଧ୍ୟ ପ୍ରେସ୍କ୍ରିପ୍ସନ୍ ଲେଖେ, କବିତା ଲେଖେ ବା ଗାଳ୍ପି ଗୋଟିଏ ଗଳ୍ପ ଲେଖେ, ତେଣୁ ଲେଖା ସବୁଆଡେ ଅଛି। ଆଉ ଦ୍ୱିତୀୟ କଥାଟି ହେଲା ଲେଖାଟା ଛୋଟବେଳୁ ଥିଲା, ତାହା ବଡ଼ ହେବା ସହିତ ଆଉ ଟିକେ ପରିମାର୍ଜିତ ହେଲା ଏବଂ ଛୋଟବେଳେ ଲେଖାଟି ଲୁଚେଇକି ରଖୁଥିଲି କାଳେ କାହାକୁ ଭଲ ଲାଗିବ କ'ଣ ଲେଖିଛି ନ ଲେଖିଛି। ଯେତେବେଳେ ବଡ଼ ହେଲି ଯେତେବେଳେ ସମାଜ ପାଖକୁ ଗଲା ଲେଖାଟି, ସମାଜ ଆଦୃତ କଲା ଏବଂ ଲେଖାଟି ଆଉ ଟିକେ ଆଗକୁ ଯାଇପାରିଲା। ତ ମୋ ପୂର୍ବଜ କହିଦେଇ ଯାଇଛନ୍ତି ଯେ ରାଜା ପୂଜା ପାଏ ଆପଣା ଦେଶରେ, କବି ପୂଜା ପାଏ ଦେଶ ବିଦେଶରେ, ତେଣୁକରି ଆଉ ରହସ୍ୟ କିଛି ଖୋଲିବାର ନାହିଁ। ତେଣୁକରି ଡାକ୍ତରଟିଏ ନିଜ ଅଞ୍ଚଳରେ ପୂଜା ପାଇବ ବା ପାଖଆଖରେ ପୂଜା ପାଇବ, କିନ୍ତୁ କବିଟିଏ ସାରା ବିଶ୍ୱରେ ପୂଜା ପାଇବ। ସେହି ଧାରାରେ ଦେଖିବାକୁ ଗଲେ କବି ହିସାବରେ ନିଶ୍ଚିନ୍ତ ଭାବରେ ମୁଁ ଡାକ୍ତରୀ ଠାରୁ ଅଧିକା ପରିଚୟ ପାଇଛି।
0: ତଥାପି ମୋ ଗାଁ ହସୁଛି ଡାକ୍ତର ଶୁଭ କୁମାର ଦାସଙ୍କ ପ୍ରଥମ କବିତା ସଂକଳନ। ସଂକଳନରେ ସ୍ଥାନିତ କବିତାର ଟାଇଟଲ ମଧ୍ୟରେ ତଥାପି ମୋ ଗାଁ ହସୁଛି, ବୋଉ, ମମି ଓ ମାମା, ଅଦିନିଆ ପ୍ରେମ, ବୟସର ଅନୁଭୂତି, ତୁମେ ଚିହ୍ନିତ ପାରୁନ ଆମକୁ, ମଦ ଉବାଚ, ଚାଲ ଆମେ ଗରିବ ହେବା, ଗାଁଟା ସାହାରା ଦେଇଛି, ଇଏ କି ସମ୍ପର୍କ, ଗଡ୍ ବ୍ଲେସ୍ ୟୁ, ମୋ ହାତ ସିନ୍ଦୁର, ଇତ୍ୟାଦି ଇତ୍ୟାଦି। ଟାଇଟଲ ଗୁଡିକରୁ ଆପଣମାନେ ଅନୁଭବ କରିନେବେଣି ଯୁବକବିଙ୍କର କବିତା ଗୁଡିକର ମନସ୍ତତ୍ଵ କଣ ହେଇଥିବ। ସୁନ୍ଦର ତଥା ସରଳ ଶବ୍ଦ ସଂଯୋଜନାରେ ସଜ୍ଜିତ 54 କବିତା 148 ପୃଷ୍ଠାକୁ ଶବ୍ଦର ରଙ୍ଗରେ ରଙ୍ଗୀନ କରିଛନ୍ତି। ତେବେ ଅଧିକ ଜାଣିନେବା ଯୁବକବି ପ୍ରିୟ କବି ଡାକ୍ତର ଶୁଭ କୁମାର ଦାସଙ୍କ ପାଖରୁ।
1: କହିପାରିବି କବି ହିସାବରେ ମୋର ଜନ୍ମ ଯଦି ମୋତେ ଦେଇଥାଏ ସେ ହେଉଛି ତଥାପି ମୋ ଗାଁ ହସୁଛି। ମୁଁ ଗାଁରେ ଥିଲି, ଗାଁରେ ଅଛି, ଆଶା କରିବି ଶେଷ ଯାଏ ଗାଁରେ ହିଁ ରହିବି, କାରଣ ଗାଁର ମହ କିଛି ଅଲଗା ହେଇଥାଏ, କିନ୍ତୁ ସେ ମହ ଭିତରେ ଯେତେବେଳେ ପରିବର୍ତ୍ତନ ଆସେ ଗୋଟେ କବିର ହୃଦୟକୁ ଯାହା ଛୁଇଁଥିଲା ମୁଁ ଲେଖିଥିଲି, ମୁଁ କବିତା କହିବି ନାହିଁ ତାହାକୁ। କହିପାରିବି ଏହା ଯେ ଗୋଟେ ଗାଁରେ ରହୁଥିବା ଗୋଟେ ପିଲାର ମନର କଥା ମୁଁ ଲେଖିଥିଲି କି ସ୍ନେହଟା ସଂଜ୍ଞାହୀନ ଚିର ନିଦ୍ରାରେ ଶୋଇଛି, ବିବେକର ପୂର୍ଣ୍ଣ ଛେଦ ଅବିବେକୀ ସଂଖ୍ୟା ବଢୁଛି, ଚୋର ଏବେ କଲର ଟେକି ଛକରେ ବୁଲୁଛି, ମଦର ନଈରେ ଏଠି କୁକୁଡ଼ା ଭାସୁଛି, ତଥାପି ମୋ ଗାଁ ହସୁଛି, ତଥାପି ମୋ ଗାଁ ହସୁଛି, ବୋହୁରାଣୀ କୁକୁର ପୋଷିଛି, ସକାଳେ ଦୁଧ ଭାତ ରାତିରେ ମାଂସ ଦଉଛି, ବାପା ମା ରୁଟି ମାଗିଲେ ପୁଅ କହୁଛି ଅଟା ରେଟ ଆକାଶ ଛୁଇଁଛି, ଆଉ ମେଲୋଡି ଲହଡ଼ି ମୋ ଗାଁରେ ଏବେ ଜୁଆର ଭଳିଆ ମାଡୁଛି, ଖୋଳ କୀର୍ତ୍ତନ ଖଞ୍ଜଣି ଭଜନ ଆଖଡ଼ାରେ ତାଲା ପଡୁଛି, ଘଣ୍ଟ ମାଦଳଟା ଆଉ ଶୁଭିବନି, ବୋପାର ଜମାନା ସରିଛି, ପୁଅର ଜମାନା ଧରା ଧରି ଗୀତ ଛକମୁଣ୍ଡ ଫାଟି ପଡୁଛି, ତଥାପି ମୋ ଗାଁ ହସୁଛି, ତଥାପି ମୋ ଗାଁ ହସୁଛି।

0: ଏକ କବିତା।
1: ଓହୋ, ଆପଣ ନୁହନ୍ତି, ବରଂ ଡାକ୍ତର ଶୁଭ କୁମାର ଦାସଙ୍କର ଦ୍ୱିତୀୟ କବିତା ସଂକଳନର ଟାଇଟେଲ।
0: ହଁ ହଁ, ତୁମେ ଏକ କବିତା, ପୃଷ୍ଠା 108, କବିତା ସଂଖ୍ୟା 46।

0: ପ୍ରକାଶ କାଳ 2025 ମସିହା ସ୍ଥାନିତ କବିତାର ଟାଇଟେଲ ମଧ୍ୟରୁ ନିଶ୍ଚୟ କିଛି କହିବି ନା, ଜମା ଭୁଲିନି ମ। ତାହେଲେ ଶୁଣନ୍ତୁ, ନବବର୍ଷ, ଠିକା ଚାକିରି, ସ୍ୱାଭିମାନୀ ଓଡ଼ିଆ, ଓଲଟା ଦୁନିଆ, ପଶାପାଲି, ପତି ହି ଦେବତା, ପ୍ରେମର ଜ୍ୟାମିତି ବାକ୍ସ, ପ୍ରେମ ଡାଲମା, ପ୍ରେମ ଦିବସ, ମନେ ରଖିଛ ନା, ଇତ୍ୟାଦି ଇତ୍ୟାଦି। ମୁଁ ତ ଟାଇଟେଲ ଗୁଡିକ ପଢିଲା ବେଳେ ଆତ୍ମହରା। ଆଉ ଆପଣ ମାନେ ରୁହନ୍ତୁ ରୁହନ୍ତୁ, କିଛି କହିବି, କିନ୍ତୁ ଆଗ ଟିକେ ଶୁଣି ନିଅନ୍ତୁ ଡାକ୍ତର ପୁଣି ଯୁବକବି ଶୁଭ କୁମାର ଦାସଙ୍କ ସ୍ୱର।
1: ଯେ ତୁମେ ଏକ କବିତା, ତା ଅର୍ଥ ମୋ ଆଖି ଏବେ ଯୁଆଡେ ଦେଖୁଛି, ମୋ ମନ ଏବେ ଯାହା ଭାବୁଛି, ମତେ ସବୁ ଜାଗାରେ କବିତା ହିଁ ଦେଖାଯାଉଛି। କୌଣସି ବସ୍ତି ବିଷୟରେ ହଉ, ପ୍ରକୃତି ଭିତରେ ହଉ, ଜଳ ଭିତରେ ହଉ, ଆକାଶ ଭିତରେ ହଉ, ସିଷ୍ଟମ ଭିତରେ ହଉ, ସବୁ କ୍ଷେତ୍ରରେ ବର୍ତ୍ତମାନ ମତେ କବିତା ଯେହେତୁ ଦେଖାଯାଉଛି, ସେଥିପାଇଁ ମୁଁ ଏକ ବହିଟିର ନାଁ ରଖିଛି ତୁମେ ଏକ କବିତା। ମାନେ ମୁଁ ଯାହାକୁ ଦେଖୁଛି ସେଠି ଗୋଟେ କବିତା ପାଉଛି। ତ ସେଇ ଧାରାରେ ଯାହାର ଶୀର୍ଷକ ହଉଛି ପରମ୍ପରା। ଚାଉଳ ଯାଏଁକେ ଲୋଡ଼ା ହୁଏ ମୁଁ ଭାତ ଛୁଇଁ ଦେଲେ ମାରା, ମନ୍ଦିର ଅଗଣା ସଫା ମୁଁ କରଇ ଭିତରକୁ ଗଲେ ମାରା, ଏ କେମିତିକା ପରମ୍ପରା, ଏ କେମିତିକା ପରମ୍ପରା। ଶବ ପୋଡ଼ା ପାଇଁ କାଠ ମୁଁ କାଟଇ ଶବ ଛୁଇଁ ଦେଲେ ମାରା, ତୁଠ ଲୁଗା ପୁଣି ସଫା ମୁଁ କରଇ ତୁଠେ ପଶିଗଲେ ମାରା, ଏ କେମିତିକା ପରମ୍ପରା, ଏ କେମିତିକା ପରମ୍ପରା। ନଡ଼ିଆ ତୋଳାକୁ ଖୋଜା ପଡ଼େ ମୁହିଁ ଭୋଗ ଛୁଇଁ ଦେଲେ ମାରା, ପଥର ଯାଏଁକେ ଲୋଡ଼ା ହୁଏ ମୁହିଁ ମୂର୍ତ୍ତି ଛୁଇଁ ଦେଲେ ମାରା, ଏ କେମିତିକା ପରମ୍ପରା।
0: ସାମାଜିକ ଅବ୍ୟବସ୍ଥା, ଅନୀତି, ଦୁର୍ନୀତି, ଅନାଚାର, ବିଶୃଙ୍ଖଳା କବିଙ୍କ ଅନ୍ତରାତ୍ମାକୁ ବ୍ୟଥିତ କରିଛି। ପିଲାଦିନରୁ ଗୁଣୁଗୁଣୁ ସ୍ୱରରେ ଗଜୁରୁଥିବା ଶବ୍ଦ ଗୁଡାକ ଦିନେ ସତରେ ସଜେଇ ହୋଇଗଲେ କବିତା କୁମାରୀରେ। ଆଉ ସେଇ କବିତା କୁମାରୀକୁ ଉପମା ଅଳଙ୍କାରରେ ଭରପୁର କରିଦେଲେ କବି ଡାକ୍ତର ଶୁଭ କୁମାର ଦାସ।
1: ସମାଜକୁ ଯେମିତି ଶାସନ ପରିବାରକୁ ସଜାଡି ଥାଏ, ପିଲାମାନଙ୍କୁ ସଜାଡି ଥାଏ, ସେମିତି ସାହିତ୍ୟ ସମାଜକୁ ସଜାଡି ଥାଏ। ସମାଜକୁ ସଜାଡିବାର ମୁଖ୍ୟ ଉପାଦାନ ଯଦି କଣ ଥାଏ, ତାହା ହେଉଛି ସାହିତ୍ୟ। କାରଣ ସାହିତ୍ୟ ଆମ ଭିତରେ ସେ ଆତ୍ମପ୍ରକାଶଟାକୁ ପୂରାଇଥାଏ, ଭର୍ତ୍ତି କରିଥାଏ। ଯେମିତି ଆମେ ଶୁଣୁଥିଲେ ଖରାପ କାମ କରିବା, ଜମପୁରରେ ଗୋଟେ ତେଲ କଡ଼େଇ ଅଛି ତା ଦେହରେ ପକାଯିବ, ସେ ଗପଟା ଆଜି ଦରକାର ଆଜ୍ଞା। ମାନସିକ ଭିତରେ ସେ ତେଲ କଡ଼େଇଟା ଥାଉ ବା ନଥାଉ, ସେ ତେଲ କଡ଼େଇ ଅଛି ବୋଲି ଆମେ ଭୁଲ ଠିକ କରିବା ପୂର୍ବରୁ ଭାବୁଛୁ ଯେ ମୁଁ ଭୁଲ କାମ କଲେ ତେଲ କଡ଼େଇରେ ପଡ଼ିବି। ଆମେ ପଢୁଥିଲେ ଏମିତି ରାଜା ଥିଲେ, ସେ ଲୋକମାନଙ୍କୁ ହଇରାଣ କରୁଥିଲେ, ନିଜର ବାହାଦୁରୀ ପଣିଆ ଦେଖାଉଥିଲେ, ଶେଷ ସମୟରେ ତାଙ୍କୁ ପାଣି ଟୋପାଇ ବି କେହି ଦେଲେ ନାହିଁ, ତାଙ୍କ ରାଜ୍ୟର ବିନାଶ ଘଟିଗଲା। ଏ କାହାଣୀ ଗୁଡାକ ଏବେ ଦରକାର ହେଉଛି ଆମ ସମାଜ ପାଇଁ କି। ତ ଏ ଲେଖା ବି ସାହିତ୍ୟର ଅବଦାନ। ତେଣୁକରି ସାହିତ୍ୟ ସବୁବେଳେ ସମାଜକୁ ସଜାଡିବା ପାଇଁ କାମ କରିଥାଏ। ସାହିତ୍ୟ ହିଁ ସମାଜ ସଜାଡିବାର ମୁଖ୍ୟ ଉପାଦାନ ବୋଲି ମୁଁ କହିପାରେ।

କିଛି ନୂଆ ଶବ୍ଦ ମିଳିପାରୁଛି ଯାହାକି ଆମ ଆବଶ୍ୟକତା। ସେ କଥା ମଧ୍ୟ ମତେ ସାହସ ବଢ଼େଇଥିଲା କି ହଁ ମୁଁ ବି ଲେଖିପାରିବି ଏବଂ ତାପରେ ଗୋଟେ ପରେ ଗୋଟେ ଗୀତ ଲେଖି ଚାଲିଲି। ଶ୍ରୋତାମାନେ ତାକୁ ଆଦୃତ କଲେ ଏବଂ ଅନେକ ସମୟରେ ଅନେକ ଜାଗାରେ କୁହନ୍ତି ଯେ ଆପଣ କବିତାରେ ମଧ୍ୟ ହିଟ୍ ହେଇଛନ୍ତି ଆଉ ଗୀତରେ ମଧ୍ୟ ହିଟ୍ ହେଇଛନ୍ତି, ତାହା ବିଭୁ ଆଶୀର୍ବାଦ ବୋଲି ମୁଁ କହିଲି।

0: ସତରେ ଭୁଲି ଯାଇଛି। କଣ ଭୁଲି ଯାଇଛି ମାନେ ଏଇ ନିଜ କଥା? ନା ନା, ମୋ କଥା ନୁହେଁ, ବରଂ କବି ଶୁଭ କୁମାରଙ୍କ କଥା।
1: ନିଶ୍ଚିତ ଭାବରେ ମୁଁ କହିପାରିବି ଯେ କବିତା ଲେଖିବା ଦ୍ଵାରା ଯୋଉ ଆତ୍ମସନ୍ତୋଷଟି ମୁଁ ଅନୁଭବ ଆଜି କରୁଛି ତାହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ, କିନ୍ତୁ କେତେ ସଫଳ ହେଇଛି କେତେ ବିଫଳ ହେଇଛି ସେ ପରୀକ୍ଷା ବି ବର୍ତ୍ତମାନ ଦେଇ ଚାଲିଛି। ମୁଁ କହିବି ନାହିଁ ଯେ ମୁଁ ସଫଳ ହେଇସାରିଛି, ମୋ ଶ୍ରୋତାମାନେ ହିଁ ମୋତେ ଜଣେଇବେ ଯେ ମୁଁ କେତେ ସଫଳ ହେଇଛି କେତେ ବିଫଳ ହେଇଛି। ଯେଉଁମାନେ ଲେଖିବା ପାଇଁ ଚାହୁଁଛନ୍ତି ବା ଲେଖୁଛନ୍ତି ବା ଚାହୁଁଛନ୍ତି ମୋ କବିତାଟି ଆହୁରି ଟିକେ ଲୋକଙ୍କ ଦ୍ଵାରା ଆଦୃତ ହଉ, ଗୋଟେ ଭାଇ ହିସାବରେ ତାଙ୍କୁ ଏହା କହିପାରିବି ଯେ ଆପଣ ଏଇଟା ଭୁଲି ଯାଆନ୍ତୁ ଯେ ଲୋକ ଆଉ କବିତା ଶୁଣୁନାହାନ୍ତି, ଲୋକ ଆଉ କବିତା ପଢୁନାହାନ୍ତି, ଆପଣ ଏଇଟା ଭାବନ୍ତୁ ଯେ ମୁଁ ସେମିତିଆ କବିତା ଲେଖିପାରୁଛି ତ, ମୁଁ ସେମିତିଆ କବିତା ଶ୍ରୋତାଙ୍କ ପାଖକୁ ଦେଇପାରୁଛି ତ, ସେଇଟା ଆପଣମାନେ ବିଚାର କରିବେ। ଏବଂ କବିତା ଲେଖିବା ପୂର୍ବରୁ ନିର୍ଭୀକ ହେବେ ଯେ ଭାଷାକୁ ସରଳ କରିବେ କିନ୍ତୁ ଭାଷାକୁ ଶସ୍ତା କରିବେନି।

ଏହି ଭାଗରେ ଆରମ୍ଭ ହେଉଛି କାବ୍ୟର ଦ୍ୱାଦଶ ଛାନ୍ଦ। ବରଣମାଳା ଶ୍ରୀରାମଙ୍କ ଗଳାରେ ଦେଲା ପରେ ବିବାହ ବିଳମ୍ବ ଅଛି ବୋଲି ଶୁଣିଲେ ସୀତା। ବିବାହ କାଲି କରିବା ବୋଲି ଜନକ ଋଷି କହୁଥିଲେ। ପିତାଙ୍କର ଏହି ବ୍ୟଗ୍ରତାରେ କିନ୍ତୁ ବାଧା ଦେଲେ ଲକ୍ଷ୍ମଣ, କାରଣ ତାଙ୍କ ପିତାଙ୍କ ଅନୁପସ୍ଥିତିରେ ଏ ବିବାହ ହୋଇପାରେ ନା। ଏହା ଶୁଣିବା ପରେ ପତି ରୂପେ ବରଣ କଲାପରେ ମଧ୍ୟ ମିଳନରେ ବିଳମ୍ବ ହେତୁ ସୀତା ବିରହରେ ଜର୍ଜରିତା ହୋଇଛନ୍ତି। ଯମକ ଅଳଙ୍କାର ପ୍ରୟୋଗ କରି ବହୁ ଅର୍ଥବୋଧକ ଏକ ଶବ୍ଦର ବାରମ୍ବାର ବ୍ୟବହାରରେ ଭଞ୍ଜ କବିତ୍ୱ ଓ ପାଣ୍ଡିତ୍ୱର ଚମତ୍କାର ନିଦର୍ଶନ ଦେଇଛନ୍ତି।

ବରି ସାରି ବିଭା ବା ବିବାହ ବିଳମ୍ବ ଶୁଣି ରମଣୀମଣି ସୀତା ବିଭାବରୀ ବା ରାତ୍ରି ହେବା ମାତ୍ରେ ଭାବିଲେ ବିଭାବରୀ ଚରି ବା ରାତ୍ରି ଚରି ରାକ୍ଷସୀ ଗ୍ରାସିବାକୁ ଆସିଲା। ରାମ ଦର୍ଶନ ଓ ମିଳନ ଜନିତ ବିଭାବ ରୀତିରୁ ବା ପ୍ରଣୟ ଭାବର ଅତିଶୟ ପ୍ରଭାବରୁ ସୀତାଙ୍କୁ ନିଦ ହେଲା ନାହିଁ, ବିରହରେ ସେ ଭାସିଲେ। ବିରହ ରୂପକ ତାଡ଼କିର ତ୍ରାସ ବା ଭୟରେ ସୀତା ରାମଙ୍କୁ ଚିନ୍ତା କରି ବିରହେ ଭାସେ ବା କହିଲେ। ତାଡ଼କା ବଧକାରୀ ବୀର ରାମ ସୀତାଙ୍କ ବିରହ ଦୂରକାରୀ ବୋଲି ଶବ୍ଦ ଓ ଅର୍ଥର ସୁନ୍ଦର ମିଳନ ଘଟିଛି ବୈଦେହିଶ ବିଳାସରେ। ଶରୀରର ବାସରେ ବା ସୁବାସରେ ସଜ ପଦ୍ମଫୁଲକୁ ନିନ୍ଦୁଥିବା ସୀତା ବାସରେ ଅର୍ଥାତ୍ ପିନ୍ଧା ଲୁଗାକୁ ଭାବିଲେ ମୋତେ ବାନ୍ଧିବା ପାଇଁ ଇଏ ଗୋଟିଏ ଦୌଡ଼ି କି। ବାସରେ ବା ଦିନକୁ ଯୁଗ ଭଳି ସେ ମନେ କଲେ। ବାସରେ ଅର୍ଥାତ୍ ବିବାହ ପରେ ବାସର ରାତ୍ରିର ଯୁଗ ବା ମିଳନ ନ ହୋଇ ପଞ୍ଚସର ବା କାମଦେବ ବିନାଶ କରିବାକୁ ବସିଛି। ବିନା ଗତିରେ ଅର୍ଥାତ୍ ଆଉ ଗତି ନାହିଁ ଗଲା ଜୀବନ ବୋଲି ଚିନ୍ତା କଲେ ବିରହିଣୀ ସୀତା। ସୁଧା ବା ଅମୃତତୁଲ୍ୟ ଆହାର ବିରୋଚନ ହେଲା ବା ରୁଚିଲା ନାହିଁ। କର୍ପୂର ଚୂର୍ଣ୍ଣ ଶୀତଳ ପରିବର୍ତ୍ତେ ବିରୋଚନ କଣ ବା ଅଗ୍ନିକଣା ଭଳି ମନେ ହେଲା। ବିରୋଚନ ବା ଚନ୍ଦ୍ର ଉଦୟ ଦେଖି ସଖୀଙ୍କୁ ସୀତା କହିଲେ, ଆମ ଘରେ ବିରୋଚନ ଅର୍ଥାତ୍ ସୂର୍ଯ୍ୟ କଣ ସବୁବେଳେ ଉଦୟ ହେଉଛନ୍ତି? ଅତ୍ୟଧିକ ବିରହ ଭାବ ହେତୁ ଚନ୍ଦ୍ର କିରଣରେ ମଧ୍ୟ ସୂର୍ଯ୍ୟ କିରଣକୁ ଅନୁଭବ କଲେ ସୀତା। ବସନ୍ତ ଋତୁରେ ବସନ୍ତ ଦୂତ କୋକିଳର ସ୍ୱରକୁ ବଜ୍ର ପଡ଼ିବା ଭଳି ମନେ କରି ରକ୍ଷା ପାଇବା ପାଇଁ ବଜ୍ର ନିବାରଣକାରୀ ଅଗସ୍ତିଙ୍କୁ ସ୍ମରଣ କଲେ। ବ୍ୟାଧିଘାତ ବା ସୁନାରୀ ଫୁଲ ଗୁଚ୍ଛରୁ ଭଅଁର ଉଡ଼ି ଆସିବା ଦୃଶ୍ୟ ଆନନ୍ଦ ଦେବା ବଦଳରେ ବ୍ୟାଧିଘାତ ବା ରୋଗ ବ୍ୟାଧିର ଆଘାତ ପରି ତାଙ୍କୁ ମନେ ହେଲା। ବାରବାର ଚେତନା ଶୂନ୍ୟା ହୋଇ କନ୍ଦର୍ପ ବାଧା ଦୂର କରିବା ପାଇଁ ସେ ଶିବଙ୍କୁ ସ୍ମରଣ କଲେ। ଭୟ ସଂଶୟ ଲାଗି ରହିଲା। ବନରୁହ ବା ପଦ୍ମନାଡ଼କୁ ସର୍ପ ଭାବି ବନଯାକ୍ଷୀ ବା ପଦ୍ମନୟନୀ ସୀତା ଗରୁଡ଼ଙ୍କୁ ଚିନ୍ତା କଲେ। ଚନ୍ଦ୍ରଙ୍କୁ ଚାହିଁ ପ୍ରଶଂସା କରିବା ପରିବର୍ତ୍ତେ ତାଙ୍କର ଗୁରୁପତ୍ନୀ ହରଣ କରିଥିବା କଳଙ୍କକୁ ମନେ ପକାଇଲେ। ଚନ୍ଦ୍ର ଆଉ ସୁଖକର ହେଲା ନାହିଁ। ଏକାକିନୀ ସୀତା ବିହଗ ଯୋଡ଼ା ବା ପକ୍ଷୀ ଯୁଗଳ ଦେଖି ପୀଡ଼ା ଲାଭ କଲେ। କରଟ ବା କୁଆ ଦ୍ୱାରା ଜାତ ହୋଇଥିବା କୋଇଲି କୁହୁସ୍ୱନ କରି ବ୍ୟାକୁଳଦାତା ହେଲା, ସେ ସାନ୍ତ୍ୱନା ଦେଇପାରିଲା ନାହିଁ। ସଖୀମାନେ ବୁଝେଇଲେ ବଳି ରାଜା ବଜ୍ରକୁ ନ ଡରିବାରୁ ଶେଷରେ ଇନ୍ଦ୍ରପଦ ଲାଭ କଲେ, ତାଙ୍କୁ ବାମନ ରକ୍ଷା କଲେ। ତୁମେ ବିମନା ହୁଅ ନାହିଁ, ଅବଶ୍ୟ ପ୍ରଭୁ ରାମଚନ୍ଦ୍ର ତୁମକୁ ରକ୍ଷା କରିବେ। ଛାନ୍ଦର ଏହି ଅଂଶରେ ସୀତାଙ୍କର ବିରହ ଜନିତ ମାନସିକତାର ଚମତ୍କାର ବର୍ଣ୍ଣନା ଦେଇଛନ୍ତି କବି ଉପେନ୍ଦ୍ର ଭଞ୍ଜ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 30ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ କୁମାର ତ୍ରିପାଠୀ। ବର୍ଣ୍ଣନାରେ ଥିଲେ ଶାନ୍ତନୁ କୁମାର ରଥ। କଣ୍ଠଦାନ କରିଥିଲେ ବିନୋଦ ବିହାରୀ ପଣ୍ଡା, କେଶବ ଚନ୍ଦ୍ର ରାଉତ, ତୃପ୍ତି ଦାସ ଏବଂ ସ୍ନିଗ୍ଧାରାଣୀ କର।

0: ଶ୍ରୋତାମାନଙ୍କୁ କହି ରଖୁଛି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣିଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ ମାଇ ଜିଓଭି ଡଟ୍ ଇନ୍ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
4: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି ଅନ୍ତରଙ୍ଗ କଥା ଆଉ କିଛି ସୁମଧୁର ଗୀତର ସମ୍ଭାର ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ସକାଳ ମୂର୍ଚ୍ଛନା ଗୀତ ଗୀତିକା। ଶ୍ରୋତାବନ୍ଧୁ, କେତେ ସୁନ୍ଦର ଆଉ ମଧୁମୟ ଏ ଜଗତ! କେତେ ପଶୁପକ୍ଷୀ, ଜୀବଜନ୍ତୁ, କୀଟପତଙ୍ଗଙ୍କର ଚରାଭୂଇଁ, ପୁଣି ଅପୂର୍ବ ସୌନ୍ଦର୍ଯ୍ୟ ଆଉ ଶୋଭାର ଭଣ୍ଡାର ଏ ବୃକ୍ଷଲତା, ନଦନଦୀ, ସମୁଦ୍ର, ହ୍ରଦ, ପାହାଡ଼, ପର୍ବତ ଆଉ ଝରଣା, ଝରଣାର କୁଳୁକୁଳୁ ଗୀତ, ନଦୀର କଳକଳ ଢେଉ, ସମୁଦ୍ରର ଭୀମ ଗର୍ଜନ, ବିସ୍ତୀର୍ଣ୍ଣ ବେଳାଭୂମି, ନଦୀ ପଠାର ସୁଲୁସୁଲିଆ ପବନ ଆଉ ଛାଇ ଛାଇକିଆ ବଣଭୂଇଁ। ସେ ବଣଭୂଇଁରେ ମୟୂର ପୁଚ୍ଛ ମିଳି ନାଚେ ଆଉ ଗୀତ ଗାଏ କୋଇଲି। ଏସବୁ ଶୋଭାର ପଟାନ୍ତର ନାହିଁ, ପ୍ରକୃତିର ଏକ ଅପରୂପ ଶୋଭା। ଏହି ଅପରୂପ ଶୋଭାରେ ମଣିଷ ଚିରକାଳ ବିଫୋର।

0: ଶ୍ରୋତାବନ୍ଧୁ, ଏବେ ଚାଲିଛି ପିଲାମାନଙ୍କର ଖରା ଛୁଟି। ପିଲାମାନେ ତ ଆଗରୁ କୁଆଡ଼େ ବୁଲିଯିବା ପାଇଁ ଯୋଜନା କରିସାରିଥିବେ, ଯେଉଁମାନେ କରିନଥିବେ ଏବେ ସେମାନଙ୍କର ଏକା ଜିଦ୍ କୁଆଡ଼େ ଗୋଟେ ବୁଲିଯିବେ, ମାନେ ଦର୍ଶନୀୟ ସ୍ଥାନ, ଯେମିତିକି ଯେଉଁଠି ପାହାଡ଼ ଥିବ, ଯେଉଁଠି ଝରଣା ଥିବ, ଜଳପ୍ରପାତ ଥିବ, ସୁବିସ୍ତୀର୍ଣ୍ଣ ସମୁଦ୍ରକୂଳ ଥିବ, ସେଠି ସେମାନେ ଦୌଡ଼ିବେ, ବୁଲିବେ, ମଜା କରିବେ, ମସ୍ତି କରିବେ। ଆଉ ସେଠି ବହୁତ ଗଛଲତା ବି ଥିବ, ଅଭୟାରଣ୍ୟ ଥିବ, ଯେଉଁଠିକି ଚିଡ଼ିଆଖାନା ଥିବ, ବିଭିନ୍ନ ପଶୁଜନ୍ତୁ ଥିବେ, ସବୁ ୱାଟର ପାର୍କ ଥିବ, ସାଇନ୍ସ ପାର୍କ ଥିବ। ପିଲାଙ୍କର ଏସବୁ ସ୍ଥାନ କିନ୍ତୁ ପସନ୍ଦ, କାରଣ ପିଲାମାନେ ସେ ତୀର୍ଥ ଭ୍ରମଣ ଐତିହାସିକ ଜାଗାକୁ ଏତେ ଆଗ୍ରହ ପ୍ରକାଶ କରନ୍ତିନି ଯିବା ପାଇଁ। ସେମାନଙ୍କର ମନ ଯେମିତି କୋମଳ ଆଉ ଛଳ ଛଳ, ଇଚ୍ଛା ବି ସେମିତି। ତେଣୁ ଏ ପ୍ରକୃତି ତ କୋମଳ, ପିଲାଙ୍କୁ ବୁଲେଇବା ବାହାନରେ ବଡ଼ମାନଙ୍କର ବି ବୁଲିବା ହୋଇଯାଏ, ଆଉ ବଞ୍ଚିବା ପାଇଁ କିଛି ଶୁଦ୍ଧ ଅମ୍ଳଜାନ ବି ମିଳିଯାଏ।
1: ତମ ଗାଁ ଆଉ କେତେ ଦୂର?
2: ଏଇ ତ

ଶ୍ରୋତା ବନ୍ଧୁ, ବଞ୍ଚିବା ପାଇଁ ଅମ୍ଳଜାନ ତ ନିହାତି ଦରକାର। ଏ ଅମ୍ଳଜାନ ଆମେ ବୃକ୍ଷଲତାଙ୍କ ଯୋଗୁଁ ହିଁ ପାଉ। ତେବେ ଶରୀର ସିନା ବୃକ୍ଷଲତାଙ୍କଠାରୁ ଅମ୍ଳଜାନ ପାଏ, କିନ୍ତୁ ମନ ପାଇଁ ତ ଅମ୍ଳଜାନ ଦରକାର ନା। ମାନେ ମନ ବି ସୁସ୍ଥ ରହିବା ଦରକାର। ମନକୁ ସୁସ୍ଥ ରଖିବାକୁ ହେଲେ ମାନସିକ ଶାନ୍ତି, ଖୁସି, ଆନନ୍ଦର ଆବଶ୍ୟକତା ରହିଛି। ଆଉ ସେହି ଆବଶ୍ୟକତାର ଅଧା ଭାଗ ପୂରଣ କରିଥାଏ ଆମର ବନ, ଲତା, ପାହାଡ଼ ଘେରା ପରିବେଶ।

ଶ୍ରୋତାବନ୍ଧୁ, ପ୍ରକୃତି ହେଉଛି ପୃଥିବୀର ସବୁଠାରୁ ସୁନ୍ଦର କବିତା। ପାହାଡ଼, ନଦ, ନଦୀ, ଜଙ୍ଗଲ, ସବୁଜ ବୃକ୍ଷଲତା ସବୁ ମିଶି ସୃଷ୍ଟି କରିଛି ଏକ ଜୀବନ୍ତ ଚିତ୍ର। ଏ ବନ, ଲତା, ପାହାଡ଼ର ସବୁଜ ଛାୟା ମନକୁ ଶାନ୍ତି ଦିଏ। ଏଠାରେ ପବନରେ ଥାଏ ଜୀବନର ସ୍ପନ୍ଦନ, ପକ୍ଷୀମାନଙ୍କର ମଧୁର ସ୍ୱର ହୃଦୟକୁ ଆନନ୍ଦରେ ଭରିଦିଏ। ପ୍ରକୃତି ଆମକୁ ନିରବ ଭାଷାରେ ଭଲ ପାଇବା ଶିଖାଏ। ଏଠାରେ ପ୍ରତ୍ୟେକ ଗଛ ମଣିଷର ସାଥୀ ପରି ଲାଗନ୍ତି। ପ୍ରକୃତି ବିନା ଜୀବନ ଅସମ୍ପୂର୍ଣ୍ଣ। ଆମର ଶ୍ୱାସରେ ପ୍ରକୃତିର ଅବଦାନ ରୁଚି ରହିଛି। ତେଣୁ ପ୍ରକୃତିକୁ ଭଲ ପାଇବା ଅର୍ଥ ଜୀବନକୁ ଭଲ ପାଇବା।

ଶ୍ରୋତାବନ୍ଧୁ, ପ୍ରକୃତିର କାଉଁରି ସ୍ୱର୍ଶରେ ପ୍ରତିଟି ମଣିଷ ତ ବିଭୋର ହେବାକୁ ବାଧ୍ୟ। ଖାଲି ବିଭୋର ନୁହେଁ, କେବେ କେବେ ସେ ପାଲଟି ଯାଇଥାଏ ଜଣେ କବି, ଜଣେ ଶିଳ୍ପୀ, ଜଣେ ଚିତ୍ରକର। ପ୍ରକୃତିରୁ ସାଉଁଟା ଏସବୁ କଳା କାରିଗରୀ ବି ତାକୁ କେବଳ ନୁହେଁ, ପାଠକ ଏବଂ ଦେଖଣାହାରୀମାନେ ମଧ୍ୟ ଆତ୍ମବିଭୋର ହୋଇଯାଆନ୍ତି। କର୍ମକ୍ଳାନ୍ତ ଜଞ୍ଜାଳମୟ ଜୀବନର ଭାର ହୋଇଯାଏ ହାଲୁକା। ଜୀବନର ଅସରନ୍ତି ଚଲାବାଟର ଥକାପଣ ନିମିଷକେ ଦୂର ହୋଇଯାଏ।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ? ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶ୍ରୋତାବନ୍ଧୁ, ବୃକ୍ଷଲତା, ନଦୀ, ସାଗର, ପର୍ବତ ଏପରିକି ପ୍ରକୃତିର ସବୁ ରୂପ ଆମକୁ କେବଳ ସୌନ୍ଦର୍ଯ୍ୟ ପିପାସୁ କରିନି, ଆମକୁ ଅନେକ ମହତ କଥା ଶିଖେଇଛି। ଫୁଲ ଫଳରେ ଭରା ବୃକ୍ଷ ଯେମିତି ନଇଁପଡ଼ି ଆମକୁ ଶିଖେଇଛି ନମ୍ରତା, ବଦାନ୍ୟତା। ନଦୀ ଶିଖେଇଛି ଘାତ ପ୍ରତିଘାତକୁ ଡେଇଁ ଲକ୍ଷ୍ୟ ପଥରେ ଆଗେଇ ଯାଅ। ପାହାଡ଼ ଶିଖେଇଛି ଧୈର୍ଯ୍ୟଧର, ସାହସଧର, ଦମ୍ଭଧର। ସାଗର ତାର ଭୀମକାନ୍ତ ରୂପକୁ ଦେଖେଇ କହିଛି ଯେ ଉପରକୁ ଯେତେ କଠୋର ହୁଅ ବି କିଛି କଥା ନାହିଁ, ହୃଦୟଟା କିନ୍ତୁ କୋମଳ ରହିଥିବା ଦରକାର, ଶାନ୍ତ ରହିଥିବା ଦରକାର। ହଁ ଶ୍ରୋତା ବନ୍ଧୁ, ଏ ବନଲତା ପାହାଡ଼ ଘେରା ପ୍ରକୃତି ଆଉ ପରିବେଶ ଆମକୁ ସରଳତା, ନମ୍ରତା, ବଦାନ୍ୟତା, ସେବା, ସହିଷ୍ଣୁତା ଏସବୁ ମହତ ଗୁଣର ଶିକ୍ଷା ଦେବା ସହିତ ଜୀବନ ସହିତ ସଂଘର୍ଷ କରିବାର ସୂତ୍ର ମଧ୍ୟ ଶିଖାଇଥାନ୍ତି।

ଶ୍ରୋତାବନ୍ଧୁ, ପ୍ରକୃତି ଆମର ମିତ୍ର, ଏକଥାରେ କ'ଣ ସନ୍ଦେହ ଅଛି କହିଲେ? ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ କିନ୍ତୁ ପ୍ରକୃତି ମଣିଷ ସହିତ ଯେଉଁ ମିତ୍ରତା ଗଢ଼ିଛି, ସେ ମିତ୍ରତାରେ କୌଣସି ଗଲତି ଆଜି ପର୍ଯ୍ୟନ୍ତ କରିନି, କିନ୍ତୁ ମଣିଷ ସେହି ମିତ୍ରତାର ଧର୍ମକୁ ପାଳନ କରିପାରିନାହିଁ। ପ୍ରକୃତି ପ୍ରତି ପ୍ରେମ ବଦଳରେ ମଣିଷ ତା ପ୍ରତି ବିଶ୍ୱାସଘାତକତା କରୁଛି। କେତେ ସଂଘର୍ଷ କରି ପଢ଼ିଥିବା ଗଛର ବେକରେ ଚୋଟ ବସେଇଛି, ତା'ର ସବୁଜିମାକୁ ନଷ୍ଟ କରିଦେଇଛି, ପାହାଡ଼ର ଛାତିକୁ ଫଟେଇ କ୍ଷତାକ୍ତ କରିଛି। ଆଜି ମଣିଷ ଅଣନିଶ୍ୱାସ ହେବା ପରିସ୍ଥିତିରେ ଆସି ପହଞ୍ଚିଲେ ବି ସେ ବୁଝିପାରୁନି ଏହାର କାରଣ। ନିଜ ପ୍ରାକୃତିକ ପରିବେଶକୁ ସେ ନିଜେ ହିଁ ଧ୍ୱଂସ କରି ନିଜର ବିନାଶ ଡାକି ଆଣୁଛି।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତବନ୍ଧୁ, ପ୍ରକୃତି ଆମ ଅସ୍ତିତ୍ୱର ଆଧାର। ପାହାଡ଼, ନଦୀ, ଜଙ୍ଗଲ, ପବନ ବିନା ଜୀବନ କଳ୍ପନା କରାଯାଇପାରେନି। ବନଲତା ପାହାଡ଼ ଆମକୁ ସୌନ୍ଦର୍ଯ୍ୟ, ଶାନ୍ତି ଓ ଦାୟିତ୍ୱର ସନ୍ଦେଶ ଦିଏ। ପ୍ରକୃତି ଆମକୁ ନିଃସ୍ୱାର୍ଥ ଭାବେ ସବୁକିଛି ଦେଉଛି। ଏବେ ଆମର କର୍ତ୍ତବ୍ୟ ହେଉଛି ତା'ର ସୁରକ୍ଷା କରିବା। ଗଛ ଲଗାଇବା, ପରିବେଶ ସଫାସୁତୁରା ରଖିବା, ପ୍ରଦୂଷଣ କମାଇବା ଆମ ସମସ୍ତଙ୍କର ଦାୟିତ୍ୱ। ପ୍ରକୃତିକୁ ବଞ୍ଚାଇବା ମାନେ ଆମେ ଆଗାମୀ ପିଢ଼ିକୁ ସୁନ୍ଦର ଗୋଟିଏ ଭବିଷ୍ୟତର ଉପହାର ଦେବା। ପ୍ରକୃତି ହେଉଛି ଆମର ମା, ଆମର ଜୀବନ, ଆମର ଭବିଷ୍ୟତ। ଆସନ୍ତୁ ସମସ୍ତେ ମିଶି ପ୍ରକୃତିକୁ ଭଲ ପାଇବା ଏବଂ ତା'ର ସୁରକ୍ଷା କରିବା, କାରଣ ପ୍ରକୃତି ବଞ୍ଚିଲେ ହିଁ ପୃଥିବୀ ବଞ୍ଚିବ।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ସ୍ୱର୍ଣ୍ଣଚମ୍ପା। ମୂଳ ମଞ୍ଚ ନାଟକ ରଚନା ପ୍ରଫୁଲ୍ଲ କୁମାର ରଥ, ବେତାର ରୂପାନ୍ତର ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଭଗବାନ ମହାନ୍ତି। ଶୁଣନ୍ତୁ ନାଟକ ସ୍ୱର୍ଣ୍ଣଚମ୍ପା।

ପ୍ରଧାନ ଚନ୍ଦନ ନଗରର ପ୍ରଜାବତ୍ସଳା ବୀରାଙ୍ଗନା ବିଦୁଷୀ ରାଜମାତା ଶୁଭଲକ୍ଷ୍ମୀ ବର୍ତ୍ତମାନ ଅଭିଯୋଗ କକ୍ଷକୁ ବିଜେ କରୁଛନ୍ତି।

0: ରାଜମାତାଙ୍କର ଜୟ ହେଉ।
1: ଅଭିଯୋଗ ଘଣ୍ଟା ଆପଣ ବଜାଇଲେ ରାଜଗୁରୁ?
0: ହଁ ରାଜମାତା।
1: ମୋ ଆଖିକି ମୁଁ ବିଶ୍ୱାସ କରିପାରୁ ନାହିଁ, ଯେଉଁ ରାଜଗୁରୁଙ୍କର ରାଜପ୍ରସାଦ ମଧ୍ୟକୁ ଅବାଧ ପ୍ରବେଶର ପୂର୍ଣ୍ଣ ଅଧିକାର ରହିଛି, ସେ ଆଜି ଅଭିଯୋଗ କକ୍ଷରେ ଜଣେ ସାଧାରଣ ଅପରାଧୀ ଭାବରେ ଦଣ୍ଡାୟମାନ। କଣ ହେଇଛି ରାଜଗୁରୁ?
0: ମୋ ଅପରାଧ ବିଚାର କରି ମୋତେ ଶାସ୍ତି ପ୍ରଦାନ କରନ୍ତୁ ରାଜମାତା।
1: ଆପଣଙ୍କର ଅପରାଧ?
0: ଇଷ୍ଟଦେବ ଶଙ୍କରଙ୍କ ଜଳସ୍ନାନ ଉତ୍ସବ ଲାଗି ଆପଣ ଯେଉଁ ସ୍ୱର୍ଣ୍ଣନାଗ ନିର୍ମାଣ କରାଇ ଗନ୍ତାଘରେ ସାଇତି ରଖିଥିଲେ, ତାକୁ କେହି ଅପହରଣ କରିନେଇଛି।
1: ଆଉ ମାତ୍ର 10 ଦିନ ପରେ ଜଳସ୍ନାନ ଉତ୍ସବ। ପରମ୍ପରା ଅନୁଯାୟୀ ଶିବଙ୍କ ଆସ୍ଥାନ ନିକଟରେ ନବନିର୍ମିତ ସ୍ୱର୍ଣ୍ଣନାଗ ସ୍ଥାପିତ ହୋଇଥାନ୍ତା, ଅଥଚ କହୁଛନ୍ତି
0: ସତ୍ୟ ପ୍ରକାଶ କରିବାରେ ମୋର ତେଳେ ହେଲେ ଦୁଇଧା ନାହିଁ ରାଜମାତା।
1: ଗନ୍ତା ଘରର ଚାବି ପୂଜକ ଦାୟିତ୍ୱରେ ଥାଏ। ପୂଜା ଶେଷରେ ନୀତି ଆପଣଙ୍କ ତତ୍ତ୍ୱାବଧାନରେ ଗନ୍ତାଘରେ ଯୌମୁଦ ଦିଆହୁଏ।
0: ଯୌମୁଦ ଅକ୍ଷୁର୍ଣ୍ଣ

0: ରହିଛି ରାଜମାତା, କିନ୍ତୁ ଦ୍ୱାର ଖୋଲି ଦେଖିଲା ବେଳକୁ
1: ସ୍ୱର୍ଣ୍ଣନାଗ ଅପହୃତ।
0: କେବଳ ସେତିକି ନୁହେଁ, ରାତ୍ରିର ଶେଷ ପ୍ରହରରେ ପୂଜକ ପୂଜା କରିବାକୁ ଗଲାବେଳେ ମନ୍ଦିର ଭିତରୁ ନୁପୁର ଆଉ କିଙ୍କିଣୀର ମୃଦୁଧ୍ୱନି ଶୁଣାଯାଉଛି, କିନ୍ତୁ ଦ୍ୱାର ଖୋଲି ଭିତରେ ଦେଖିଲେ କାହାରି ଚିହ୍ନବର୍ଣ୍ଣ ସୁଦ୍ଧା ନାହିଁ।
1: କେବେଠାରୁ ଏପରି ଘଟୁଛି?
0: ଆଜିକି ଚାରିଦିନ ହେଲା।
1: ଅଥଚ ଆଜି ଆପଣ ପ୍ରକାଶ କରୁଛନ୍ତି?
0: ଦେବତାଙ୍କ ମାୟା ଭାବି କଥାଟାକୁ ଗୋପନ ରଖିଥିଲି, କ୍ଷମା ଚାହୁଁଛି।
1: ମୋର କିନ୍ତୁ ସେଇ ପୂଜକ ଉପରେ ସନ୍ଦେହ ହେଉଛି, କଠୋର ଶାସ୍ତି ଦେଲେ ସେ ହୁଏତ। ଇଏ କଣ କୁମାର, ତୁମେ ମୃଗୟା ବିଷୟରେ?
2: ଶିକାରକୁ ବାହାରିଛି, ହେଲେ ତା ପୂର୍ବରୁ ମୁଁ ଜାଣିବାକୁ ଚାହେଁ, ଉଆସର ସମ୍ମାନାସ୍ପଦ ରାଜଗୁରୁ ଜଣେ ଅପରାଧୀ ଭାବରେ ଏଠାରେ ଛିଡ଼ା ହୋଇଥିବାର କାରଣ। ତମ ମୁଖମଣ୍ଡଳ ମତ ବିଷର୍ଣ୍ଣ ମା, କଣ ହେଇଛି?
1: ଆମ ନାଗବଂଶ ଉପରେ ବିପଦ ଦେଖାଦେଇଛି କୁମାର।
2: ସ୍ପଷ୍ଟ ହୁଅ ମା।
1: ଜଳସ୍ନାନ ଉତ୍ସବରେ ପରମ୍ପରା ଅନୁଯାୟୀ ଶିବଙ୍କ ଆସ୍ଥାନ ନିକଟରେ
2: ନବନିର୍ମିତ ସ୍ୱର୍ଣ୍ଣ ନାଗ ସ୍ଥାପିତ ହେଇ ପୂଜା ପାଇଥାନ୍ତି,
1: କିନ୍ତୁ ସେହି ସ୍ୱର୍ଣ୍ଣ ନାଗଟି ଗନ୍ତାଘର ମଧ୍ୟରୁ କେହି ଚୋରାଇ ନେଇଛି, ସେଥିପାଇଁ ରାଜଗୁରୁ ନିଜକୁ ଦୋଷୀ ମନେ କରିଛନ୍ତି।
2: ଏହି ସାମାନ୍ୟ କଥା ଲାଗି ଏତେ ଚିନ୍ତା କାହିଁକି ମା? ମୁଁ ଏଇ ମୁହୂର୍ତ୍ତରେ ସ୍ୱର୍ଣ୍ଣନାଗ ଅନ୍ୱେଷଣରେ ବାହାରିଲି, ସେ ମୂର୍ତ୍ତି ଯୋଉଠି ଥାଉ ନା କାହିଁକି ମୁଁ ଉଦ୍ଧାର କରି ଆଣିବି। ଆସୁଛି ମା।

0: ବା ଏ ଶିକାରୀ ବେଶଟା ମତେ ଚମତ୍କାର ମାନୁଛି। ଯୁବରାଜଙ୍କ ସାଥିରେ ଶିକାରଟା ଆଜି ବେଶ ଜମିବ। ଅତି କମରେ ପଣେ ଖଣ୍ଡେ ପକ୍ଷୀ ଜନ୍ତୁ ଯଦି ନ ମାରିବୁ ଆମେ ତ ବି କି ଶିକାରୀ।
1: ଭାଇନା ଓ କନ୍ଦୁ ଭାଇନା
0: ଦେରିକା ଗୋଟା ଅନୁକୂଳରେ ବାହାରିଲା ବେଳକୁ କିଏ ଗୋଟା ଅଲେଖଣା ପଛରୁ ଡାକିଲାଣି। ଆରେ ଆରେ ଆରେ ଇଏ ତ ଆମ ସଦା
1: ଭାଇନା, ମତେ ରକ୍ଷା କର ଭାଇନା।
0: ଆରେ ଆରେ ଆରେ ମୋ ଗୋଡ ତଳେ କାହିଁକି ପଡୁଛୁ?
1: ନାଇଁ ଭାଇନା ନାଇଁ, ତମେ ରାଜମାତାଙ୍କର ଅତି ପାଖ ଲୋକ, ତମେ ମୋ ଗୁହାରୀ ନ ଶୁଣିଲେ।
0: ଶୁଣିବି କଣଟା ଶୁଣିବି? ଖୋଦ ରାଜଗୁରୁଙ୍କ ପୁଅ ପୁଣି ବ୍ରାହ୍ମଣ କୂଳରେ ଜନ୍ମ ହେଇ ତମେ ଦେବତା ଓ ଧର୍ମକୁ ମାନିବ ନାହିଁ?
1: କାହିଁକି ମାନିବି ଯେ?
0: ତା ବୋଲି ସୁନାର ଶିବଲିଙ୍ଗକୁ ଗୋଟାଏ ସୁନା ମୁଣ୍ଡା କରି ଉପାସ କରିବ?
1: ଗୋଟାଏ ନିର୍ଜୀବ ଶିବଲିଙ୍ଗ ପୂଜା ପାଇ କେବେ କୋଉ ଅନାଥର ହାରି ଘରେ ଶୁଣିଛି ଭାଇନା?
0: ଶୁଣିଛି, ଢେର ଶୁଣିଛି। ଉଦାହରଣ ଦେବି?
1: ଉଦାହରଣ ସେସବୁ ହଉଛି ତମ ଭଳି ଧର୍ମ ଭୀରୁ ମଣିଷ ମାନଙ୍କର ମନଗଢ଼ା କାହାଣୀ।
0: ଚୁପ କର, ତମେ ଧର୍ମଦ୍ରୋହୀ।
1: ଭାଇନା ତମେ କଣ କିଛି ଅଧର୍ମ କରୁନ?
0: ମୁଁ କରୁଛି।
1: ଆଚ୍ଛା ତମେ ବି ତ ବ୍ରାହ୍ମଣ, କହିପାରିବ ପୂଜା ପାଠ ଛାଡି ହାତରେ ଧନୁସର ଧରି ଯୁବରାଜଙ୍କ ସାଥିରେ ନିରୀହ ପଶୁ ପକ୍ଷୀ ଗୁଡାଙ୍କୁ ହତ୍ୟା କରି ତାଙ୍କ ମାଂସ ଖାଇବା କଣ ଅଧର୍ମ ନୁହଁ?
0: ସଦା ଇଏ ରାଜନୀତି, ଏହାର ଗୁଢ଼ ରହସ୍ୟ ତମେ ବୁଝିପାରିବ ନାହିଁ। ରାଜମାତାଙ୍କର ଦୃଢ ଧାରଣା ଯେ ତମେ ତାଙ୍କ ଅଭୀଷ୍ଟ ସ୍ୱର୍ଣ୍ଣ ନାଗକୁ ଚୋରେଇ ନେଇ କୋଉ ଚଣ୍ଡାଳ କନ୍ୟା ଘରେ ରଖିଛ।
1: ମିଛ କଥା ହେଇପାରେ, ମୁଁ ନାସ୍ତିକ କିନ୍ତୁ ମୁଁ ଚୋର ନୁହଁ।
0: ତାହେଲେ ତମର କୋଉ ଚଣ୍ଡାଳ କନ୍ୟା ନେତି ଘରକୁ ଯିବା ଆସିବା କଥା କଣ ମିଛ? ତମେ ସେ ଝିଅ ସାଥିରେ
1: ଭୁଲଟା କଣ କଲି? କଣ ମୁଁ ଭୁଲ କଲି? ଚଣ୍ଡାଳ ହେଲେ ବୋଲି ସେମାନେ କଣ ମଣିଷ ନୁହନ୍ତି?
0: ଅଧର୍ମ, ଘୋର ଅଧର୍ମ।
1: ଭାଇନା ଧର୍ମର ଦୁଆଇ ଦେଇ ଚଣ୍ଡାଳ ରାକ୍ଷା ଦେଇ ତମ ବ୍ରାହ୍ମଣ ସମାଜ ନେତିକୁ ମନ୍ଦିର ବେଡ଼ାରୁ ଧକ୍କା ଦେଇ ବାହାର କରିଦେବାକୁ ତମ ଦେବତା ତମକୁ କହିଥିଲେ, ଏଇଟା କଣ ଅଧର୍ମ ନୁହଁ?
0: ଆରେ ମୂଢ଼, ସେଇ ଚଣ୍ଡାଳ ଘରେ ପଶିଥିଲେ ବୋଲି ମହାଲକ୍ଷ୍ମୀଙ୍କୁ ସ୍ୱୟଂ ଜଗନ୍ନାଥ କେମିତି ବଡ଼ ଦେଉଳ ବାସନ୍ଦ କରିଥିଲେ ସେ କଥା କଣ ଶୁଣିନୁ?
1: ଏହାର ପରିଣତି କଣ ହେଲା ଯେ ତମେ କଣ ଶୁଣିନ? ଆଉ ତମର ସେ ଅବିବେକୀ ଦେବତା କେମିତି ଶବର ରାଜା ବିଶ୍ୱବାସ ହାତରୁ କନ୍ଦମୂଳ ଖାଉଥିଲେ, ସେତେବେଳେ ତାଙ୍କ ଜାତିଟା କୋଉଠି ଥିଲା?
0: ହଉ ହଉ ହଉ ହଉ, ତମେ ଏଇ ଲାଗେ ଯାଅ ସଦାଶିବ, ଯୁବରାଜଙ୍କ ସାଥିରେ ମୁଁ ଶିକାରକୁ ଯାଉଛି, ଫେରିଲେ ମଉକା ଦେଖି ରାଜମାଥଙ୍କୁ ତମ କଥା କହିବି।

0: ମୂର୍ତ୍ତି ଚୋରି ହେଇଥିଲା ସେଇଟା ସେଇ ସ୍ଥାନରୁ ମିଳିଯାଇଛି।
1: ଯାହା ହଉ, ଅରକ୍ଷିତକୁ ଦୈବ ସାହା, ଆମେ ପ୍ରକୃତରେ ଦୋଷୀ କି ନିର୍ଦ୍ଦୋଷ ଲୋକେ ଏବେ ଜାଣନ୍ତୁ।
0: ହଉ, ମୁଁ ଯାଉଛି, ପରେ ଆସି ନିଜେ ତାକୁ ଜଣେଇବି ଯେ ସେ ଖୁବ୍ ଖୁସି ହବ।
1: ଶାନ୍ତି,
0: କଣ କିଛି କହିବୁ?
1: ଆପଣଙ୍କୁ ହାତ ଯୋଡ଼ି ନେଉରା ହଉଛି ଶାନ୍ତି, ଆପଣ ଆଉ ଆମ ଘରକୁ ଆସନ୍ତୁ ନାହିଁ। ଲୋକେ ଲଗେଇ ଝୁଟେଇ ବାର କଥା କହୁଛନ୍ତି।
0: କଣ କହୁଛନ୍ତି?
1: ଆପଣ ବ୍ରାହ୍ମଣ ଘର ପୁଅ, ଆମେ ଅଛୁଆ ଚଣ୍ଡାଳ, ଘରେ ମୋର ଅଭିଆଡ଼ି ଝୁଅ।
0: ତମ ଇଜ୍ଜତ ଉପରେ ମୁଁ କେବେ ଆଁ ଜାଣିଛି?
1: ସେ କଥା ମୁଁ କହୁନି ଶାନ୍ତି, ହେଲେ ଜାତି ଭାଇଙ୍କ ମୁହଁରେ ବାଳ ବସ୍ତା ନାହିଁ, ଦେଖେଇ ଶିଖେଇ ସେମାନେ ନାନା କଥା କହୁଛନ୍ତି।
0: ସେଇ ଜାତି ଜାତି ଜାତି, ମଣିଷ ଭିତରେ ଜାତିଭେଦର କୁସଂସ୍କାର କ'ଣ ପାଇଁ? ଏ ସୃଷ୍ଟିତ ଜାତି ଗୋଟିଏ ମଣିଷ ଜାତି, ଦେବତା ପୂଜାର ଅଧିକାର ସମସ୍ତଙ୍କର ଅଛି।
1: ସେ ଅଧିକାର ଯଦି ସତରେ ଥାନ୍ତା, ସେମାନେ କ'ଣ ଆମ ବାପ ଝିଅଙ୍କୁ ମାଡ଼ ମାରି ଦେଉଳ ଭିତରୁ ବାହାର କରିଦେଇଥାନ୍ତେ? ଭାଗ୍ୟକୁ ସେ ସୁନା ନାଗଟା ମିଳିଗଲା ବୋଲି ସିନା, ନହେଲେ ଆମ ବାପ ଝିଅଙ୍କ ଅବସ୍ଥା ଯେ କ'ଣ ହେଇଥାନ୍ତା।
0: ଓ ସେଇଥିପାଇଁ ତମେ ନଗରର ଭିଟାମାଟି ଛାଡ଼ି ଏ ବଣ ଜଙ୍ଗଲକୁ ପଳେଇ ଆସି ଆଶ୍ରୟ ନେଇଛ ନାହିଁ?
1: କ'ଣ ଆଉ କରିଥାନ୍ତୁ, ଚଣ୍ଡାଳ ବୋଲି ତ ଆମ ଉପରେ ତାଙ୍କର ଯୋଉ ଜୁଲୁମ,
0: ଖାସ ସେଇ ଜୁଲୁମର ପ୍ରତିବାଦ କରି ତମମାନଙ୍କର ଦାବି ହାସଲ ପାଇଁ ମୁଁ ଲଢୁଛି। ଏ ସଦାଶିବ ପଛକେ ଫାଶୀ କାଠରେ ଝୁଲିବ, ହେଲେ ତମମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ବରଦାସ୍ତ କରିବ ନାହିଁ। ଭୟ କରନି ଦାମା, ତମମାନଙ୍କ ଲାଗି ମୁଁ ଅଛି, ମୁଁ ଏବେ ଆସୁଛି।
2: ଦେଖ ମ ଦେଖ ମତା ବଡ଼େଇକି, ନାଳରୁ ପାଣି ମାଠିଆ ଧରି ମୁଁ ମୋର ବାଟେ ବାଟେ ଆସୁଛି, ହୁ ଦସ୍ତେ ଘୋଡ଼ାଟାକୁ ମୋରି ଆଡକୁ ଝପଟେଇ ଦେଇଗଲା, ନୂଆ ମାଠିଆଟା ମୋର ଭାଙ୍ଗି ଚୁନା ହେଇଗଲା।
1: ଆରେ କାହା ଉପରେ ଏମିତି ରାଗ ଗରଗର ହଉଛୁ? ନାତି
2: ସେ ନିଆ ନଗାମ, ମୁଁ କଣ ତାକୁ ଦେଖିପାଇଲି କି ବା, ଘୋଡ଼ାରେ ବସି ପବନ ବେଗେ ପଳେଇଲା, ନହେଲେ ତାଠୁ ଏ ମାଠିଆର ଦାମ ନ ନେଇ କଣ ମୁଁ ଛାଡ଼ିଥାନ୍ତି।
1: ତୁନି ପଡ଼ ମା ତୁନି ପଡ଼, ରଜାଘର ନ କହିଥିବେ ବୁଝିଲୁ,
2: ତା ବୋଲି କଣ ମଣିଷ ମାନିବେନି? ପୋଡ଼ା ମୁହା ଖସି ତ ଗଲା, ନହେଲେ ଆଜି ଚାଖିଥାନ୍ତା ଏ ନେତିର ଖୋଡ଼ମୁସାଟା କେଡେ ଟାଣ।
1: ହଉ, ତୁ ଆଗ ଯାଇ ସେ ଓଦା ନୁଗାଟିକୁ ପାଲଟି ପକେଇ ଆସିଲୁ, ଯା।
2: ହଉ ବା, ମୁଁ ଯାଉଛି।
3: ମରିଗଲି ଲୋ ବାପା, ଆଉ ଟିକେ କର ତ ଏ ପୈତୃକ ପ୍ରାଣଟା ମୋର ଠୋପଟା ଛାଡି ଯାଇଥାନ୍ତା। ଭାରି ବତଉଛି।
1: କଣ ହେଲା ସାଙ୍ଗେ?
3: ଘୋଡ଼ା
1: ଘୋଡ଼ା କଣ କାମୁଡ଼ି ଦେଲା ନା ନାତ ମାରିଲା?
3: ନାଇଁ, ସିଏ ଗୋଡ ଦିଟାକୁ ଟେକି ବେକାବୁ ହେଇଗଲା।
1: ସେଇଠୁ ଆପଣ ପଡ଼ିଗଲେ?
3: ପଡ଼ିବି କାହିଁକି ମ, ଆସ୍ତେ କିନା ତା ପିଠିରୁ ଓହ୍ଲେଇ ପଡ଼ିଲି ନା। ହରେ ମୂର୍ଖ, ମୁଠୁ ମୁଠେଇ ଚାହିଁଛୁ କଣ? ଶୋଷରେ ପରା ମୋ ତଣ୍ଟି ଶୁଖି ଯାଉଛି।
1: ହଉ ହଉ ହଉ, ଟିକେ ଦମ ମାରନ୍ତୁ, ମୁଁ ପାଣି ଅଣେଇ ଦଉଛି ଦଉଛି। ଆଲୋ ମାଲତି,
2: କଣ ବା?
1: ଶୁଣୁ ଶୁଣୁ, ଟିକେ ପାଣି ନେଇ ଆସିଲୁ।
3: ଏଡ଼େ ମଧୁର କଣ୍ଠରେ ଶାରୀ କୋଉଠୁ ଜବାବ ଦେଲା?
1: ଶାରୀ ନୁହେଁ ସାନ୍ତେ, ମୋ ଝିଅ ନେତି।
2: ପାଣି?
1: ହଁ ହଁ ହଁ, ତାଙ୍କୁ ଦେ ମା।
2: ଆଞ୍ଜୁଳା ଦେଖାନ୍ତୁ, ମୋତେ କଣ ଦେଖୁଛନ୍ତି, ପାଣି ପିଇବେ ପରା?
3: ଦିଅ ଦିଅ ଦିଅ। ଓହୋ, କି ଶାନ୍ତି! ବୁଝିଲୁ ରେ କନ୍ୟା ପିତା, ମୋର ଯେମିତି ମନେ ହେଲା ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ବିଜେ ହେଇ ମୋ ହାତରେ ଅମୃତ ଢାଳି ଦଉଛନ୍ତି, ଆଉ ମୁଁ ଚଁ ଚଁ କରି ଚଁ ଚଁ କରି ପିଇ ଯାଉଛି।
1: ଏମିତି କଣ କହୁଛନ୍ତି ମୋ ସାଙ୍ଗେ? ହେ ସିଏ ପରା ଆମରି ପରି ମଣିଷ ଛୁଆଟେ,
3: ହାତ ବଣ ଭାଲୁ। ଆରେ ଗୋବର ଖାତରେ କଣ ପଦ୍ମ ଫୁଲ ଫୁଟେନି, ଇଏ ସେଇ ଲକ୍ଷ୍ମୀ।
2: ଯା, ତମର ଯୋଉ କଥା ନା।
3: ଆଚ୍ଛା, ଏଇ ଟିକକ ଆଗରୁ ମୁଁ ଘୋଡ଼ାରେ ଗଲାବେଳେ ତମକୁ ଦେଖିଥିଲି ନା?
2: ଆଚ୍ଛା ଆଚ୍ଛା, ତମେ ତେବେ ସେଇ ଏ ମଣିଷ ମାନେ ତମ ଆଖିରେ ଜନ୍ଦା ପିମ୍ପୁଡ଼ି ନା ପୋକ ମାଛି ମ?
3: ସେ କଥା କଣ କି, ଘୋଡ଼ାଟା ଟିକେ ହୁରୁଡି ଗଲା ତ।
2: କାହିଁକି ହୁରୁଡିଲା ନା?
3: କଥା କଣ କି, ମୁଁ ଆଉ ଯୁବରାଜ ଶିକାର କରିବାକୁ ଆସିଥିଲୁ, ସେ ହଠାତ୍ ଗୋଟାଏ ଠେକୁଆ ଦେଖି ବୀର ଦର୍ପରେ ତା ପଛରେ ଘୋଡ଼ା ଛୁଟେଇ ଦେଲେ, ସେ ଯିବା ପରେ ମୁଁ ଭେଟିଲି ଗୋଟାଏ ଦୁର୍ଦ୍ଧାନ୍ତ ମହାବଳ ବାଘକୁ। ଜାଣିଲି ମୋ ହାତରୁ।

0: ଆର ଆଉ ରକ୍ଷା ନାହିଁ। ଘୋଡ଼ା ପିଠିରେ ବସି ରହି ତା ଆଖିରେ ମୋ ଆଖି, ମୋ ଆଖିରେ ତା ଆଖି, ତା ଆଖିରେ ମୋ ଆଖିକୁ ମିଶେଇ ଦେଲି।
1: ସେଇଠୁ କଣ ହେଲା ସାଞ୍ଚେ?
0: ତୁ ବଣ ଭାଲୁ, ମୁଁ କଣ ତତେ କହୁଛି?
2: ହେଲେ ମୋର ତ କାହିଁକି ଏ କଥା ଜମା ବିଶ୍ୱାସ ହଉନି। ଏ ରାଜ୍ୟର ଧନୁର୍ଦ୍ଧର ବୀର ଯୁବରାଜ ସାମାନ୍ୟ ଗୋଟାଏ ଠେକୁଆ ମାରିବାକୁ ଘୋଡ଼ା ଝପଟେଇ ଦେଲେ, ଆଉ ତମେ ଛକିଲ ଦୁର୍ଦ୍ଦାନ୍ତ ମହାବଳ ବାଘକୁ।
0: ହଉ ହଉ ହଉ, ଛାଡ଼ ସେ କଥା, ତମେ ମତେ ଆଜି ଜଳଦାନ କରିଥିବାରୁ ତମର ବଡ ଧର୍ମ ହେଲା। ଆଚ୍ଛା କହିଲ, ତମେ ଜାତିରେ କଣ?
2: ପାଣି ପିଇବା ଆଗରୁ ସିନା କିଏ ଜାତି ପଚାରେ? ତମେ ପାଣି ପିଇ ସାରି ଜାତି ପଚାରୁଛ?
1: ଶାନ୍ତି, ଆମେ ଜାତିରେ ଚଣ୍ଡାଳ।
0: ଏ ଚଣ୍ଡାଳ? ହଇରେ ବଣ ଭାଲୁ, ପାଟିରେ କଣ ତୁଣ୍ଡି ଦେଇଥିଲୁ? ମତେ ଏ କଥା ଆଗରୁ କହିଲୁନି? ହେ ମଶାଣି ବାବା, ହେ ମଶାଣି ବାବା, ମତେ ଉଦ୍ଧାର କର।
2: ଶୋଷରେ ଯେତେବେଳେ ତଣ୍ଟି ଶୁଖି ଯାଉଥିଲା ସେତେବେଳେ ତମ ମଶାଣି ବାବାଙ୍କୁ ଡାକିଲନି? ଦୌଡ଼ି ଆସି ପାଣି ପିଇ ଦେଇଥାନ୍ତେ।
0: ନା, ଜାତି ଭ୍ରଷ୍ଟ, କାୟା ଭ୍ରଷ୍ଟ, ସବୁ ଭ୍ରଷ୍ଟ। ଏ ପିଇଥିବା ପାଣି ତକ ଓକାଳି ପକେଇବି ମୁହଁ।
3: ଆରେ, ଏଇଟା ତ କନ୍ଦର୍ପର ଘୋଡ଼ା, ସେ ବୋଧହୁଏ ଏଇଠି ଗୋଟେ ଅଛି। କନ୍ଦର୍ପ, କନ୍ଦର୍ପ,
0: ଏଇ
3: କନ୍ଦର୍ପ,
0: ଏଇ ଯୁବରାଜ ଆଣିକି ବିଜେ ହେଲେଣି, ସରିଗଲା ପାଠ, ସରିଗଲା।
3: ମୁଁ ସେ ପାଠ ସାରିଦେଇ ଆସିଛି କନ୍ଦର୍ପ, ଯୋଉ ମହାବଳ ବାଘ ପଛରେ ଘୋଡ଼ା ଛୁଟେଇଥିଲେ ତାକୁ ମାରିଦେଇଛି। ଆଉ ତମେ ଯୋଉ ଠେକୁଆ ପଛରେ ଗୋଡ଼େଇଥିଲ ଧରଲ ତାକୁ?
0: ଇଏ ଛାମୁ, ଛାମୁ ମହାବିଭ୍ରାଟ ହେଇଯାଇଛି।
3: ମହାବିଭ୍ରାଟ?
0: ହଁ ଛାମୁ, ବଡ ଶୋଷ ହଉଥିଲା, ମୁଁ ଆଙ୍କ ଘରେ ପାଣି ପିଇ ଦେଲି।
3: ଶୋଷ ହଉଥିଲା, ପାଣି ପିଇଲ?
0: ପାଣି ତ ପିଇଦେଲି, ଏବେ ଜାଣିଲି ମୁଁ ଚଣ୍ଡାଳ ଘରେ ପାଣି ପିଇଛି।
3: ଏଇ କଥା ଏଇ ଝିଅଟି
4: ନେତି, ମୋ ଝିଅ ଛାମୁ,
3: ସୁନ୍ଦର, ଅତି ସୁନ୍ଦର।
0: ହେଲେ କଣ ହବ ଛାମୁ, ଗୋବର ଗଦାର ପଦ୍ମ
3: ନିର୍ବୋଧ, ପଦ୍ମରେ ମଧ୍ୟ ସୁରଭି ଥାଏ କନ୍ଦର୍ପ, ସେଇଥିପାଇଁ ତ ସେ ମହାଲକ୍ଷ୍ମୀଙ୍କର ଅତି ପ୍ରିୟ ଆଉ ଆଦରର ଫୁଲ।
4: ନାଇଁ ଛାମୁ, ଯେତେ ହେଲେ ଆମେ ଚଣ୍ଡାଳ, ଅଛୁଆଁ ଜାତି।
3: ଦେବତାଙ୍କ ସୃଷ୍ଟିରେ ସମସ୍ତେ ସମାନ କନ୍ଦର୍ପ। ଅନେକ ବିଳମ୍ବ ହେଲାଣି, ରାଜମାତା ବ୍ୟସ୍ତ ହୋଇଥିବେ, ଯିବା ଆସ।
2: ଯୁବରାଜ କେତେ ଭଲ।

0: ରାଜମାତାଙ୍କର ଜୟ ହେଉ।
1: ବସନ୍ତ ରାଜଗୁରୁ, ଖୁବ୍ ଚିନ୍ତିତ ଜଣାପଡ଼ୁଛନ୍ତି।
0: ମୋ ଚିନ୍ତାର ଦୁଇଟି କାରଣ। ପ୍ରଥମଟି, ସଦାଶିବ ମୋରି ସନ୍ତାନ ହୋଇ ଏତେ ଉଦ୍ଧତ କାହିଁକି? ବ୍ରାହ୍ମଣ କୂଳରେ ଜାତ ହୋଇ ଦେବତା ଉପରେ ଭକ୍ତି ଆଉ ବିଶ୍ୱାସ ପରିବର୍ତ୍ତେ ତାଙ୍କୁ ଉପହାସ କରୁଛି।
1: ଖାଲି ତ ସେତିକି ନୁହେଁ, ଚଣ୍ଡାଳ କନ୍ୟା ନୀତି ସହ ତାର ସମ୍ପର୍କ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଚଣ୍ଡାଳମାନଙ୍କର ମନ୍ଦିର ପ୍ରବେଶ ଲାଗି ସେ ନେତୃତ୍ୱ ନେଇଛି।
0: ସେଇଥିପାଇଁ ତ ସେ ବର୍ତ୍ତମାନ ରାଜ ଦରବାରର ଜଣେ ବିଚାରାଧୀନ ଅପରାଧୀ। ସେ ଯଦି ଦୋଷୀ ସାବ୍ୟସ୍ତ ହୁଏ, ମୁଁ ଦୁଃଖ କରିବି ନାହିଁ କି ପ୍ରତିବାଦ ମଧ୍ୟ କରିବି ନାହିଁ।
1: ଆଉ ଆପଣଙ୍କର ଚିନ୍ତାର ଅନ୍ୟ କାରଣଟି?
0: ମୁଁ ନିଜେ ଉଜାଗର ରହି ମନ୍ଦିର ଭିତରେ ଶୁଭୁଥିବା ନୂପୁର ଓ କିଙ୍କିଣୀ ଶବ୍ଦର ରହସ୍ୟ ଉଦ୍ଘାଟନ କରିବାରେ ସଫଳ ହୋଇପାରିନାହିଁ।
1: କୁହୁକ ଭଳି ତ ଆଚମ୍ବିତ ଲାଗୁଛି। ମନ୍ଦିର ଭିତରେ ହଠାତ୍ କୌଣସି ଜିନିଷ ଅଦୃଶ୍ୟ ହୋଇଯାଇ ପରମୁହୂର୍ତ୍ତରେ ସେଇଠି ପୁଣି ସେହି ସ୍ଥାନ ଦେଖିବାକୁ ମିଳୁଛି। ପୂଜକକୁ ମୁଁ ଅଯଥାରେ ସନ୍ଦେହ କରିଥିଲି, ଏବେ ଜାଣୁଛି
0: ନିଶ୍ଚୟ ଏହା ମାୟା ଅଥବା ଦେବକୁଟ।
1: କିନ୍ତୁ ଦେବତା ମୋ ପ୍ରତି ଏତେ ବିମୁଖ କାହିଁକି ରାଜଗୁରୁ? କ'ଣ ମୋର ଅପରାଧ?
0: ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ରାଜମାତା, ସେହି ଆରାଧ୍ୟ ଦେବତା ଦେବଦେବ ମହାଦେବ ସନ୍ତୁଷ୍ଟ ହେଲେ ସବୁ ଠିକ୍ ହୋଇଯିବ।
1: ତାହେଲେ ଆଉ ବିଳମ୍ବ ନ କରି କାଲିଠାରୁ ଆରମ୍ଭ କରିଦିଅନ୍ତୁ ପ୍ରଭୁ ଭୋଳାନାଥଙ୍କର ଜଳସ୍ନାନ ଉତ୍ସବ। ମନ୍ଦିର ବେଢ଼ାରେ ଜଳି ଉଠୁ ସହସ୍ର ଦୀପାଳି, ପ୍ରଭୁ ଶଙ୍କରଙ୍କ ନାମ କୀର୍ତ୍ତନରେ ମୁଖରିତ ହେଉ ଚନ୍ଦନ ନଗର।
0: ବେଶ, ଉତ୍ସବର ଆୟୋଜନ ଲାଗି ମେଲାଣି ଘେନୁଛି।
1: କିଏ ହସୁଛି? ବନ୍ଦ କର ତୁମର ହସ। କିଏ ତୁମେ?

0: ଯଦି ସମ୍ଭବ ହୁଏ ମୁଁ ଦିନେ ନା ଦିନେ ତୁମ ଲାଗି ଦେବଦର୍ଶନର ବ୍ୟବସ୍ଥା କରିବି।
1: ଆରେ ମାୟା,
2: ମୁଁ ଯାଉଛି ପଞ୍ଜୁରୀ ବିକିବି।
3: ପଞ୍ଜୁରୀ ନବ ପଞ୍ଜୁରୀ, ପଞ୍ଜୁରୀ ନବ ପଞ୍ଜୁରୀ, କାଠି ପଞ୍ଜୁରୀ।
1: କଣ ବୁଲି ବୁଲି ଆମ ରାଜ୍ୟର ମେଳା ଦେଖୁଛ? କାହା ସାଙ୍ଗରେ କଥା ହଉଥିଲ?
0: ଏ ରାଜ୍ୟର ଜଣେ କୁଶଳୀ କଳାକାର, ଚମତ୍କାର ତାଙ୍କର କୁଟୀର ଶିଳ୍ପକଳା। ଶିଳ୍ପୀଙ୍କୁ ଆପଣ ଜାଣିନାହାନ୍ତି?
1: ହୁଏତ ଜାଣିଥିବି, ତରତରେ ଚାଲିଗଲେ ତ ଦେଖିପାରିଲିନି। କଣ ତମରି ପରି ସୁନ୍ଦର?
0: ମୋଠାରୁ ଅଧିକ ସୁନ୍ଦରୀ, କଳ୍ପନା କରନ୍ତୁ, ନିଶ୍ଚୟ ଜାଣିପାରିବେ।
1: ମୁଁ କଳ୍ପନା ବିଳାସୀ ନୁହେଁ ମାୟା, ବାସ୍ତବତାରେ ବିଶ୍ୱାସ କରେ। ଏଇ ଯେମିତି ତମର ଏଇ ବାସ୍ତବ ରୂପ ଲାବଣ୍ୟ
0: କୁମାର,
1: ସତରେ ମାୟା, ୱାସରେ ତମକୁ ଦେଖିଲା ଦିନଠାରୁ ମୋ ଜୀବନର ପ୍ରତି ପରିବେଶ ଯେମିତି

0: ବାସ୍ତବତାରେ ବିଶ୍ୱାସ କରେ। ଏଇ ଯେମିତି ତମର ଏଇ ବାସ୍ତବ ରୂପ ଲାବଣ୍ୟ
1: କୁମାର
0: ସତରେ ମାୟା ୱାସରେ ତମକୁ ଦେଖିଲା ଦିନ ଠାରୁ ମୋ ଜୀବନର ପ୍ରତି ପରିବେଶ ଯେମିତି ତମ ଭିତରେ ହଜିଯାଉଛି।
1: ତେବେ କଣ ମୋ ଭିତରଟା ଗୋଟେ ଘଞ୍ଚ ଅରଣ୍ୟ?
0: ଭୟ କରନି, ମୋ ହିଂସ୍ର ଜନ୍ତୁ ନୁହେଁ।
2: ପଞ୍ଜୁରୀ ନବ ପଞ୍ଜୁରୀ କାଠି ପଞ୍ଜୁରୀ
1: ଏ ପଞ୍ଜୁରୀ ବାଲି ଏ ଶୁଣ ଶୁଣ।
2: ଆରେ ତମେ ସେତିକି ବେଳୁ ଏଇଠି ଅଛ?
1: କୁମାର ଏଇ ସେ ଶିଳ୍ପୀ, ଏବେ ନିଜ ଆଖିରେ ଦେଖି କଳନା କରନ୍ତୁ। ଲାସ୍ୟମୟୀ କଳା କଳା ଘୁମନ୍ତ ଡୋଳା, ଡୋଳାର ନିମ୍ନ ଦେଶରେ ସରୁ କଜଳରେଖା, ଭୃଲତାର ଅପୂର୍ବ ଭଙ୍ଗୀ, ସଜଫୁଟା ବଣମଲ୍ଲିକା ପରି ଅଙ୍ଗଲତା, କଣ ମୋ ଠାରୁ ଅଧିକ ସୁନ୍ଦରୀ ନୁହନ୍ତି କି?
2: ଯା ତମର ଯୋଉ କଥା ନା
1: କୁମାର, ଆପଣଙ୍କ ରାଜ୍ୟର ଏଇ କୁଶଳୀ ଶିଳ୍ପୀଙ୍କୁ ମୋତେ ଉପହାର ଦେଇପାରିବେ?
0: ନା କଦାପି ନୁହେଁ। ତେବେ ହଁ, ଶିଳ୍ପୀଙ୍କର କୌଣସି କଳାର ନିଦର୍ଶନକୁ ତମେ ନେଇପାର।
2: ଛାମୁ, ମାୟା ଭଉଣୀ ଆମ ରାଜ୍ୟର ଅତିଥି, ମୋର ଏଇ ହାତ ତିଆରି ପଞ୍ଜୁରୀଟି ଉପହାର ଦେଇ ତାଙ୍କୁ ଖୁସି କରିପାରିଲେ ମୁଁ ବି ଖୁସି ହୁଅନ୍ତି। ନିଅ ଭଉଣୀ।
0: ଶିଳ୍ପୀଙ୍କ ପ୍ରୀତି ଉପହାର ସାଦରେ ଗ୍ରହଣ କର ମାୟା।
1: ଧନ୍ୟବାଦ। ପଞ୍ଜୁରୀ ତ ନେଲି, ଖାଲି ଦେଖିବାକୁ ବାକି ରହିଲା ଶୁଆଟି କେବେ ଉଡି ଆସି ପଞ୍ଜୁରୀରେ ବନ୍ଦୀ ହବ ନା କଣ।
2: ପଞ୍ଜୁରୀ ନବ ପଞ୍ଜୁରୀ, ପଞ୍ଜୁରୀ ନବ ପଞ୍ଜୁରୀ।

0: ରାତି ଆସି ଅଧ ହେଲାଣି। ଗାଁ ମୁଣ୍ଡ ଆମ୍ବତଟାର ଏଇ ଶିବ ମନ୍ଦିର ବେଢ଼ାରେ ଦେଖାହବ ବୋଲି ଯୁବରାଜ କଥା ଦେଇଥିଲେ, ହେଲେ କାହାନ୍ତି ମୋତେ କ'ଣ ଠକିଦେଲେ? ଏଇ ପୁରୁଷ ଜାତିଟା ପଟ୍ଟ ଧକାଦିଆ, ବା ନିକଟନିଧରେ ଶୋଇଥିଲା, ବାହାର ପଟୁ ତାଟି ଆଉଜେଇ ଦେଇ ଆସିଛି। ଯଦି ତା ନିଦ ଭାଙ୍ଗିଯିବ ଆଉ ମୋତେ ନ ଦେଖିବ, ମୋ ଅବସ୍ଥା ଯେ କ'ଣ ହବ? ହେ ପ୍ରଭୁ ଶଙ୍କର, ତମେ ଏକା ଭରସା। ଏ କ'ଣ ନୁପୁର ଆଉ କିଙ୍କିଣୀର ଶବ୍ଦ? ଇଏ ତ ସେ ଦେବଦାସୀର ନୁପୁର ଆଉ କିଙ୍କିଣୀର ଶବ୍ଦ। ସିଏ କ'ଣ ତେବେ ଆଉ ଗତିବିଧି ଲୁଚି ଲୁଚି ଦେଖୁଛି? ନା, ଆଉ ସେ ଶବ୍ଦ ଶୁଭୁନି। ବୁଝିଲି, ଇଏ ମୋ ମନର ଭୂତ ମୋତେ ଡରଉଛି। ମାୟା ତ ଆମ କଥା ଜାଣିନଥିଲା, ସିଏ କାହିଁକି ଏଠିକି ଆସିବ? ବରଂ ମୁଁ ଯାଉଛି, ଫେରିଯିବି।
1: ନୀତି, ନୀତି, ତମେ କୋଉଠି?
0: ଛାମୁ,
1: ସାମାନ୍ୟ ଡେରି ହେଇଗଲା।
0: ସାମାନ୍ୟ? ମୋତେ ତ ଗୋଟେ ଯୁଗ ପରି ଲାଗିଲା, ଫେରି ଯାଉଥିଲି।
1: ସତରେ? ହେଲେ ତମକୁ ଏଠାରେ ନ ପାଇଥିଲେ ନା, ବିଶ୍ୱାସ କର, ତମର ଟିକେ ସାନ୍ନିଧ୍ୟ ପାଇବା ପାଇଁ ମୋ ମନ ଭିତରେ ଯୋଉ ଆକୁଳତା।
0: ନା, ସେ ଅସମ୍ଭବ କଥା ତୁଣ୍ଡରେ ଧରନ୍ତୁନି ଛାମୁ।
1: ଅସମ୍ଭବ କାହିଁକି ନେତେ?
0: ଆମ ଦୁହିଙ୍କ ମଝିରେ ଜାତି ଭେଦର ଯୋଉ ପାଚିରି ଠିଆ ହେଇଛି,
1: ତାକୁ ମୁଁ ଭାଙ୍ଗିଦେବି।
0: କଥାରେ କହିବା ସହଜ, ହେଲେ କାମରେ?
1: ମୋ ଉପରେ ଭରସା ନାହିଁ। ସବୁ ପ୍ରତିବନ୍ଧକକୁ ଏଡ଼େଇ ଦେଇ ମୁଁ ତମକୁ ନିଜର କରିବି ନେତି, ରାଣୀର ମର୍ଯ୍ୟାଦା ଦେଇ ୱାସକୁ ନେଇଯିବି।
0: ସତ କହୁଛନ୍ତି? ତୁଠ ପଥର ପରି ମୋ ଅବସ୍ଥା ହବନି ତ? ମୋ ଅଛ ପାଖରର ଝିଅ, ପୁଣି ଅଭିଆଡ଼ି।
1: ମୋ କଥାରେ ବିଶ୍ୱାସ ହଉନି ନା? ନାଗବଂଶର କୁଳଦେବତା ଭଗବାନ ଶିବଙ୍କୁ ସାକ୍ଷୀ ରଖି ଏଇ ଦେଖ ନେତି, ତମ ମଥାରେ ଏଇ ସିନ୍ଦୁର ରେଖା ଟାଣି ଦେଇ ମୁଁ ତମକୁ ଧର୍ମପତ୍ନୀ ଭାବେ ସ୍ୱୀକାର କରୁଛି।
0: ମୁଁ କିଛି ଭୁଲ କରୁନି ତ ଛାମୁ?
1: ତମେ ଆଜିଠୁ ମୋର ନେତି, ମୋର, କେବଳ ମୋର। ତମର ସ୍ଥାନ ମୋର ଏଇ ଛାତି ଉପରେ ନେତି। ଆସ।

0: அசோனி தி ମୁଁ ଏ ରାଜ୍ୟର ଭାବି ସମ୍ରାଟ ନେବି, ଭୟର କୌଣସି କାରଣ ନାହିଁ।
1: ନୁପୁର ଆଉ କିଙ୍କିଣୀର ଶବ୍ଦ
0: କୋଉଠି?
2: କଣ ବାଧା ଦେଇ ନାହିଁ ତ?
0: ତମ ପାଦର ନୁପୁର ଆଉ କଟିର କିଙ୍କିଣୀ ଶବ୍ଦ ଶୁଣି ମୁଁ ଜାଣିଥିଲି ତମେ ହିଁ ହେଇଥିବ।
2: କି ଅସମ୍ଭବ କଥା କହୁଛନ୍ତି କୁମାର, ଦେଖନ୍ତୁ ପାଦ ଆଉ କଟିରେ କୋଉଠି ଅଛି ନୁପୁର କିଙ୍କିଣୀ?
0: ସତେ ତ, ତେବେ କଣ ଆଉ କୌଣସି ମାୟାବିନୀର ଏ କାଣ୍ଡ? କଣ ତାର ଉଦ୍ଦେଶ୍ୟ? ଛାଡ଼ ସେ କଥା, ଏଥର କୁହତ ମାୟା, ନିକାଞ୍ଚନ ଆମ୍ବତୋଟରେ ନିର୍ଜନ ପରିବେଶରେ ରହସ୍ୟମୟୀ ଭାବରେ ତମେ ଘୁରି ବୁଲିବାର ଉଦ୍ଦେଶ୍ୟ କଣ?
2: ରାତି ଯେତିକି ରହସ୍ୟମୟ, ତା କୋଳରେ ତିନୋଟି ଚରିତ୍ର ମଧ୍ୟ ତତ୍ୟଧିକ ରହସ୍ୟମୟ।
0: ତିନୋଟି ଚରିତ୍ର କିଏ?
2: ବୁଝିପାରୁନାହାନ୍ତି, ମୁଁ, ଆପଣ ଆଉ
0: ଆଉ
2: ଆଉ ଆଉ ସେ
0: ମାୟା। ଏ କଣ ତମେ ଗୋଟି ପାଣି ଥରୁଛ ନିତି?
1: ମୋତେ ଭାରି ଡର ଲାଗୁଛି ଛାମୁ।
0: ଆରେ ନା ନା, ଭୟର କୌଣସି କାରଣ ନାହିଁ, ମୋ ଉପରେ ଭରସା ରଖ। ଚାଲ, ତମକୁ ତମ ଘରେ ମୁଁ ଛାଡ଼ି ଦେଇ ଆସିବି।

0: ସ୍ୱର୍ଣ୍ଣ ଚମ୍ପା ସହ ସମସ୍ତ ପୂଜା ସାମଗ୍ରୀ ଧରି ମୁଁ ଅପେକ୍ଷା କରି ବସିଛି। ଜଳସ୍ନାନ ଉତ୍ସବ କେତେବେଳେ ଆଉ ଆରମ୍ଭ ହେବ ଯେ? କେବଳ ଯୁବରାଜଙ୍କୁ ହିଁ ଅପେକ୍ଷା। ସେ ଉପସ୍ଥିତ ନ ରହିଲେ ଶିବଙ୍କ ଆସ୍ଥାନ ନିକଟରେ ସ୍ୱର୍ଣ୍ଣନାଗ ସ୍ଥାପନ କରିବ କିଏ? ମୁଁ ବୁଝିପାରୁନି, ଲଗ୍ନ ସମୟ ଜାଣି ସୁଦ୍ଧା ଯୁବରାଜ ଏତେଟା ଦାୟିତ୍ୱହୀନ ହେଲେ କିପରି? ଯଦି ଲଗ୍ନ ସମୟ ଗଡ଼ିଯାଏ, ହେ ପ୍ରଭୁ ଶଙ୍କର, ଦୟାକର ପ୍ରଭୁ, ଦୟାକର ପ୍ରଭୁ।
1: ଏ କଣ ଦେଖୁଛି ମା? ତମ ଆଖିରେ ଅଶ୍ରୁ।
0: ସ୍ୱର୍ଣ୍ଣଲିଙ୍ଗ ସ୍ଥାପନର ଶୁଭ ଲଗ୍ନ ଅତିବାହିତ ହେବା ଉପରେ ତୁମେ ଦାୟିତ୍ୱହୀନ ଭାବରେ ବର୍ତ୍ତମାନ ପହଞ୍ଚୁଛ, ଥିଲ କୋଉଠି?
1: ମୁଁ କ୍ଷମା ଚାହୁଁଛି ମା, ମୁଁ ଏଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତି ଆସୁଛି।
2: ସେପଟରେ ଯୁବରାଜ ପ୍ରସ୍ତୁତ ହେଲା ବେଳକୁ ଏପଟରେ ମହାକାଳ ମଧ୍ୟ ପ୍ରସ୍ତୁତ।
0: କିଏ କିଏ ତମେ? କଣ କହିବାକୁ ଚାହୁଁଛ?
2: ଦେବତା ଧର୍ମ ସବୁକିଛି ମିଛ ଆଉ ଛଳନା। ତୁମର ସେ ଆରାଧ୍ୟ ଦେବତା ଶଙ୍କର, ସେ ମଧ୍ୟ ପ୍ରତାରକ, ସଠ ସେ ଗୋଟାଏ ସ୍ୱାର୍ଥପର।
0: ବନ୍ଧ କର, ବନ୍ଧ କର ଶିବନିନ୍ଦା, ଦେବତା କେବେ ସ୍ୱାର୍ଥପର ନୁହନ୍ତି।
2: ନୁହନ୍ତି? ଦେବଦାନବଙ୍କ ମିଳିତ ଉଦ୍ୟମରେ ସାଗର ମନ୍ଥନରୁ ଯେଉଁ ଅମୃତ ବାହାରିଥିଲା, କିଏ କିଏ ତାକୁ ପାଣି କରିଥିଲା? ତୁମର ସେଇ ସ୍ୱାର୍ଥପର ଦେବତା ନା?
0: ଆଉ ହଳାହଳ ବିଷ ଯେ ବାହାରିଥିଲା, ତାକୁ କିଏ ପାନ କରିଥିଲେ ଶିବନା?
2: ତାରି ମୂଳରେ ମଧ୍ୟ ନୀଳକଣ୍ଠ ନାମ ଧାରଣ କରିବାର ସ୍ୱାର୍ଥ ଜଡିତ ଥିଲା।
0: ଚୁପ୍ କର, ଚୁପ୍ କର। ସୃଷ୍ଟିର ରକ୍ଷାକାରୀ ଶିବଙ୍କର ନିନ୍ଦା ତୁମେ ମୋ ଆଗରେ କର ନାହିଁ।
2: ଓ ଶିବ, ଶିବ, ଶିବ, ମୋତେ ଟିକେ ଦେଖାଇ ଦେଇପାରିବ ତୁମର ସେଇ ଶିବକୁ?
0: ଯାଅ, ମନ୍ଦିରକୁ ଯାଅ, ଭକ୍ତି ଥିଲେ ଅବଶ୍ୟ ଦେଖିବ।
2: ମନ୍ଦିରରେ କିଛି ଖବର ରଖିଛ? ମନ୍ଦିର ଶୂନ୍ୟ, ଦେବତା ଅନ୍ତର୍ହିତ।
0: ମିଛ, ମିଛ, କିଏ କଥା କହୁଛି?
3: ରାଜମାତା, ରାଜମାତା, ବିଭ୍ରାଟ ଘଟିଛି ରାଜମାତା।
0: ବିଭ୍ରାଟ?
3: ମନ୍ଦିରରୁ ଦେବତା ଅନ୍ତର୍ଦ୍ଧାନ ହେଇଯାଇଛନ୍ତି। ରାଜଜ୍ୟୋତିଷ ଏଇ ମାତ୍ର ସମ୍ବାଦ ଦେଇଗଲେ ଚନ୍ଦନନଗର ଆକାଶରେ ଧୂମକେତୁର ଆବିର୍ଭାବ ଘଟିଛି।
0: ହେ ପ୍ରଭୁ ଶଙ୍କର, ହେ ପ୍ରଭୁ, ଇ ସବୁ ମୁଁ କଣ ଶୁଣୁଛି?
2: ମନ୍ଦିରରୁ ଦେବତା ଅନ୍ତର୍ହିତ, ଚନ୍ଦନନଗର ଆକାଶରେ ଧୂମକେତୁ।
0: କୁମାର ପୁତ୍ର ମୋର,
1: ମୁଁ ସବୁ ଶୁଣିସାରିଛି ମା।

0: କାନ୍ଦ ନାହିଁ, ଏହା ନିଶ୍ଚୟ ଆମ ଶତ୍ରୁପକ୍ଷ ଅଥବା କୌଣସି ଦେବତା ବିରୋଧୀ ଧର୍ମଦ୍ରୋହୀର ଚକ୍ରାନ୍ତ। ମୁଁ ଯାଉଛି, ନାଗ ବଂଶର କୁଳ ଦେବତାଙ୍କୁ ଯିଏ କେହି ଅପହରଣ କରିଥାଉ ନା କାହିଁକି, ମୁଁ କଳେ ବଳେ କୌଶଳେ ଉଦ୍ଧାର କରି ଆଣିବି। ଆସୁଛି ମା।
1: ହେ ପ୍ରଭୁ, ହେ ପ୍ରଭୁ ଶଙ୍କର, ହେ ପ୍ରଭୁ।

0: ବନ୍ଧୁ
1: କନ୍ଦର୍ପ କୁମାର,
0: ଏମାନେ ଆମର ସମ୍ମାନୀୟ ଅତିଥି, ତାଙ୍କୁ ମହଲ ଭିତରକୁ ପାଛୋଟି ନେଇଯାଅ, ଆସନ୍ତୁ। ସ୍ୱାଗତମ କୁମାର।
2: ହଁ ରାଜମାତା, ମୁଁ ମୋର କର୍ତ୍ତବ୍ୟ ପାଳନରେ ହେଳା କରିନାହିଁ। ମୋର ଯେଉଁ ଧର୍ମଦ୍ରୋହୀ ନାସ୍ତିକ ପୁତ୍ରକୁ ଧରିବା ଲାଗି 500 ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଘୋଷଣା କରାଯାଇଥିଲା, ସେ ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ ଉପସ୍ଥିତ, ତାର ବିଚାର କରନ୍ତୁ।
3: ମୁଁ ଦୃଢ଼ କଣ୍ଠରେ କହିପାରେ, ମୋ ବିରୁଦ୍ଧରେ ସିଂହାସନର ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ, ମୋତେ ଭୁଲ ବୁଝନ୍ତୁନି।
2: ଚୁପ୍ କର। ବ୍ରାହ୍ମଣ କୂଳରେ ଜନ୍ମ ହୋଇ ତୁମେ ଦେବତାର ଅସ୍ତିତ୍ୱକୁ ଅସ୍ୱୀକାର କରୁଛ, ତାଙ୍କୁ ଉପହାସ କରୁଛ, ଗୋଟାଏ ଚଣ୍ଡାଳ କନ୍ୟା ସହିତ ସମ୍ପର୍କ ରଖି ଅଛବ ଚଣ୍ଡାଳମାନଙ୍କୁ ମନ୍ଦିର ପ୍ରବେଶ ଲାଗି ପ୍ରବର୍ତ୍ତାଉଛ।
3: ମନ ଭିତରେ ଭକ୍ତି ଆଉ ନିଷ୍ଠା ଥାଏ, ସେମାନେ ଯଦି ଦେବତାର ଦର୍ଶନ ଲାଗି ସତତ ବ୍ୟାକୁଳ, ତାଙ୍କୁ ସାହାଯ୍ୟ କରିବା ମୋର କ'ଣ ଅପରାଧ? ଶାସ୍ତ୍ର ତ କହୁଛି, ଜାତି ବର୍ଣ୍ଣ ନିର୍ବିଶେଷରେ ଦେବତା ସମସ୍ତଙ୍କର ପୂଜ୍ୟ ଆଉ ଆରାଧ୍ୟ। ଆପଣମାନେ ଏକଥାକୁ ଅସ୍ୱୀକାର କରୁଛନ୍ତି କାହିଁକି?
4: ତୁମର ଏ ଯୁକ୍ତି ଅବାନ୍ତର, ତୁମେ ରାଜଦ୍ରୋହୀ, ଖାସ୍ ତୁମର ଏ ଅଧର୍ମ ଆଚରଣ ଲାଗି ମନ୍ଦିରରୁ ସ୍ୱର୍ଣ୍ଣଲିଙ୍ଗ ଅନ୍ତର୍ହିତ, ଏ ସିଂହାସନ ତୁମର ବିଚାର କରିବ। କିଏ ଅଛରେ ଏ ଧର୍ମଦ୍ରୋହୀ ଯୁବକକୁ ବନ୍ଦିଶାଳକୁ ନେଇଯାଅ।
5: ନା ନା, ସାନ ସାନ ତାଙ୍କର କିଛି ଦୋଷ ନାହିଁ, ତାଙ୍କୁ ଛାଡ଼ି ଦିଅନ୍ତୁ, ସବୁ ଦୋଷ ମୋର, ମୋତେ ଦଣ୍ଡ ଦିଅନ୍ତୁ।
4: କିଏ ତମେ?
5: ମୁଁ ନୀତି।
2: ଇଏ ସେଇ ଦାମାଚଣ୍ଡାଳର କନ୍ୟା ରାଜମାତା, ସଦାଶିବ ସହିତ ତାର ସମ୍ପର୍କ ଏବେ ଚର୍ଚ୍ଚାର ବିଷୟ ହୋଇଛି।
5: ଆପଣଙ୍କ ପାଦ ତଳେ ପଡୁଛି ରାଣୀମା, ସାନ ସାନ ତାଙ୍କର କିଛି ଦୋଷ ନାହିଁ, ତାଙ୍କୁ ଛାଡ଼ି ଦିଅନ୍ତୁ।
4: ଏଭଳି ଏକ ନିର୍ଲଜ୍ଜ ନିବେଦନ କରିବା ପୂର୍ବରୁ ତୁମେ ଆତ୍ମହତ୍ୟା କରିପାରିଲନି?
5: ଚେଷ୍ଟା କରିଥିଲି, ହେଲେ ମରଣ ବି ମୋ ପାଇଁ ନିଷ୍ଠୁର ହୋଇଗଲା।
4: କାରଣ ତୁମେ ହେଉଛ କୁଳ କଳଙ୍କିନୀ, ପତିତା, ବ୍ୟଭିଚାରିଣୀ।
5: ନା, ସେମିତି କହି ମୋ ନାରୀ ମନରେ ଆଘାତ ଦିଅନ୍ତୁନି ରାଣୀମା।
4: ଗର୍ଭରେ ଏକ ଅବୈଧ ସନ୍ତାନକୁ ଧାରଣ କରି ବେଶ ଗର୍ବରେ ତ କଥା କହିପାରୁଛ, କୁମାରୀ ଜୀବନରେ ପରପୁରୁଷ କାମନା କରି ନିର୍ଲଜ୍ଜ ପରି କଥା କହୁଛ?
5: ମୁଁ କୁମାରୀ ନୁହେଁ ରାଣୀମା, ମୁଁ ବିବାହିତା, ମଥାରେ ମୋର ସିନ୍ଦୁର, ମୁଁ ଏବେ ବି ମୋ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଛି।
4: ମନଗଢ଼ା କାହାଣୀ କହି ଛଳନା କରିବାର ତ ତମେ ବେଶ ଧୁରନ୍ଧର, ତୁମର ମଧ୍ୟ ସିଂହାସନ ବିଚାର କରିବ, ରଖି ଏହାକୁ ମୋତେ ବନ୍ଦିଶାଳକୁ ନେଇଯାଅ।
6: ମାୟା ମହଲ, ମାୟା ସବୁ ଏଠି ମାୟା।
7: ଛାମୁ
6: କନ୍ଦର୍ପ, ତମେ ମାୟା, ମୁଁ ମାୟା।
7: ଆପଣ ଖାଣ୍ଟି କଥା କହିଛନ୍ତି ଛାମୁ, ଏ ମାୟାନଗରର ଛାୟା ଭିତରେ ନିଜର କାୟା ହଜେଇ ଆମେ ପୁରା ବାୟା ବନିଯାଇଛେ ଛାମୁ। କଥା କହୁ କହୁ ଆଉ ଦିନ କେଇଟାରେ ବର୍ଷ ପୁରିବ, ଆମେ କୁଆଡ଼େ ଆସିଥିଲେ କିଛି ଆପଣଙ୍କର ମନେ ପଡ଼ୁନି?
6: ହଁ, ମୋର ଏବେ ସବୁ କଥା ମନେ ପଡ଼ୁଛି କନ୍ଦର୍ପ। ବର୍ଷଟାଏ ଏଠି ବିତିବାକୁ ବସିଲାଣି, ଅଥଚ ଆମ ଦେବତାଙ୍କ ସନ୍ଧାନ ଏ ଯାଇ ତ ଆମେ ପାଇଲେ ନାହିଁ।
7: ମୁଁ କିନ୍ତୁ ସନ୍ଧାନ ପାଇସାରିଛି ଛାମୁ।
6: ଏ ତମେ ତମେ ସନ୍ଧାନ ପାଇଛ କନ୍ଦର୍ପ?
7: ଆସ୍ତେ, ପାଟି କରନ୍ତୁନି, ଏଠା ମନ୍ଦିରରେ ମାୟା ଯାହାକୁ ପୂଜା କରୁଛି ତାଲା ପକାଇ ରଖୁଛି, ସିଏ ଆମରି ସ୍ୱର୍ଣ୍ଣଲିଙ୍ଗ, ମୁଁ ତା ସଖୀକୁ ହାତ କରି ନିଜ ଆଖିରେ ଦେଖିଥିଲି ପରା।
6: ବିଶ୍ୱାସରେ ତେବେ ବିଷ ଦେଇଛି ସେ ମାୟା ବିନି,
7: ଏଥିରେ ଆଉ ସନ୍ଦେହ ଅଛି ଛାମୁ?
6: କଣ ତେବେ କରିବା?
7: ଯେସାକୁ ତେସା, ସିଏ ଯେମିତି ଠକିଛି ଆମେ ବି ସେମିତି ଠକିବା। ଚାଲନ୍ତୁ ଏଇ ରାତାରାତି ଆମ ସ୍ୱର୍ଣ୍ଣଲିଙ୍ଗକୁ ନେଇ ଏଠୁ ଚମ୍ପଟ ମାରିବା।
6: କିନ୍ତୁ ମନ୍ଦିରର ଚାବି ପରା ମାୟା ପାଖରେ।
7: ତା ସଖିକି ହାତ କରି ମୁଁ ଅନ୍ୟ ଚାବିଟି ହାସଲ କରିଛି, ଏଭଳି ସୁଯୋଗ ଆଉ ମିଳିବ ନାହିଁ। ଚାଲନ୍ତୁ, ମୁଁ କବାଟ ଫିଟଉଛି।
6: ହଁ ଚାଲ, ଫିଟାଅ, ଶୀଘ୍ର ଫିଟାଅ।
7: ଏଇ ଧରନ୍ତୁ ସ୍ୱର୍ଣ୍ଣଲିଙ୍ଗକୁ,
6: ଧର ଧର କନ୍ଦର୍ପ। ମାୟା,
0: ଏ କଣ କରୁଛ କୁମାର?
6: ନାଗ ବଂଶର କୁଳଦେବତାଙ୍କୁ ନବାର ବ୍ୟବସ୍ଥା।
0: କଣ ଚୋରି କରି?
6: ଚୋରି ଚୋରି ମୁଁ କରିଛି ନା ତମେ? ଯେଉଁ ରାଜ ପରିବାର ତମକୁ ସମ୍ମାନୀୟ ଅତିଥିର ମର୍ଯ୍ୟାଦା ଦେଇଥିଲା, ଯେଉଁ ରାଜମାତା ତମକୁ ଅବାଧ ବିଚରଣର ସୁବିଧା ପ୍ରଦାନ କରିଥିଲେ, ତାଙ୍କ ପ୍ରତି ତମେ ବିଶ୍ୱାସଘାତକତା କରିନ?
0: କୁମାର,
6: ନାରୀ ବୋଲି ତମକୁ କ୍ଷମା ଦେଲି। ଆସ କନ୍ଦର୍ପ,
0: ସାବଧାନ, ତୁମେ ସ୍ୱର୍ଣ୍ଣଲିଙ୍ଗ ନେଇ ଏଠାରୁ ଯାଇପାରିବ ନାହିଁ।
6: କଣ ତମକୁ ଭୟ କରି ଘଞ୍ଚି ଯାଅ ମୋ ସମ୍ମୁଖରୁ, ମୋ ଦେବତାଙ୍କୁ ନେବା ପାଇଁ ମୁଁ ଯେତେବେଳେ ଦୃଢ଼ ସଂକଳ୍ପ ନିଶ୍ଚୟ ନେଇଯିବି।
0: ବେଶ, ତୁମେ ଯଦି ମୋର ସର୍ବନାଶ କରିବାକୁ ତତ୍ପର, ମୁଁ ସେଥିପାଇଁ ତୁମକୁ ଅଭିଶାପ ଦେଉଛି।

0: ଶୁଣ,
1: କିଛି କହିବେ ରାଜମାତା?
0: ହଁ ମା, ବିବାହିତା ନାରୀର ସ୍ଥାନ ଆଉ ତାର ବାପ ଘରେ ନୁହେଁ, ତା ସ୍ୱାମୀ ଘରେ।
1: ରାଜମାତା,
0: ବାସ୍ତବ କଥା ନ ବୁଝି ତୁମ ଚରିତ୍ର ପ୍ରତି ମୁଁ ଆକ୍ଷେପ କରିଥିଲି, ମତେ ସେଥିଲାଗି କ୍ଷମା କରିବନି ମା।
1: ରାଜମାତା,
0: ଆଉ ଏଣିକି ରାଜମାତା ନୁହେଁ ନେତି, ଖାଲି ମା। ଏଇ ମୁହୂର୍ତ୍ତରୁ ତୁମେ ନାଗବଂଶର କୁଳବଧୁ। ଆଜି ଯେଉଁ ମହତ ଉପହାର ଦେଇ ମୋ ବଂଶକୁ ତୁମେ ଉଦ୍ଧାର କରିଛ, ତୁମର ସେ ତ୍ୟାଗ ନିକଟରେ ରାଜ ପରିବାର ଚିର ଋଣୀ। ଖାଲି ମା, ମା ବୋଲି ପଦେ ଡାକ ମା। ଉପସ୍ଥିତ ସମସ୍ତେ ଶୁଣନ୍ତୁ, ମୁଁ ନିଷ୍କପଟ ମନରେ ଘୋଷଣା କରୁଛି, ଆଜିଠାରୁ ମୋ ରାଜ୍ୟର ସମସ୍ତ ଦେବ ମନ୍ଦିରରେ ଜାତିଆଣ ଭେଦଭାବର କଟକଣା ରହିବ ନାହିଁ। ସଭିଏ ଅବାଧରେ ମନ୍ଦିର ପ୍ରବେଶ କରି ଠାକୁର ଦର୍ଶନ ଓ ଦେବପୂଜାର ଅଧିକାର ପ୍ରାପ୍ତ ହେବେ। ଏହି ଅବସରରେ ଆସନ୍ତୁ ଜଗତ ପିତା ପ୍ରଭୁ ଶଙ୍କରଙ୍କର ଜଳସ୍ନାନ ମହୋତ୍ସବକୁ ମହାସମାରୋହରେ ପାଳନ କରିବା।
2: ଜୟ ଚନ୍ଦନ ନଗରର ରାଜମାତା ପ୍ରଜାବତ୍ସଳ ବୀରାଙ୍ଗନା ବିଦୁଷୀ ଶୁଭଲକ୍ଷ୍ମୀଙ୍କର।

ଶୁଣୁଥିଲେ ନାଟକ ସ୍ୱର୍ଣ୍ଣ ଚମ୍ପା, ମୂଳ ମଞ୍ଚ ନାଟକ ରଚନା ପ୍ରଫୁଲ୍ଲ କୁମାର ରଥ, ବେତାର ରୂପାନ୍ତର କରିଥିଲେ ଶରତ ଚନ୍ଦ୍ର ମୁଳିଆ, ପ୍ରଯୋଜନା କରିଥିଲେ ଭଗବାନ ମହାନ୍ତି, ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରାଜମାତା ଦେବିକାରାଣୀ ମହାନ୍ତି, ରାଜଗୁରୁ ବିନାୟକ ମିଶ୍ର, ଯୁବରାଜ ଶଶାଙ୍କ, ଶଙ୍କର ବସୁ ମଲ୍ଲିକ, କନ୍ଦର୍ପ ନିରଞ୍ଜନ ପାଣ୍ଡେ, ସଦାଶିବ ଶିବାନୀ ପ୍ରସାଦ ମହାପାତ୍ର, ଦାମା ବାଲୁଙ୍କେଶ୍ୱର ରଥ, ପଞ୍ଚକ ନିର୍ମଳ ଚନ୍ଦ୍ର କାନୁନଗୋ, ମାୟା ପୁଷ୍ପିତା ଦାସ, ନୀତି ମିତାଲି ପାଲ ଏବଂ ସେବତୀ ଗୀତାଞ୍ଜଳିକର। ଆକାଶବାଣୀ କଟକ ଶୁଣନ୍ତୁ ଏକ ଆଧୁନିକ ଗୀତ, ଦ୍ୱୈତକଣ୍ଠରେ ଗାଇଛନ୍ତି କରୁଣାକର ସେଠୀ ଏବଂ ଗୀତା ପଟ୍ଟନାୟକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ।

ଦିନ 11:10 ଅଭୁଲା ଗୀତ ଏଥିରେ ଶୁଣିବେ ରତିକାନ୍ତ ଶତପଥୀ ଏବଂ ସୁଭାଶିଷ ସେନ ଗାଇଥିବା ଆଧୁନିକ ଗୀତ। ଗୋପାଳଙ୍କ ଓକାଳ ଦିନ 11:30 ପରିବେଷଣ କରିଛନ୍ତି ଧ୍ରୁବଚରଣ ବେହେରା ଏବଂ ସାଥୀ। ଶ୍ରୋତାମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12। ସାନ୍ତାଳୀ ଗୀତ ଦିନ 10:00 ପରିବେଷଣ କରିଛନ୍ତି ବୀରେନ୍ଦ୍ର ମୁର୍ମୁ ଏବଂ ସାଥୀ।

ନାରୀମହଲ ଦିନ ଗୋଟାଏ 20 ମିନିଟ୍ରେ ଏଥିରେ ସ୍ୱୟଂ ସିଦ୍ଧାରେ ଶୁଣିବେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜୈବ ବିବିଧତା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରୀତିଶମୟୀ ମହାପାତ୍ର। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00।

ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5ଟାରେ।

ଯୁବବାଣୀ ଅପରାହ୍ନ 5:30 ଏଥିରେ ଯୁବପିଢ଼ି ଓ ନିଶାଦ୍ରବ୍ୟର ଅପବ୍ୟବହାରର ଧାରା ଏ ସମ୍ପର୍କରେ ଡକ୍ଟର ମାନସ ରଞ୍ଜନ ସେନାପତିଙ୍କ ସହିତ ରହିଛି ଏକ ସାକ୍ଷାତକାର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 24ତମ ଭାଗ ସନ୍ଧ୍ୟା 6:10 ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର।

କୃଷି ସଂସାର ରାତିସାତ୍ର 30 ମିନିଟ୍ରେ ଏଥିରେ ଶୁଣିବେ ଆଲୋଚନା ଫସଲରେ ଖାଦ୍ୟସାର ଅଭାବର ଲକ୍ଷଣ ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଶାନ୍ତ କୁମାର ନାୟକ ହିନ୍ଦୀ କଥାଚିତ୍ର ଗୀତ ରାତି 8:02 ମମତା ଶ୍ରୀଚନ୍ଦନଙ୍କ କଣ୍ଠରେ ଶୁଣିବେ ଓଡ଼ିଶୀ ଗୀତ ରାତି 8:30 ମିନିଟ୍ରେ

0: କଣ୍ଟ୍ରିୱାଇଡ୍ ଅର୍ ଇନ୍ସାଇଟ୍ସ ରାତି 9:30ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଶୀ ଗୀତ ଛାନ୍ଦ ଏବଂ ଚମ୍ପ ଶୁଣିବେ ରାତି 10:02ରେ। ଗାଇଛନ୍ତି ଚିନ୍ମୟୀ ପରିଡ଼ା, ବିଜୟ କୁମାର ଜେନା, କେଶବ ଚନ୍ଦ୍ର ସାହୁ ଏବଂ ଭିକାରୀ ଚରଣ ବଳ। ଏବଂ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 10:30ରେ। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗ। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ, ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ଭାବେ ମେଘାଚ୍ଛନ୍ନ ରହିବା ସହିତ ଦିନର ତାପମାତ୍ରା ସର୍ବୋଚ୍ଚ 38 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 29 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
2: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଅଭୁଲା ଗୀତରେ ପ୍ରଥମ ଗୀତରେ ଗାଇଛନ୍ତି ରତିକାନ୍ତ ଶତପଥୀ, ସୁରେନ୍ଦ୍ରନାଥ ବିଦ୍ୟାଧରଙ୍କ ରଚନା।

0: ଶେଷ ହେଲା କାର୍ଯ୍ୟକ୍ରମ ଅଭୁଲା ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ପ୍ରଚାର କରୁଛୁ ଗୋପାଳଙ୍କ ଉଗାଳ, ପରିବେଷଣ କରିଛନ୍ତି ଧ୍ରୁବଚରଣ ବେହେରା ଏବଂ ସାଥୀ।

ଶୁଣୁଥିଲେ ଗୋପାଳଙ୍କ ଉଗାଳ, ପରିବେଷଣ କରୁଥିଲେ ଧ୍ରୁବଚରଣ ବେହେରା ଏବଂ ସାଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ ଏବେ ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଅନେକଗୁଡ଼ିଏ ଏସ୍ଏମ୍ଏସ୍ ୟା ଭିତରେ ଆସି ଆମ ପାଖରେ ପହଞ୍ଚି ସାରିଛି। ଏଠି ଶ୍ରୋତାବନ୍ଧୁମାନଙ୍କୁ କହି ରଖିବି, ଗୋଟିଏ ଘଣ୍ଟା ସମୟ ଭିତରେ ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ନିଶ୍ଚିତ ଭାବରେ ଆଜିର କାର୍ଯ୍ୟକ୍ରମରେ ସ୍ଥାନ ଦେବି। ଯେଉଁମାନଙ୍କର ଏସ୍ଏମ୍ଏସ୍ଗୁଡ଼ିକ ରହିଗଲା କେହି ମନଉଣା କରିବେନି। ତେବେ ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ବାଲେଶ୍ୱର କୁରୁଣିଆରୁ। ଲେଖିଛନ୍ତି ରେଡିଓ ଲଭର ରତିକାନ୍ତ। ଆପଣ ଶୁଣିବାକୁ ଚାହିଁଛନ୍ତି ପାଗଳ କରିଛି ପାଉଁଜିତର କଥାଚିତ୍ରର ଗୋଟିଏ ଗୀତ। ଆପଣ ଆମର ନିୟମିତ ଶ୍ରୋତା, ଏମିତି ଭଲ ପାଇବା ଆପଣଙ୍କର ସବୁବେଳେ ଆମ ସହିତ ରହିଥାଉ, ଆମର କାର୍ଯ୍ୟକ୍ରମ ଆପଣମାନେ ଏମିତି ଶୁଣୁଥାନ୍ତୁ। ତେବେ ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍।

କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ବୈରାଗୀ ଚରଣ ସାହୁ, ଗୋଦାବରୀ ସାହୁ। ଆପଣ ରିକ୍ୱେଷ୍ଟ କରି ପଠାଇଛନ୍ତି ଲୋଫର କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଏଠି କହି ରଖିବେ ଅନେକ ଶ୍ରୋତାବନ୍ଧ ଲେଖିଛନ୍ତି, ଆପଣଙ୍କ ନାଁ କାହିଁକି କହୁନାହାନ୍ତି। ଆଜି ଉପସ୍ଥାପନାରେ ମୁଁ ଅଛି ଜୁନା ପଟ୍ଟନାୟକ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

କାନ୍ତଲ ଆଠଗଡ଼ରୁ ଲେଖିଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ଆଦ୍ୟାଶା। ଆପଣ ଗୋଟିଏ ଅଦିନାମିକ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି। ଗୀତଟିକୁ ଗାଇଛନ୍ତି ନିର୍ମଳା ମିଶ୍ର। ଶ୍ରୋତା ବନ୍ଧୁ, ଆପଣଙ୍କର ପସନ୍ଦ ବହୁତ ସୁନ୍ଦର, ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ସ୍ୱାଗତ ରଞ୍ଜନ ସାହୁ ଲେଖିଛନ୍ତି କଟକରୁ। ଆପଣ ଇଚ୍ଛା କରିଛନ୍ତି ସକଳ ତୀର୍ଥ ତ୍ୱଚରଣୀ ଏକଥା ଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତା କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଇରା ମହାନ୍ତି।

ନିଆଳି କଟକରୁ ଲେଖିଛନ୍ତି ଲୋରା ମହାନ୍ତି। ଆପଣ ଲେଖିଛନ୍ତି ବର୍ଡର କଥା ଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ରୂପ କୁମାର ରାଥୋଡ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ଦିଅନ୍ତୁ।

ଚାଲୁ। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ନିଶ୍ଚିନ୍ତ କୋଇଲି ବ୍ଲକ ଛକ କଟକରୁ। ଲେଖିଛନ୍ତି ଭବାନୀ ଦେବୀ, ବାଣୀ ପ୍ରସାଦ ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ ପୁଅ ଆର୍ୟାନ। ଆପଣମାନେ ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି କ୍ରାନ୍ତି କଥାଚିତ୍ରର। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ନୀତିନ ମୁକେଶ।

ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ଲକି ସୋମ। ଆପଣ ଶୁଣିବାକୁ ଚାହିଁଛନ୍ତି ଲୁଟମାର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନଳପହି କେରାଡ଼ଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ। ଆପଣ ଶୁଣିବାକୁ ଚାହୁଁଛନ୍ତି ନିଗା ହିଁ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ। ବହୁତ ସୁନ୍ଦର ଗୀତଟିଏ ଆପଣ ପସନ୍ଦ କରିଛନ୍ତି, ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଡିହାସାହି କାଦୁଆପଡ଼ା ଜଗତସିଂହପୁର ଲେଖିଛନ୍ତି ପ୍ରମୋଦ କୁମାର ସାହୁ ଆପଣ ଶୁଣିବାକୁ ଚାହିଁଛନ୍ତି ମା ଓ ମମତା କଥାଚିତ୍ରର ଗୋଟିଏ ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ବିଜୟ କୁମାର ଦାସ ଏବଂ ସସ୍ମିତା ଦାସ ବାଲିସାହି ସାଲିପୁର କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସଚ୍ଚା ଝୁଠା କଥାଚିତ୍ରର ଗୋଟିଏ ଗୀତ, ବହୁ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି କିଶୋର କୁମାର।

ପାଗୁଡ଼ି ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ନିର୍ମଳା, ଉର୍ମିଳା, ପ୍ରତ୍ୟୁଷ, ପ୍ରଭାକର, ସେକ୍ଟର 11 ସିଟି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଘୁଙ୍ଘଟ କି ଆଡ଼ମେ କଥାଚିତ୍ରର ଗୋଟେ ଘୁଙ୍ଘଟ କି ଆଡ଼ମେ ଗୀତଟି, ହମ୍ ହେରା ହି ପ୍ୟାର କେ କଥାଚିତ୍ରର ଏ ଗୀତଟି। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଏଗ୍ଡିକ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ଲକ୍ଷ୍ମୀକାନ୍ତ, ନୂଆପାଟଣା ଡିଗିରିଆ କଟକରୁ। ଆପଣ କ୍ରିଶ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି, କିନ୍ତୁ କ୍ରିଶ କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ନିଆଳି ମାଧବରୁ।

ହେଉଛନ୍ତି ଜିତେନ୍ଦ୍ର। ଆପଣ ତ ଆମର ନିୟମିତ ଶ୍ରୋତା, ବହୁତ ଭଲ ପାଇବା ଦେଇଛନ୍ତି ଆମକୁ, ଆମର କାର୍ଯ୍ୟକ୍ରମ ସବୁବେଳେ ଶୁଣୁଛନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ହେଲୋ ବ୍ରଦର କଥା ଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି କୁମାର ସାନୁ, ଆଲକା ୟାଗ୍ନିକ।

0: ଶୁଣୁଥିଲେ ସାନ୍ତାଳି ଗୀତ, ପରିବେଷଣ କରୁଥିଲେ ବୀରେନ୍ଦ୍ର ମୁର୍ମୁ ଏବଂ ସାଥୀ, ଆକାଶବାଣୀ କଟକ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ନମସ୍କାର, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। କହିଲେ ଦେଖି ଯଦି ପୃଥିବୀରେ ଗଛ ଲତା ପଶୁ ପକ୍ଷୀ କୀଟ ପତଙ୍ଗ ନଥାନ୍ତି ତେବେ ଏହାର ପରିବେଶ କିଭଳି ହୋଇଥାନ୍ତା? କହିବାକୁ ଗଲେ ଆମର ସୌରମଣ୍ଡଳରେ ପୃଥିବୀ ହିଁ ଏକମାତ୍ର ଗ୍ରହ ଯାହାକି ଜୀବଜନ୍ତୁଙ୍କ ବାସଯୋଗ୍ୟ। ଏଥିରେ ପ୍ରତ୍ୟେକଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଗଛ ଲତା ଜୀବଜନ୍ତୁ କେବଳ ଆମର ପରିବେଶ ପାଇଁ ଯେ ଜରୁରୀ ତା ନୁହେଁ, ଏମାନଙ୍କର ଅନେକ ଅବଦାନ ମଧ୍ୟ ରହିଛି। ଜଙ୍ଗଲ ଥିବାରୁ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁଛୁ, ଖାଦ୍ୟ ପାଇପାରୁଛୁ, ଦୈନନ୍ଦିନ ଜୀବନରେ ଦରକାର ହେଉଥିବା ଅନେକ ଆବଶ୍ୟକତା ମେଣ୍ଟେଇ ପାରୁଛୁ। କେବଳ ସେତିକି ନୁହେଁ, ଏହି ଧରଣୀରେ ଥିବା ଜୈବ ବିବିଧତା ହିଁ ଆମକୁ ଅନେକ ସମୟରେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରୁଛି। ତେବେ ଯଦି ଏମାନେ ଏହି ଧରାପୃଷ୍ଠରୁ ଲୋପ ପାଇଯାଆନ୍ତି ତାହେଲେ ମଣିଷର ଅବସ୍ଥା କ'ଣ ହେବ ଟିକେ ଚିନ୍ତା କରି ଦେଖନ୍ତୁ ତ। ଏମିତି କିଛି ପ୍ରସଙ୍ଗକୁ ନେଇ ଆଜିର ଆଲୋଚନା, ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜୈବ ବିବିଧତା। ଆଲୋଚନା କରିଛନ୍ତି ପ୍ରୀତିସ୍ମୟୀ ମହାପାତ୍ର। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆମର ତ ଆଲୋଚନାର ବିଷୟ ରହିଛି ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜୈବ ବିବିଧତା। ତେବେ ଜୈବ ବିବିଧତା କହିଲେ ଆମେ କ'ଣ ବୁଝିବା?
1: ଆମେ ଯେଉଁ ପୃଥିବୀରେ ବାସ କରୁଛୁ ସେଠି କେବଳ ଆମେ ନୁହେଁ, ଆମ ଭଳି ଅସଂଖ୍ୟ ଜୀବ ବସବାସ କରନ୍ତି। ଖାଲି ଆଖିକୁ ଦେଖା ନଗଲେ ମଧ୍ୟ ଏମିତି ଅନେକ ଜୀବ ଥାନ୍ତି ଆମ ଚତୁଃପାର୍ଶ୍ୱରେ, ସୂକ୍ଷ୍ମ ଜୀବାଣୁଠୁ ଆରମ୍ଭ କରି ବିଶାଳକାୟ ବନ୍ୟଜନ୍ତୁ ପର୍ଯ୍ୟନ୍ତ।
0: ଆଜ୍ଞା,
1: ସମସ୍ତେ ଆମ ପରିବେଶରେ ଆମ ପରିସଂସ୍ଥାରେ ରହି ସେମାନଙ୍କ ଜୀବନ ଧାରଣ କରୁଛନ୍ତି। କେବଳ ପ୍ରାଣୀ ଜଗତ ନୁହେଁ, ଉଦ୍ଭିଦମାନଙ୍କରେ ବି ଛୋଟ ଘାସଠାରୁ ବର, ଓସ୍ତ, ଆମ୍ବ, ପଣସ ଏପରିକି ପାଇନ୍ ଗଛ ପର୍ଯ୍ୟନ୍ତ ସମସ୍ତେ ପ୍ରକୃତିର ଗୋଟିଏ ଗୋଟିଏ ଉପାଦେୟ ଉପାଦାନ।
0: ଆଜ୍ଞା, ପ୍ରତ୍ୟେକଙ୍କର କିଛି ନା କିଛି
1: ଉପାଦେୟ ରହିଛି। ତେବେ ପ୍ରକୃତିରେ ବାସ କରୁଥିବା ବଞ୍ଚିଥିବା ବିଭିନ୍ନ ଜୀବମାନଙ୍କର ଏକତ୍ର ସହବସ୍ଥାନକୁ ଜୈବ ବିବିଧତା ବୋଲି କହିହେବ।
0: ଆଜ୍ଞା,
1: ଜୈବ ବିବିଧତା ଆମ ପୃଥିବୀକୁ ସୁନ୍ଦର କରେ, ସନ୍ତୁଳନ କରି ରଖିବାରେ ସାହାଯ୍ୟ କରେ, କାରଣ ପ୍ରକୃତି ଓ ପରିବେଶର ପ୍ରତ୍ୟେକ ଉପାଦାନର ନିଜସ୍ୱ ଗୁରୁତ୍ୱ ରହିଛି। ଅଣୁଜୀବମାନଙ୍କର ଗୁରୁତ୍ୱ ସ୍ୱତନ୍ତ୍ର ଓ ବିରାଟ ଅଣୁଜୀବ ଓ ମଣିଷମାନଙ୍କର ଗୁରୁତ୍ୱ ମଧ୍ୟ ସ୍ୱତନ୍ତ୍ର।
0: ଆଜ୍ଞା,
1: କେବଳ ଗୁରୁତ୍ୱ ନୁହେଁ, ପରିବେଶକୁ ସନ୍ତୁଳିତ କରି ରଖିବାରେ ବି ଏମାନଙ୍କର ଅବଦାନ ରହିଛି। ଚଢ଼େଇଟିଏ ଅନିଷ୍ଟକାରୀ କୀଟମାନଙ୍କୁ ଖାଇଦିଏ, ମହୁମାଛିଟିଏ ଫୁଲରୁ ଫୁଲ ଉଡ଼ିବୋଲେ ଓ ପରାଗ ସଙ୍ଗମ କରେ। ଏମିତିକି ବିଚାର କଲେ ପ୍ରତ୍ୟେକ ଜୀବ ନିଜର ଅବଦାନ ପ୍ରଦାନ କରି ଆମ ପୃଥିବୀକୁ ସ୍ଥିର ଓ ସନ୍ତୁଳିତ ରଖିଛନ୍ତି।
0: ଆଜ୍ଞା,
1: ଏହା ହିଁ ଜୈବ ବିବିଧତା।

0: ବିବିଧତା।
1: ତେବେ ଏଇ ଯୋଉ ଜୈବ ବିବିଧତା ରହିଛି ତାହା କାହିଁକି ଏବଂ କେତେ ଜରୁରୀ?
0: ଦେଖନ୍ତୁ, ଜୈବ ବିବିଧତା ଆମ ପାଇଁ ଓ ଆମ ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆମେ ଖାଦ୍ୟ ହେଉ, ଔଷଧ, କାଠ, ବସ୍ତ୍ର ଓ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସାମଗ୍ରୀ ପ୍ରକୃତିରୁ ତ ପାଇଥାଉ। ଆମ ଜୀବନରେ ପ୍ରକୃତିର ଅବଦାନ ଯେତିକି ସେତିକି ଜୈବ ବିବିଧତାର ବି ଭୂମିକା ରହିଛି।
1: ଆଜ୍ଞା,
0: ଖାଦ୍ୟ ପାଇଁ ଆମେ ବ୍ୟବହାର କରୁଥିବା ଧାନ ହେଉ, ଗହମ, ଡାଲି ଜାତୀୟ ଫସଲ, ପନିପରିବା, ଫଳମୂଳ ଇତ୍ୟାଦି ସବୁ ତ ଆମେ ପରିସଂସ୍ଥାରେ ଥିବା ଉଦ୍ଭିଦ ଜଗତର ବିବିଧତା ପାଇଁ ହିଁ ସମ୍ଭବ ହୋଇଛି। ଆମ ପ୍ରକୃତିରେ ଅନେକ ପ୍ରକାର ଜୀବ ଓ ଜୀବାଣୁ ମଧ୍ୟ ଅଛନ୍ତି। ବୁଢ଼ିଆଣୀ ଭଳି କୀଟମାନେ ଅନିଷ୍ଟକାରୀ କୀଟକୁ ଖାଇଦିଅନ୍ତି। ମହୁମାଛିଟିଏ ଅଛି ବୋଲି ତ ପରାଗ ସଙ୍ଗମ ଓ ପରେ ପରେ ଗଛରୁ ଫଳ ଧାରଣ ପ୍ରକ୍ରିୟା ସମ୍ଭବ ହେଉଛି। ଏଇଠି ଗୋଟେ କଥା କହିବାକୁ ଚାହେଁ, ବିଜ୍ଞାନରେ ଗୋଟେ କଥା ଅଛି, ଯେଉଁ ସ୍ଥାନରେ ବିବିଧତା ଯେତେ ବେଶୀ ସେ ସ୍ଥାନରେ ପ୍ରକୃତିର ପରିସଂସ୍ଥାର ସ୍ଥାୟିତ୍ୱ ବି ସେତେ ଅଧିକ।
1: ଆଜ୍ଞା,
0: ଅର୍ଥାତ୍ ଜୈବ ବିବିଧତା ଯେ ଗୋଟିଏ ଦୀର୍ଘସ୍ଥାୟୀ ପରିବେଶ ଓ ପରିସଂସ୍ଥାର ଭିତ୍ତିଭୂମି ଏକଥା ନିଃସନ୍ଦେହରେ କୁହାଯାଇପାରେ। ଏଠି ଆଉ ଗୋଟେ କଥା ମଧ୍ୟ ମନେ ପଡୁଛି, ଆମେ ବିଜ୍ଞାନ ବହିରେ ଖାଦ୍ୟ ଶୃଙ୍ଖଳ ବା ଯୋଉ ଫୁଡ୍ ଚେନ୍ ବା ଖାଦ୍ୟ ଜାଲକ ବା ଫୁଡ୍ ୱେବ୍ ବିଷୟରେ ଅଳ୍ପ ବହୁତ ପଢିଛେ। ଖାଦ୍ୟ ଶୃଙ୍ଖଳ ବା ଜାଲକ ନଥିଲେ ପରିବେଶରେ କ'ଣ ସନ୍ତୁଳନ ସମ୍ଭବ ହୋଇପାରିଥାନ୍ତା? ଜୈବ ବିବିଧତା ଆମ ଜୀବନ ପାଇଁ ଓ ପରିବେଶ ପାଇଁ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ। ଅତେବ ସିଧାସଳଖ ଭାବରେ କହିଲେ, ଆମକୁ ଅର୍ଥାତ୍ ମଣିଷ ସମାଜକୁ ଖାଦ୍ୟ ଦେଇ କ୍ଷୁଧା ନିବାରଣକୁ ଆରମ୍ଭ କରି ଔଷଧ, ଉନ୍ନତ ପରିବେଶ, ଅମ୍ଳଜାନ, ଜଳ ଏସବୁର ଶ୍ରେୟ ଜୈବ ବିବିଧତାକୁ ହିଁ ଯିବ। ତେଣୁ ଆମ ପାଇଁ ଜୈବ ବିବିଧତା ବହୁତ ଜରୁରୀ।
1: ଆଜ୍ଞା, ଏଇ ଯୋଉ ଜୈବ ବିବିଧତା କଥା କହିଲେ ଯେ ବିଭିନ୍ନ ପ୍ରକାର ରହିଛି, ଉଦ୍ଭିଦ ହୁଅନ୍ତୁ, ଅଣୁଜୀବ ହୁଅନ୍ତୁ, ପଶୁପକ୍ଷୀ ହୁଅନ୍ତୁ, କୀଟପତଙ୍ଗ ହୁଅନ୍ତୁ, ଏହାର ଆଉ କ'ଣ ପ୍ରକାର ଭେଦ ରହିଛି?
0: ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଜୈବ ବିବିଧତା ମୁଖ୍ୟତଃ ତିନି ପ୍ରକାର। ପ୍ରଥମଟି ହେଲା ଜେନେଟିକ୍ ଡାଇଭର୍ସିଟି ବା ଆନୁବଂଶିକ ବିବିଧତା।
1: ଆଜ୍ଞା,
0: ଏହା ଗୋଟିଏ ପ୍ରଜାତିର ଜୀବମାନଙ୍କ ଭିତରେ ଗୁଣସୂତ୍ର ଭିତ୍ତିରେ ଦୃଶ୍ୟମାନ ବିବିଧତା। ଏହି ପ୍ରକାର ଆନୁବଂଶିକ ବିବିଧତା ଗୋଟିଏ ପ୍ରଜାତିର ସ୍ଥାୟିତ୍ୱ ଓ ସନ୍ତୁଳନ ରକ୍ଷା କରେ। ଦ୍ୱିତୀୟ ପ୍ରକାରଟି ହେଲା ସ୍ପେସିସ୍ ଡାଇଭର୍ସିଟି ବା ପ୍ରଜାତି ବିବିଧତା। ଏହାର ଅର୍ଥ ଗୋଟିଏ ପରିସଂସ୍ଥାରେ ବାସ କରୁଥିବା ସମସ୍ତ ଜୀବଜନ୍ତୁକୁ ପ୍ରଜାତି ବା ବିଭିନ୍ନତା। ଗୋଟିଏ ପରିସଂସ୍ଥାରେ ତୃଣଭୋଜୀ, ମାଂସାଶୀ ଆଦି ବିଭିନ୍ନ ଜୀବ ରହୁଥିଲା ବେଳେ ଏହା ପ୍ରଜାତି ବିବିଧତାକୁ ସୂଚାଏ। ଶେଷ ବିବିଧତା ହେଲା ପରିତନ୍ତ୍ର ବିବିଧତା ବା ଯାହାକୁ ଇକୋସିଷ୍ଟମ୍ ଡାଇଭର୍ସିଟି ଆମେ କହୁଛୁ।
1: ଆଜ୍ଞା,
0: ଗୋଟିଏ ପରିବେଶରେ ବିଭିନ୍ନ ପ୍ରକାର ପରିସଂସ୍ଥା ଯେମିତିକି କୃଷି କ୍ଷେତ୍ର, ଜଙ୍ଗଲ, ଜଳଭାଗ, ବାଲିଚର ଇତ୍ୟାଦିର ସମନ୍ୱୟ।
1: ଆଜ୍ଞା,
0: ଆମେ ଯେଉଁଟା ଇକୋସିଷ୍ଟମ୍ ଡାଇଭର୍ସିଟି କହୁଥିଲେ, ଏହା ଜଳବାୟୁ ନିୟନ୍ତ୍ରଣ, ବର୍ଷା ଚକ୍ର ସନ୍ତୁଳିତ ରଖେ, ମୃତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣ ଆଦିରେ ଏହି ଇକୋସିଷ୍ଟମ୍ ଡାଇଭର୍ସିଟିର ଅବଦାନ ରହିଛି। ବିଶେଷତଃ ଏହି ବିବିଧତା ପୃଥିବୀରେ ବାସ କରୁଥିବା ବିଭିନ୍ନ ପ୍ରକାର ଜୀବଙ୍କୁ ଆଶ୍ରୟ ଦିଏ ଓ ଜୀବନ ଧାରଣର ସୁଯୋଗ ଦିଏ। ଏଣୁ କହିବାକୁ ଗଲେ ତିନି ପ୍ରକାର ବିବିଧତାର ଗୁରୁତ୍ୱ ସ୍ୱତନ୍ତ୍ର ଓ ଅନନ୍ୟ।
1: ଆଜ୍ଞା, ତେବେ ଆମ ଦେଶରେ ବିଶେଷ କରିକି କୋଉଠି କୋଉଠି ଜୈବ ବିବିଧତା ରହିଛି?
0: ଆମ ଦେଶର ପରିବେଶ ଓ ପରିସଂସ୍ଥା ଜୈବ ବିବିଧତା ପାଇଁ ନିଶ୍ଚିତ ପକ୍ଷେ ଅନୁକୂଳ ସାବ୍ୟସ୍ତ ହୋଇଛି। ଏଠି ଅନେକ ପ୍ରକାର ଉଦ୍ଭିଦ, ବିଭିନ୍ନ ପ୍ରକାର ପ୍ରାଣୀ ଓ ଜଳଚର ଅଣୁଜୀବମାନେ ଅଛନ୍ତି। ଭାରତରେ ମୃତ୍ତିକାରେ ବିବିଧ ଅଣୁଜୀବମାନେ ମଧ୍ୟ ରହିଥାନ୍ତି। ତେବେ ଜୈବ ବିବିଧତାକୁ ସୁରକ୍ଷା କରିବା ଦିଗରେ ଆମ ଦେଶରେ ଅନେକ ଅଭୟାରଣ୍ୟ, ବାୟୋସ୍ଫିୟର ରିଜର୍ଭ ଏସବୁ ଆଦି ରହିଛି।
1: ଆଜ୍ଞା,
0: ପରିସଂଖ୍ୟାନ ଅନୁଯାୟୀ ଆମ ଭାରତରେ 18 ବାୟୋସ୍ଫିୟର ରିଜର୍ଭ ଅଛି, 573 ଅଭୟାରଣ୍ୟ, 106 ଜାତୀୟ ଉଦ୍ୟାନ ଓ ପାଖାପାଖି 150 ଚିଡ଼ିଆଖାନା ରହିଛି। ଏହିସବୁରେ ଜୈବ ବିବିଧତାର ସୁରକ୍ଷା ଦିଗରେ କାର୍ଯ୍ୟ କରାଯାଏ। ବିଭିନ୍ନ ପ୍ରଜାତିର ଜୀବକୁ ସଂରକ୍ଷଣ କରି ରଖିବା ପାଇଁ ଉଦ୍ୟମ ମଧ୍ୟ କରାଯାଇଛି। ଭାରତ ସରକାର ମଧ୍ୟ ବିଭିନ୍ନ ଆଇନ ଓ ନିୟମ ପ୍ରଣୟନ କରି ଜୈବ ବିବିଧତାର ସୁରକ୍ଷା ଦିଗରେ ପଦକ୍ଷେପ ନେଇଛନ୍ତି। 1972 ବନ୍ୟଜନ୍ତୁ ସଂରକ୍ଷଣ ଆଇନ, 1980 ଜଙ୍ଗଲ ସଂରକ୍ଷଣ ଆଇନ ପ୍ରଣୟନ ହୋଇ ବିବିଧ ବନ୍ୟଜୀବ ଓ ବିଲୁପ୍ତ ଜୀବଜନ୍ତୁ ଓ ଜଙ୍ଗଲ ଆଦିର ସଂରକ୍ଷଣ ଦିଗରେ କାର୍ଯ୍ୟ କରାଯାଇଛି।
1: ଆଜ୍ଞା,
0: ସେହିପରି ସରକାର ଦ୍ୱାରା ପ୍ରଣୀତ ବିଭିନ୍ନ ପ୍ରକଳ୍ପ ଯେମିତିକି ପ୍ରୋଜେକ୍ଟ ଟାଇଗର ବାଘମାନଙ୍କର ସଂରକ୍ଷଣ ଦିଗରେ ଏକ ଉଚିତ ପଦକ୍ଷେପ। ସେହିପରି ସାଟେଲାଇଟ୍ ଦ୍ୱାରା ଇମେଜିଂ ବ୍ୟବହାର କରି ଜଙ୍ଗଲ ପରିସଂସ୍ଥାର ପରିଚାଳନା ଦିଗରେ ମଧ୍ୟ କାର୍ଯ୍ୟ କରାଯାଇଛି। ଅଧୁନା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏକ ପେଡ୍ ମା କେ ନାମ ଆହ୍ୱାନ ବି ଜୈବ ବିବିଧତାର ସଂରକ୍ଷଣର ଏକ ଅଭିନବ ପରିକଳ୍ପନା।
1: ତେବେ ଏହିସବୁର କାମ ବି କ'ଣ ଭିନ୍ନ ଭିନ୍ନ ହୋଇଥାଏ?
0: ହଁ, ନିଶ୍ଚିନ୍ତ। ଯେମିତି ପ୍ରକୃତିରେ ପ୍ରତ୍ୟେକ ଜୀବର ସ୍ୱତନ୍ତ୍ର ଗୁରୁତ୍ୱ ଅବଦାନ ରହିଛି ଓ ସବୁ ପରସ୍ପରଠାରୁ ଅଲଗା, ସେମିତି ଆମେ ଆଲୋଚନା କରୁଥିବା ତିନି ପ୍ରକାର ଜୈବ ବିବିଧତା ଯଥା

0: ଆନୁବଂଶିକ ବିବିଧତା, ପ୍ରଜାତି ବିବିଧତା ଓ ପରିତନ୍ତ୍ର ବିବିଧତାର ବି ଗୁରୁତ୍ୱ ଭିନ୍ନ ଭିନ୍ନ।
1: ଆଜ୍ଞା,
0: ପ୍ରଥମେ ଦେଖନ୍ତୁ ଆନୁବଂଶିକ ବିବିଧତାର କଥା। ଏହାକୁ ଜେନେଟିକ୍ ଡାଇଭରସିଟି ବୋଲି ଏଥିପାଇଁ କୁହାଯାଏ କାରଣ ଜିନ୍ ସ୍ତରରେ ଅବା ଗୁଣସୂତ୍ର ସ୍ତରରେ ପ୍ରଭେଦ ଦେଖାଯାଏ। ମଣିଷ ଗୋଟିଏ ପ୍ରଜାତିର ଧରାଯାଉ, କିଏ ଗୋରା, କିଏ ଶ୍ୟାମଳ, କିଏ ଶାନ୍ତ, କିଏ କ୍ରୋଧୀ, କିଏ ଭଦ୍ର, ଆଉ ପୁଣି କିଏ ଅଶିଷ୍ଟ, କିଏ ହଳଦୀ ରଙ୍ଗର ପସନ୍ଦ କରୁଥାଏ ତ ଆଉ କିଏ ସବୁଜ।
1: ଆଜ୍ଞା,
0: ଅର୍ଥାତ୍ ଗୋଟିଏ ପ୍ରଜାତି ଭିତରେ ଜିନ୍ ସ୍ତରରେ ବିଭିନ୍ନତା ଦେଖାଯାଏ। ଆଉ ଗୋଟେ ଉଦାହରଣ ଦେଉଛି, ଏବେ ଖରାଦିନେ ବଜାରରେ ଆମ୍ବର ଚାହିଦା ତ ବହୁତ ଦେଖିଥିବେ, ତେବେ ଆମ୍ବ ଭିତରେ ଦଶେରୀ, ତୋଟାପୁରୀ, ସୁନ୍ଦରୀ, ଆମ୍ରପଲ୍ଲୀ ଏମିତି କେତେ ପ୍ରକାର ଆମ୍ବ ରହିଛି। ସେମିତି ଆମେ ଖାଉଥିବା ଚାଉଳରେ ବାସୁମତୀ, ବାଲାମି, ସ୍ୱର୍ଣ୍ଣ ଏମିତି କେତେ ପ୍ରକାର ରହିଛି। ଅର୍ଥାତ୍ ଏହି ଆନୁବଂଶିକ ବିବିଧତା ଜୀବମାନଙ୍କୁ ପରିବେଶ ଅନୁଯାୟୀ ଖାପ ଖୁଆଇବାରେ ସହାୟକ
1: ହୋଇଥାଏ। ଆଜ୍ଞା,
0: ଏହା ରୋଗ ସହଣୀ ଓ ପରିବର୍ତ୍ତନଶୀଳ ପରିବେଶରେ ଜୀବନଯାପନ କରିବାର କ୍ଷମତା ବି ବଢ଼ାଏ, ବିଶେଷ କରି ଗୋଟିଏ ପ୍ରଜାତିକୁ ଅନ୍ତତଃ ବିଲୁପ୍ତରୁ ରକ୍ଷା ବି କରେ। ଏବେ ଦ୍ୱିତୀୟରେ ପ୍ରଜାତି ବିବିଧତା। ଗୋଟିଏ ନିର୍ଦ୍ଦିଷ୍ଟ ପରିସଂସ୍ଥାରେ ବିଭିନ୍ନ ପ୍ରଜାତିର ଜୀବ ଅଛନ୍ତି, ସେମାନଙ୍କର ପରସ୍ପର ଭିତରେ ଥିବା ସମ୍ପର୍କ ଓ ସହବସ୍ଥାନ ହିଁ ପ୍ରଜାତି ବିବିଧତା ବା ସ୍ପେସିସ୍ ଡାଇଭରସିଟି।
1: ଆଜ୍ଞା,
0: ମନେ କରାଯାଉ ଚନ୍ଦକା ଜଙ୍ଗଲ ଏକ ପରିସଂସ୍ଥା, ସେଥିରେ କେବଳ ଯେ ହରିଣ ଥିବେ ବା କେବଳ ସାପ ଥିବେ ସେ କଥା ତ ନୁହଁ, ଜଙ୍ଗଲ ଅଛି, ତୃଣଭୋଜୀମାନେ ବି ଅଛନ୍ତି, ମାଂସାସୀମାନେ ବି ଅଛନ୍ତି, ସରୀସୃପମାନେ ବି ଅଛନ୍ତି, ପକ୍ଷୀମାନେ ବି ଅଛନ୍ତି, ପ୍ରଜାପତି, କଙ୍କି, ମହୁମାଛି ଭଳି ଅନେକ କୀଟମାନେ ବି ଅଛନ୍ତି, ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରତ୍ୟେକ ଗୋଟିଏ ସନ୍ତୁଳିତ ପରିବେଶ ତିଆରି କରୁଛନ୍ତି। ଯଦି ଗୋଟିଏ ପରିବେଶରେ କେବଳ ମାଂସାସୀ ରହିବେ ବା କେବଳ ସରୀସୃପ ରହିବେ ତେବେ ସନ୍ତୁଳନରେ ବ୍ୟାଘାତ ଦେଖାଦେବ। ତେବେ ପ୍ରଜାତି ବିବିଧତା ହିଁ ଗୋଟିଏ ସୁସ୍ଥ ଓ ଦୀର୍ଘସ୍ଥାୟୀ ସନ୍ତୁଳିତ ପରିସଂସ୍ଥାର ଆଧାର।
1: ମାନେ ଗୋଟିଏ ପରିସଂସ୍ଥାରେ ଭିନ୍ନ ଭିନ୍ନ ପ୍ରଜାତି ରହିଛନ୍ତି, ସେମାନେ ନିଜର ଭିନ୍ନ ଭିନ୍ନ କାମ ଦ୍ୱାରା ପରିବେଶ ବା ପରିସଂସ୍ଥାକୁ ସନ୍ତୁଳିତ କରି ରଖନ୍ତି।
0: ଆଜ୍ଞା, ତୃତୀୟରେ ପରିତନ୍ତ୍ର ବିବିଧତା ବା ଇକୋସିଷ୍ଟମ ଡାଇଭରସିଟି। ଏହା ଆମ ଚାରିପାଖରେ ଥିବା ବିଭିନ୍ନ ପରିସଂସ୍ଥା ଯେମିତିକି ଜଙ୍ଗଲ, ନଦୀ, ଜଳାଶୟ, ମାଟି, ସମୁଦ୍ର, ମରୁଭୂମି ଇତ୍ୟାଦି ଓ ସେମାନଙ୍କଠାରେ ନିହିତ ଜୀବସତ୍ତାମାନଙ୍କ ମଧ୍ୟରେ ଥିବା ସମନ୍ୱୟକୁ ଗୁରୁତ୍ୱ ଦିଏ।
1: ଆଜ୍ଞା,
0: ଏହିପରି ଏହି ପରିତନ୍ତ୍ର ବିବିଧତା ପୃଥିବୀର ବିଭିନ୍ନ ଜୀବମାନଙ୍କ ବସବାସର ଅସ୍ତିତ୍ୱକୁ ବି ପ୍ରକାଶ କରେ। ଏଥିସହିତ କୌଣସି ଗୋଟିଏ ଉପାଦାନ ବି ନଷ୍ଟ ହେଲେ ବା ପ୍ରଭାବିତ ହେଲେ ସମ୍ପୂର୍ଣ୍ଣ ପରିବେଶ ଉପରେ ବି ତା'ର ପ୍ରଭାବ ପକାଇଥାଏ।
1: ଆଜ୍ଞା,
0: ତେବେ ମୋଟାମୋଟି ଭାବରେ କହିଲେ ପରିବେଶ ସ୍ଥିର ଓ ସନ୍ତୁଳିତ ରଖିବାରେ ବିଭିନ୍ନ ଦିଗ ଅଛି, ଯେମିତିକି ପରିବେଶରେ ଥିବା ଖାଦ୍ୟ ଶୃଙ୍ଖଳ ଓ ଖାଦ୍ୟଜାଲକ କଥା ବିଚାରକୁ ନିଅନ୍ତୁ। ବୃକ୍ଷଲତା, ତୃଣ ଆଦିକୁ ଖାଇବା ପାଇଁ ତୃଣଭୋଜୀ ପ୍ରାଣୀମାନେ ଥାଆନ୍ତି, ତୃଣଭୋଜୀମାନଙ୍କୁ ଖାଇବା ପାଇଁ ମାଂସାହାରୀ ବନ୍ୟଜୀବମାନେ ରହିଥାନ୍ତି। ମାଂସାହାରୀ ପ୍ରାଣୀମାନଙ୍କ ମୃତ୍ୟୁ ପରେ ସେମାନଙ୍କୁ କିଛି ବିଶେଷ ଜୀବମାନେ ଭକ୍ଷଣ କରନ୍ତି, ଅବା ସେମାନଙ୍କ ଶରୀରକୁ ଅଣୁଜୀବମାନେ ବିଘଟନ କରି ସେମାନଙ୍କ ଜୀବନଧାରଣ କରନ୍ତି। ଏମାନଙ୍କ ଖାଦ୍ୟ ଶୃଙ୍ଖଳର ଗୋଟିଏ ଗୋଟିଏ ସ୍ତର ବୋଲି ବି ଆମେ କହିପାରିବା।
1: ଆଜ୍ଞା,
0: ଏଥିରୁ କୌଣସି ଗୋଟିଏ ବି ସ୍ତର ପ୍ରଭାବିତ ହେଲେ ସମ୍ପୂର୍ଣ୍ଣ ଶୃଙ୍ଖଳଟି ବି ପ୍ରଭାବିତ ହେବ। ଜୈବ ବିବିଧତା ଠିକ୍ ଅନୁପାତରେ ରହିଲେ ଏହି ସ୍ତର ଅକ୍ଷୁର୍ଣ୍ଣ ହୋଇ ହିଁ ରହିପାରିବ।
1: ଆଜ୍ଞା,
0: ଆଉ ଗୋଟେ ଉଦାହରଣ ମୁଁ ଏଠାରେ କହିବି, ଆମେ ମାଟି ବି ଅସଂଖ୍ୟ ଜୀବମାନଙ୍କର ସମାହାର ବଞ୍ଚିବାର ଆଧାର। ମାଟିର ଅନେକ ଅଣୁଜୀବମାନେ ରହି ମାଟିରେ ଥିବା ପୋଷକ ତତ୍ତ୍ୱକୁ ସରଳୀକୃତ କରନ୍ତି ଓ ମାଟିର ଉର୍ବରତା ବି ବଢ଼ାନ୍ତି, ଯାହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରୁହେ। ଅର୍ଥାତ୍ ମାଟି ଭିତରେ ଏକ ସ୍ୱତନ୍ତ୍ର ପ୍ରକାରର ଜୈବ ବିବିଧତା ସନ୍ତୁଳନ ଆକାର ରହିବା ଆବଶ୍ୟକ।
1: ଆଜ୍ଞା,
0: ଯାହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ଅକ୍ଷୁର୍ଣ୍ଣ ରହିବ। ଆଗରୁ ଯେମିତି ଆମେ ଆଲୋଚନା କରିଛେ ଜୈବ ବିବିଧତା ପାଇଁ ଫୁଲରେ ପରାଗ ସଙ୍ଗମ ହୁଏ, ଜଳଚକ୍ର ଜୈବଖାରଜନ ଚକ୍ରକୁ ନିୟନ୍ତ୍ରିତ ରଖେ ଓ ସାମଗ୍ରିକ ଭାବରେ ପରିବେଶ ସନ୍ତୁଳନ ଅକ୍ଷୁର୍ଣ୍ଣ ରହିବ।
1: ଏହିସବୁ ଜୈବ ବିବିଧତାର କାମ କ'ଣ ଅଲଗା ଅଲଗା?
0: ଜୈବ ବିବିଧତା ହେଉଛି ବିଭିନ୍ନ ପ୍ରକାର ଉଦ୍ଭିଦ, ପଶୁ, ପକ୍ଷୀ ଓ ଅଣୁଜୀବମାନଙ୍କର ସମୁଦାୟ। ଏହା ପରିବେଶ ସନ୍ତୁଳନ ରକ୍ଷାରେ ମୁଖ୍ୟ ଭୂମିକା ନିଏ। ଆମ ରାଜ୍ୟରେ ଥିବା ଜୈବ ବିବିଧତା ବି ବିଭିନ୍ନ ଜୀବମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି। ଭାରତରେ ଜୈବ ବିବିଧତାର ସୁରକ୍ଷା ପାଇଁ ବହୁ ସ୍ଥାନରେ ଜାତୀୟ ଉଦ୍ୟାନ, ବନ୍ୟଜନ୍ତୁ ଅଭୟାରଣ୍ୟ ବା ବାୟୋସ୍ଫିୟର ରିଜର୍ଭ ଏସବୁ ଗଠନ କରାଯାଇଛି। କିଛି ପ୍ରମୁଖ ସ୍ଥାନ ହେଲା ଆମର କାଜିରଙ୍ଗା ନ୍ୟାସନାଲ ପାର୍କ, ଯେଉଁ ଏକଶୃଙ୍ଗୀ ଗଣ୍ଡମୃଗ ସୁରକ୍ଷା ପାଇଁ ପ୍ରସିଦ୍ଧ, ସୁନ୍ଦରବନ ନ୍ୟାସନାଲ ପାର୍କ, ରୟାଲ ବେଙ୍ଗଲ ଟାଇଗର ଓ ଯେଉଁ ମାଙ୍ଗ୍ରୋଭ ଜଙ୍ଗଲ, ଯାହାଦ୍ୱାରା କି ଆମର ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରୁଛି। ଗିର୍ ନ୍ୟାସନାଲ ପାର୍କ ଏସିଆଟିକ ସିଂହର ଏକମାତ୍ର ପ୍ରାକୃତିକ ଆବାସ, ଚିଲିକା ଲେକ୍ ବହୁ ପ୍ରକାର ମାଛ, ଚିଙ୍ଗୁଡ଼ି ଓ ପକ୍ଷୀ

0: ରକ୍ଷା କରନ୍ତି। ଚିଲିକା ଲେକ୍ର ଜଳଜ ଉଦ୍ଭିଦ ଓ ଅଣୁଜୀବ ପାଣିକୁ ପରିଷ୍କାର ରଖିବାରେ ବି ସାହାଯ୍ୟ କରୁଛନ୍ତି। ସେହିପରି ଭିତରକନିକା ନ୍ୟାସନାଲ ପାର୍କ, ଯାହାଥିରେ ଲୁଣି ପାଣି କୁମ୍ଭୀର ହେଉ ବା ହରିଣ, ବିଭିନ୍ନ ପକ୍ଷୀ ବି ବାସ କରୁଛନ୍ତି, ଏହା ଜୈବ ବିବିଧତାକୁ ବି ସୁରକ୍ଷା ଦେଉଛି। ସୁନ୍ଦରବନ ନ୍ୟାସନାଲ ପାର୍କ, ଯାହାକୁ ଆମେ ମ୍ୟାଙ୍ଗ୍ରୋଭ କହୁଛୁ ବା ହେନ୍ତାଳ ବନ, ଯୋଉଟାକି ଆମ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରୁଛି, ବନ୍ୟା ହେଉ ବାତ୍ୟା ହେଉ ଏହାକୁ ଆମକୁ ରକ୍ଷା କରୁଛି। ଓଡ଼ିଶାର ଘୂର୍ଣ୍ଣିବାତ୍ୟା ସମୟରେ ଏହା ସମୁଦ୍ର ତଟକୁ ସୁରକ୍ଷା ମଧ୍ୟ ଦେଇଥାଏ।
1: ପରିବେଶର ସନ୍ତୁଳନ ରକ୍ଷା କରିବାରେ ଏଇ ଯୋଉ ଜୈବ ବିବିଧତା ରହିଛି ସେମାନଙ୍କର କିଭଳି ଭୂମିକା ରହିଛି, ଏହା ଆମର ପରିବେଶକୁ କିଭଳି ସୁରକ୍ଷା ପ୍ରଦାନ କରିଥାଏ?
0: ପରିବେଶର ସନ୍ତୁଳନ ରକ୍ଷା ପାଇଁ ଜୈବ ବିବିଧତାର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ପରିବେଶର ପ୍ରତ୍ୟେକ ଉପାଦାନର ସହବସ୍ଥା ନେଇ ସନ୍ତୁଳନ ରକ୍ଷା କରେ।
1: ଆଜ୍ଞା,
0: ଅର୍ଥାତ୍ ଆମେ ସମସ୍ତେ ମିଶି ଜୈବ ବିବିଧତାର ରକ୍ଷା ତଥା ପରିବେଶ ସନ୍ତୁଳନ ଦିଗରେ ଏକତ୍ର ସାମୂହିକ ଭାବେ ଯତ୍ନବାନ ହେବା ଦରକାର। ପ୍ରଥମ କର୍ତ୍ତବ୍ୟ ହିସାବରେ ଏବେ ଜଙ୍ଗଲ ସୁରକ୍ଷା ହେଉ ବା ବନୀକରଣ, ବୃକ୍ଷରୋପଣକୁ ଗ୍ରହଣ କରାଯାଉ। ବୃକ୍ଷ ହିଁ ପୃଥିବୀର ଜୀବନସତ୍ତାର ମୂଳ ଆଧାର, ଏବେ ଜଙ୍ଗଲ ହିଁ ବିଭିନ୍ନ ଜୈବ ବିବିଧତାର ଭିତ୍ତିଭୂମି।
1: ଆଜ୍ଞା,
0: ବାୟୁମଣ୍ଡଳରେ ଅମ୍ଳଜାନର ଉପସ୍ଥିତି କଥା କୁହନ୍ତୁ କି ଅନ୍ୟ କୌଣସି ଉପାଦେୟତା, ଆମେ ସମସ୍ତେ ବୃକ୍ଷରୋପଣ ପାଇଁ କୌଣସି ଗୋଟେ ଉପାଦାନ ବି ନଷ୍ଟ ହେଲେ ବି ବା ପ୍ରଭାବିତ ହେଲେ ସମ୍ପୂର୍ଣ୍ଣ ପରିବେଶ ଉପରେ ପ୍ରଭାବ ପଡ଼ିଥାଏ।
1: ଆଜ୍ଞା,
0: ତେବେ ମୋଟାମୋଟି ଭାବରେ କହିଲେ ପରିବେଶ ସ୍ଥିର ଓ ସନ୍ତୁଳିତ ରଖିବାରେ ବିଭିନ୍ନ ଦିଗ ଅଛି। ଆମେ ସମସ୍ତେ ବୃକ୍ଷରୋପଣ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ କାର୍ଯ୍ୟ କରିବା ଉଚିତ। ଅନାବଶ୍ୟକ ଗଛ କାଟିବା ବନ୍ଦ କରି ଅଧିକରୁ ଅଧିକ ଗଛ ଲଗାଇବା ଦରକାର। ଏହାଦ୍ୱାରା କ'ଣ ହୁଏ, ବାୟୁମଣ୍ଡଳର ଅମ୍ଳଜାନ ବି ବଢ଼ିବ ଓ ପରିବେଶ ସନ୍ତୁଳନ ମଧ୍ୟ ଅକ୍ଷୁର୍ଣ୍ଣ ରହିବ। ଦ୍ୱିତୀୟ ମାପଦଣ୍ଡ ହେଲା ବନ୍ୟପ୍ରାଣୀ ସୁରକ୍ଷା ବା ସଂରକ୍ଷଣ ପାଇଁ ବିହିତ ପଦକ୍ଷେପ। ହାତୀ, ବାଘ, ହରିଣ, ବନ୍ୟ ସରୀସୃପ, ପକ୍ଷୀ ଇତ୍ୟାଦି ଆମ ପରିବେଶର ଖାଦ୍ୟ ଶୃଙ୍ଖଳକୁ ରକ୍ଷା କରନ୍ତି।
1: ଆଜ୍ଞା,
0: ତେଣୁ ଅଧିକରୁ ଅଧିକ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ସୃଷ୍ଟି କରିବାକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ଅନ୍ୟ ଗୋଟିଏ ବିଶେଷ ପଦକ୍ଷେପ ଯାହା ଜୈବ ବିବିଧତାର ସୁରକ୍ଷା ଦିଏ ତାହା ହେଲା ପ୍ରଦୂଷଣ ନିୟନ୍ତ୍ରଣ। କଳକାରଖାନାର ବର୍ଜ୍ୟବସ୍ତୁର ଉଚିତ ପରିଚାଳନା କରିବା ଓ ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଦ୍ୱାରା ପରିବେଶ ସୁସ୍ଥ ଓ ସନ୍ତୁଳିତ ରହିଥାଏ। ପ୍ରଦୂଷିତ ପରିବେଶରେ ଜୈବ ବିବିଧତା ନିଶ୍ଚିତ ବାଧାପ୍ରାପ୍ତ ହେବ। ତାପରେ ଆମ ଚତୁର୍ପାଶ୍ୱରେ ଥିବା ନଦୀ, ପୋଖରୀ, ଜଳାଶୟ ଆଦିର ସୁରକ୍ଷା ଆମ ନିତ୍ୟାନ୍ତ କର୍ତ୍ତବ୍ୟ। ଏଥିରେ ଥିବା ଜଳଚର ଜୀବଜଗତର ସୁରକ୍ଷା ମଧ୍ୟ ଆମ କର୍ତ୍ତବ୍ୟ।
1: ଆଜ୍ଞା,
0: କୃଷି କ୍ଷେତ୍ରରେ ଅତ୍ୟଧିକ ରାସାୟନିକ ସାର, କୀଟନାଶକ, ରୋଗନାଶକ ଆଦିର ବ୍ୟବହାର ଉପରେ ରୋକ ଲଗାଇବା ଦରକାର। ଅଣରାସାୟନିକ ପଦ୍ଧତି ଓ ଜୈବିକ କୃଷିକୁ ଗୁରୁତ୍ୱ ଦେବା ଦରକାର।
1: ଆଜ୍ଞା,
0: ଯେମିତିକି ଆମର ପେଷ୍ଟିସାଇଡ୍ ଏସବୁ ଜିନିଷକୁ ବନ୍ଦ କରି ଆମର ଗୋବର ଖତ ହେଉ କି ଜିଆ ଖତ ହେଉ ଏସବୁ ଦେଇକି ଆମେ ପରିବେଶକୁ ଅଣରାସାୟନିକ ଜିନିଷରୁ, ମାନେ ଯୋଉଗୁଡାକି ଆମର ପରିବେଶ ପାଇଁ ଖରାପ, ସେଥିରୁ ଆମେ ତାଙ୍କୁ ରକ୍ଷା କରିପାରିବା।
1: ଆଜ୍ଞା, ବର୍ତ୍ତମାନ ଯୋଉଭଳି ଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି, ବିଶ୍ୱ ତାପନରେ ବୃଦ୍ଧି ଘଟିଛି, ତାଦ୍ୱାରା ଏଇ ଯୋଉ ଜୈବ ବିବିଧତା କିଭଳି ପ୍ରଭାବିତ ହେଉଛି?
0: ପ୍ରକୃତରେ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ ଓ ପରିବେଶ ପ୍ରଦୂଷଣ ଜୈବ ବିବିଧତା ପାଇଁ ଏକ ବଡ଼ ଆହ୍ୱାନ। ଏବେ ବଢ଼ୁଥିବା ଜନସଂଖ୍ୟା, ଆଧୁନିକ ଜୀବନଯାପନ ଶୈଳୀ ଦେଖନ୍ତୁ, ପରିବେଶର ପ୍ରାକୃତିକ ଉପାଦାନର ବିଲୟ ବାସ୍ତବିକ ଜଳବାୟୁକୁ ପରିବର୍ତ୍ତନ ବି କରିଛି ଓ ତାପମାତ୍ରା ବି ବଢ଼ାଇଛି। ବିଶ୍ୱ ତାପନ ଯୋଗୁଁ ପରିସଂସ୍ଥାରେ ଥିବା ଜୀବଜଗତ ଯଥେଷ୍ଟ ପ୍ରଭାବିତ ହେଉଛନ୍ତି।
1: ଆଜ୍ଞା,
0: ଅନିୟମିତ ବର୍ଷା, ବନ୍ୟା, ଘୂର୍ଣ୍ଣିଝଡ଼, ଏବେ ଗ୍ରୀଷ୍ମ ପ୍ରଭାବ ଦେଖନ୍ତୁ, ଆଦି ପ୍ରାକୃତିକ ପରିବର୍ତ୍ତନ ଜୀବନକୁ ବିପଦପୂର୍ଣ୍ଣ କରିବା ନିଶ୍ଚୟ। କ୍ରମାଗତ ଜନସଂଖ୍ୟା ବୃଦ୍ଧି, କଳକାରଖାନାମାନଙ୍କର ସଂଖ୍ୟା କ୍ରମାଗତ ଭାବରେ ବଢ଼ିବା ଦ୍ୱାରା ବନ ସମ୍ପଦର ବି ହ୍ରାସ ଘଟୁଛି।
1: ଜଙ୍ଗଲ
0: କଟୁଛି, ଗଛ ଆମ ରାସ୍ତା କଡ଼ରେ ଆଗରୁ ଯେତିକି ପରିମାଣର ଗଛ ଥିଲା ଏବେ ସବୁ କଟା ହେଉଛି ରାସ୍ତା ପାଇଁ। ଜଙ୍ଗଲ ବା ବନ ଅନେକ ଜୀବଜନ୍ତୁମାନଙ୍କର ବାସସ୍ଥାନ, ଜୈବ ବିବିଧତାର ଏକ ସାମଗ୍ରିକ ଭିତ୍ତିଭୂମି। ଜଙ୍ଗଲ ହ୍ରାସ ପାଇବା ଦ୍ୱାରା ଜୈବ ବିବିଧତା ପ୍ରଭାବିତ ହେଉଛି। ପରିବେଶର ଦ୍ରୁତ ପରିବର୍ତ୍ତନ ପାଇଁ ଅନେକ ଜୀବଜନ୍ତୁ ପରିବେଶ ସହ ସମତଳରେ ବଞ୍ଚିପାରୁନାହାନ୍ତି, ଅର୍ଥାତ୍ ପ୍ରକାରାନ୍ତରେ କିଛି ଜୀବ ପ୍ରଜାତିମାନଙ୍କର ବିଲୁପ୍ତର ସମ୍ଭାବନା ଦ୍ୱିଗୁଣିତ ହୋଇଛି। ଆଗରୁ ଆମେ ଯେଉଁ ପରିମାଣର ଚଢ଼େଇ ଦେଖୁଥିଲେ, ଘର ଚଟିଆ ହେଉ କି ଶାଗୁଣା ହେଉ କାଉ ହେଉ, ଏବେ ଆମେ ସେତିକି ପରିମାଣର ଦେଖୁନେ। ସେମିତି ବହୁତ ସାରା ବନ୍ୟଜୀବ ହେଉ ଆମେ ଯୋଉ ଆଗରୁ ଦେଖୁଥିଲେ, ଯୋଉ ଅନୁସାରେ ଥିଲେ ଯୋଉ ପରିମାଣରେ, ଏବେ ଆମେ ତାଙ୍କୁ ଦେଖିବାକୁ ପାଉନେ। ଆମ ପରିବେଶରେ ଥିବା କିଛି ଦୁର୍ଲଭ ପ୍ରଜାତି ଏଥିପାଇଁ ସଙ୍କଟରେ ବି ପଡୁଛନ୍ତି। ପରିବେଶ ପରିବର୍ତ୍ତନ ପାଇଁ ସମୁଦ୍ର ଭିତରେ ଥିବା ସାମୁଦ୍ରିକ ଜୈବ ବିବିଧତାରେ ବି ଯଥେଷ୍ଟ ପ୍ରଭାବ ପଡୁଛି।
1: ଆଜ୍ଞା,
0: ସମୁଦ୍ର ଜଳର ତାପମାତ୍ରା ବଢ଼ିଯିବାରୁ ପ୍ରବଳ ପ୍ରାଚୀର ବା କୋରାଲ ଲିଫ୍ ନଷ୍ଟ ହେଉଛି।
1: ଆଜ୍ଞା,
0: ଏହାଦ୍ୱାରା ସାମୁଦ୍ରିକ ଜୀବ

0: ମାନଙ୍କର ଆଶ୍ରୟସ୍ଥଳ ବି ନଷ୍ଟ ହେଉଛି। ପରିବେଶ ପରିବର୍ତ୍ତନ ଓ ବିଶ୍ୱତାପନରେ ପ୍ରଭାବ କୃଷି କ୍ଷେତ୍ରରେ ଥିବା ଜୀବନ ସମୁଦାୟ ଉପରେ ମଧ୍ୟ ପଡୁଛି। କୀଟପତଙ୍ଗ ଜିଆ ଯେଉଁମାନେ ଆମକୁ କୃଷି କ୍ଷେତ୍ରରେ ସାହାଯ୍ୟ କରନ୍ତି, କୀଟପତଙ୍ଗ ମାନଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ହ୍ରାସ ପାଇଛି। ସର୍ବୋପରି ବିଶ୍ୱତାପନ ନିମନ୍ତେ ମଣିଷର ସ୍ୱାସ୍ଥ୍ୟ ଓ ଉଦ୍ଭିଦ ଜଗତର ବୃଦ୍ଧି ଉଭୟ ବାଧାପ୍ରାପ୍ତ ଓ କ୍ଷତିଗ୍ରସ୍ତ ମଧ୍ୟ ହେଉଛି ଓ ସାମଗ୍ରିକ ଭାବରେ ଜୈବ ବିବିଧତା ସଙ୍କଟରେ ପଡୁଛି।
1: ଆଜ୍ଞା, ଏଇ ଯୋଉ ଜୈବ ବିବିଧତା ରହିଛି ତାହା ଯଦି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ ତାହେଲେ କ'ଣ ହେବ?
0: ଯଦି ଜୈବ ବିବିଧତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ, ପୃଥିବୀର ପ୍ରତ୍ୟେକ ପରିସଂସ୍ଥା ଯେ ନଷ୍ଟ ହେବ ଏବଂ ଜୀବନସତ୍ତା ମଧ୍ୟ ଆଶଙ୍କାରେ ରହିବ। ଆମେ ପ୍ରଭାବିତ ହେବା, ଆମ ପରିବେଶ ବି ପ୍ରଭାବିତ ହେବ, ତା ସହ ଆମ ପରିବେଶରେ ରହୁଥିବା ଜୀବଜନ୍ତୁ ହେଉ କି ଯାହାକୁ ବି, ସେମାନେ ବି ଆ ଦ୍ୱାରା ପ୍ରଭାବିତ ହେବେ। କାରଣ ପ୍ରତ୍ୟେକ ଜୀବନ ଅନ୍ୟ ଉପରେ ନିର୍ଭରଶୀଳ। ବୃକ୍ଷଲତା, ଶାକାହାରୀ, ମାଂସାଶୀ ଜୀବଜନ୍ତୁ, ମୃତ୍ତିକାରେ ରହୁଥିବା ବିଘଟନ ସୃଷ୍ଟିକାରୀ ଅଣୁଜୀବ, ଏମାନେ ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଯେପରିକି ଆମେ ଗଛ ଉପରେ ନିର୍ଭର, ଗଛରୁ ଆମେ ପାଉଛେ ପନିପରିବା ହଉ କି ଆମ ଖାଦ୍ୟ ଜିନିଷ, ସେହିପରି ବନ୍ୟଜନ୍ତୁ ବି ହୁଅନ୍ତୁ, ସେମାନେ ବି ଗଛ ଉପରେ, ସମସ୍ତେ ସମସ୍ତଙ୍କ ଉପରେ ନିର୍ଭରଶୀଳ, ପରସ୍ପର ନିର୍ଭରଶୀଳ। ଜୈବ ବିବିଧତା ନଷ୍ଟ ହେଲେ ଖାଦ୍ୟ ଶୃଙ୍ଖଳା ବି ଭାଙ୍ଗିଯିବ, ଖାଦ୍ୟ ଅଭାବ ବି ଦେଖାଯିବ, ଏମିତିକି ଜଳବାୟୁର କ୍ରମାଗତ ପରିବର୍ତ୍ତନ ହୋଇ ବାୟୁମଣ୍ଡଳର ଅମ୍ଳଜାନର ଅଭାବ ଦେଖାଯିବ। ଜଳ ମୃତ୍ତିକାର ପରିସଂସ୍ଥା ବ୍ୟାଘତ ହୋଇ ଏକ ଅସୁସ୍ଥ ବାତାବରଣ ବି ସୃଷ୍ଟି ହେବ। କୃଷି ଯଥେଷ୍ଟ ପ୍ରଭାବିତ ହେବା ଫଳରେ ଗୋଟିଏ ଜାତିର ଅସ୍ତିତ୍ୱ ଓ ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ। ଜୈବ ବିବିଧତା ପୃଥିବୀରେ ଜୀବନର ଆଧାର, ଏଣୁ ଜୈବ ବିବିଧତାର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ଦରକାର।
1: ଆଜ୍ଞା, ସାଧାରଣ ମଣିଷଟି ସିଏ ଏଇ ଯୋଉ ଜୈବ ବିବିଧତା ରହିଛି ତାର ସୁରକ୍ଷା ପାଇଁ କିଭଳି ସହଯୋଗ କରିପାରିବେ?
0: ଦେଖନ୍ତୁ, ଜୈବ ବିବିଧତାର ସୁରକ୍ଷା ଓ ପରିବେଶ ସନ୍ତୁଳନ ରକ୍ଷା ଦିଗରେ ସାଧାରଣ ଲୋକଙ୍କର ହିଁ ଅଧିକ ଭୂମିକା ରହିଛି। ଆମେ ଚାହିଁଲେ ଆମ ଗାଁ ହେଉ, ସହର, ଘର ଆଖପାଖରେ ଗଛଟିଏ ଲଗାଇ ପାରିବା, ଖାଲି ପଡିଥିବା ଜାଗାରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରିପାରିବା, ଆମେ ଚାହିଁଲେ ଜଳ ଓ ବିଦ୍ୟୁତ୍ ସଞ୍ଚୟ ବି କରିପାରିବା, ନିଜ ଜୀବନଶୈଳୀକୁ ବଦଳେଇ ପ୍ଲାଷ୍ଟିକ୍ ବ୍ୟବହାରଟା କମେଇ ପାରିବା, ପଶୁପକ୍ଷୀଙ୍କ ପ୍ରଜାତିକୁ ବିଲୁପ୍ତ ହେବାରୁ ରକ୍ଷା ବି କରିପାରିବା। ମୁଁ ଏଇଠି ଆଉ ଗୋଟେ କଥା କହିବାକୁ ଚାହିଁବି, ଆମ ଯୁବ ସମାଜ ହିଁ ଆମ ଉନ୍ନତିର ମୂଳଦୁଆ, ନିଜକୁ ବୃକ୍ଷରୋପଣରେ ସାମିଲ କରନ୍ତୁ, ପ୍ରକୃତି ପ୍ରତି ଯତ୍ନଶୀଳ ହୁଅନ୍ତୁ, ଅନେକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ ଓ ବିଶେଷ କରି ନୂତନ ଗବେଷଣା ଓ ନବୀନ ଚିନ୍ତାଧାରା ଆଣନ୍ତୁ। ଯେଉଁ ପର୍ଯ୍ୟନ୍ତ ଆମ ଭିତରେ ପରିବେଶକୁ ନେଇ ଆତ୍ମୀୟତା ନ ଆସିଛି, ଆମ ଭିତରେ ଜୈବ ବିବିଧତାର ସୁରକ୍ଷା ପାଇଁ ଚିନ୍ତାଧାରାର ଜନ୍ମ ନ ନେଇଛି, ସେ ପର୍ଯ୍ୟନ୍ତ ପରିବେଶ ସନ୍ତୁଳନ ଓ ଜୈବ ବିବିଧତା କେବଳ ସ୍ୱପ୍ନ ହିଁ ରହିଥିବ। ପରିବେଶ ଓ ଜୈବ ବିବିଧତା ଆମ ଜୀବନସତ୍ତାର ଆଦିଭୂମି। ପରିବେଶ ସନ୍ତୁଳିତ ରହିଲେ ଓ ଜୈବ ବିବିଧତା ଅକ୍ଷୁର୍ଣ୍ଣ ରହିଲେ ଆମେ ବଞ୍ଚିବା, ନହେଲେ ଆମେ ବି ନିଶ୍ଚିନ୍ତ ହେବା, ଆଉ ବେଶି ଡେରି ନୁହେଁ। ଏଣୁ ସଚେତନ ହୁଅନ୍ତୁ, ପରିବେଶକୁ ସୁସ୍ଥ ଓ ସନ୍ତୁଳିତ ରଖନ୍ତୁ, ଜୈବ ବିବିଧତାକୁ ସୁରକ୍ଷିତ ରଖନ୍ତୁ।
1: ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ଜୈବ ବିବିଧତାର କ'ଣ ଭୂମିକା ରହିଛି ଏବଂ ଜୈବ ବିବିଧତାକୁ ଆମେ କେମିତି ସୁରକ୍ଷିତ ରଖିପାରିବା ସେ ସମ୍ପର୍କରେ ଅନେକ ଉପାଦେୟ କଥା କହିଲେ। ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜୈବ ବିବିଧତା, ଏ ସମ୍ପର୍କରେ ପ୍ରୀତିସ୍ମୟୀ ମହାପାତ୍ରଙ୍କ ସହ ଆଲୋଚନା। ଯଦିଓ ମଣିଷ ଏ ପୃଥିବୀର ସର୍ବଶ୍ରେଷ୍ଠ ପ୍ରାଣୀ, ହେଲେ ତାକୁ ଜୀବନ ଧାରଣ ପାଇଁ ପ୍ରକୃତିର ବିଭିନ୍ନ ଉପାଦାନ ଉପରେ ନିର୍ଭର କରିବାକୁ ପଡ଼େ। ତେଣୁ ଆମେ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଗଛ ଲତା, କୀଟପତଙ୍ଗ, ପଶୁପକ୍ଷୀ ସୁରକ୍ଷିତ ରହିଲେ ଆମେ ମଧ୍ୟ ସୁରକ୍ଷିତ ରହିପାରିବା। ତେବେ ଆମର ସ୍ୱାର୍ଥପରତା, ବିଚାରହୀନତା ପାଇଁ ଏମାନେ ଧୀରେ ଧୀରେ ପୃଥିବୀ ପୃଷ୍ଠରୁ ଲୋପ ପାଇବାରେ ଲାଗିଛନ୍ତି। ପରିବେଶ ପ୍ରଦୂଷଣ, ବିଶ୍ୱତାପନ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ପରୋକ୍ଷ ଭାବରେ ହେଉ ଅବା ପ୍ରତ୍ୟକ୍ଷ ଭାବରେ, ଏଥିପାଇଁ ଦାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଆମେ ନିଜେ ବଞ୍ଚିବା ସହ ଆମର ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଆମକୁ ଏ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଜୈବ ବିବିଧତା ସୁରକ୍ଷିତ ରହିଲେ ଆମେ ମଧ୍ୟ ସୁରକ୍ଷିତ ରହିପାରିବା।

ଟିକେ ଭାବି ଦେଖନ୍ତୁ ତ, ଏଇ ପରିଷ୍କାର ପରିଚ୍ଛନ୍ନତା ଆମ ମନ ଉପରେ କେମିତି ପ୍ରଭାବ ପକାଉଛି। ତେବେ ଆମେ ଆମର ଗୃହାଙ୍ଗନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଯେତେଟା ଗୁରୁତ୍ୱ ଦେଇଥାଉ, ସେତିକି ଗୁରୁତ୍ୱ ଆମେ ଆମର ପରିବେଶକୁ ଦେଇନଥାଉ। ଆମେ ଭୁଲିଯିବା ଉଚିତ ନୁହେଁ ଯେ ପରିବେଶର ଆମ ଜୀବନ ଉପରେ କେତେ ପ୍ରଭାବ ରହିଛି। ତେଣୁ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ତେଣୁ ନିଜ ପ୍ରତି ଧ୍ୟାନ ଦେବା ସହିତ ନିଜର ପରିବେଶ ପ୍ରତି ଧ୍ୟାନ ଦେବା ମଧ୍ୟ ଏକ ସଙ୍ଗରେ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ କାର୍ଯ୍ୟକ୍ରମ ତ ଶୁଣିଲେ, କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼୍ 7530001। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି ମୁଁ ନିର୍ମାଲ୍ୟ। ନମସ୍କାର।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍। ଏଇଠି ସେ
3: ସଲା କାର୍ଯ୍ୟକ୍ରମ ନାରୀ ମହଲ, ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ

0: ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ ତିନୋଟି ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଞ୍ଚରାଷ୍ଟ୍ରୀୟ ଗସ୍ତକୁ ସଫଳତାର ସହ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଗତ 15 ତାରିଖରୁ ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଗସ୍ତରେ ଯାଇଥିଲେ। ଶେଷ ପର୍ଯ୍ୟାୟରେ ଇଟାଲୀ ଗସ୍ତ ଶେଷ କରି ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିଛନ୍ତି। ଇଟାଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ପରସ୍କର ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦିଙ୍କୁ ଇଟାଲୀର ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲ୍ ପ୍ରଦାନ କରାଯାଇଛି। ଦ୍ୱିପାକ୍ଷିକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଇଟାଲୀ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଇଟାଲୀ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ କୃଷି, ବିରଳ ଖଣିଜ ସାମଗ୍ରୀ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ। ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ନେଇ ପାରସ୍କରିକ ସହଯୋଗ ପ୍ରଦାନ ଉପରେ ସହମତି ପ୍ରଦାନ କରିଛନ୍ତି। ଉଭୟ ଦେଶ 2027କୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷ୍ୟ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତର ସେବା ପ୍ରଦାନ କରିବାକୁ କୁହାଯାଇଛି। ସନ୍ଦିଗ୍ଧଙ୍କ କ୍ଷେତ୍ରରେ ଯାତାୟତ ଇତିହାସର ସମ୍ପୂର୍ଣ୍ଣ ବିବରଣୀ ସ୍ୱାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସ୍ୱାସ୍ଥ୍ୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଯାତ୍ରୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ପାଇଁ ସୁଦୃଢ଼ ବ୍ୟବସ୍ଥା, ଗବେଷଣାଲବ୍ଧ ଜ୍ଞାନ ଏବଂ ନିୟମିତ ତଦାରଖର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଶ୍ରୀ ନଡ୍ଡା ଏହି ଅବସରରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତରେ 2015 ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ କାର୍ଯ୍ୟକାରୀ ହୋଇଆସୁଛି। ଭାରତକୁ ଏକ ଡିଜିଟାଲ୍ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉପଯୋଗ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ତ୍ରିପୁରା ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ର ବିଭିନ୍ନ ରାଜପଥର ଗୁଣବତ୍ତା ଏବଂ ରକ୍ଷଣାବେକ୍ଷଣ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସମୀକ୍ଷା କରିଛନ୍ତି। ସୁବ୍ୟବସ୍ଥିତ ଯାତ୍ରା ସୁବିଧା, ସଡ଼କ ସଂଯୋଗୀକରଣ

ଏବଂ ନିରନ୍ତର ତଥା ଦକ୍ଷତା ସମ୍ପନ୍ନ ରାଜପଥ ସୁନିଶ୍ଚିତ କରିବା ନେଇ ସମୟୋଚିତ ପଦକ୍ଷେପ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସଡ଼କ ସୁରକ୍ଷା ଏବଂ ନିରନ୍ତରତାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ମୌସୁମୀ ଜନିତ ଆହ୍ୱାନର ମୁକାବିଲା ନେଇ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନ୍ୱୟନର ସ୍ୱଚ୍ଛତା ଦୃଷ୍ଟିକୁ ରଖି ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ମଧ୍ୟ ଶ୍ରୀ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସଡ଼କପଥର ରକ୍ଷଣାବେକ୍ଷଣ ନେଇ ହସ୍ତଗତ ହୋଇଥିବା ମତାମତ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ତାମ୍ତା ଏବଂ ହର୍ଷ ମାଲହୋତ୍ରା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସିଡିଏସ୍ସିଓ କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଓ ଆମଦାନୀ କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ସୂଚନା ପ୍ରଦାନ କରିଛି। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପକ୍ଷରୁ 3ଟି ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କାନପୁର ଏବଂ ମିରଟ। ଏହାକୁ ମିଶାଇ ୟୁପିଏସ୍ସି ପ୍ରିଲିମ୍ ପରୀକ୍ଷା ପାଇଁ ମୋଟ କେନ୍ଦ୍ର ସଂଖ୍ୟା 80ରୁ 83କୁ ବୃଦ୍ଧି ପାଇଛି। ଲୋକସେବା ଆୟୋଗ ଦେଇଥିବା ସୂଚନା ଅନୁଯାୟୀ ପ୍ରାୟ 23,000 ପ୍ରାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟକ୍ଷମ ଥିବା କେନ୍ଦ୍ରଗୁଡ଼ିକରେ ପ୍ରାର୍ଥୀଙ୍କ ଭିଡ଼ ହ୍ରାସ ପାଇବ। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସ୍ୱଚ୍ଛ ଏବଂ ଦକ୍ଷତା ସମ୍ପନ୍ନ କରିବା ଏହି ନିଷ୍ପଭିର ଅନ୍ୟତମ ଉଦ୍ଦେଶ୍ୟ। ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ପାଇଁ ଚଳିତ ବର୍ଷ 8,19,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ମାନବ ସମାଜରେ ଚାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ରହିଥିବା ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚାହା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷିକ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳିତ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। ଚା'ର ଉତ୍ପତ୍ତି 5,000 ବର୍ଷରୁ ଅଧିକ ପୁରାତନ। ଚା କ୍ଷେତ 13 ନିୟୁତ ଲୋକଙ୍କର ଆୟର ଏକ ମୁଖ୍ୟ ଉତ୍ସ ପାଲଟିଛି। ଚାହାର ନିରନ୍ତର ଉତ୍ପାଦନ, ବ୍ୟବହାର ଏବଂ ବାଣିଜ୍ୟକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର କ୍ଷତିକାରକ ପରିଣାମ ଏବଂ ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବବର୍ଗଙ୍କୁ ଆତଙ୍କବାଦ ତଥା ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆଜି ଦେଶବ୍ୟାପୀ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ବିରୋଧୀ ଶପଥ ଗ୍ରହଣ ସମାରୋହମାନ ଅନୁଷ୍ଠିତ ହେଉଛି। 1991 ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି, ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ। ସିଭିଲ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ନିମନ୍ତେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର, କାନପୁର ଏବଂ ମିରଟଠାରେ ତିନୋଟି ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରିଛି। ୟୁପିଏସ୍ସି ସୂଚନା ଅନୁଯାୟୀ ପ୍ରାୟ 23,000 ପରୀକ୍ଷାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକ ପାଇଁ ଆବେଦନ କରିଛନ୍ତି। ସର୍ବଭାରତୀୟ ସ୍ତରରେ ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି। ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସୁଗମ ଏବଂ ଦକ୍ଷ କରିବା ଆୟୋଗଙ୍କ ମୁଖ୍ୟ ଉଦ୍ଦେଶ୍ୟ। ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପକ୍ଷରୁ ସମ୍ବଲପୁର, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟରେ ରାଜ୍ୟର ପ୍ରଥମ ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରାଗ ସଂରକ୍ଷଣ, ଜୈବ ବିବିଧତା ବୃଦ୍ଧି, କୃଷି ଉତ୍ପାଦନଶୀଳତା ମଜବୁତ କରିବା ଏବଂ ସବୁଜ କରିଡର ଗଢ଼ିବା ପାଇଁ ଜାତୀୟ ରାଜପଥ 53, 55 ଏବଂ 16କୁ ନେଇ ପ୍ରାୟ 20,000 ଦେଶୀ ଫୁଲଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ପ୍ରାୟ 40 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବ୍ରଜରାଜନଗର କଲେଜ ନିକଟରେ ଏହା ନିର୍ମାଣ ହେବ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଲୋକଙ୍କ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପାଣ୍ଠି ଯୋଗାଇଦେବେ। ଏଥିସହିତ 23 କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ

ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସେବା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ସିଡିଏସ୍ସିୟୁ କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଏବଂ ଆମଦାନୀ ପ୍ରସ୍ପେକ୍ଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ସଦ୍ଭାବନାକୁ ପ୍ରୋହାହିତ କରିବା ଏବଂ ହିଂସା ବିରୋଧରେ ଲଢ଼େଇରେ ପ୍ରାଣବଳୀ ଦେଇଥିବା ବ୍ୟକ୍ତିଙ୍କ ତ୍ୟାଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ 21 ତାରିଖରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଇଥାଏ। 1991 ମେ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାନବ ସମାଜରେ ଯାହାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ 21 ତାରିଖରେ ପାଳନ କରାଯାଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷି କ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳା ପରିଚାଳନା, ପ୍ରଶାସନିକ ସମନ୍ୱୟ ଏବଂ ଲୋକଙ୍କ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପୁଲିସ୍ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାମଲାଗୁଡ଼ିକର ଶୀଘ୍ର ସମାଧାନ, ବ୍ଲକସ୍ତରରେ ମିଳିତ ସମୀକ୍ଷା ବୈଠକ, ବେଆଇନ ଖଣିଜ ପଦାର୍ଥ ଚୋରି ବିରୋଧରେ ଚଢ଼ାଉ ଏବଂ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଚାରୁରୂପେ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ସମ୍ଭେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା, ଟ୍ରାଫିକ୍ ପରିଚାଳନାର ସୁଧାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଉଶ୍ୱାସର ସଫଳ କାର୍ଯ୍ୟାନ୍ୱୟନ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଉଶ୍ୱାସକୁ ବ୍ୟବସ୍ଥିତ କରାଯାଇଛି। ଏପ୍ରିଲ୍ 1ରୁ ଗତ ସୋମବାର ପର୍ଯ୍ୟନ୍ତ ଫାଇଲ୍ ଓ ଡାକ ପ୍ରକ୍ରିୟାକରଣର ସ୍ଥିତି, ବିଭିନ୍ନ ବିଭାଗରେ ଉଶ୍ୱାସ ବ୍ୟବହାର ଏବଂ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୁଚାରୁରୂପେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ୟୁନିସେଫ୍ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଦଳ ଗଜପତି ଜିଲ୍ଲା କାଶୀନଗରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛି। ୟୁନିସେଫ୍ର ଦଳ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା, ନିରାମୟ ଔଷଧ ବଣ୍ଟନ ପ୍ରକ୍ରିୟା, ରୋଗୀ ସେବା ବିଶେଷକରି ମହିଳା ପ୍ରସବ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ଉନ୍ନୟନ କମିଟି ଏସ୍ଇଡିସି ବୈଠକ ବାସୁଦେବପୁର ବିଧାୟକ ତଥା ଏସ୍ଇଡିସି ଅଧ୍ୟକ୍ଷ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର ଅଗ୍ରଗତି, ବକେୟା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ଶେଷ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ
91 ଜଣଙ୍କୁ 1,79,00,000 ଟଙ୍କା ସହାୟତା ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି।

ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ରାଜ୍ୟରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର 22 ସ୍ଥାନରେ ଗତକାଲି ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ 46 ଡିଗ୍ରୀ ଏବଂ ସମ୍ଭଲପୁର ଓ ହୀରାକୁଦରେ 45 ଡିଗ୍ରୀରୁ ଅଧିକ ଥିଲା। ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ଭଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋହାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି, ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କାବେରୀ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ସୁରେଶ ୱାଡକର।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ। ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ

ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏଥିରେ ଶେଷ ହେଲା। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ କେବଳ ସ୍ଥାନ ପାଇଛି ସାଥୀ ଏବଂ ଦୋସ୍ତକୁ ନେଇ। ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଓମକାରା କଥାଚିତ୍ରରେ ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ବିଶାଲ ଭରଦ୍ୱାଜ।

কথাচিত্র সীতাবর গীতা, কণ্ঠ হাসা ভোঁসলে এবং কিশোর কুমার।

0: ଅସରନ୍ତି ଅପରାହ୍ନରେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ କଟକ।
1: अच्छा दास बाबू आपण को घरटा 1970 रे तयार हितला राइट हेले ए पर्यंत एते स्ट्रांग केम दि अछि
2: अरे एटा एकदम सिंपल एवं सेथि पई मु सेते बेले मोर विश्वास रखितली एवं आजि मध्य चेटिनाट सिमेंट उपरे
3: शक्ति जहां वर्ष वर्ष नुहे बरम पीढ़ी पाई रही थाए चेटिनाट सिमेंट सुपर ग्रेड सिमेंट 64 वर्षर दृढ़ मूल दुआ चेटिनाट सिमेंट द परफेक्ट कंक्रीट चॉइस।
0: श्रोता बंधु आरंभ करछु कार्यक्रम चिरहरित एथरे सुनिबा केतटी ओडिया लागू संगीत एवं एल्बम गीत जहां ଆପଣଙ୍କର ପସନ୍ଦ ସେଥିପାଇଁ ଆପଣମାନେ ଏସଏମଏସ୍ ଜରିଆରେ ଆମ ପାଖକୁ ଲେଖି ପଠାଇଛନ୍ତି। ତେବେ ଅନେକଗୁଡ଼ିଏ ଏସଏମଏସ୍ ତ ଆସିଛି, ତା ଭିତରୁ ପ୍ରଥମ ଏସଏମଏସ୍ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ଲେଖିଛନ୍ତି ରଞ୍ଜନ କୁମାର ଗିଲ, କୈଳାଶ ଚନ୍ଦ୍ର ଗିଲ, ଭାରତ ଚନ୍ଦ୍ର ପାତ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ପାମି ଏବଂ କୁମାର ବାପିଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ଗଗନ ବିହାରୀ। ତେବେ ଶ୍ରୋତା ବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ପସନ୍ଦର ଗୀତ ଯାହା ଆପଣ ଲେଖି ପଠାଇଛନ୍ତି ଆମ ପାଖକୁ।

0: আচ্ছা দাসবাবু, আপনার ঘরটা 1970 তিয়ারি ছিল, রাইট? তাহলে এ পর্যন্ত এত স্ট্রং কেমিতে আছে?
1: আরে এটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি এবং আজি মধ্য চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
3: ଏଇଠି ମୁଁ ଶ୍ରୋତାବନ୍ଧୁମାନଙ୍କୁ ଟିକିଏ କହିଦେବାକୁ ଚାହିଁବି, 3-4 ଯେଉଁ କାର୍ଯ୍ୟକ୍ରମ ରହିଛି ଅସରନ୍ତି ଅପରାହ୍ନ, ସେଇଟା SMSର କାର୍ଯ୍ୟକ୍ରମ ନୁହେଁ। ଆପଣମାନେ କିନ୍ତୁ ଫିଲ୍ମ ସଙ୍ଗ ଲେଖି SMS କରୁଛନ୍ତି, ଆମେ ସେ କାର୍ଯ୍ୟକ୍ରମରେ ସ୍ଥାନ ଦେଇପାରିବୁନି। ସେଥିପାଇଁ ଶ୍ରୋତାବନ୍ଧୁ, ଆପଣମାନେ 12 ଗୋଟାଏ କେବଳ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଏବଂ 4:55 ପର୍ଯ୍ୟନ୍ତ ଆପଣ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର ପସନ୍ଦର ଆଲବମ୍ ଗୀତ ଆପଣ ଶୁଣିପାରିବେ SMS ଜରିଆରେ। ତେଣୁ ଶ୍ରୋତାବନ୍ଧୁ, ଏପର୍ଯ୍ୟନ୍ତ ଆପଣମାନେ ଯେଉଁ SMS କରୁଛନ୍ତି ସବୁଥିରେ ଚଳଚ୍ଚିତ୍ରର ନାଁ ଲେଖି ପଠାଉଛନ୍ତି, ଦୟାକରି ତାକୁ ଯଦି ପରିବର୍ତ୍ତନ କରିଦିଅନ୍ତେ ତାହେଲେ ମୁଁ ହୁଏତ ଆପଣଙ୍କର ଗୀତଗୁଡ଼ିକୁ କାର୍ଯ୍ୟକ୍ରମରେ ସ୍ଥାନ ଦେଇପାରନ୍ତି। ତେବେ ଆଉ ଗୋଟିଏ SMS ଆସି ଆମ ପାଖରେ ପହଞ୍ଚିଛି, ପଢ଼ିନେବା। SMSଟି ଆସିଛି ମରେଇ ଗାଁ ହାଟଟି କେନ୍ଦୁଝରରୁ। ଲେଖିଛନ୍ତି କଳିକା, କବିତା, ସବିତା, ନମିତା ଏବଂ ଅନିତା। ଆପଣମାନେ ଲେଖିଛନ୍ତି, ଆଜି ଆମ ଭାଇ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ଶୁଭ ଜନ୍ମଦିନ, ତେଣୁ ତାଙ୍କୁ ଆମ 5 ଓ ବାପା ମାଙ୍କ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଦେବେ। ନିଶ୍ଚିତ ଭାବରେ ଆଜ୍ଞା, ଆପଣମାନେ ତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ, ଆମ ତରଫରୁ ମଧ୍ୟ ଆପଣଙ୍କ ଭାଇଙ୍କର ଜନ୍ମଦିନରେ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବୁ ଆପଣଙ୍କ ଭାଇ ସୁସ୍ଥ ନିରୋଗ ରୁହନ୍ତୁ, ଭଲରେ ଥାନ୍ତୁ। ତେବେ ଆପଣ ଗୋଟିଏ ଭାଇ ଭଉଣୀଙ୍କ ସମ୍ପର୍କରେ ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି, ବଢ଼ିଆ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି ଶଶାଙ୍କ ଶେଖର ଏବଂ ଦୀପ୍ତିରେଖା ପାଢ଼ୀ। ଗୀତ ରଚନା ନର୍ମଦା ସାହୁ, ସଙ୍ଗୀତ ସର।

0: ହେଲେ ମୁଁ କଣ କହୁଥିଲି କି
1: କଣ କହୁନୁ
2: ତୁ ଖାଲି ଟିକେ ହୁଣ୍ଡି ତୁ ଖାଲି ଟିକେ ଚଣ୍ଡି ଉଙ୍କୁଣି ମୁଣ୍ଡି ତୁ ପୋଇ ପରାଣ୍ଡି
0: ଭାରି ଅସନି ଚୋରଣୀ
1: ବାପା ଦେଖିଲ କଣ କହୁଛି ଭାଇ

0: ହେଲେ ମୁଁ କଣ କହୁଥିଲି କି
1: ଦେଖିଲେ ତୋ ଝିଅକୁ କଣ କହୁଛି।

0: ହେଲେ ମୁଁ କଣ କହୁଥିଲି କି?
1: କଣ କହୁନୁ?
0: ତୁ ଗୋଟେ ମିଛୁଆ।
1: ବାପା, ତମ ଝିଅକୁ ଦେଖିଲ କଣ କହୁଛି?
2: ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ଲେଖିଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧ ପାତ୍ର ଏବଂ ସୁଦାମ ଦେବତା।

ମାନେ ଲେଖିଛନ୍ତି ଜନାବା ନମସ୍କାର ଆଜ୍ଞା ନମସ୍କାର ଭଲରେ ଅଛନ୍ତି ଆଜ୍ଞା ଭଲ ଅଛି ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣ ଆମର ନିୟମିତ ଶ୍ରୋତା ଆପଣଙ୍କର ଏସ୍ଏମ୍ଏସ୍ ଯେତେବେଳେ ମୁଁ ଜାଗା ଦେଇପାରେନି କାର୍ଯ୍ୟକ୍ରମରେ ସେତେବେଳେ ମୋତେ ଭାରି ଖରାପ ଲାଗେ କିନ୍ତୁ ଚାରିଟା ବେଳେ ଜାଗା ଦେଇହେବ କାରଣ ସେତେବେଳେ ଫାଙ୍କା ଥାଏ ସେ ସମୟରେ ତେବେ ଯାହା ବି ହେଉ ଆପଣ ଶୁଣିବାକୁ ଚାହିଁଛନ୍ତି ଗୀତା ଖୁଣ୍ଟିଆଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟିଏ ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଙ୍କୁ ସଙ୍ଗୀତ ଅକ୍ଷୟ କୁମାର ମହାନ୍ତି ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ପାଦର ପାଉଁଜି ମୋର ଖସିଗଲା ଲୋ। ଇରା ମହାନ୍ତିଙ୍କ କଣ୍ଠରେ ଗୋଟେ ଗୀତ ଶୁଣିବା ପାଇଁ ଇଚ୍ଛା କରିଛନ୍ତି, କିନ୍ତୁ କ୍ଷମା ଚାହୁଁଛି ଶ୍ରୋତା ବନ୍ଧୁ, ସେ ଗୀତଟି ଆମ ପାଖରେ ନାହିଁ। ଇରା ମହାନ୍ତିଙ୍କ କଣ୍ଠରେ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣାଉଛି, ଆଶା କରୁଛି ଆପଣଙ୍କୁ ପସନ୍ଦ ଆସିବ। ଗୀତ ରଚନା ନରେନ୍ଦ୍ର ବେହେରା, ସଙ୍ଗୀତ ମଳୟ ମିଶ୍ର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଭୁବନେଶ୍ୱରରୁ, ଲେଖିଛନ୍ତି ସନ୍ତୋଷ ବରାଡ଼। ଆପଣ ଶୁଣିବାକୁ ଚାହିଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଯେବେ ନବକଦମ୍ବ, ସେ ଗୀତଟି ଅଭିଲେଖାଗାରରେ ମହଜୁଦ ନାହିଁ, ସେଥିପାଇଁ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣାଉଛି। ଆଶା କରୁଛି ଆପଣଙ୍କୁ ପସନ୍ଦ ଆସିବ। ଗୀତ ରଚନା ସୁରେନ୍ଦ୍ରନାଥ ବିଦ୍ୟାଧର, କଣ୍ଠ ବାଳକୃଷ୍ଣ ଦାସ।

ଆଉ ଗୋଟେ SMS ଆସିଛି, କିନ୍ତୁ କୋଉଠୁ ଆସିଛି ଆଉ କିଏ ଲେଖିଛନ୍ତି ସେ ତାଙ୍କର ଠିକଣା ଲେଖିନାହାନ୍ତି, ନାଁ ମଧ୍ୟ ଲେଖିନାହାନ୍ତି। ଶ୍ରୋତା ବନ୍ଧୁ, ଯେତେବେଳେ ଆପଣ SMS କରୁଛନ୍ତି, ନିଶ୍ଚିତ ଭାବରେ ନିଜର ନାଁ ଆଉ ଠିକଣା ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ଟେଲିଫୋନ୍ ନମ୍ବରଟି ହେଉଛି 8260927899। ଏଇ ନମ୍ବରରୁ ଆମ ପାଖକୁ SMSଟି ଆସିଛି। ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ କଦାଚିତ କାଳିନ୍ଦୀ ତାତ ବିପିନ ସଙ୍ଗୀତକର ବୋ। ସେ ଗୀତଟି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଆମ ପାଖରେ ନାହିଁ, କିନ୍ତୁ ସୁନନ୍ଦା ପଟ୍ଟନାୟକ ସେ ଗୀତଟି ଗାଇଛନ୍ତି। ସେ ଗୀତଟି ମୁଁ ଆପଣଙ୍କୁ ଶୁଣାଉଛି। ଗୀତ ରଚନା ଶଙ୍କର ଆଚାର୍ଯ୍ୟ। ଆଶା କରୁଛି ସୁନନ୍ଦା ପଟ୍ଟନାୟକଙ୍କ କଣ୍ଠରେ ଗୀତଟି ଆପଣଙ୍କୁ ଭଲ ଲାଗିବ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସୁଧାକର ମିଶ୍ର। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଗାଇଛନ୍ତି ଶରତ ନାୟକ। ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ବସନ୍ତର ସମାଲ।

ଏଇଟିସିସେଲା କାର୍ଯ୍ୟକ୍ରମ ଚିରହରିତ ଆକାଶବାଣୀ କଟକ ଶୁଣନ୍ତୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତଟିକୁ ଗାଇଛନ୍ତି ଉତ୍କଳ ସଙ୍ଗୀତ ସମାଜର କଣ୍ଠଶିଳ୍ପୀମାନେ। ଗୀତ ରଚନା ନଗେନ୍ଦ୍ର ମହାପାତ୍ର।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜିର ସୋପାନ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ଉପସ୍ଥାପିକା ଶ୍ରୀ,
1: ଆଉ ମୁଁ ସ୍ୱାତି।
0: ବନ୍ଧୁ, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଅହରହ ସଂଗ୍ରାମ କରିବା ହେଉଛି ଯୌବନର ପ୍ରକୃତ ପରିଚୟ।
1: ହଁ ଶ୍ରୀ, ଠିକ କହିଛ। ଯୁବପିଢ଼ି ହେଉଛନ୍ତି ଗୋଟିଏ ଜାତିର ସମ୍ପଦ, ଗୋଟିଏ ଦେଶର ଭବିଷ୍ୟତ। କିନ୍ତୁ ଜାଣ ଶ୍ରୀ, ଆଜିର ଏହି ଆଧୁନିକତା ଏବଂ ପ୍ରତିଯୋଗିତାମୂଳକ ସମାଜରେ ଆମର ଏହି ଅମୂଲ୍ୟ ସମ୍ପଦକୁ ଗୋଟିଏ କରାଳ ଛାୟା ଗ୍ରାସ କରିବାକୁ ବସିଛି, ଏବଂ ସେହି ଅନ୍ଧକାରର ନାମ ହେଉଛି ନିଶା ସେବନ।
0: ହଁ ବନ୍ଧୁ, ଆଜିର ଯୁବ ସମାଜ ମଧ୍ୟରେ ନିଶା ସେବନ ଏକ ବ୍ୟାଧି ଭଳି ବ୍ୟାପିବାରେ ଲାଗିଛି। ପ୍ରଥମେ ସାଙ୍ଗସାଥୀଙ୍କ ଅନୁରୋଧ ହେଉ କିମ୍ବା କୌତୁହଳ ଓ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଯେଉଁ ଅଭ୍ୟାସ ଆରମ୍ଭ ହୁଏ, ତାହା ପରବର୍ତ୍ତୀ ସମୟରେ ଜୀବନର ସବୁଠାରୁ ବଡ଼ ଦୁର୍ବଳତାରେ ପାଲଟିଯାଏ। ମଦ ସିଗାରେଟ୍ ଠାରୁ ଆରମ୍ଭ କରି ବିଭିନ୍ନ ମାରାତ୍ମକ କେମିକାଲ ଡ୍ରଗ୍ ସବୁକିଛି ଆଜି ଯୁବପିଢ଼ିର ସୃଜନଶୀଳତାକୁ ଧୀରେ ଧୀରେ ଧ୍ୱଂସ କରିବାରେ ଲାଗିଛି।
1: ବନ୍ଧୁ, କୁହାଯାଏ ସୂର୍ଯ୍ୟର ଉଦୟ ହେଉଥିବା କିରଣରେ ଯେଉଁ ତେଜ ଥାଏ, ପ୍ରତିଟି ଯୁବକର ରକ୍ତରେ ସେହିଭଳି ଉଦ୍ଦୀପନା ଥାଏ। ଯୌବନର ଅର୍ଥ ହେଉଛି ଅସମ୍ଭବକୁ ସମ୍ଭବ କରିବା। କିନ୍ତୁ ଆଜିର ସମାଜରେ ଏହି ଜଳୁଥିବା ମଶାଲ ଉପରେ କେଉଁଠି ନା କେଉଁଠି ନିଶାର ଗୋଟିଏ କଳା ବାଦଲ ଘୋଡ଼େଇ ହୋଇଯାଇଛି।
0: ହଁ ବନ୍ଧୁ, ପ୍ରଥମେ ଆମକୁ ବୁଝିବାକୁ ହେବ ଯେ ଜଣେ ସୁସ୍ଥ ସବଳ ଯୁବକ କାହିଁକି ଏହି ମାରାତ୍ମକ ନିଶା ଆଡ଼କୁ ଆକର୍ଷିତ ହେଉଛି।
1: ଶ୍ରୀ, ମୋ ମତରେ ସବୁଠାରୁ ବଡ଼ କାରଣ ହୋଇପାରେ ପିୟର ପ୍ରେସର ବା ସାଙ୍ଗସାଥୀଙ୍କ ଚାପ। ତୁ ଯଦି ଏଇଟା ନେବୁନି, ତୁ ଆମ ଗ୍ରୁପ୍ର ନୁହଁ। ଏହିଭଳି ମାନସିକତା ଯୋଗୁଁ ଅନେକ ପ୍ରଥମେ କେବଳ କୌତୁହଳର ସହ ଏହାକୁ ଆରମ୍ଭ କରନ୍ତି ଏବଂ ପରେ ଏହାର ଦାସ ପାଲଟି ଯାଆନ୍ତି। ତା ଛଡ଼ା ପରୀକ୍ଷା ଫଳାଫଳର ଚାପ, ବେକାରୀ ସମସ୍ୟା କିମ୍ବା ପାରିବାରିକ କଳହ ଯୋଗୁଁ ଯୁବପିଢ଼ି ମାନସିକ ଅବସାଦ ବା ଡିପ୍ରେସନର ଶିକାର ହୋଇ ଏହି ଅନ୍ଧାର ଗଳିକୁ ବାଛି ନେଉଛନ୍ତି।
0: ଠିକ କହିଛ ସ୍ୱାତି, ତେବେ ଏନେଇ ଆଜିର ଆମର ବିଶେଷ ସୋପାନ ସାକ୍ଷାତକାର କାର୍ଯ୍ୟକ୍ରମ ରହିଛି। ବନ୍ଧୁ, ଡ୍ରଗ୍ ସମ୍ପର୍କରେ ଆପଣମାନଙ୍କୁ କିପରି ସଚେତନ କରାଇ ହେବ, ସେ ସମ୍ପର୍କରେ ଆମ ଷ୍ଟୁଡିଓ ଅଗଣାରେ ଉପସ୍ଥିତ ଅଛନ୍ତି ଡକ୍ଟର ମାନସ ରଞ୍ଜନ ସେନାପତି, ଏବଂ ତାଙ୍କୁ ସାକ୍ଷାତ କରିଛନ୍ତି ବିନୟ କୁମାର ସାମନ୍ତରାୟ।
1: ତେବେ ବନ୍ଧୁ, ଡେରି ନ କରି ଶୁଣିବା ଏହି ଶିକ୍ଷଣୀୟ ସାକ୍ଷାତକାରଟିକୁ। ଆଲୋଚନାର ବିଷୟ ରହିଛି ଯୁବପିଢ଼ି ଓ ନିଶାଦ୍ରବ୍ୟ ଅପବ୍ୟବହାରର ଧାରା।
2: ଶ୍ରୋତା ବନ୍ଧୁ, ଆପଣ ସମସ୍ତେ ଜାଣନ୍ତି ଆମ ଦେଶ ଯୁବକମାନଙ୍କର ଦେଶ। ପ୍ରାୟତଃ ଭାରତର 2/3 ଜନସଂଖ୍ୟାର ବୟସ 35 ବର୍ଷରୁ କମ୍। ଏହି ଯୁବକମାନେ ହିଁ ଆମ ଦେଶର ମୂଳପୁଞ୍ଜି, ସେମାନଙ୍କ ହାତ ରହିଛି ଆମ ଦେଶର ଭବିଷ୍ୟତ। କିନ୍ତୁ ବିଡ଼ମ୍ବନାର ବିଷୟ ଶ୍ରୋତା ବନ୍ଧୁ, ଏହି ଯୁବ ସମାଜ ଏବେ ବିପଥଗାମୀ, ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ। ଏଥିପାଇଁ ଦାୟୀ କିଏ, ବିଭିନ୍ନ କାରଣ ରହିପାରେ ଏହାରି ପଛରେ, କିନ୍ତୁ ଗୋଟିଏ ପ୍ରମୁଖ କାରଣ ହେଲା ନିଶା ବା ମାଦକ ଦ୍ରବ୍ୟର ସେବନ। ଏହି ନିଶା ସେବନର କରଳ ଗ୍ରାସରେ ଆଜି ଯୁବ ସମାଜ କବଳିତ। ଶ୍ରୋତା ବନ୍ଧୁ, ଏ ସମ୍ପର୍କରେ ଆଜି ଅଧିକ ଆଲୋଚନା କରିବା। ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ମାନସ ରଞ୍ଜନ ସେନାପତି। ଆଜ୍ଞା ନମସ୍କାର, ଆପଣଙ୍କୁ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
3: ନମସ୍କାର
2: ଡକ୍ଟର ସେନାପତି, ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ନିଜର ପରିଚୟ ଟିକେ ଦେଇଦିଅନ୍ତୁ।
3: ନମସ୍କାର, ମୁଁ ଡକ୍ଟର ମାନସ ରଞ୍ଜନ ସେନାପତି। ମୁଁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ରେଡିଏସନ ଅଙ୍କୋଲୋଜି ଡିପାର୍ଟମେଣ୍ଟରେ ସିନିୟର ରେସିଡେଣ୍ଟ ହିସାବରେ କାମ କରୁଛି। ମୋର MBBS ଠୁ ଆରମ୍ଭ କରିକି ସବୁ SCB ମେଡିକାଲ କଲେଜ କଟକରୁ, ସବୁ ମୁଁ କଟକ ସହିତ 10 ବର୍ଷ ହେଲା ଜଡ଼ିତ। ଆକ୍ଚୁଆଲି ମୋ ଘର ହେଲା ବାଲେଶ୍ୱର, କିନ୍ତୁ ମୁଁ ଏବେ ଭୁବନେଶ୍ୱରରେ ରହୁଛି। ଯେହେତୁ କଟକ ସହିତ ମୋର ବହୁତ ଇମୋସନ ଆଟାଚମେଣ୍ଟ ଜଡ଼ିତ ଅଛି, ଏହି ଆକାଶବାଣୀ ମାଧ୍ୟମରେ ମୁଁ ଯଦି କିଛି ଆପଣଙ୍କର ସେବାରେ ଆସିପାରିଲି ତାହେଲେ ମୁଁ ନିଜକୁ ଧନ୍ୟ ମନେ କରିବି।
2: ଡକ୍ଟର ସେନାପତି, ଆଜି ଆଲୋଚନାର ବିଷୟ ହେଉଛି ଡ୍ରଗ୍ ଆବ୍ୟୁଜ୍ ବା ଡ୍ରଗ୍ ଆଡିକ୍ସନ। ଆମେ ଜେନେରାଲି ଜାଣିଛେ ଡ୍ରଗ୍ ମାନେ ମେଡିସିନକୁ ବି ଡ୍ରଗ୍ କୁହାଯାଏ, କିନ୍ତୁ ଡ୍ରଗ୍ ଆଡିକ୍ସନ କ'ଣ?
3: ଡ୍ରଗ୍ ଆଡିକ୍ସନ ଆଜିକା ଜମାନାରେ ଗୋଟେ ଭାଇଟାଲ ଜିନିଷ, ବହୁତ ହି ଇମ୍ପୋର୍ଟାଣ୍ଟ ଟପିକ ଡିସ୍କସନ କରିବା ପାଇଁ, ଆଲୋଚନା କରିବା ପାଇଁ। କାହିଁକି ନା ଆଜିକା ଯୁବପିଢ଼ି ୱେଷ୍ଟର୍ଣ୍ଣ କଲଚରକୁ ଆପଣେଇବାକୁ ଚାହୁଁଛନ୍ତି, ତେଣୁ ଯେକୌଣସି ଜିନିଷ ତାଙ୍କୁ ଧର କିଛି ଫାର୍ଷ୍ଟ ଟାଇମ୍ ସେ ଖାଇଲେ ତାକୁ ଭଲ ଲାଗୁଛି, ତ ସେଟାକୁ ସେ ଅଧିକ ଅର୍ଜ ଆସୁଛି ତାଙ୍କୁ ୟୁଜ୍ କରିବା ପାଇଁ। ଡ୍ରଗ୍ ଖାଲି ମେଡିସିନକୁ କୁହାଯିବ ନାହିଁ।

0: ଯେକୌଣସି ପ୍ରକାର ଜିନିଷ ଯୋଉଟାକି ତାଙ୍କୁ ଅଧିକା ଅର୍ଜ ତାଙ୍କୁ ମେଣ୍ଟାଲି ଆଉ ଫିଜିକାଲି ମାନସିକ ସ୍ତରରେ ଆଉ ଶାରୀରିକ ସ୍ତରରେ ଯୋଉଟା ତାଙ୍କୁ ଖୁସି ଦବ ଯୋଉଟା ତାଙ୍କୁ ଆହୁରି ଖାଇବାକୁ ତାଙ୍କୁ ଅର୍ଜ କରିବ ତାକୁ ଆମେ ଡ୍ରଗ୍ ଓଭରଡୋଜ୍ ଡ୍ରଗ୍ ଆଡିକ୍ସନ୍ କହୁଛୁ। କି ଆଜିକା ଯୁଗରେ ଧର କିଛି ଲୋକର ମୁଣ୍ଡ ବିନ୍ଧିଲା କି ଜ୍ୱର ହେଲା ସାଙ୍ଗେ ସାଙ୍ଗେ ସେମାନେ ଆଣ୍ଟିବାୟୋଟିକ୍ ଖାଇଦେଉଛନ୍ତି, ସେଟା ବି ଗୋଟେ ଟାଇପ୍ର ଡ୍ରଗ୍ ଓଭରଡୋଜ୍ ଡ୍ରଗ୍ ମିସ୍ୟୁଜ୍, କିନ୍ତୁ ତାକୁ ଆମେ ମୋଷ୍ଟଲି ଡ୍ରଗ୍ ମିସ୍ୟୁଜ୍ କହିବା। ଡ୍ରଗ୍ ଆଡିକ୍ସନ୍ କହିବା କେତେବେଳେ ଧର ଗୋଟେ ଲୋକଟେ ଫାଷ୍ଟ ନିଦ ହଉନି, ସେ ନିଦ ବଟିକା ଷ୍ଟାର୍ଟ କଲା କିନ୍ତୁ ତାକୁ ନିଦ ହେଲା, କିନ୍ତୁ ସିଏ ଗ୍ରାଜୁଆଲି ତା ଡୋଜ୍ ଆହୁରି ବଢେଇ ବଢେଇ ବଢେଇ ବଢେଇ ଚାଲିଲା,
1: କାରଣ ସେଥିରେ ସେ ଖୁସି
0: ପାଇଲା। ଆଉ ଗୋଟେ ଜିନିଷ ଧର ଲୋକ ଗୋଟେ ଡ୍ରଗ୍ ମିନ୍ସ ଆମେ ନର୍ମାଲ ଡ୍ରଗ୍ ଓଭରଡୋଜ୍ ହେରୋଇନ୍ କୋକେନ୍ କି ତମ୍ବାକୁ ଟବାକୋ ଏସବୁ ଜିନିଷ କହୁଛୁ, ତା ଛଡା ବି ଡିପ୍ରେସନ୍ ପେସେଣ୍ଟ ଆଣ୍ଟି ଡିପ୍ରେସନ୍ ଖାଉଛନ୍ତି, ସାଇକୋଟିକ୍ ପେସେଣ୍ଟ ଆଣ୍ଟି ସାଇକିଆଟ୍ରିକ୍ ମେଡିସିନ୍ ଖାଉଛନ୍ତି କି ଆଣ୍ଟି ସାଇକୋଟିକ୍ ଡ୍ରଗ୍ ଖାଉଛନ୍ତି, ତାକୁ ଯଦି ସେମାନେ ଅଧିକା ଅଧିକା ଡୋଜ୍ ପରିମାଣରେ ନେଲେ କଣ୍ଟିନ୍ୟୁଅସ୍ଲି ବହୁତ ଦିନ ଧରିକି, ତାହେଲେ ସେଟା ବି ଗୋଟେ ତାଙ୍କ ବଡିଟା ତାଙ୍କ ବଡି ବହୁତ ଫିଜିକାଲି ଶାରୀରିକ ସ୍ତରରେ ଆଉ ମାନସିକ ସ୍ତରରେ ସେଟା ଡିପେଣ୍ଡେନ୍ସ ହେଇଗଲା, ତ ଫଳରେ ସେ ଆହୁରି ଅଧିକା ଡୋଜ୍ରେ ନେଲେ କାହିଁକି ତ ବଡି କ୍ରେଭ୍ କଲା, ସେ ବଡି ୱାଣ୍ଟ କଲା ଯେ ମୁଁ ସେଟା ନେବି, ତ ସେହିସବୁ ଜିନିଷର ସାଇଡ୍ ଇଫେକ୍ଟସ୍ ବହୁତ ଥାଏ, ତ ଫର୍ଦର ସେଟା ତାଙ୍କର ଆହୁରି ମାନସିକ ଶାରୀରିକ ସ୍ତରରେ ତାଙ୍କୁ ବଡିଟାକୁ ଆହୁରି ଖରାପ କରିଦିଏ।
1: ଏଇଟା ତ ଡକ୍ଟର ସେନାପତି ଯେହେତୁ କହିଲେ କି ଏଇଟା କୌଣସି ପ୍ରକାର କାହାର ରୋଗ ହେଇଛି ବୀମାର ହେଇଛି ତ ତାର ଦରକାର ହେଇଛି ସେଟା ମେନ୍ ଟାଇମ୍ ସେ ତାକୁ ଅଧିକ ମାତ୍ରାରେ ଗ୍ରହଣ କରିଛି, କିନ୍ତୁ ଆମର ଏବେ ଯୁବପିଢ଼ିମାନଙ୍କ ପାଖରେ ଦେଖାହଉଛି ସେମାନେ ଗୋଟେ ଷ୍ଟାଇଲ ହିସାବରେ ହଉ କି ପିଅର ପ୍ରେସର ମାନେ କି ଗୋଟେ ସାଙ୍ଗସାଥି ନଉଛି ତ ସେଇ ଚକ୍କରରେ ସେ ଡ୍ରଗ୍ସ ନେଲା, ତ ସେ ନେଲା ପରେ ତାର ସେଇ ଡ୍ରଗ୍ସର ଗ୍ରାସରେ ସେ କବଳିତ ହେଇଗଲା, ତ ସେଟା କେମିତି ତାକୁ କୋଉ ଜିନିଷଟା ଏମିତି ଦେଖାଯାଏ କି ସେ ଡ୍ରଗ୍ସରେ କି ସେମାନେ ଆଟ୍ରାକ୍ଟେଡ୍ ହୁଅନ୍ତି।
0: ଆର ଡାକ୍ତରୀ ପାଠ ଅନୁସାରେ ବାଇଚାନ୍ସ ଗୋଟେ ପେସେଣ୍ଟ ଯୋଉ ଡ୍ରଗ୍ସ ଧର ହେରୋଇନ୍ କୋକେନ୍, କାରଣ ଆଜିକା ସୋସିଆଲ ମିଡିଆରେ ସମସ୍ତେ ଅନ୍ୟଙ୍କଠୁ ଇନ୍ଫ୍ଲୁଏନ୍ସଡ୍, ଯେଉଁମାନେ ତାଙ୍କର ମାନେ ରୋଲ ମଡେଲ ବନୁଛନ୍ତି ତ ସେମାନେ ଧର ବାଇଚାନ୍ସ ସେମାନେ ଡ୍ରଗ୍ସ ନେଉଛନ୍ତି, ତାଙ୍କୁ ଦେଖିକି ଏମାନେ ବି ଡ୍ରଗ୍ସ ନେବାକୁ ଟ୍ରାଏ କରୁଛନ୍ତି, ପ୍ଲସ୍ ତାଙ୍କ ଘରେ ତାଙ୍କ ବାପା କି ତାଙ୍କର କିଏ ସମ୍ପର୍କୀୟ ସିଏ ବି ଧର ଟବାକୋ ସେବନ କରୁଥିବେ କି ତମ୍ବାକୁ ସେବନ କରୁଥିବେ, ସେଟା ବି ୱାନ୍ ଟାଇପ୍ ଅଫ୍ ଆଡିକ୍ସନ୍, ତ ସେଟା ବି ସେମାନେ ଟ୍ରାଏ କଲେ, ତ ଆଜିକାଲିକା ପିଢ଼ି ଅନ୍ୟକୁ ରୋଲ ମଡେଲ ଭାବିକି ଆଉ ସେଇଟାକୁ ଗୋଟେ ଗୋଟେ ଗୋଟେ ଟାଇପ୍ର ଷ୍ଟାଇଲ୍ ବୋଲି ଭାବିକି ସେଟା ସେମାନେ ଟ୍ରାଏ କରୁଛନ୍ତି, ୱାନ୍ସ ଥରେ ଟ୍ରାଏ କରିଦେଲା ପରେ ତାଙ୍କ ବଡିରେ ଗୋଟେ ମେକାନିଜମ୍ ଥାଏ। ଫର ଏକ୍ସାମ୍ପଲ ଉଦାହରଣ ବଶତଃ ଧର ସେ କୋକେନ୍ କି ହେରୋଇନ୍ ନେଲେ, ବଡିର ବ୍ରେନ୍ରେ ଗୋଟେ ଡୋପାମିନ୍ ବୋଲି ଗୋଟେ ହରମୋନ୍ ଥାଏ, ସେଟା ରିଲିଜ୍ ହୁଏ, ସେଟା ରିଲିଜ୍ ହୁଏ ତାଙ୍କୁ ବହୁତ ମେଣ୍ଟାଲି ଓ ବଡିଲି ପ୍ଲେଜର ମିଳେ, ତାହାକି ସେଟା ତାଙ୍କୁ ବାଧ୍ୟ କରେ ଆହୁରି ଅଧିକାରୁ ଅଧିକ ନେବା ପାଇଁ।
1: ଯେତେବେଳେ ସେ ଡ୍ରଗ୍ର ପ୍ରଭାବ କମିଯାଏ ତ
0: କମିଯାଏ ତାଙ୍କୁ ଲୋନ୍ଲିନେସ୍ ଫିଲ୍ ହୁଏ, ତାଙ୍କ ବଡି ଥଣ୍ଡା ପଡ଼ିଯାଏ, ତାଙ୍କୁ ଆହୁରି ସେ ଡ୍ରଗ୍ଟା ନେବା ପାଇଁ କ୍ରେଭ୍ ହୁଏ, ସିଏ ସେଇ କ୍ରେଭିଂ ପାଇଁ କିଛି ବି କରିଦେବାକୁ ବି ଚାହାନ୍ତି। ଧର କିଏ ଧର ତାଙ୍କୁ ଘରେ ଅଟକେଇକି ରଖା ହେଇଛି ଯେ ସେ ଡ୍ରଗ୍ଟା ତମେ ନବନି ଇଏ କରିବନି, କିନ୍ତୁ ତାଙ୍କ ବଡି ସେଟା ଚାହିଁବ ନା ତ ନେବା ପାଇଁ, ଏଣ୍ଡ ଡ୍ରଗ୍ ୱିଡ୍ରୋଆଲ୍ର ରିଆକ୍ସନ୍ ସବୁ ଏଗୁଡ଼ା ଡ୍ରଗ୍କୁ ଧର ବାଇଚାନ୍ସ ତମେ ହଠାତ୍ କି ଷ୍ଟପ୍ କରିଦେଲ ଏଇସବୁ ଡ୍ରଗ୍ ଗୁଡ଼ାକୁ, ତାର ୱିଡ୍ରୋଆଲ୍ ସିମ୍ଟମ୍ ହେଲା ତା ହାତ ଥଣ୍ଡା ପଡ଼ିଯିବ, ସିଏ ପୁରା ରାଗିକି ସମସ୍ତଙ୍କୁ ମାରିବାକୁ ଟ୍ରାଏ କରିବ, ସିଏ ଟ୍ରାଏ ଚାହିଁବ ଯେକୌଣସି ମତେ ଯେକୌଣସି ବେଳେ ସେଟା ଦରକାର, ତ ସେଇସବୁ ଜିନିଷ ହେଲେ ତାଙ୍କର ଫ୍ୟାମିଲି ଡିଷ୍ଟର୍ବାନ୍ସେସ୍ ହବ, ତାଙ୍କ ନିଜ ପର୍ସନାଲ ଲାଇଫ୍ ଡିଷ୍ଟର୍ବାନ୍ସେସ୍ ହଉଛି, ବହୁତ ସାରା କ୍ରିମିନାଲ ଇସ୍ୟୁ ବି ରହୁଛି, ସେସବୁ ଜିନିଷ
1: ସେମାନଙ୍କର ମୁଡ୍ ସ୍ୱିଙ୍ଗ ହଉଛି
0: ବୋଲି ତ ସେମାନେ ଝଗଡ଼ା କରୁଛନ୍ତି, ଫ୍ୟାମିଲି ଡିଷ୍ଟର୍ବାନ୍ସ, ୱାଇଫ୍ ମାନେ ବହୁତ ଜଣଙ୍କ ଲାଇଫ୍ ବି ବିଗିଡ଼ି ଯାଉଛି ପର୍ସନାଲ,
1: ବେଳେବେଳେ ତାଙ୍କୁ ଆତ୍ମହତ୍ୟା କରିବାର ଯୋଉ
0: ଟେଣ୍ଡେନ୍ସି ବି ରହିବ ଯଦି ସେ ଡ୍ରଗ୍ ନ ପାଇବେ। ଏକ୍ସାମ୍ପଲ ଦଉଛି ମୁଁ, ସଞ୍ଜୁ ଫିଲ୍ମ ସମସ୍ତେ ଦେଖିଥିବେ, ସେଥିରେ ରଣବୀର କପୁରକୁ ଡ୍ରଗ୍ ଡି ଆଡିକ୍ସନ୍ ସେଣ୍ଟରରେ ରଖା ହେଇଥିଲା ଆମେରିକାରେ, ତାଙ୍କୁ ଗୋଟେ ଲିଷ୍ଟ ଦିଆ ହେଇଥିଲା କୋଉ କୋଉ ଡ୍ରଗ୍ ସେ ନେଇଛନ୍ତି, ଦେଖିଲାବେଳକୁ ସେ ସବୁ ଡ୍ରଗ୍ ପ୍ରାୟ ସେ ୟୁଜ୍ କରିଥିଲେ, ତାଙ୍କୁ ଯେତେବେଳେ ଡ୍ରଗ୍ ଡି ଆଡିକ୍ସନ୍ ସେଣ୍ଟରରେ ବହୁତ ଦିନ ପାଇଁ ରଖାଗଲା, ସେ ଲାଷ୍ଟରେ କ୍ରେଭ୍ ହେଇକି ମିଛ କହିକି ସେ ଜେଲ୍ରୁ ଖସି ଆସିଥିଲେ, ବିକଜ୍ ମାନେ ହି ୱାଣ୍ଟସ୍ ଦ ଡ୍ରଗ୍, ତ ସେଥିପାଇଁ ସେ କେତେ ବାଟ ଚାଲି ଚାଲି ଯାଇକି ତା ସାଙ୍ଗ ଘରେ ପହଞ୍ଚିଥିଲେ, ତେଣୁ ଯୋଉଟା ଡ୍ରଗ୍ର କ୍ରେଭ୍ ପାଇଁ ଜଣେ କେତେ
1: ଏକ୍ସାମ୍ପଲ ଏଇଟା, ତ ଏହାଦ୍ୱାରା ହେଲ୍ଥ ପ୍ରୋବ୍ଲେମ୍ କଣ ହେଇପାରେ, ଜେନେରାଲି ସିରିୟସ୍ ହେଲ୍ଥ ପ୍ରୋବ୍ଲେମ୍ ବି ହୁଏ କୁହନ୍ତୁ ଆମର।
0: ଫାର୍ଷ୍ଟ ଅଫ୍ ଅଲ୍ ଡ୍ରଗ୍ ଯୋଉଟା ହେରୋଇନ୍ କୋକେନ୍ ଏସବୁ ଜିନିଷ ନେଲେ ବଡିର ହାର୍ଟ ଉପରେ ଇସ୍ୟୁ ହୁଏ, ମେଣ୍ଟାଲି ବି ବହୁତ रोग देखा मानते बहुत प्रोब्लेम देखा जाए जहां हार्ट रेट बढ़े पल्स रेट बढ़े बीपी बढ़े प्लस बॉडी केतेबळे स्वेट माने झाळरे बुड़ी जीव तो केतेबळे थंडा हो जीव मूड स्विंग्स बहुत हुए पेशेंट सब माने पेशेंट कहिबा भूल हबो लोक सब चाहिबो मु लोनली रहिया को ट्राई कर।

0: ଆଉ ସବୁବେଳେ ଡିପ୍ରେସଡ୍ ହେଇକି ରହିବ, ସବୁବେଳେ ସେ ଜିନିଷକୁ ଆଣିବା ପାଇଁ ଆହୁରି ଆହୁରି ଚାହିଁବାକୁ ଟ୍ରାଏ କରିବ, ମାନେ ସେ ଆଇସୋଲେଟ୍ ହେବାକୁ ଭଲ ପାଇବ, ଏମିତି ସବୁ ସିମ୍ପଟମ୍ ତାଙ୍କ ଦେହରେ ଦେଖାଯାଏ।
1: ଜେନେରାଲି ଆପଣ ହାର୍ଟ କଥା କହିଲେ, ତ ହାର୍ଟର କୋଉ ପ୍ରକାର ସ୍ପେସିଫିକାଲି କୋଉ ପ୍ରକାର ପ୍ରୋବ୍ଲେମ?
0: ମୋଷ୍ଟଲି ହାର୍ଟ ଆଟାକ୍ ହେବାର ଚାନ୍ସ ଥାଏ ଇୟର୍ଲି ଏଜ୍ରେ, ବିକଜ୍ ଏ ଡ୍ରଗ୍ ଗୁଡ଼ା ଯାହା ବି ହେଲେ ଡ୍ରଗ୍ ଯେହେତୁ ମେଣ୍ଟାଲି ତାଙ୍କୁ ବହୁତ ଖୁସି ଦଉଛି, ସେମାନେ ନେବାକୁ ଇଚ୍ଛା କରୁଛନ୍ତି, କିନ୍ତୁ ତାର ସବୁ କ୍ଷେତ୍ରରେ ସବୁ ସିଷ୍ଟମ ଉପରେ, କାର୍ଡିଓଲୋଜିକାଲ ସିଷ୍ଟମ ହଉ, ପଲମୋନାରୀ ସିଷ୍ଟମ ହଉ, କି ଆମର ଜିଆଇ ସିଷ୍ଟମ ହଉ, ବହୁତ ସାରା ଡାଇରିଆ ବି ହୁଏ ବହୁତ ପେସେଣ୍ଟକୁ, ବହୁତ ପେସେଣ୍ଟ ଭୋମିଟିଂ ବି ହୁଏ, କ୍ରାମ୍ପ ହୁଏ, ଆବଡୋମିନାଲ କ୍ରାମ୍ପ, ତେଣୁ ସବୁ ସିଷ୍ଟମ ଉପରେ ଏଫେକ୍ଟ ପକାଏ।
1: ଯେହେତୁ ସେମାନେ ଇନହେଲ ବି କରନ୍ତି,
0: ଇନହେଲ କରନ୍ତି, ତ ହଁ ମୁଁ ସ୍ମୋକିଂର ଗୋଟେ ଏକ୍ସାମ୍ପଲ ଦଉଛି, ବାଇ ଚାନ୍ସ ଗୋଟେ ପେସେଣ୍ଟ କି ଗୋଟେ ଲୋକ ଥରେ ସ୍ମୋକିଂ କଲା, ତାର ଘରେ କ୍ରେଭ ମିଳିବ, ଟବାକୋଟା ଗୋଟେ ଟାଇପ୍ର କ୍ରେଭିଂ ଜିନିଷଟା, ସେ ଆହୁରି ଆହୁରି ତାକୁ ନେବାକୁ ଟ୍ରାଏ କଲା, ତ ଫର୍ଦର ବହୁତ ଦିନ ଧରି ନେଲା ପରେ ଲଙ୍ଗ କ୍ୟାନ୍ସର ହେବାର ଚାନ୍ସ ଅଛି, ଓରାଲ କ୍ୟାନ୍ସର ହେବାର ଚାନ୍ସ ଅଛି, ମାନେ କ୍ୟାନ୍ସରର ବି ତାର ଇଫେକ୍ଟ ରହୁଛି, କିନ୍ତୁ ଏଇଟା ଲଙ୍ଗ ଟର୍ମ ପରେ, ସର୍ଟ ଟର୍ମରେ ଏଇସବୁ ଜିନିଷ ଯୋଉଟା ମୁଁ କହିଲି।
1: ତ ଆଉ ଗୋଟେ ଜିନିଷ, ଆମର ଭାରତରେ ଏମିତି କୋଉ କୋଉ ଜାଗା ଅଛି ଯୋଉଥିରେ ଏଇ ଯୋଉ ଡ୍ରଗ୍ ଆଡିକ୍ସନଟା ବେଶୀ ଦେଖାହଉଛି?
0: ଆପଣ ଗୋଟେ ବଲିଉଡ୍ରେ ଫିଲ୍ମ ଆସିଥିଲା ଉଡ଼ତା
1: ପଞ୍ଜାବ,
0: ସେଥିରେ ପଞ୍ଜାବ ହିଁ ସବୁଠୁ ବହୁତ ତାର ମାନେ ଡିଫେମ ହେଇଯାଇଥିଲା ଏଇସବୁ ଜିନିଷ ପାଇଁ, କିନ୍ତୁ ପଞ୍ଜାବରେ ଘରେ ଘରେ ଲୋକ ଡ୍ରଗ୍ସ କରନ୍ତି, ଆଉ ସେଟା ଗୋଟେ ବହୁତ ବଡ଼ ଫିଲ୍ମଟା ବହୁତ ସୋସିଆଲ ଇସ୍ୟୁ ଉପରେ ବହୁତ ଦେଖେଇଥିଲା। ପଞ୍ଜାବକୁ ଛାଡ଼ିକି ଆମର ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମହାରାଷ୍ଟ୍ର ସ୍ପେସିଫିକାଲି କ'ଣ ପାଇଁ ନା ସେଠି ସବୁ ଫିଲ୍ମ ଷ୍ଟାର ରହନ୍ତି, ଆଉ ମ୍ୟାକ୍ସିମମ୍ ଫିଲ୍ମ ଷ୍ଟାର ସାର୍ ଆଡିକ୍ଟେଡ୍ ଟୁ ଡ୍ରଗ୍ସ, ତାଙ୍କୁ ରୋଲ୍ ମଡେଲ କରିକି ବହୁତ ସାରା ଲୋକ ୟୁଥ୍ ବର୍ବାଦ ହେଇଯାଉଛନ୍ତି। ୟୁପି, ୟୁପିର ମେନ୍ ଇସ୍ୟୁ ହେଲା ଯେ ୟୁପିରେ ଲିଟରେସି କମ୍, ତ ୟୁପିରେ ନର୍ମାଲି ସେମାନେ ଲିଟରେସି ଯେହେତୁ କମ୍, ସେମାନଙ୍କ ପାଖରେ ଆୱେର୍ନେସ୍ କମ୍, ତ ସେମାନେ ଏଇସବୁ ଜିନିଷରେ ପଡୁଛନ୍ତି।
1: ଆପଣଙ୍କ କଥାରୁ ମୁଁ ଯାହା ମାନେ ବୁଝିପାରୁଛି, ଯୋଉଠି ହାଇଲି ଏଜୁକେଟେଡ୍ ଲୋକ ଅଛନ୍ତି ସେମାନେ ବି ଡ୍ରଗ୍ସ ନେଉଛନ୍ତି, ଯୋଉଠି
0: ସେମାନେ ଦାମିକା ଡ୍ରଗ୍ସ ନେଉଛନ୍ତି,
1: ଲେସ୍ ଏଜୁକେଟେଡ୍ ଲୋକ ସେମାନେ ବି ଡ୍ରଗ୍ସ ହେବାର କାରଣ, ତ ଏଥିପାଇଁ ଆମେ କାହାକୁ ଦାୟୀ କରିପାରିବା ବୋଲି ଆପଣ ଭାବୁଛନ୍ତି?
0: ଏଥିପାଇଁ ଆମେ ନିଜକୁ ଫାର୍ଷ୍ଟ ଦାୟୀ କରିବା, ବିକଜ ଯେତେବେଳେ ଭଗବାନ ତମକୁ ବନେଇଛନ୍ତି, ନିଜର ଗୋଟେ ସେଲ୍ଫ ରିଫ୍ଲେକ୍ସନ ଗୋଟେ ମଣିଷର ଥାଏ, ଜଜ୍ମେଣ୍ଟ ଗୋଟେ ଥାଏ, କୋଉଟା ଭୁଲ କୋଉଟା ଠିକ୍, ତେଣୁ ନିଜକୁ ଫାର୍ଷ୍ଟ କଣ୍ଟ୍ରୋଲ କଲେ ହିଁ ସବୁକିଛି ଜିନିଷ ହେଇପାରିବ। ପରିବାର ହିଁ ତାକୁ ଫାର୍ଷ୍ଟ ସେ ଏଜୁକେସନ ଦେବ, ତାପରେ ତା ସୋସାଇଟି, ତାପରେ ତାର ସାଙ୍ଗ, ତାର କୋଉ କାହା ସାଥିରେ ସେ ମିଶୁଛି, ତାପରେ ତାର ଟିଚର, ତାପରେ ତାର ରୋଲ ମଡେଲ ଅର୍ ଗାଇଡ ଯାହାକୁ ସେ ଭାବୁଛି, ସବୁ ଜିନିଷର ଇଫେକ୍ଟ ରହୁଛି। ଏନଭାରମେଣ୍ଟର ଇଫେକ୍ଟ ହେଲା ମୋଷ୍ଟ, ଫାର୍ଷ୍ଟ ହେଲା ଫ୍ୟାମିଲି ଏନଭାରମେଣ୍ଟ, ତାପରେ ହେଲା ଯାହା ସାଥିରେ ସେ ମିଶୁଛି, ଯାହା ସାଥିରେ ସେ ଦିନ କି ରାତି ସ୍ପେଣ୍ଡ କରୁଛି।
1: ତ ଏଇସବୁ ସମସ୍ୟାକୁ ଜଣେ ଆକ୍ଚୁଆଲି ସଚେତନ ହେଲା ପାଇଁ ତ ବହୁତ ସମୟ ଲାଗିଯାଏ, ଜଣେ ଡ୍ରଗ୍ସ କରୁଛି ସେ କେବେ ତ ଚାହେଁନି ମୁଁ ଏବେ ଛାଡ଼ିଦେବି, କିନ୍ତୁ ଆମେ ତାର ପରିବାର ଲୋକ ଯିଏ ଆମେ ତା ପାଖରେ ରହୁଛନ୍ତି, ଆମେ ଚାହିଁଲେ ତାଙ୍କୁ ବାଟକୁ ନେଇ ଆସିପାରିବା, ତ ଆମେ ତାଙ୍କୁ କ'ଣ କୋଉ ପ୍ରୋସେସରେ ଗଲେ ସେମାନେ ଏଥିରୁ ମୁକ୍ତି ପାଇପାରିବେ?
0: ଫାର୍ଷ୍ଟ କଥା ହେଲା ଯେ ଯଦି ଗୋଟେ ଲୋକ ଯିଏ ବହୁତ ଦିନ ଧରିକି ଆଡିକ୍ଟେଡ୍ ହେଇଯାଇଛି, ତା ଭିତରେ ନିଜ ଭିତରେ ଗୋଟେ ଆସିବା କଥା ଯେ ସେ ତାକୁ ଛାଡ଼ିବାକୁ ଚାହୁଁଛି, ସେ ନିଜେ ଯଦି ନ ଚାହିଁବ ସେଟା କେବେ ହେଇପାରିବନି, ଆମେ କେତେ କଷ୍ଟ କରିକି କିଛି କରିପାରିବାନି,
1: କିନ୍ତୁ ନିଜ ଭିତରୁ ଯୋଉ ଆସିବାର ଅସ୍ଟା
0: ଆସେନି,
1: କିନ୍ତୁ ପରିବାର ଲୋକ
0: ହେଲ୍ପ କରିବେ, ପ୍ଲସ୍ ଡକ୍ଟର, ଫାର୍ଷ୍ଟ ହେଲା ଡକ୍ଟର, ଆଉ ଯେଉଁମାନେ ସେ ବିଷୟରେ ଅଜ୍ଞ ଅଛନ୍ତି, ଧର ଡି ଆଡିକ୍ସନ ସେଣ୍ଟରର ଯେଉଁ ଲୋକ କାମ କରୁଛନ୍ତି, ଯେଉଁମାନଙ୍କର ସେ ଉପରେ ନଲେଜ ଅଛି, ତମେ ଯଦି ଗୋଟେ ନର୍ମାଲ ଲୋକକୁ ଯାଇ ପଚାରିବ ମୁଁ ଡ୍ରଗ୍ସ ନେଉଛି ମୁଁ ଛାଡ଼ିବାକୁ ଚାହୁଁଛି, ସେ ଓଲଟା ତମ ଉପରେ ହସିବ, ତମକୁ ଛି ଛାକର କରିବ, କିନ୍ତୁ ଏଇସବୁ ଜିନିଷ ନେଗେଟିଭ ପର୍ସନଙ୍କଠୁ ଦୂରରେ ରହିକି ପଜିଟିଭ ପର୍ସନ ଯିଏ ଆକ୍ଚୁଆଲି ତମକୁ ହେଲ୍ପ କରିବାକୁ ଚାହୁଁଛି, ତାଙ୍କର ମତାମତ ତାଙ୍କଠୁ ହେଲ୍ପ ନେଇକି ଏସବୁ ଜିନିଷ କରିହେବ। ମୋଷ୍ଟଲି ଆପଣ ନିଜର ପର୍ସନାଲ ଲୋକଙ୍କୁ ହେଲ୍ପରେ ନେଇକି ଡକ୍ଟରକୁ ପରାମର୍ଶ କରିବାର ଅଛି, ତାଙ୍କୁ ସବୁ ଜିନିଷ ସତ କହିବାର ଅଛି, ଆପଣ କେତେ ନେଉଥିଲେ, କେତେ ପରିମାଣରେ ନେଉଥିଲେ, କୋଉ ଡ୍ରଗ୍ ନେଉଥିଲେ, କେତେ ଦିନ ଧରିକି ନେଉଥିଲେ, ସବୁ ଜିନିଷ କହିଲେ ହିଁ ଡକ୍ଟର ତାର ଉଚିତ ସମସ୍ୟାର ସମାଧାନ କରିପାରିବ।
1: ଆମର ବି ସରକାରଙ୍କ ତରଫରୁ ନିଶାମୁକ୍ତି କେନ୍ଦ୍ର ବି ହେଇଛି, ସେ କେମିତି ହେଲ୍ପ କରିପାରିବ?
0: ନିଶାମୁକ୍ତି କେନ୍ଦ୍ର ଅଛି, ସରକାର ଖାଲି ଆୱାରନେସ୍ କଲେ ହେବନି, ତେଣୁ ଲୋକର ପରିବାର ଲୋକ ତାକୁ ନେଇକି ସେଠିକି ଯିବାକୁ ପଡ଼ିବ, ଆଉ ଡେଲି ତାଙ୍କୁ କାଉନ୍ସେଲିଂରେ ତାଙ୍କୁ ନେଇକି ସେଠି ବସେଇବାକୁ ପଡ଼ିବ, ପ୍ଲସ୍ ତାଙ୍କର ଗୋଟେ ରେଗୁଲାର ଫଲୋଅପ୍ କରିବାକୁ ପଡ଼ିବ, ଥରେ ନେଇକି ଦେଖା କରିଦେଇକି ପୁଣି ଆସି ଘରେ ରହିଯିବା ସେଟା ନୁହେଁ, ଇଟ୍ସ ଏ ଲଙ୍ଗ୍ ଟର୍ମ ପ୍ରୋସେସ, ତେଣୁ ଆପଣଙ୍କୁ ରେଗୁଲାରଲି ସେଠି ଯାଇକି ଫଲୋଅପ୍ କରିବାକୁ ପଡ଼ିବ, କାହିଁକି ନା ସାଙ୍ଗେ ସାଙ୍ଗେ ଗୋଟେ ଦିନରେ ଡି ଆଡିକ୍ସନ କେହି ହେଇଯାନ୍ତିନି, ତେଣୁ ଆପଣଙ୍କୁ ଏଇଟା ବହୁତ ଦିନ ଧରିକି ତାଙ୍କ ପାଖରେ ଯାଇକି ସେଠି ତାଙ୍କୁ କାଉନ୍ସେଲିଂ କରିକି ତାଙ୍କ ପାଖରେ ତାଙ୍କୁ ସେଇଠି ବସେଇକି ତାଙ୍କ ସାଥିରେ ସବୁବେଳେ ରହିବାକୁ ପଡ଼ିବ, କାହିଁକି ନା ସବୁବେଳେ ଗୋଟେ ରୋଗୀଟେ ଚାହିଁବ ଯେ ମୁଁ ସେଠି କେମିତି ଖସିଯିବି, ଫାର୍ଷ୍ଟ ଲେଟର ଅନ୍ ସେ ମାନେ ସେଟା ନିଜକୁ ବି ସେଠି ସେ ନିଜକୁ ମିଶେଇବ କି ନିଜକୁ ହେଲ୍ପ କରେଇବ, କିନ୍ତୁ ଫାଷ୍ଟ ଇଏରେ ସବୁବେଳେ ଚାହିଁବ ମୁଁ ଏଠୁ କେମିତି ଖସିବି, ତେଣୁ ଆପଣ ତାଙ୍କୁ

0: ସତରେ ଜଗିକି ରହିବାକୁ ପଡିବ, କାହିଁକି ନା ସବୁବେଳେ କେବଳ ଯେଉଁ ଡିଆଡିସନ ସେଣ୍ଟରର ଲୋକ ହଉ ଡକ୍ଟର ହଉ ସେ ଏକା ତ ପାରିବନି, ପରିବାର ଲୋକଙ୍କ ସାହାଯ୍ୟ ନିହାତି ଦରକାର।
1: ଯେମିତି ଆପଣ କହୁଥିଲେ କି ୱିଡ୍ରାଲ ସିମ୍ପଟମ ହୁଏ, ଯେକୌଣସି ଡ୍ରଗ୍ ଛାଡିବା ପାଇଁ ହେଲେ ୱିଡ୍ରାଲ ସିମ୍ପଟମ ଆପଣଙ୍କୁ ସେଇ ଜିନିଷ ସେଇ ସମୟରେ ପୁଣି ଖାଇବାକୁ ଇଚ୍ଛା ହବ, ତ ଯିଏ ଗଲା ନିଶାମୁକ୍ତି କେନ୍ଦ୍ର ରହିଛି ସପୋଜ ସେ ମନସ୍ଥ କରିଛି ମୁଁ ଛାଡ଼ିବି, କିନ୍ତୁ ୱିଡ୍ରାଲ ସିମ୍ପଟମ ତ ନିହାତି ଆସିବ, ସେଇ ସମୟରେ କେମିତି ତାକୁ ମ୍ୟାନେଜ କରାଯିବ?
0: ସେଇ ସମୟରେ ୱିଡ୍ରାଲ ସିମ୍ପଟମ ଆସିଗଲେ ଲୋକ ତାଙ୍କୁ ସବୁବେଳେ ଜଗିକି ରହିବାକୁ ପଡିବ, ତାଙ୍କୁ ଜବରଦସ୍ତି ଧରିବାକୁ ପଡିବ, କି ତାଙ୍କୁ ଧର ୱିଡ୍ରାଲ ସିମ୍ପଟମ ପେସେଣ୍ଟର ଆସିଲା ତା ନିରାକରଣ ପାଇଁ ସର୍ଟ ଟର୍ମ ପ୍ରୋସେସରେ କ'ଣ ଉପଚାର ସେଇଟା ତାକୁ ଦେଖିବାକୁ ପଡିବ। ସେଇ ଡ୍ରଗ୍ ସେ ଚାହୁଁଛି ତାକୁ ଡ୍ରଗ୍ ନ ଦେଇକି ତାକୁ ଡ୍ରଗ୍ ନ ଦେଇକି କେମିତି ତାକୁ ସେଇ ସିମ୍ପଟମରୁ ଯୋଉ ୱିଡ୍ରାଲ ସିମ୍ପଟମରୁ ବଞ୍ଚିବାକୁ ପଡିବ ସେଟାକୁ ବି ଦେଖିବାକୁ ପଡିବ।
1: କୌଣସି କିଛି ଗୋଟେ ଖରାପ ଅଭ୍ୟାସ ଛାଡିବାକୁ ହେଲେ ଗୋଟେ ଭଲ ଅଭ୍ୟାସ ବି
0: ପରିଣତ କରିବାକୁ ପଡେ।
1: ସେଭଳିଆ କିଛି ମେଡିକାଲରେ ଅଛି କିଛି
0: ପ୍ରତି ୱିଡ୍ରାଲ ସିମ୍ପଟମର ଗୋଟେ ଗୋଟେ ମାନେ ଚିକିତ୍ସା ଅଛି, ଧର ପେସେଣ୍ଟ ବହୁତ ତାକୁ ମାନେ ଥଣ୍ଡା ଲାଗୁଛି, ତାକୁ ଘୋଡ଼େଇକି ପୁରା ଜବରଦସ୍ତି ରଖିକି ପଡେ ଦୁଇ ତିନିଟା କମ୍ବଳ କି ଡିଆଡିସନ ସେଣ୍ଟରରେ ରଖିବାକୁ ପଡିବ। ତାପରେ ପେସେଣ୍ଟକୁ ଧର କହୁଛି ନା ତାକୁ ପୁରା ଉଲ୍ଟି ହେଉଛି ବାନ୍ତି ହେଉଛି, ତ ତାକୁ ସେ ଅନୁସାରେ ବାନ୍ତିର ମେଡିକେସନ ଦେଇକି ରଖିବାକୁ ପଡିବ, କିନ୍ତୁ କୌଣସି ମତେ ତାକୁ ପୁଣି ସେଇ ଡ୍ରଗ୍ଟାକୁ ଦେବା କଥା ନୁହେଁ। ଯଦି ବି ଦେବା ତାକୁ ଲୋ ଡୋଜ୍ରେ ଫାଷ୍ଟ ଫାଷ୍ଟ ଦେବା, ଯାହାକି ସେ ଯୋଉ ଡିପେଣ୍ଡାନ୍ସଟା ହେଇଯାଇଛି ଡିପେଣ୍ଡାନ୍ସଟା ହଠାତ୍ ଗୋଟେ ଦିନରେ ୱିଡ୍ର କଲେ କମିବନି। ତେଣୁ ଯଦି ବି ସେ ଚାହୁଁଛି ତାକୁ ଟିକେ କମ୍ ଡୋଜ୍ରେ ଦେଇକି, ଏଭ୍ରି ଡ୍ରଗ୍ର ଗୋଟେ ଲିମିଟେଡ୍ ଡୋଜ୍ ଥାଏ, ସେ ଡୋଜ୍ ଉପରକୁ ଗଲେ ସେଟାକୁ ଆମେ ଆଡିକ୍ସନ କହୁ କି ଓଭର୍ ଡୋଜ୍ କହୁ। ଯେହେତୁ ଓଭର୍ ଡୋଜ୍ ପରିମାଣ ନ ଦେଇକି ତାଙ୍କୁ କମ୍ ଡୋଜ୍ରେ ଟିକେ ଟିକେ ଦେଇକି ଧୀରେ ଧୀରେ ତାକୁ ୱିଡ୍ର କରିବାର ଅଛି ତାଙ୍କ ହେବିଟ୍ରୁ।
1: ଆପଣ ନିଶ୍ଚୟ ବଲିଉଡ୍ରେ ରିସେଣ୍ଟ କେସେସ୍ ବି ହେଇଛି, ଆମର
0: ଜଣେ ତ ସୁଇସାଇଡ୍ ବି କରିଦେଇଥିଲେ 3 ବର୍ଷ
1: ତଳେ, ତ ସେଇଭଳିଆ କେସ୍ ବି ଆଜିକାଲି ୟୁଥ୍ ମାନଙ୍କ ଭିତରେ ବହୁତ ଦେଖାହଉଛି, ତ ଆପଣ କ'ଣ ପରାମର୍ଶ ଦେବେ ସେମାନଙ୍କୁ?
0: ମୁଁ ପରାମର୍ଶ ଦେଉଛି ଯେ ପ୍ରଥମେ ଆପଣ ନିଜର ସେଲ୍ଫ ଜଜ୍ମେଣ୍ଟାଲ ପ୍ରୋସେସଟାକୁ ଆକ୍ଟିଭେଟ୍ କରନ୍ତୁ, ଫାଷ୍ଟ ଦେଖନ୍ତୁ କୋଉଟା ଭୁଲ କୋଉଟା ଠିକ। ପ୍ରତି ଲୋକକୁ ଯାହାକୁ ରୋଲ୍ ମଡେଲ ଆପଣ କରୁଛନ୍ତି କି ଯାହାର ଆପଣ ଯୋଉ ଲାଇଫ୍ ଷ୍ଟାଇଲ୍ ଆପଣ ଆପଣାଉଛନ୍ତି, ଦେଖନ୍ତୁ ଯେ ସେଟା କେତେ ଦୂର ପାଇଁ ଭଲ, ଲଙ୍ଗ୍ ଟର୍ମରେ ଆପଣଙ୍କୁ କେତେ ସେଟା ହେଲ୍ପ କରୁଛି। ଧର ଆପଣଙ୍କୁ କ୍ଷଣିକ ସୁଖ ପାଇଁ ଆପଣ ସେଟାକୁ ଆପଣାଇ ନେଲେ, କିନ୍ତୁ ଆପଣଙ୍କ ଫର୍ଦର ଆପଣଙ୍କ ଲାଇଫ୍ କେତେ ରୁଇନ୍ ହେଉଛି, କେତେ ଆପଣ ମେଣ୍ଟାଲି କେତେ ଡିଷ୍ଟର୍ବାନ୍ସ ହେଉଛି, କେତେ ଫିଜିକାଲି ଆପଣ ଡିଷ୍ଟର୍ବାନ୍ସ ରହୁଛନ୍ତି, ଫିଜିକାଲି କେତେ କେତେ ରୋଗ ଆପଣ ଆପଣାଉଛନ୍ତି ସେଟା ଜାଣିବା ଦରକାର। ସବୁ ଜିନିଷର ଭଲ ଥାଏ ଖରାପ ଥାଏ, ଭଲ ଜିନିଷକୁ ଆପଣାନ୍ତୁ ସୋସିଆଲ ମିଡିଆରୁ କି ଅନ୍ୟଙ୍କ ପର୍ସନାଲ ଲାଇଫ୍ରୁ, ଖରାପ ଜିନିଷଟାକୁ ଦୂରେଇ ଦିଅନ୍ତୁ।
1: ତାଙ୍କ ପରିବାର ବିଷୟରେ ବି ସେ ଚିନ୍ତା କରିବା
0: ପରିବାର ନିଜର ଲାଇଫ୍ ଫାର୍ଷ୍ଟ ଚିନ୍ତା କରନ୍ତୁ। ଆପଣ ଆଜି ସିନା ଡ୍ରଗ୍ଟା ନେଇକି ଖୁସି ପାଇଗଲେ, ବହୁତ ଏନ୍ଜୟ ପାଇଲେ ବହୁତ, ଆଉ କେତେ ଜଣ ଲୋକ ତ ସଫ୍ କରିବା ପାଇଁ ବି ଇଏ କରୁଛନ୍ତି। ଆଜିକାଲି ଭୁବନେଶ୍ୱରରେ ତ ମାଳ ମାଳ ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ଖୋଲିଗଲାଣି, ତେଣୁ ସେଠି ଯାଇକି ଲୋକମାନେ ପୁରା ସୌକରେ ମାନେ ସୋଅଫ୍ କରିବା ପାଇଁ, ଦେଖେଇବା ପାଇଁ ନିଜର ବଡ଼ପନ କି ସେମାନେ ବଡ଼ ବଢ଼ିବା ବୋଲି ଦେଖେଇବା ପାଇଁ ସେମାନେ ଫୁଙ୍କୁଛନ୍ତି, ହୁକା ଟାଣୁଛନ୍ତି, ଡ୍ରଗ୍ ସେବନ ବି ସେଠି ଚାଲିଛି, ରେପ୍ ପାର୍ଟି ଚାଲିଛି, ସେସବୁ ଠିକ୍ ଅଛି। ବାକି ଏଭ୍ରିଥିଙ୍ଗ୍ ସୁଡ୍ ବି ଇନ୍ ଏ ଲିମିଟେଡ୍ ୱେ। ସବୁ ଜିନିଷର ଗୋଟେ ଲିମିଟ୍ରୁ କ୍ରସ୍ କଲେ ସେଟା ଓଭରଡୋଜ୍ ହେବ, ଆଉ ନିଜକୁ କ୍ଷତି ଦେବା ସହିତ ପରିବାର ଲୋକ ପରିବେଶକୁ ବି କ୍ଷତି ଦେବ।
1: ଏ ବିଷୟରେ ଆୱାରନେସ୍ କୋଉ ଲେବୁଲ୍ରେ କରାଯାଇପାରିବ?
0: ଆୱାରନେସ୍ ପ୍ରଥମେ ନିଜ ପାଖରେ ହେବ, ପରିବାର ଲୋକଙ୍କ ପାଖରେ ହେବ, ତାପରେ ନିଜର ସୋସାଇଟି ପାଖରେ ହେବ, ତାପରେ ସରକାର। ସରକାର ସବୁବେଳେ ଲାଷ୍ଟ। ସରକାର କ'ଣ ନିଜ ଗୋଟେ ଲୋକ ସରକାର ଆପଣଙ୍କ ଗଳିରେ ଆସିକି ମାଇକ୍ରେ ଡାକି ଦେଇପାରିବ କି ଟିଭିରେ ବିଜ୍ଞାପନ ଦେଇପାରିବ, କିନ୍ତୁ ଆପଣଙ୍କ ମାଇଣ୍ଡକୁ ତ ଚେଞ୍ଜ କରିପାରିବନି। ତ ପ୍ରଥମେ ହେଲା ଆପଣଙ୍କ ମନକୁ ଆପଣ ପରିବର୍ତ୍ତନ କରିବା ଦରକାର, ଫ୍ୟାମିଲିକୁ ଦେଖିବା ଦରକାର। ଫ୍ୟାମିଲିକୁ ଯେତେବେଳେ ବି ଆପଣଙ୍କୁ ଏସବୁ କରିବାକୁ ଇଚ୍ଛା ହେଉଛି, ଆପଣ ଆପଣଙ୍କ ପରିବାର ଲୋକ ବାପା ମା ସ୍ତ୍ରୀ କି ସ୍ୱାମୀ କି ଛୁଆ ପିଲା ସମସ୍ତଙ୍କୁ ଆଖି ଆଗକୁ ଦେଖିବା ଦରକାର, ମୁଁ ଯେ ଏହା ନେଉଛି ଏହାର ପ୍ରଭାବ ଏମାନଙ୍କ ଉପରେ ପଡିବ କି ଏମାନଙ୍କ ଲାଇଫ ଉପରେ, ସେସବୁ ଜିନିଷ ଭାବିବା ଦରକାର। ତ ଇଲିଗାଲ ଜିନିଷ ଗୁଡା ଏଇଟା ନର୍ମାଲି ଏଇଟା ବ୍ଲାକ୍ଲିଷ୍ଟେଡ୍, ଆଉ ସେଇଟା ନିହାତି ସେମାନେ ବ୍ଲାକ୍ରେ ହିଁ ମିଳୁଛି, ଆଉ ସେମାନେ ସେଇଟା ସ୍ମଗ୍ଲିଂ, ଏଇସବୁ ଜିନିଷର ସ୍ମଗ୍ଲିଂ ବି ହୁଏ। ତ ଏସବୁ ଜିନିଷ ବେପାର କରିକି ବି ବହୁତ ଲୋକ ଧନୀ ହେଇକି ଚଳୁଛନ୍ତି, ବହୁତ ମାଫିଆ ବି ଅଛନ୍ତି। ତେଣୁ ଏଇଟା ଗୋଟେ ଟାଇପ୍ର ବିଜନେସ୍, ଲୋକଙ୍କୁ ଲୋକ ଏଟାକୁ ନେବାକୁ ଚାହୁଁଛନ୍ତି, ତେଣୁ ଲୋକଙ୍କ ଭିତରେ ଆର କ୍ରେଜ୍ ଅଛି, ତେଣୁ ଆକୁ ସେମାନେ ଅଧିକା ଚଢା ଦରରେ ବ୍ଲାକ୍ରେ ବିକ୍ରି କରିକି ତାଙ୍କର ଜୀବନ ଖରାପ କରୁଛନ୍ତି ଆଉ ନିଜ ବୟସରେ ଜୀବନଯାପନ।
1: ସରକାର ଚାହିଁଲେ କୌଣସି ଷ୍ଟ୍ରିକ୍ଟ ରେଗୁଲେସନ ଆଣିକି ଏଇଭଳିଆ ଯୋଉ ବିଜନେସ୍ କରୁଛନ୍ତି ତାଙ୍କ ଉପରେ?
0: ଏସବୁ ଜିନିଷ ସରକାର ବହୁତ ଟାଇମ୍ କରିଛି, ଆଉ ସରକାର ଚାହିଁଲେ ବି କରିପାରନ୍ତା ଆହୁରି, କିନ୍ତୁ ଆମର ଗୋଟେ ଦୃଷ୍ଟିରୁ ଆର୍ଥିକ ଦୃଷ୍ଟିରୁ ରେଭେନ୍ୟୁ, ଆମର ଯୋଉ ଧର ସିଗାରେଟ୍ ହଉ କି ଆଲକୋହଲ ହଉ ଏଥିରୁ ହିଁ ମ୍ୟାକ୍ସିମମ୍ ରେଭେନ୍ୟୁ ମିଳେ। ତ ସରକାର ଚାହିଁଲେ ବି ଏ ଜିନିଷ ବନ୍ଦ କରିବା ତାଙ୍କ ପକ୍ଷେ କଷ୍ଟକର, ସେଟା ସେମାନେ ରେଭେନ୍ୟୁ ଡିପାର୍ଟମେଣ୍ଟ ଭଲସେ କହିପାରିବ। ବାକି ସେମାନେ ସବୁ କ୍ଷେତ୍ରରେ ସେଟାର ଗୋଟେ ୱାର୍ନିଂ ସିଗ୍ନାଲ ଦେଇଥାନ୍ତି, ତେଣୁ ଏ ଜିନିଷ
1: ଗୋଟେ ସିଗାରେଟ୍ ଖୋଳ ଉପରେ ବି ଷ୍ଟାଟ୍ୟୁଟରି ୱାର୍ନିଂ ଥାଏ,
0: ୱାର୍ନିଂ ସବୁରେ ୱାର୍ନିଂ ଥାଏ, ଆଲକୋହଲ ଉପରେ ବି ଆଲକୋହଲ ଉପରେ ବି ୱାର୍ନିଂ ଜିନିଷ ୱାର୍ନିଂ ସାଇନ୍ ଲେଖା ହେଇଥାଏ, ତେଣୁ ଏଟା
1: କିନ୍ତୁ ତା ଦ୍ୱାରା କିଛି ହେଲ୍ପ ସେଟା ହୁଏନି।
0: ହଁ, ବହୁତ ଜଣ

0: ଧର ମୋ କଥା କହିବି କି ମୋ ସାଙ୍ଗମାନଙ୍କ କଥା କହିବି, ସେମାନେ ସେଟା ଦେଖିକି ପିଅନ୍ତିନି କି ନିଅନ୍ତିନି, ତେଣୁ ସେଟା ସବୁ ଡିପେଣ୍ଡ କରେ ସେଲ୍ଫ ଜଜ୍ମେଣ୍ଟ ଉପରେ। ଆଉ ଗୋଟେ ଜିନିଷ ହେଲା କୁସଙ୍ଗତ, ସଙ୍ଗତ ହିଁ ସବୁଠୁ ବଡ଼ ଜିନିଷ। ଧର ଗୋଟେ ଲୋକଟେ ଘର ଛାଡ଼ିକି ଆସିଲା ଦୂରକୁ ପାଠ ପଢ଼ିବା ପାଇଁ, ତ ପାଠ ପଢ଼ିବା ଜାଗାରେ ଯଦି ସିଏ ଖରାପ ସଙ୍ଗତରେ ପଡ଼ିଗଲା, ପଢ଼ା ଟାଇମ୍କୁ ଛାଡ଼ିକି ସେ ଏଇସବୁ ଜିନିଷ କଲା, ତ ନିଜର ପରିବାରର ଯୋଉ ତାଙ୍କର ଲକ୍ଷ୍ୟ ଥିଲା ଯେ ପୁଅ ମୋର ପଢ଼ିବ କି ବଡ଼ ମଣିଷ ହବ, ସେସବୁ ଜିନିଷକୁ ସେ ତ ନେଗ୍ଲେକ୍ଟ କଲା, ତା ସାଥିରେ ନିଜର ହେଲ୍ଥ ବି ନେଗ୍ଲେକ୍ଟ କଲା, ନିଜର ଫ୍ୟୁଚର ବି ନେଗ୍ଲେକ୍ଟ କଲା।
1: ଆପଣ କହୁଛନ୍ତି କୁସଙ୍ଗତ ଗୋଟେ ବଡ କାରଣ,
0: କୁସଙ୍ଗତ ଗୋଟେ ବଡ କାରଣ। ଆଉ ଗୋଟେ ହେଲା ପରିବାରରେ ଯଦି କିଏ ବାପା ମା ହଉ କି ତମ ସମ୍ପର୍କ
1: ଯାହାକୁ ଦେଖୁଛି,
0: ଯାହାକୁ ତାଙ୍କଠୁ ଶିଖିବେ ନା, ତାଙ୍କ ସବୁ ଜିନିଷର ଇଏଟା ପରିବାରରୁ ଷ୍ଟାର୍ଟ ହୁଏ। ଧର ପରିବାର ବି ଭଲ ଅଛି, ପୁଅ ବଢ଼ିଗଲା 10th 12th ପାସ୍ କରିଗଲା, ଏବେ ଫ୍ୟୁଚର ଗଢିବା ପାଇଁ ସେ ଦୂର ସେଠି ଗୋଟେ ସଙ୍ଗତ ଥାଏ, ତେଣୁ ସେଠି କୁସଙ୍ଗତରେ ପଡ଼ିଲା, ସେଠି ଖରାପ ହେଲା, ସେ ଲେବୁଲ ବି ଧର ସେ ପାର କରିଗଲା। ଫ୍ୟାମିଲି ଲାଇଫ, ଧର ଫ୍ୟାମିଲି ଲାଇଫ ଡିଷ୍ଟର୍ବାନ୍ସ ହେଲା, ଫ୍ୟାମିଲି ଲାଇଫ ଡିଷ୍ଟର୍ବାନ୍ସ ରକ୍ଷା ମାନେ ନିଜକୁ ବଞ୍ଚାଇବା ପାଇଁ ଯାଇକି ମାନେ ଫ୍ୟାମିଲିର ଯୋଉ ଡିଷ୍ଟର୍ବାନ୍ସ ଯୋଉ ଝଗଡ଼ା ହେଇଛି ତାକୁ ଗେଟ୍ ରିଡ୍ ଅଫ୍ ହବା ପାଇଁ ସେ ପୁଣି ନିଶା ଦ୍ରବ୍ୟ ନେବାକୁ ଷ୍ଟାର୍ଟ କଲା। ତେଣୁ ଏଇସବୁ ଜିନିଷ ବହୁତ ସାରା ଲେବୁଲରେ ଥାଏ, ମାନେ ବହୁତ ତା ଲାଇଫରେ ଯୋଉ ଯୋଉ ଲେବୁଲରେ ତାକୁ କଷ୍ଟ ମିଳିବ ତାକୁ ଗେଟ୍ ରିଡ୍ ଅଫ୍, ତାକୁ ଦୂର କରିବା ପାଇଁ ସେ ନିଶା ଦ୍ରବ୍ୟର ସାହାରା ନିଅନ୍ତି। ଆଇଦର ସେହି ସମୟରେ ତମେ ଭଲ ମଣିଷର ସାହାରା ନେଇପାରିବ କି ଭଲ ଗୋଟେ କାଉନ୍ସେଲର ସାହାରା ନେଇପାରିବ କି ତମକୁ ବୁଝେଇବ କି ଯେ ତମକୁ ବୁଝିବ ତମର ଦୁଃଖଟା ବୁଝିବ, ନେଲେ ହିଁ ତମେ ଏଇସବୁ ଜିନିଷରୁ ଗେଟ୍ ରିଡ୍ ଅଫ୍ ହବ।
1: ତେଣୁ ଜଣେ ଯୁବକ କିମ୍ବା ଯୁବତୀ ସେ ନିଜେ ଚାହିଁଲେ ହିଁ ଏଇ ଜିନିଷ
0: ନିଜେ ଚାହିଁଲେ ଦୂର କରିପାରିବ। ଯଦି ବି ତାର କିଛି ପ୍ରୋବ୍ଲେମ ରହୁଛି, ପର୍ସନାଲ ପ୍ରୋବ୍ଲେମ କି ତାର କିଛି ମାନେ ଦୁଃଖ ରହୁଛି ଲାଇଫରେ ଯାହାକୁ ସେ ଦୂର କରିବାକୁ ଯାଇକି ଏସବୁ ଜିନିଷ ଆପଣଉଛି, ତାହେଲେ ସେ ଗୋଟେ କାଉନ୍ସେଲର କି ସେ ଯାହାକୁ ଗାଇଡ୍ ବୋଲି ମାନୁଛି କି ଡକ୍ଟର ଯାହାକୁ ହେଲେ ତାଙ୍କଠୁ ଗୋଟେ ଗାଇଡାନ୍ସ ନେବା କଥା ଯେ ମୋର ଏମିତି ହଉଛି ମୁଁ କ'ଣ କରିବି। ତା ମାନେ ନୁହେଁ ଯେ ତମେ ଦୁଃଖରେ ଅଛ, ତମେ ତାକୁ ଦୂର କରିବା ପାଇଁ ଯାଇକି ଏଇସବୁ ଜିନିଷକୁ ଆପଣେଇବ।
1: ହୁଏତ ତାଙ୍କୁ କିଛି ସମୟ ପାଇଁ କିଛି ହାଲକା ଅନୁଭୂତି ଦେଇପାରେ, କିନ୍ତୁ ସେଇ ସମୟରେ ତାର ସାଇଡ୍ ଇଫେକ୍ଟ
0: ତ ରହୁଛି ନା। ସେ ଧର ସେଇ ଟାଇମ୍ ପାଇଁ ତାଙ୍କୁ ଏଇଟା ଖୁସି ମିଳିଲା, ତାଙ୍କୁ ଗୋଟେ ଯୋଉ କହୁଥିଲି ମୁଁ ଡୋପାମିନ୍ ବିଷୟ ରିଲିଜ ହେଲା, ତାଙ୍କୁ ସେଇଟା ମେଣ୍ଟାଲି ଫିଜିକାଲି ଦୁଇଟା ଯାକ ତାଙ୍କୁ ହେଲ୍ପ ମିଳିଲା, କିନ୍ତୁ ଧୀରେ ଧୀରେ ସେଇଟା ଗୋଟେ କ୍ରେଭିଂରେ ପରିଣତ ହେଇଗଲା, ସେ ଆହୁରି ନେବାକୁ ଚାହିଁଲେ, ତ ନେବାକୁ ଦ୍ୱାରା ତାଙ୍କୁ ଗୋଟେ ଲଙ୍ଗ୍ ଟର୍ମ ହଉ କି ସର୍ଟ ଟର୍ମ ହଉ ସବୁ ତାଙ୍କର ହେଲ୍ଥ ଖରାପ କରିବାରେ ହିଁ ଲାଗିଲା, କିଛି ଭଲରେ ଏଇଟା କିଛି ହେଲାନି ତାଙ୍କ ଲାଇଫରେ।
1: ଯାହା ହଉ ଡକ୍ଟର ସେନାପତି, ଆଜି ଆମ ଷ୍ଟୁଡିଓକୁ ଆସିଲେ, ଆମର ଶ୍ରୋତାବନ୍ଧୁମାନଙ୍କ ପାଇଁ ଏତେ ଉପାଦେୟ କଥା କହିଲେ, ହୁଏତ ଏଇଟା ତାଙ୍କୁ ନିହାତି ତାଙ୍କ ଜୀବନରେ ହେଲ୍ପ କରିବ, ସେମାନେ ସୁପଥରେ ଚାଲିବେ, ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଇପାରିବେ। ଆଉ ଯେଉଁ ଶ୍ରୋତାବନ୍ଧୁମାନେ ବି ଏଇଭଳି କିଛି ସମସ୍ୟାରେ ପଡ଼ିଛନ୍ତି ସେମାନେ ନିଶ୍ଚୟ ଭଲ ବାଟକୁ ଆସିବାକୁ ଚେଷ୍ଟା କରିବେ, ଡକ୍ଟରକୁ କନସଲ୍ଟ କରିବେ, ନିଜର ପରିବାର ଲୋକମାନଙ୍କୁ ନିଜ କଥା କହିବେ। ବହୁତ ବହୁତ ଧନ୍ୟବାଦ ଆପଣ ଆମକୁ ସମୟ ଦେଲେ, ନମସ୍କାର।
0: ନମସ୍କାର।
2: ତେବେ ବନ୍ଧୁ, ଆପଣମାନେ ଶୁଣୁଥିଲେ ଆଜିର ଶିକ୍ଷଣୀୟ ସାକ୍ଷାତକାର, ଯାହାର ବିଷୟବସ୍ତୁ ରହିଥିଲା ଯୁବପିଢ଼ି ଓ ନିଶାଦ୍ରବ୍ୟ ଅପବ୍ୟବହାରର ଧାରା। ଆଜିର ଅତିଥି ଥିଲେ ଡକ୍ଟର ମାନସ ରଞ୍ଜନ ସେନାପତି ଏବଂ ତାଙ୍କର ସାକ୍ଷାତକାର ନେଉଥିଲେ ବିନୟ କୁମାର ସାମନ୍ତରାୟ। ବନ୍ଧୁ, ଜୀବନରେ ଅନେକ ଆହ୍ୱାନ ଆସିବ, ସମସ୍ୟା ବି ଆସିବ, କିନ୍ତୁ ସେହି ସମସ୍ୟାର ସମାଧାନ ନିଶାର ବୋତଲ କିମ୍ବା ଡ୍ରଗ୍ସ ପୁଡ଼ିଆ ଭିତରେ ନଥାଏ। ସମାଧାନ ଥାଏ ଆପଣଙ୍କର ଦୃଢ଼ ଇଚ୍ଛା ଶକ୍ତି ଏବଂ ଆତ୍ମବିଶ୍ୱାସ ଭିତରେ।
3: ହଁ ବନ୍ଧୁ, ଜୀବନ ଏକ ଅମୂଲ୍ୟ ଉପହାର, ନିଶା ସେବନ କରି ଏହାକୁ ହାରିବାକୁ ଦିଅନ୍ତୁ ନାହିଁ, ଏହା ସହ ଲଢ଼ନ୍ତୁ ଏବଂ ଏକ ସୁସ୍ଥ ସମାଜ ଗଠନ କରନ୍ତୁ।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ଶ୍ରୀମଦ୍ ଭାଗବତର 43ତମ ଭାଗ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 17:10 ଏଥିରେ ଶୁଣିବେ ଶିଶୁଙ୍କ ଅନ୍ୟ ମନସ୍କତା ଆଲୋଚନା କରିବେ ଡାକ୍ତର ସୁଚରିତା ମହାନ୍ତି ପ୍ରଭାତ ପରିକ୍ରମା ସକାଳ 17:25 କଥିକା ସକାଳ 17:35 ଏଥିରେ ଶୁଣିବେ ଆଧୁନିକ ବିଶ୍ୱରେ ଜୈବ ବିବିଧତା ସଂରକ୍ଷଣ ସମସ୍ୟା ଆଲୋଚକ ଡକ୍ଟର ଆଶୁତୋଷ ଦେବତା ଅଞ୍ଜଳି ସକାଳ 17:40 କଣ୍ଠଶିଳ୍ପୀ କରୁଣାକର ସେଠୀ ଓଡ଼ିଆ ଆଲବମ୍ ଗୀତ ସକାଳ 8:30 ଏବଂ ସନ୍ଧ୍ୟା 6:30 ବୈଦେହିଶ ବିଳାସର 31ତମ ଭାଗ ସକାଳ 8:45 ଗୀତ ଗୀତିକା ସକାଳ 9 ନାଟକ ପୁନଶ୍ଚ ଯୌବନ ପ୍ରଚାର କରିବୁ ଦିନ 10 ମୂଳ ରଚନା କ୍ଷମା ଶର୍ମା ଓଡ଼ିଆ ଅନୁବାଦ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର ପ୍ରଯୋଜନା ତରୁଣକାନ୍ତି ରାଉତ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5 ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 25ତମ ଭାଗ ସନ୍ଧ୍ୟା 6:10 ଓଡ଼ିଆ କଥାଚିତ୍ର ଗୀତ ରାତି 7:02 ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25 ପଲ୍ଲୀମଞ୍ଚ ରାତି 7:30 ଏଥିରେ ଶୁଣିବେ ଉତ୍ପାଦନ ବୃଦ୍ଧି ଓ ଲାଭ ପାଇଁ ବନୀକରଣରେ ଅନ୍ତଃଫସଲ ଚାଷ ସମ୍ପର୍କରେ ଗୟାଧର ଶ୍ୟାଳଙ୍କ ସହିତ ଆଲୋଚନା ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02 ଇଂରାଜୀରେ କାର୍ଯ୍ୟକ୍ରମ ରାତି 8:30 ଏଥିରେ ଶୁଣିବେ ହ୍ୱାଟ୍ ଥ୍ରେଟର୍ସ ଆୱାର ଇକୋସିଷ୍ଟମ ଆଲୋଚନା କରିବେ ଡକ୍ଟର ଲାଲା ଅଶ୍ୱିନୀ କୁମାର ସିଂ କାର୍ଯ୍ୟକ୍ରମ କରେଣ୍ଟ ଆଫେୟାର୍ସ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ନାଟକ ଆମେରିକାନ୍ ସୁଟ୍ ପ୍ରଚାର କରିବୁ ରାତି 10:02 ରଚନା ଆନନ୍ଦ ଚନ୍ଦ୍ର ବହି ପ୍ରଯୋଜନା ଦୁର୍ଗା ମାଝି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ବେହେଲା ବାଦନ ରାତି 10:30 ପରିବେଷଣ କରିବେ ଏମ୍ଏସ୍ ଗୋପାଳକୃଷ୍ଣନ୍।

ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଚବିଶତମ ଭାଗ।

0: ଆଜିର କାର୍ଯ୍ୟକ୍ରମରେ ଆମେ ଯାହାଙ୍କୁ ପାଇଛୁ ସିଏ ହେଲେ ସ୍ୱର୍ଣ୍ଣଲତା ମେହେରା, ବରପାଲି ଗ୍ରାମର ବାସିନ୍ଦା। ତାଙ୍କ ବିଷୟରେ ଆମେ ଯେତିକି ଜାଣିଛେ, ବୁଣାକାର ପରିବାରର ବହୁଟିଏ ସଂଘର୍ଷ କରିଛନ୍ତି ଆଉ ନିଜର ପ୍ରତିଭା ବଳରେ ସିଏ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ନମସ୍କାର।
0: କେତେ ବର୍ଷ ହେଲାଣି ମ୍ୟାଡମ୍ ବାହାଘର?
1: 77 ସାଲ ମୋର ବାହା ହେଇଥିଲା।
0: ସେମିତି ଯଦି ଅନୁମାନ କରିବା 47 ବର୍ଷ ପୁରୀ ଗଲାଣି, 48 ବର୍ଷ
1: ଚାଲିଛି।
0: ଆପଣ ଯେତେବେଳେ ବାହା ହେଲେ, ବହୁଟେ ହେଇ ଘରକୁ ଆସିଲେ, ସେତେବେଳେ ଏଇ ବୁଣାବୁଣି କାମ ଜାଣିଥିଲେ?
1: ନାଇଁ ନାଇଁ ଜାଣି।
0: ତେବେ ଯେତେବେଳେ ବାହା ହେଲେ, ଦେଖିଲେ ଘରେ ସମସ୍ତେ ବୁଣାବୁଣି କାମ କରୁଛନ୍ତି, ସେଇ ଅନୁଭୂତି କେମିତି ଥିଲା, କଣ ଥିଲା ସେତେବେଳର ପରିସ୍ଥିତି?
1: ନାଇଁ, ଯେତେବେଳେ ମୁଁ ତ ବାହା ହେଇକିରି ଆସିଲି, ମୁଁ ତ କିଛି କାମ କରି ନାଇଁ ଜାଣୁଥାଏ, ଆମର ସୂତା କାମଟା ନାଇଁ ଜାଣୁଥାଏ। ବେଲେ ମୋର ଶାଶୁଟା ଯେମିତିଲେ ସ୍ୱୟଂ ସିଙ୍ଗିଲ ସୂତା ବୋଲନ, ଆଜିକାଲି ତ ଦେଖା ନାହିଁ ସେ ସୂତା, ଏତେ ଫାଇନ ସୂତା, ପତଳା ସୂତା ଯେ ସେ ସୂତା ମତେ ବୋଇଲେ ତୁଇ ସୂତାକେ ଉକୁଲ ବୋଇଲେ, ତାକେ ବାହାର କରା ସବୁ ବୋଇଲେ, ବୁଣା କାମରେ ଲଗାମା ସବୁ ବୋଇଲେ। ବେଲେ ମୁଇଁ ନାଇଁ ଯାଉଥି, ସେମାନେ ମତେ ଶିଖାଲେ, ବେଲେ ମୁଇଁ ସେଟା ଶିଖିଲି ଶିଖିଲି ଆର ସେ କାମଟା ମୁଁ କଲି, ସେଟା ଶିଖି ଶିଖିକିରି ଲାଷ୍ଟ।
0: ହେଲେ ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ପଡିଲା, ଆପଣ ତ କାମ ଜାଣିନାହାନ୍ତି, ଆଉ ଏମାନେ ଘରେ ଆପଣଙ୍କର ଶ୍ୱଶୁର ମଧ୍ୟ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୁଣାକାର, ତେବେ ଏଇଭଳିଆ ଗୋଟେ ପରିବାରକୁ ଯେତେବେଳେ ଆପଣ ବୋହୁ ହେଇକି ଯିବାର କଥା ଉଠିଲା, ଭୟ ଲାଗିଲା କି ମନରେ?
1: ହଁ, ଟିକେ ଲାଗୁଥିଲା, ଏନ୍ତା କାମଟି କର ଶିଖବା କରବାରଟା ତ ଟିକେ ନିଜକେ ବି ନାଇଁ ଜାଣିଥିଲା କାମ, ହେନ୍ତି ଦେଖୁଥିଲୁ ତାଙ୍କର ଘରକେ ଯାଉଥିଲୁ, ତାଙ୍କର ଘରେ ଦେଖୁଥିଲୁ।
0: ତେବେ ତାର ଗୋଟିଏ ମାତ୍ର ସାକ୍ଷୀ ହେଉଛନ୍ତି ଆପଣଙ୍କର ସ୍ୱାମୀ, ସ୍ୱାମୀଙ୍କର ନାଁଟା ଟିକେ କହିଲେ? ତାହେଲେ ଆମେ କହିଦଉଛୁ, ଆପଣଙ୍କର ସ୍ୱାମୀ ହେଉଛନ୍ତି ଦୟାଳୁ ଚରଣ ମେହେର। ଏ ସୁନ୍ଦର କଥାଟିଏ ଗୃହିଣୀ ମାନେ ଆମର ଜାଣିସାରିବେଣି, ଯେଉଁମାନେ ଭୁଲି ଯାଇଥିବେ ଯେ ସ୍ୱାମୀଙ୍କ ନାଁ ନବାକୁ ପୁରସ୍କାର ପ୍ରାପ୍ତ ଏତେ ସମ୍ମାନ ପାଇଥିବା ଆମର ଆଜିର ଯିଏ ଅତିଥି, ସିଏ କୁଣ୍ଠାବୋଧ କରୁଛନ୍ତି। ତେବେ ସୁନ୍ଦର ବାର୍ତ୍ତାଟିଏ, ଖୁବ ସମ୍ମାନ।

0: ରହିଛି ଆପଣଙ୍କର ସ୍ୱାମୀଙ୍କ ପ୍ରତି, ଆପଣ କାମ ଶିଖିନଥିଲେ ଜାଣିନଥିଲେ, ଆଜି କିନ୍ତୁ ଅନେକ ପୁରସ୍କାର ସାଉଁଟିଲେଣି। ଘରେ ଖାଲି ବୁଣାବୁଣି କାମ କରନ୍ତି ନା ଅନ୍ୟ ସବୁ କାମ କରନ୍ତି? ଅନ୍ୟ ସବୁ କାମ କରିବା ପାଇଁ କିଏ ଅଛନ୍ତି ସାହାଯ୍ୟ କରିବା ପାଇଁ?
1: ନାଇଁ, ବୁଣାବୁଣି କାମ ସବୁ, ବୁଣାବୁଣି ବାନ୍ଧ ରଙ୍ଗ
0: ପୁରା ଶାଢୀ ଯାକ ତିଆରି ହଉଛି।
1: ଶାଢୀ ଯାକ ବହୁତ ପରିଶ୍ରମ, ଏଟା ପରିଶ୍ରମ ନାଇଁ ହେଲେ ନାଇଁ ହୁଏ।
0: ଆଜ୍ଞା, ଏ ଯୋଉ ପିନ୍ଧିଛନ୍ତି ଆପଣ ଲୁଗାଟା, ସେ ଲୁଗାଟା ଆପଣ ନିଜେ ବୁଣିଛନ୍ତି?
1: ନାଇଁ, ଆମର ବୁଣାକାର ବି ଅଛନ୍।
0: ଆଜ୍ଞା,
1: ଆମେ ବି ବୁଣୁଥିଲୁ, ଆଗେ ବୁଣୁଥିଲୁ, ଏହା ତ ଆମେ ବୁଣାବୁଣି ନା କରୁ, ବୟସ ହେଇଗଲା ନା।
0: ଆଜ୍ଞା, ଆପଣ କେତେ ରଖିଛନ୍ତି ପାଖାପାଖି ସାହାଯ୍ୟ କରିବା ପାଇଁ ଲୋକ, ଆପଣଙ୍କର ବୁଣାକାର କେତେ ରହିଛନ୍ତି?
1: ଅଛନ୍, ବହୁତ ଅଛନ୍, ଏହା ଆଗେ ତ ଆମେ ବହୁତ ଲୋକଙ୍କୁ ଶିଖେଇ ସାରିଲୁନୁ।
0: ଆଜ୍ଞା,
1: ସେମାନେ ବି ପୁରସ୍କାର ମାନେ ବି ପାଇସାରିଲେନ, ତାଙ୍କୁ ଶିଖେଇ ଶିଖେଇ କରି।
0: ଆଜ୍ଞା, ତ ଘରେ କିଏ କିଏ ଅଛନ୍ତି ପରିବାରରେ?
1: ପରିବାରରେ ଆମର ଏହା ଦେଖ, ପରିବାରରେ ଆମର ତ ଦୁଇ ପୁଅ, ବଡ଼ ପୁଅଟା ସେ ଅଲଗା ଅଛି, ଝିଅଟା ବାହା କରିଦେଲୁ ନ, ଆର ସାନ ପୁଅଟା ଆମର ସାଙ୍ଗେ ଅଛି।
0: ଆଜ୍ଞା, ହେଲେ ସାନ ପୁଅ ବୋହୁ, ଆପଣ ସ୍ୱାମୀ ସ୍ତ୍ରୀ,
1: ଆର ଆମର ଦୁଇଟା ନାତି ଅଛନ୍।
0: ଦୁଇଟା ନାତି, ତେବେ ବୋହୁ ଜାଣିଛନ୍ତି କି ନାଇଁ ବୁଣାବୁଣି?
1: ଏଇଟା ତ ଆସିଛେ, ସେ ନୁହେଁ ଶିଖେ, ସେ ବି ଶିଖବା ସେଟା।
0: ତେବେ ଆପଣଙ୍କର ଆଗ୍ରହ ହଉନି ଯେ କି ତାଙ୍କର ଆଗ୍ରହ ସେ ପ୍ରକାଶ କରିଛନ୍ତି ଯେ ମାନେ ଯେମିତି ଆପଣ ଯାଇକି ବହୁତ ଜାଗାରେ ପୁରସ୍କୃତ ହେଇକି ଆସିଲେଣି, ସେମିତି ସେ ବି ପୁରସ୍କାର ଆଣନ୍ତୁ?
1: ହଁ, ଯିଏ କହିବ ଜୀବନଟା। ଶୁଣୁ, ମୁଁ ଗୋଟେ କଥା କହିଦଉଛି।
0: ଆଜ୍ଞା,
1: ଆମର ବୁଣା କାମଟା ଏମିତି କାମଟେ ଯେ ମୋର ଜୀବନରେ ମୁଇଁ ଯେତିକି ପରିଶ୍ରମଟେ କରିଛି, ସେ ପରିଶ୍ରମ କରିବାଟା ବହୁତ ମୁସ୍କିଲ ହେ, ଏହା ଦେବି ମୋର ଆଖି ବି ଧାର ବୋହି ପଡ଼ବା ସେନ୍ତା ପରିଶ୍ରମ।
0: ନିହାତି, ସେଇ କଥା ତ ଆମେ ଜାଣିବା ପାଇଁ ଚାହୁଁଛୁ, ସେଇ ସଂଘର୍ଷର କାହାଣୀ।
1: ସେଇ ସଂଘର୍ଷ, ସଂଘର୍ଷ ନାଇଁ ହେଲେ ତ ନାଇଁ ହୁଏ, ଆଗକେ ତ ମନୁଷ୍ୟ ବଡ଼ ହୋଇ ନା ପାରେ, ଆଗକେ ଚଢ଼ି ନା ପାରେ ଜୀବନ। ଦେଖ, ଏମିତି କଥା ଥିଲା, ଆମେ ଦେଖ ଆମେ ସମସ୍ତେ ଗୋଟେ ଜାଗାରେ ଥିଲୁ, ମୋର ଶାଶୁ ଶ୍ୱଶୁର, ମୋର ଦିଅର ଥିଲେ, ନନ୍ଦ ଥିଲେ, ସମସ୍ତେ ଆମେ ଗୋଟେ ଜାଗାରେ ଥିଲୁ। ଯେତେବେଳେ ଆମେ ଅଲଗା ହୋଇଗଲୁ, ସେତେବେଳେ ଆମର ଜୀବନରେ ଗୋଟେ ଦୁସରା ଆସିଗଲା, ଆମକୁ ଖାଇବାର ମଧ୍ୟ ନାଇଁ ଥାଇ। ଗୋଟେ ଛୁଆ 5 ବରଷ, ଗୋଟେ ଛୁଆ 2 ବରଷ, ଗୋଟେ ଛୁଆ 6 ମାସ। ସେ ଟାଇମରେ ଯେନ୍ କାମ ପଡିଛି, ଦିନ ଆର ରାତି ଏକାକାର ହୋଇଯାଇଛି କାମ କରିବାରେ।
0: ତ ବର୍ତ୍ତମାନ ଯୋଉ ସ୍ଥିତି, ଆପଣ ଅନେକ ଜାଗାରେ ପୁରସ୍କୃତ ହେଇସାରିଲେଣି, କୋଉ କୋଉ ଜାଗା ମ୍ୟାଡାମ ଆପଣ ଯାଇଛନ୍ତି?
1: ପ୍ରତିବର୍ଷ ଦିଲ୍ଲୀ ଯାଉଛୁ।
0: ଆଜ୍ଞା,
1: 30 ବର୍ଷ ହେଲାଣି।
0: ବିଦେଶ କୁଆଡେ ଯାଇଛନ୍ତି?
1: ବିଦେଶ ତ ମୁଁ ଖାଲି ଇଥିଓପିଆ ଯାଇଥିଲି।
0: ଇଥିଓପିଆ?
1: ହଁ, ଆଫ୍ରିକା।
0: ଆଫ୍ରିକା,
1: ଆମର ଘରେ ମତେ ବି ଛାଡ଼ବାର କି କେହି ମନ ନାଇଁ ଥାଇ, ଗୋଟେ ଲେଡିସ ଟିକେ ଆମେ ଏକଲା ନାଇଁ ଛାଡ଼ ବୋଲି, କାରଣ ଆମର ଓଡ଼ିଶାରେ ବି କେହି ନାଇଁ ଯାଇ, ଖାଲି ମୁଁ ଏକଲା ଯାଇଥିଲି।
0: ସେଠି ଡର ଲାଗିଲାନି?
1: ନାଇଁ, 22ଟା ଲେଡିସ ଯାଇଥିଲୁ।
0: ଆଚ୍ଛା, ସମସ୍ତଙ୍କ ସାଙ୍ଗରେ
1: ସାରା ଇଣ୍ଡିଆରେ 22ଟା ଲେଡିସ ଇଏ ହୋଇଥିଲେ।
0: ଆପଣ କେବେ ଭାବି ନଥିବେ? ନାଇଁ
1: ନାଇଁ,
0: ଆଫ୍ରିକା କୋଉଠି ଆଉ ବରପାଲି ଗାଁ କୋଉଠି
1: କୋଉଠି, ସେଟା ମୁଇଁ ନାଇଁ ଜାଣି, ଏତିକି ବି ନାଇଁ ଜାଣିଥିଲି। ଖାଲି ପହଲା ଜାଣିଥିଲି, ମୋର ଶ୍ୱଶୁର ଆମେରିକା ଯାଇଥିଲେ, 3 ମାସ ଥିଲେ ଆମେରିକା ଯାଇଥିଲେ, ହଂକଂ ଯାଇଥିଲେ।
0: ତ ସେଠିକି ଯୋଉ ଆପଣ ଯାଇଥିଲେ ମ୍ୟାଡାମ ଆଫ୍ରିକା, ସେଇଠି କଣ କୋଉ କାମ ପାଇଁ ଯାଇଥିଲେ, କଣ ସବୁ କାର୍ଯ୍ୟକ୍ରମ ହେଇଥିଲା ସେଠି?
1: ସେଠି ଆମର ବୁଣା କାମ ଦେଖାବା ପାଇଁ ମୁଇଁ ଲୁମ୍ଟେ ଧରିକି ଯାଇଥିଲି, ଛୋଟିଆ ଲୁମ୍ଟେ ରଖିଛି, ସେ ଲୁମ୍ଟା ଧରିକି ଯାଇଥିଲି।
0: ସେଠି କେମିତି ବୁଣା ହଉଛି, ସୂତା କାମ କେମିତି ହଉଛି?
1: ସେଠି ତାଙ୍କର ବି ଲୁମ୍ ଆସିଥିଲା।
0: ଆଜ୍ଞା,
1: ଆର ଆମର ବି ଲୁମ୍ ଯାଇଥିଲା, ତାଙ୍କ ଲୁମ୍ଟା କାଣା ସେମାନେ ଦେଖନ୍ତି, ତାଙ୍କର ପ୍ଲେନ ବୁଣା ନେଇ ଏନ୍ତା ନାଇଁ ବାହାରୁଥାଇ ସବୁ ବାନ୍ଧ, ବେଲେ ଆମର ବୁଣାକେ ଦେଖନ୍, ଆର ସେମାନେ ବୋଲନ୍ କି ଇତାକର ବୁଣା ବି ହଉଛି ଆର ଫିଗର ବି ବାହାରୁଛି, ଦୁଇଟା ହଉଛି, ଆମଟା ଖାଲି ବୁଣା ହଉଛି ବୋଲନ୍।
0: ମାନେ ଯୋଉ ଆମେ ଶାଢୀରେ ଦେଖୁଛୁ, ନିଜେ ପିନ୍ଧୁଛୁ ମଧ୍ୟ, କିନ୍ତୁ ଆମର ସେତିକି ଅଭିଜ୍ଞତା ନାହିଁ ମ୍ୟାଡମ। ଏଇଠି ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ସେଇ କଥାଟି, ଯେ ଯୋଉ ଆମେ ଚିତ୍ର ଦେଖୁଛୁ, ଶୁଆର ଚିତ୍ର ହେଲା, ଗଛର ଚିତ୍ର ହେଲା, ମୟୂର ଚିତ୍ର ହେଲା, ଏସବୁ ଚିତ୍ର କେମିତି ଆପଣ କନା ଦେହରେ ତାକୁ ପ୍ରସ୍ଫୁଟିତ କରନ୍ତି?
1: ସେଟା ପହଲା ଗୋଟେ ଡ୍ରଇଂ ହବ।
0: ଆଜ୍ଞା,
1: ଗୋଟେ ଡ୍ରଇଂ କଟା ହବ, ଡ୍ରଇଂ ହେଲେ ଡ୍ରଇଂ କେ ତାହାକେ ଗ୍ରାମ ବନା ହବ, ଗ୍ରାମରେ ତାହାକେ ମେଜରମେଣ୍ଟ କରିବେ କେତେ କାରିରେ କେତେ ବସବ ଗୋଟେ ଜିନିଷଟେ, ସେଟା କରିକି ତାହାକେ ଆମେ ସୂତାରେ ବାନ୍ଧିବୁ। ସେଟା ସେଟା ତାର ସୂତାକେ ଉକୁଲମୁ, ତାରକେ ଗୋଟେ ତାର ଫ୍ରେମ୍ ଅଛି କମଡା ବୋଲସନ୍ ଆମର, ସେନୁ ଲଗାମୁ, ସେ ଗ୍ରାଫ୍ଟା ପକେଇ କରି ସେନୁ ବାନ୍ଧଟା ବାନ୍ଧମୁ, ସେଟା ଦେଖିକରି
0: ସେଟା ଦେଖିକରି କୋଉ ଗଣ୍ଠି ଯାକେ ଗଲେ ସେଇ ଫିଗରଟା ବାହାରିବ,
1: ଯେ ସେଟା ଆମେ ଗଣ୍ଠି ନାହିଁ, ସେ ଗଣ୍ଠିକେ ଯେ ଆମର ଗ୍ରାଫ୍ରେ ଥିବା ସେ ଗ୍ରାଫ୍ ଆଗରେ ଗୋଟେ ଗଣ୍ଠି ହେବା।
0: ଆଚ୍ଛା,
1: ସବୁ ଗୋଟେ ଗୋଟେ ଗୋଟେ ଗୋଟେ କରି ଦେଖୁନ, ଗୋଟେ ଥି କେନୁ 50 କେରା ଲାଗବା, କେନୁ 60 ଲାଗବା, କେନୁ 100 ଲାଗବା, ତାର ମାନେ ସେନ୍ତା କରିକରି ସେଟା ଗଣ୍ଠି ପଡ଼ବା, ଗଣ୍ଠି ପଡ଼ିକରି ସେଟା ବନ୍ଧିନୀ ହେବା, ବାନ୍ଧି ସାରିଲେ ତାହାକେ ଆମେ ରଙ୍ଗ କର୍ମା, ଧୂପ ସୂତାରେ ତ ବନ୍ଧା ହେବା, ଧୂପ ସୂତାରେ ଯେନ୍ ବନ୍ଧା ହେବା, ସେ ଗଣ୍ଠି ପଡ଼ିଗଲା, ସେ ଗଣ୍ଠି ଭିତରେ ଧୂପ ରହିଯିବା, ତାହାକେ ଆମେ ପହଲା ଶାଗୁଆ କରିଦେଲା କି ହଲଦିଆ କରିଦେଲା, ଯେନ୍ ରଙ୍ଗଟି କରିଦେମା, ଲାଷ୍ଟ ରଙ୍ଗଟା ହେସି କଲା, ଶୁଆଟି କଲା ବେଲେ ଶାଗୁଆ ହେବା, ତା ଥଣ୍ଡଟା ଲାଲ ହେବା,
0: ମାନେ ପରିଶ୍ରମ ବହୁତ ଲାଗୁଛି।
1: ହଁ, ପରିଶ୍ରମଟା ଲାଗବା, ସେଟା କରିକରି ତାହାକେ আমি লাস্টকে কলা রঙ করমা তাহলে যেতে বেলা খুলে।

0: ଦେମା ଖୁଲି ଦେଲେ ତେରା ପୁରା ଫିଗରଟା ବାହାରି ପଡ଼ବା।
1: ଆଜ୍ଞା, ଆମର ମୁଖ୍ୟତଃ ମାର୍କେଟରେ ଯେତିକି ଲୁଗା ଆଭେଲେବୁଲ ହଉଛି ବଜାରରେ ଏବେ, ଏଇଟା ଆଗରୁ ବି ଦେଖି ଆସୁଛୁ, ବର୍ତ୍ତମାନର ବି ଚାହିଦା ସିନା ବଢିଛି, କିନ୍ତୁ ଯୋଉ ପରିମାଣରେ ତାର ମୂଲ୍ୟଟା ରହିଥାଏ ଲୋକ ଦେଖିକି ଭାବନ୍ତି ଯେ ଏତେ ୟାର ଦାମ, କିନ୍ତୁ ପ୍ରକୃତରେ ତା ଦେହରେ ସେତିକି କଷ୍ଟ ତା ମାନେ କରିବା ପାଇଁ ପଡୁଛି। ତେବେ ଯାଇକି ଶୁଆଟିଏ କିମ୍ବା ଗଛଟିଏ ଆମେ ଦେଖିବା ଲାଗି ପାଉଛୁ। ତ ଏଇ ଯୋଉ ପୁରସ୍କାର ଆପଣଙ୍କୁ ମିଳିଛି ମ୍ୟାଡମ, ସେ ଡିଜାଇନ ପାଇଁ ମିଳିଛି ନା କୋଉଥି ପାଇଁ ମିଳିଛି?
0: ଡିଜାଇନ ବୁଣା
1: ଦୁଇଟା ପାଇଁ।
0: ହଁ, ସେ ଡିଜାଇନଟା କାଣା ହେଇଛି ଶୁଣ, ସେଟା ଗୋଟେ କଥା ହେଇଛି, ଯେତେବେଳେ ନ୍ୟାସନାଲ ଆୱାର୍ଡ ପାଇଲି ସେଟା ମହାଲକ୍ଷ୍ମୀ ଶାଢୀ ନାଁ ହଉଛି
1: ମହାଲକ୍ଷ୍ମୀ।
0: ସେ ଡିଜାଇନଟା କେନ୍ଦା ହେଲା ନା, ମୁଁ ଯେତେବେଳେ ଛୋଟ ଥିଲି ମୋର ଆଇଟା ସେଟା କାଣା କରୁଥିଲେ, ଆମେ ସେ ଝୁଟି ପକଉଥିଲୁ ମକ୍ସିର ମାସେ ମହାଲକ୍ଷ୍ମୀ ଝୁଟି ପକଉଥିଲୁ,
1: ସେ ଯୋଉ ପାଦ ଚିହ୍ନ ଥାଇକି ଯୋଉ ଶାଢୀ
0: ବେଲେ ସେଟା ସେ ଝୁଟି ମତେ ମୋର ଆଇ ଶିଖିଥିଲି।
1: ଆଚ୍ଛା,
0: ବେଲେ ସେନୁ ମୁଁ
1: ଛୋଟିଆ ଛୋଟିଆ ଘର ହେଇକି ତା ଦେହରେ ଛୋଟିଆ ଛୋଟିଆ ପାଦ ଚିହ୍ନ,
0: ବେଲେ ସେଟା ସେନୁ କରୁଥିଲି, ଝୁଟି ପକଉଥିଲି ମା ଘରେ କରୁଥିଲି ସେଟା। ଯେତେବେଳେ ଶାଶୁ ଘର ଆସିଲି ତେବେ ଶାଶୁ ଘରେ ବି ସେନ୍ତା ଝୁଟି କରୁଛନ୍, ବେଲେ ସେ ବାପ ଘରଟା ଆର୍ ମା ଘରଟା ଦୁଇଟାକେ ମେସେଇ ଦେଲି, ଦୁଇଟାକେ ମେସେଇ କରି ଗୋଟେ ଶାଢୀ ତିଆର କଲୁ।
1: ଆଜ୍ଞା,
0: ବେଲେ ସେ ସାରା ମହାଲକ୍ଷ୍ମୀ ଶାଢୀ।
1: ଆଜ୍ଞା, ସେ ଯୋଉ ଛୋଟିଆ ଛୋଟିଆ ପାଦ ଚିହ୍ନ ଆଉ
0: ଫୁଲ ଫୁଲ ଆମର ସେ
1: ଝୁଟି,
0: ଆଜ୍ଞା, ଶଙ୍ଖ ମାଛ, ଏଟା ସେ ବାପ ଘରଟା ଯାହା ଦେଖୁଥିଲି ଆର ଶାଶୁ ଘରଟା ବି ଯାହା ଦେଖିଲି, ଦୁଇଟାକୁ ମିକ୍ସ କରିକି ସେଟା ମହାଲକ୍ଷ୍ମୀ
1: ନୂଆ ଡିଜାଇନଟେ ଆପଣ ବାହାର କରିଦେଲେ, ତାର ପୁଣି ନାଁ ହେଇଗଲା ମହାଲକ୍ଷ୍ମୀ। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ବୁଣାକାରଙ୍କର ବୋହୂ, ଆଉ ଆପଣ ହେଲେ ପ୍ରକୃତରେ ଗୃହଲକ୍ଷ୍ମୀ।
0: ପୁରସ୍କାର ପ୍ରାପ୍ତ ଘରର ମୁଁ ବି ଗୋଟେ ଝିଅ ଏ, ଇ ବୁଣା ବାବଦ ପାଇଁ ମୋ ଅଜାରେ ଯେନ୍ ଥିଲେ ସେମାନେ ଗୋଲ୍ଡ ମେଡାଲ ପାଇଛନ୍, ସେମାନେ ପଥର କାମ କରୁଥିଲେ ଗଛ କାମ କରୁଥିଲେ।
1: ଖୁବ ଧନ୍ୟବାଦ ମ୍ୟାଡମ, ଆପଣ ଆସିଲେ ଆମର ଅନୁରୋଧ ରକ୍ଷା କଲେ, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଶୁଣିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଙ୍ଗ, ଉପସ୍ଥାପନା ବିଶ୍ୱଭାରତୀ ମିଶ୍ର। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଆଜି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, 207 ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 2402 ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ 14 ପ୍ରକଳ୍ପ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଏହା ମାଧ୍ୟମରେ ଆହୁରି 1331 ଗ୍ରାମ ଉପକୃତ ହେବେ। 2024 ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦୂର କରିବା ପାଇଁ 37,876 ନଳକୂପକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳସଙ୍କଟ ପ୍ରବଣ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ 629 ଟ୍ୟାଙ୍କର ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
1: ଆମର ଜୁନ୍ ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି। 35 ପ୍ରୋଜେକ୍ଟ ଆମେ ସେପ୍ଟେମ୍ବର ଲାଷ୍ଟ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିବୁ। ଆମେ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ 207 ମେଗା ପ୍ରୋଜେକ୍ଟରୁ 82 ମେଗା ପ୍ରୋଜେକ୍ଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ପ୍ରତ୍ୟେକ ଗାଁ ପ୍ରତ୍ୟେକ ଘରକୁ ପାଣି ଯିବାର ବ୍ୟବସ୍ଥା ଭିତରେ ଆମେ ସେପ୍ଟେମ୍ବର ସୁଦ୍ଧା 82 ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବୁ। ମେଗା ପ୍ରୋଜେକ୍ଟ ଅଛି, ସେ ଭିତରୁ ଆମେ 3,210 ଗାଁକୁ ଆମେ ପାଣି ଦେଉଛୁ।
0: ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ

ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟପାଳ ଯୁବପିଢ଼ିଙ୍କ ମଧ୍ୟରେ ନିଃସ୍ୱାର୍ଥପର ସେବା ଶୃଙ୍ଖଳା ଏବଂ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟପାଳ କହିଛନ୍ତି ପିଲାଙ୍କ ମଧ୍ୟରେ ଦୟା ନମ୍ରତା ଶୃଙ୍ଖଳା ଓ ସହାନୁଭୂତି ଭଳି ମୂଲ୍ୟବୋଧକୁ ଜାଗ୍ରତ କରାଇବା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଏବଂ କରୁଣାପୂର୍ଣ୍ଣ ନାଗରିକ ଗଠନ କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ରାଜ୍ୟପାଳ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ସମସ୍ତ ପାର୍କିଂ ସମସ୍ୟା ଦୂର ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରଥଯାତ୍ରା ପରେ ସହରରେ ବହୁସ୍ତରୀୟ କାର୍ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିରେ 3000ରୁ ଅଧିକ ଗାଡ଼ି ରହିବା ଭଳି ସୁବିଧା ରହିବ। ଜଗନ୍ନାଥ ବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ତଥା ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚଳିତ ଥର ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଅତିରିକ୍ତ 8ଟି ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହ ରଥଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଦଳ ନିୟୋଜିତ ପାଇଁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଭିଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ ସିସିଟିଭି କ୍ୟାମେରା ସ୍ଥାପନ ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସମୁଦ୍ରକୂଳ ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14ରେ ନବଯୌବନ ଦର୍ଶନ, ଜୁଲାଇ 16ରେ ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବହଡ଼ାଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରି ବିଜୟନୀତି ସମ୍ପନ୍ନ ହେବ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କୋର୍ଟର ଆୟୋଜନ କରାଯିବ। ବିଡିଏ ଓ ବିଏମ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୋଧରେ ଆସିଥିବା ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଏହି କ୍ୟାମ୍ପ କୋର୍ଟର ଆୟୋଜନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲା ସଦର ତହସିଲ ନରଣପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ 3 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23 କୋଟି 48 ଲକ୍ଷ ଟଙ୍କା ବ୍ୟୟରେ 82 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ 2 କୋଟି 77 ଲକ୍ଷ ଟଙ୍କାର 12ଟି ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ବ୍ରଜରାଜନଗରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ନୂତନ ପ୍ରକଳ୍ପ ଦ୍ୱାରା ସହରର ଭିତ୍ତିଭୂମି ସୁଦୃଢ଼ ହେବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଶ୍ରଦ୍ଧାଳୁମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଚଳିତ ମାସରେ 9 ଦିନ ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯାଉଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶହୀଦ ସ୍କୃତିପୀଠ କୋହଡ଼ିଠାରେ ଆଜି 96ତମ ଲବଣ ସତ୍ୟାଗ୍ରହ ସ୍କୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଲବଣ ସତ୍ୟାଗ୍ରହର ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ କୋହଡ଼ିର ଅବଦାନ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଇତିହାସ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ କିଶୋରୀ ଓ କିଶୋରମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଆଦି କ୍ଷେତ୍ରରେ ସମାନ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ 360 ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦିଆଯାଇପାରିବ। ଆସନ୍ତା 15 ଦିନ ମଧ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।
ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ପାଇଁ ଦିନଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ

0: ସମସ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷ୍ର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କ ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଶ୍ରୀ ରମେୟା ରୁଷ୍ରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ 17 ତାରିଖରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର୍ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷାକ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷାକ୍ଷେତ୍ରରେ ଗୁଣାତ୍ମକ ବିକାଶ ସହ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାଧାନ, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ କୋରକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ, ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି, ପ୍ରବଳ ବର୍ଷା ହେବା ନେଇ 26ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ଆଜିର ପ୍ରସଙ୍ଗ ବିଷୟ ଆତଙ୍କବାଦ ନିରୋଧ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ପରିବର୍ତ୍ତିତ ଆତଙ୍କବାଦ କାର୍ଯ୍ୟକଳାପ ନେଇ ସୃଷ୍ଟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଭାରତ ସ୍ୱତନ୍ତ୍ର ସଫଳ ରଣନୀତି ଆପଣେଇ ପାରିଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ହେଉଥିବା କ୍ଷତି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଦେଶର ଯୁବବର୍ଗଙ୍କୁ ଆତଙ୍କବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1991 ମସିହା ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ସ୍କୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ସ୍କୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ନିରୋଧୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଭାରତ ବିଭିନ୍ନ ସମୟରେ ପଡ଼ୋଶୀ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଆହ୍ୱାନର ଶିକାର ହୋଇଛି। ପରିବର୍ତ୍ତିତ ସମୟ ସହ ତାଳ ଦେଇ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସିଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଭାରତ ସର୍ବଦା ନିନ୍ଦା କରିଆସିଛି। ଏଭଳି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ସମର୍ଥନ ପ୍ରଦାନ କରିବା ସହ ସେହି ନୀତି ଆପଣାଇବାକୁ ପ୍ରୟାସ ଜାରି ରଖିଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ କେବେ ହେଲେ ସମାଧାନର ମାର୍ଗ ନୁହେଁ ବୋଲି ଭାରତ ସର୍ବଦା ପ୍ରତିପାଦନ କରିଆସିଛି। ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆତଙ୍କବାଦ ନିରୋଧୀ ରଣନୀତି ପ୍ରହାରକୁ କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସମାଜରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ

0: ମୂଳୋତ୍ପାଟନ କରିବା ସହିତ ଶାନ୍ତି ସ୍ଥିରତା ଏବଂ ସହଭାଗିତାକୁ ପ୍ରୋହାହନ ପ୍ରଦାନ କରାଯାଉଛି। ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଏବଂ ସଂସ୍ଥା ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର, ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ପ୍ରହାର ଅଧୀନରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ମୁକାବିଲା କରିବା ଲକ୍ଷ୍ୟ ନେଇ ସରକାର ଏକ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରୁଛନ୍ତି। ସଂଗୃହୀତ ଗୁପ୍ତ ତଥ୍ୟ ଆଧାରରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତ୍ୱରିତ ପ୍ରତିକ୍ରିୟା ସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ଏହା ଉପରେ କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସୁରକ୍ଷା ବାହିନୀର ସମ୍ମିଳିତ ଉଦ୍ୟମରେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଆତଙ୍କବାଦ ବିପଦ ଦୃଷ୍ଟିକୋଣ ଆଧାରରେ ଦୁର୍ବଳ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସୃଷ୍ଟି କରାଯାଇଛି। ସେମାନଙ୍କୁ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ବାହିନୀ ଦ୍ୱାରା ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଆତଙ୍କବାଦ କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ମାଧ୍ୟମରେ ଦକ୍ଷତା ଓ ବିକାଶ ପାଇଁ ତାଲିମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିସହ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୂତନ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ ନିୟମିତ ଭାବେ ପ୍ରଦାନ କରାଯାଉଛି। ତାଲିମ ଓ ଭିଭିଭୂମି ବିକାଶ ପାଇଁ ଆଧୁନିକୀକରଣର ପ୍ରୟାସ ଜାରି ରହିଛି। ବହୁପକ୍ଷୀୟ ସଂସ୍ଥା ମାଧ୍ୟମରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇପାରୁଛି। ଦେଶରେ ପ୍ରଚଳିତ ଆତଙ୍କବାଦ ନିରୋଧ ଆଇନ ତଥା ଅନ୍ୟାନ୍ୟ ଆଇନଗୁଡ଼ିକୁ ମାନବାଧିକାରକୁ ଗୁରୁତ୍ୱ ପ୍ରଦାନ କରିଆସୁଛି। ଆଇନ ଅନୁପାଳନ ସହିତ ଆତଙ୍କବାଦ ବିରୋଧରେ ଭାରତ ସମନ୍ୱିତ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି, ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ହେବା ସହିତ ଦେଶବାସୀଙ୍କର ମୌଳିକ ଅଧିକାର ସୁରକ୍ଷିତ ହୋଇପାରୁଛି। ଅନ୍ୟପକ୍ଷରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ଆଇନ ପ୍ରବର୍ତ୍ତନକାରୀ ପ୍ରତିଷ୍ଠାନଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାହତ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆଇନଗତ ସହାୟତା ତଥା ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିଛି। ସରକାରୀ ଓ ଘରୋଇ ଭାଗିଦାରିତାରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର ଓ ପୁନଃ ପ୍ରକ୍ରିୟାକରଣ କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ପ୍ରହାର ଅଭିଯାନ ଅଧୀନରେ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଉଛି। ଭବିଷ୍ୟତର ଆତଙ୍କବାଦ ବିପଦକୁ ହ୍ରାସ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ଏବଂ ଘରୋଇ ଉଦ୍ୟୋଗ ସହଭାଗିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତୁ ଆତଙ୍କବାଦ ବିରୋଧରେ ଏକତ୍ର ହେବା ଏବଂ ବିଶ୍ୱକୁ ଆତଙ୍କବାଦ ମୁକ୍ତ ସ୍ଥାନ ଭାବେ ଗଢ଼ି ତୋଳିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆତଙ୍କବାଦ ନିରୋଧ ଦିବସ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟବ୍ରତ ବେହୁରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର ଶ୍ରୋତା ବନ୍ଧୁ, ରାତି 7ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ କହିଲେ ବିଭାଗୀୟ ମନ୍ତ୍ରୀ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ସମ୍ଭଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା ଦିବସ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଦେଶରେ ପାଳନ କରାଯାଉଛି ଆତଙ୍କବାଦ ନିରୋଧ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି, ପ୍ରବଳ ବର୍ଷା ହେବା ନେଇ 26ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ମୁଖ୍ୟ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ଭାଦ ଶୁଣିପାରିବେ ରାତି 10:00 ସମୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ଗାଇଛନ୍ତି ସୋହିନୀ ମିଶ୍ର, କଥାଚିତ୍ର ବାଲିଘର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ସମଗ୍ର ବିଶ୍ୱ ଏବେ ଭାରତକୁ ଏକ ବିଶ୍ୱସ୍ତ ସହଯୋଗୀ ଭାବରେ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଉପରେ ଆଲୋକପାତ କରି ନୂଆଦିଲ୍ଲୀଠାରେ ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋୟଲ କହିଛନ୍ତି ଏହି ଗସ୍ତ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ସୁଯୋଗକୁ ନିଶ୍ଚିତ କରିଛି। ଗସ୍ତ ଅବସରରେ ଭାରତରେ 75ରୁ 100 ବିଲିୟନ୍ ଡଲାର ନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିଶ୍ରତି ପ୍ରଦାନ କରିଛି। ଏଥିସହ ବିଭିନ୍ନ ରାଷ୍ଟ୍ର ସହିତ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ଶ୍ରୀ ଗୋୟଲ କହିଛନ୍ତି।
2: बड़ी बड़ी कंपनियों के अंतर्राष्ट्रीय लेवल की फॉर्च्यून 500 कंपनियों के जो सीईओज हैं उनके साथ बातचीत हुई, उनके साथ आगे भारत में निवेश, व्यापार और संबंधों बढ़ाने की चर्चाएं हुई। अगर हम सिर्फ ये जिन सीईओज के साथ माननीय प्रधानमंत्री जी ने बातचीत की उन्हीं का अगर वैल्यू देखें तो वो 3 ट्रिलियन डॉलर से ज्यादा इनकी वैल्यू बनती है। यानी भारत की जीडीपी के लेवल के सीईओज मिल के सब उनके साथ चर्चाएं हुई है आगे की भारत की विकास यात्रा में जुड़ने के लिए।
1: ଶ୍ରୀ ମୋଦିଙ୍କ ବିରୁଦ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥିତ ଅପମାନଜନିତ ମନ୍ତବ୍ୟକୁ ଶ୍ରୀ ଗୋୟଲ ଦୃଢ଼ ନିନ୍ଦା କରିଛନ୍ତି। ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱରେ ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏଏମ୍ସିଏଚ୍ଏମ୍ର ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି ଜାପାନକୁ ପଛରେ ପକାଇ ଭାରତ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି। ଆମେରିକା 79 ଲକ୍ଷ କୋଟି ଟଙ୍କାର ଶିଳ୍ପ କ୍ଷେତ୍ର ସହିତ ଅଟୋମୋବାଇଲ୍ କ୍ଷେତ୍ର

କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାବେଳେ 39 ଲକ୍ଷ କୋଟି ଟଙ୍କା ସହ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ଏବେ 22 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏ କ୍ଷେତ୍ରରେ ବାର୍ଷିକ ଶିଳ୍ପ ଅଭିବୃଦ୍ଧି 30-40% ରହିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନ, ଇଥାନଲ, ମିଥାନଲ, ବାୟୋ ଡିଜେଲ, ଏଲ୍ଏନ୍ଜି, ବୈଦ୍ୟୁତିକ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଦ୍ୱିପାକ୍ଷିକ ନିବେଶ ଏବଂ ଭାରତ ସହ ବ୍ୟବସାୟ ଓ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସାଇପ୍ରସ୍ ଆଗ୍ରହୀ ବୋଲି ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋରିଦାସ କହିଛନ୍ତି। ମୁମ୍ବାଇଠାରେ ଆଜି ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଗସ୍ତ ଅବସରରେ ପାରମ୍ପରିକ ଘଣ୍ଟି ବଜାଇବା ସମାରୋହରେ ସେ ଅଂଶଗ୍ରହଣ କରିଥିଲେ। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ଭାରତ, ୟୁରୋପ ଏବଂ ପୂର୍ବ ମଧ୍ୟମ ସାଗର ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ସାଇପ୍ରସ୍ ଏକ ପ୍ରାକୃତିକ ପ୍ରବେଶ ପଥ ଭାବେ କାର୍ଯ୍ୟ କରୁଛି। ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାକୁ ନବସୃଜନ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି ନିକୋସ୍ କହିଛନ୍ତି। ବର୍ତ୍ତମାନର ସମୟ ନିବେଶ, ପୁଞ୍ଜିବଜାର ସହଯୋଗ ଏବଂ ଆର୍ଥିକ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍ମକ୍ତ କରୁଛି। ଭାରତର ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଭଳି ପ୍ରତିଷ୍ଠାନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମରେ ଏକ ମାର୍ଗ ଭାବେ କାର୍ଯ୍ୟ କରୁଛି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ଏହାପରେ ରାଷ୍ଟ୍ରପତି ନିକୋସ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିକଟରେ ଟ୍ରେନ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡ ଘଟଣାରେ ଅସାମାଜିକ ବ୍ୟକ୍ତିଙ୍କର ସମ୍ପୃକ୍ତି ସ୍ୱଷ୍ଟ ହୋଇଛି। ତେବେ ଏଭଳି ଘଟଣାକୁ ଗୁରୁତର ସହ ଗ୍ରହଣ କରାଯିବା ସହିତ ରେଳ ସୁରକ୍ଷା ବଳ ମାଧ୍ୟମରେ ଅଧିକ ତଦନ୍ତ ଜାରି ରହିଛି। କ୍ଷେତ୍ରୀୟ ସ୍ତରରେ ସୁରକ୍ଷା ସମ୍ପର୍କିତ ପ୍ରାକ୍ ତଥ୍ୟ ସଂଗ୍ରହକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା, ରେଳ ଯୋଗାଯୋଗ କ୍ଷେତ୍ରକୁ ସିସିଟିଭି ଅଧୀନରେ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ନୂଆଦିଲ୍ଲୀରେ ଆସନ୍ତା 28-31 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଆଫ୍ରିକାର କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଏବଂ ସଂଘ କମିଶନଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ସୀମାପାର ଆତଙ୍କବାଦ ସମେତ ସବୁ ପ୍ରକାର ଆତଙ୍କବାଦର ମୁକାବିଲା ପାଇଁ ଭାରତ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ଏକାଦଶ ବାର୍ଷିକ ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟଗୋଷ୍ଠୀ ବୈଠକରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ଭାଗ ସଚିବ ସିବି ଜର୍ଜ ଏହା କହିଛନ୍ତି, ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋହାହନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏଥିପାଇଁ ଦାୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ ଏବଂ ସେମାନଙ୍କ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାରକୁ ରୋକିବା ପାଇଁ ଦୃଢ଼ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ଜର୍ଜ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ, ସମାବେଶୀ ଏବଂ ଫଳାଫଳ ଆଧାରିତ କରିବାକୁ ଶ୍ରୀ ଜର୍ଜ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାୟନକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସମସ୍ତ ମଦ୍ରାସା ପ୍ରତି ଏହି ନିୟମାବଳୀ ଲାଗୁ ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ସ୍ୱଷ୍ଟ କରିଛି। ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା ସମୟରେ ସମାନତା ଆଣିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଏବଂ ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ବୋର୍ଡକୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ପଶ୍ଚିମବଙ୍ଗ ସରକାର ଜାରି କରିଥିଲେ। ଇତିମଧ୍ୟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971ରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ସଂଶୋଧିତ ହେବାକୁ ଥିବା ନିୟମରେ ବନ୍ଦେ ମାତରମ୍ ଗାୟନରେ ବାଧା ସୃଷ୍ଟିକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବାକୁ ପ୍ରସ୍ତାବ ରହିଛି।
ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ଅନ୍ତର୍ଗତ ଭୱାଲି ଅଞ୍ଚଳର ସାନାଟୋରିୟମ୍ ରତିଘାଟ ବାଇପାସ୍ ରାସ୍ତାରେ ଏକ

ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି, ସେଥିରେ ଦୁଇ ଜଣ ମହିଳା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଧୈଲା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଘାଟିରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ନେପାଳ ପଟୁ 274 ଜଣ ପର୍ବତାରୋହୀ ଗୋଟିଏ ଦିନରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେଥିରେ ତିନି ଜଣ ଭାରତୀୟ ଅନ୍ତର୍ଭୁକ୍ତ। ସେମାନେ ହେଉଛନ୍ତି ତୁଳସୀ ରେଡ୍ଡି ପାଲନପୁଲରି, ସନ୍ଦୀପ ଆରେ ଏବଂ ଅଜୟ ପାଲ ସିଂହ ଧାଲିୱାଲ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନେରୀଗୁଡ଼ିକରେ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାର କହିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସୂଚନା ପ୍ରଦାନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଦେଶରେ ପେଟ୍ରୋଲ୍, ଡିଜେଲ୍, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍ପିଜି ଯୋଗାଣ

0: ମେସିଆ ପରିସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସୂଚନା ପ୍ରଦାନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି, ଦେଶରେ ପେଟ୍ରୋଲ୍, ଡିଜେଲ୍, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରହିଛି। ସେ କହିଛନ୍ତି ଗତ ତିନି ଦିନ ମଧ୍ୟରେ 1,34,00,000 ଘରୋଇ ଏଲ୍ପିଜି ବିତରଣ କରାଯାଇ ସାରିଲାଣି। ମାର୍ଚ୍ଚ ମାସ ପରଠାରୁ ଇତିମଧ୍ୟରେ 7.6 ଲକ୍ଷରୁ ଅଧିକ ପରିବାରକୁ ପିଏନ୍ଜି ସଂଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପଭି ନେଇଛି। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ, ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବାଲେଶ୍ୱର ଜିଲ୍ଲାରେ ଓର୍ମାସ ଓ ମିଶନ ଶକ୍ତିର ସହଯୋଗରେ ତିନିଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ ଏବଂ ଡିଜିଟାଲ୍ ଇ କମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଓର୍ମାସର ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ କହିଛନ୍ତି,
2: ତିନିଦିନିଆ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଉଛି ବାଲେଶ୍ୱର ଜିଲ୍ଲା ପରିଷଦ କନ୍ଫରେନ୍ସ ହଲ୍ରେ, ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବାଲେଶ୍ୱର ଜିଲ୍ଲାରୁ ଯେତିକି ମାଆମାନେ ଅଛନ୍ତି ସେମାନଙ୍କର କେମିତି ଦକ୍ଷତା ବିକାଶ ଠିକ୍ ଭାବରେ ହୋଇପାରିବ ଏବଂ ତା ସହିତ ମାର୍କେଟିଂର ଯେଉଁ ସେନ୍ସିଟାଇଜେସନରେ ତାଙ୍କର କେମିତି ବିକାଶ ହୋଇପାରିବ, ବୃଦ୍ଧି ହୋଇପାରିବ, ସେମାନେ କେମିତି ସଚେତନ ହୋଇପାରିବ, ତାଙ୍କର ପ୍ରଡକ୍ଟ ଏବଂ ତାଙ୍କର ଯେଉଁ ଜିନିଷ ସେମାନେ ରୁରାଲ ପ୍ରଡକ୍ଟ ତିଆରି କରୁଛନ୍ତି ସେଟାକୁ କେମିତି ମାର୍କେଟରେ ଠିକ୍ ଭାବରେ ପ୍ୟାକେଜିଂ, ବ୍ରାଣ୍ଡିଂ, ସାର୍ଟିଫିକେସନ କରିକି ଯେଉଁ ଅଛି ଯାହା ବି ପ୍ରୋଟୋକଲ୍ ଅଛି ବ୍ରାଣ୍ଡିଂର ସେମାନଙ୍କୁ ନେଇକି କେମିତି ମାର୍କେଟରୁ ତାକୁ ନେଇପାରିବ, ତାହାର ଉନ୍ନତିକରଣ ପାଇଁ ଏହି କାର୍ଯ୍ୟ କର୍ମଶାଳା ଅନୁଷ୍ଠିତ କରାଯାଉଛି।
1: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ। ଯୋଜନା ଅନୁସାରେ ଝିଅଙ୍କ ବୟସ 18-35 ବର୍ଷ ଓ ପୁଅଙ୍କ ବୟସ 21-35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 56 ଜଣ ବରକନ୍ୟା ଯୋଡ଼ି ଏହି କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ 53 ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ 3 ଯୋଡ଼ି ମୁସଲିମ୍ ସମ୍ପ୍ରଦାୟର ଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 2026 ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସୁଭଦ୍ରା ମା, ପଞ୍ଚାୟତ ସ୍ତରର ଲୋକପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗୀର ଜିଲ୍ଲାର ଗାନ୍ଧିମାର୍ଗରୁ ଆଭାସୀ ଜରିଆରେ ସିଧା ପ୍ରସାରଣ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଂଶୁଘାତ, ସାପ କାମୁଡ଼ା ଏବଂ ବଜ୍ରପାତ ଉପରେ ସଚେତନତା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଲାଗି ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ବହୁମୁଖୀ ଭୂମିକା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ

0: ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଲୋକେ ତାଙ୍କ ବ୍ୟକ୍ତିଗତ ଓ ସାମୁହିକ ଭାବେ 152 ଅଭିଯୋଗ ଦାଖଲ କରିଥିଲେ। 11 ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ସେହିପରି ବାଲେଶ୍ୱରଠାରେ 167 ଅଭିଯୋଗ ମଧ୍ୟରୁ 13 ତତ୍କାଳ ଫଇସଲା କରାଯାଇଥିଲା। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନସ୍ଥ ଧାମରାସ୍ଥିତ ଏପିଜେ ଅବଦୁଲ କାଲାମ ଉତ୍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟନ୍ତ ଶକ୍ତିଶାଳୀ ଦୂରଗାମୀ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଡିଆର୍ଡିଓ ପକ୍ଷରୁ କରାଯାଇଥିବା ଏହି ପରୀକ୍ଷାରେ ଅଗ୍ନି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ବ୍ୟବସ୍ଥା ସହ ବହୁମୁଖୀ ଲକ୍ଷ୍ୟଭେଦ କରିବାର ଆବଶ୍ୟକତା ପୂରଣ କରିପାରିଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାତୃଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନାନା ପ୍ରକାର କାର୍ଯ୍ୟକ୍ରମ ଜରିଆରେ ମା'ମାନଙ୍କୁ ପୂଜା କରାଯିବା ସହିତ ସମାଜ ଗଠନରେ ମା'ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମନାଥ ସ୍ୱାଭିମାନ ପର୍ବ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୁଜରାତସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଛତୁ ଚାଷ ହଉ
1: କାଇଁ ଆମର ହଳଦୀ ଚାଷ
0: ହଁ ଏ ସବୁ ଚାଷ କରି ମଧ୍ୟ ଦୁଇ ପଇସା ଅଧିକ ରୋଜଗାର କରି ତାଙ୍କ ପରିବାରର ଆର୍ଥିକ ସହାୟତା ବଢ଼େଇବା ପାଇଁ ଚେଷ୍ଟା କରୁଛନ୍ତି।
1: ତାଙ୍କ ମାନଙ୍କ ଯୋଉ ସବୁ ସମସ୍ୟା ରହିଛି ଯଦି ଆମର କୃଷି ଅଧିକାରୀ ମାନେ ଆହୁରି କିଛି ସମାଧାନ କରିବେ ଆହୁରି କେତେ ଲାଭ ହବ।
0: ଠିକ କଥା କହିଛ ଅପା, ଆମେ ସମସ୍ତେ ସେଇ ବିଶ୍ୱାସ ରଖିବା ଦରକାର, ସେଇ ଭରସା ରଖିବା ଦରକାର ଏବଂ ଉଭୟ ପୁରୁଷ ମହିଳା ସମାନ ଭାବରେ କାମ କରିବା ଦରକାର, ଯାହା ଫଳରେ ଆମ କୃଷି କାର୍ଯ୍ୟରେ ଉନ୍ନତି ଆସିପାରିବ ଆଉ ଗୋଟେ ନୂତନ ଦିଗକୁ ଆମେ ଅଗ୍ରସର ହେଇପାରିବା।
1: ମାନେ ତମ କହିବା କଥା ସମସ୍ତଙ୍କର ସହଯୋଗ ଫଳରେ କାମଟା ସହଜ
0: ହେଇଯାଏ। ହଁ ହଁ ହଁ ଇଏ ସେଇ କଥା ତ ମୁଁ କହୁଛି। ଆଉ ହେଲେ ଅପା, କଥାବାର୍ତ୍ତା ତ ହଉଥିବା କିନ୍ତୁ ଆମର କିଛି ଗୀତବାଦର ବନ୍ଦୋବସ୍ତ ଅଛି ନା ଏମିତି ଚାଲିଥିବ?
1: ଓହୋ, ଆମେ ଆସିଛେ କଣ ଖାଲି ଏମିତି କଥା ହଉଥିବା? ଭଜନ ଶୁଣିବା ତାପରେ କଥା ହବା ନା।

0: ଯାହା କୁହ ଅପା, ଇଏ ବୈଠକି ଘରେ ଭଜନ କୀର୍ତ୍ତନ ଟିକେ ଶୁଣିଲେ ମନ କର୍ଣ୍ଣ ପବିତ୍ର ଆଉ।
1: ଆରେ ନିଧି, ଆମେ ଦିନ ଯାକ ପରିଶ୍ରମ କରୁଛେ, ଏଇ ସନ୍ଧ୍ୟା ବେଳେ ବସିଲେ ଭଜନ ଶୁଣିଲେ ତାପରେ ଆଉ ପୁଣି ଚାଷବାସ ଉପରେ ଆଲୋଚନା କରିବା ଆଉ।
0: ହଁ ହଁ ହଁ, ହଉ ଅପା, ଇଏ ମୁଖ୍ୟ କଥା ହଉଛି ଆମର ପେଟ ପାଟଣା।
1: ସେଇଟା ତ ଆଗ, ଆଉ ପେଟ ପାଇଁ ତ ନାଟ।
0: ଆଜି ଆଲୋଚନାର ବିଷୟ ରହିଛି ଫସଲରେ ଖାଦ୍ୟସାର ଅଭାବର ଲକ୍ଷଣ ଓ ତାର ନିରାକରଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଆଜି ଉପସ୍ଥିତ ଅଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନ ବିଦ୍ୟାଧରପୁର କଟକର ପ୍ରଧାନ ବୈଜ୍ଞାନିକ ଡକ୍ଟର ସୁଶାନ୍ତ କୁମାର ନାୟକ। ତାହେଲେ ଆସ, ମହାଶୟ ଏ ବିଷୟରେ ବୁଝେଇ କହୁଛନ୍ତି, ଆମେ ମନ ଦେଇ ଶୁଣିବା। ଆସନ୍ତୁ ସୁଶାନ୍ତ ସାର୍, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ଆମ କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର
2: ସବୁ ଚାଷୀ ଭାଇମାନଙ୍କୁ, ମୋର ନମସ୍କାର।
0: ଶ୍ରୀଯୁକ୍ତ ନାୟକ, ଆମେ ପ୍ରଥମେ ଆଲୋଚନା କରିବା ଯେ ଖାଦ୍ୟସାର କ'ଣ, ଏହାର କାହିଁକି ଅଭାବ ପରିଲକ୍ଷିତ ହୁଏ ଫସଲରେ, ଏ ସମ୍ପର୍କରେ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
2: ଯେମିତି ଫସଲ ବୃଦ୍ଧି ପାଇଁ ଆମକୁ ଦରକାର ପଡ଼େ ପାଣି, ଦରକାର ପଡ଼େ ତା ବାୟୁ, ଦରକାର ପଡ଼େ ଅଙ୍ଗାରକାମ୍ଳ, ଦରକାର ପଡ଼େ, ଆଉ ଏଇସବୁ ନେଇକି ଫସଲ ତାକୁ ଖାଦ୍ୟ ତିଆରି କରିଥାଏ ତା ପତ୍ରରେ ତାର। ସେହି ସମୟରେ ଖାଦ୍ୟସାର ମାଟିରୁ ସିଏ ଚେର ଦ୍ୱାରା ନେଇଥାଏ, ଯେଉଁ ରାସାୟନିକ ସାର ପ୍ରୟୋଗ କରନ୍ତି, ଯଥାକି ଆପଣ

0: ୟୁରିଆ ଯେମିତି ଆପଣ ଆପ୍ଲାଏ କରନ୍ତି, ସେଥିରେ ଯଦି ଆମେ ଖାଦ୍ୟ ସାର ଯଦି କହିବା ନାଇଟ୍ରୋଜେନ, ସେ ଗଛ ନାଇଟ୍ରୋଜେନ ହିଁ ନିଏ ନା ୟୁରିଆ ସିଏ ନିଏନି। ସେମିତି ଯଦି ଆମେ ଡିଏପି କଥା କହିବା, ସେଥିରେ ନାଇଟ୍ରୋଜେନ ଥାଏ, ତା ସହିତ ସେଥିରେ ଆପଣଙ୍କର ଫସ୍ଫରସ୍ ବି ଥାଏ, ଆଉ ସେ ଦୁଇଟି ହିଁ ଆପଣ ମାନେ ସେ ଗଛ ଚେର ଦ୍ୱାରା ହିଁ ନେଇଥାଏ।
1: ଆଚ୍ଛା,
0: ଆଉ ଯଦି ଆମେ ପଟାସ ସାର ଯୋଉ ଆପଣ ପ୍ରୟୋଗ କରନ୍ତି, ସେଥିରେ ପଟାସ ହିଁ ଯୋଉ ଉପାଦାନ ଥାଏ, ଯୋଉ ତାର ସାର ଥାଏ, ସେ ଖାଦ୍ୟ ସାର ଆମେ ଯୋଉଟା କହିବା, ସେ ଗଛ ଚେର ଦ୍ୱାରା ହିଁ ନେଇଥାଏ। ଏ ହେଲା ରାସାୟନିକ ସାର ଉପରେ। ସେମିତି ଆପଣଙ୍କର ଜୈବିକ ଯୋଉ ସାର, ଯୋଉ ଖତ ଆପଣ ପ୍ରୟୋଗ କରନ୍ତି, ଗୋବର ଖତ ଦିଅନ୍ତି, ସେଥିରେ ଗଛ ତାକୁ ଡାଇରେକ୍ଟ ନେଇନଥାଏ, କାରଣ ସେଥିରେ ଯୋଉ ଜୈବିକ ସାର ଯୋଉଟା ଆମେ କହୁ, ଯୋଉ ସାର ଥାଏ, ସେଟା ପ୍ରଥମେ କନଭର୍ଟ ହେବାକୁ ପଡେ, ତାକୁ ପ୍ରକ୍ରିୟା ଯୋଉ ଜୈବିକ ଉପାୟରେ ତାକୁ ମାଇକ୍ରୋବ୍ସ, ଆମର ଯୋଉ ବହୁତ ଅଣୁଜୀବ ଥାନ୍ତି ମାଟିରେ, ସେ ଅଣୁଜୀବ ତାକୁ ବିଘଟନ କରିକି ତାପରେ ତାକୁ ଜୈବିକ ଉପାୟରେ ହିଁ ସେମାନେ କନଭର୍ଟ କରିକି ଦ୍ରବୀଭୂତ କରନ୍ତି ମାଟିରେ। ଦ୍ରବୀଭୂତ ହେଲା ପରେ ଯାଇକି ଯୋଉ ଖାଦ୍ୟ ସାର ଗୁଡା ନିର୍ଗତ ହୁଏ, ତାପରେ ଚେର ଦ୍ୱାରା ସେ ମାଟିରୁ ସିଏ ଗଛ ନେଇଥାଏ। ତ ଯେମିତି ଆପଣ ପ୍ରୟୋଗ କରନ୍ତି ଗୋବର ଖତ ହେଲା, ତାପରେ ଭର୍ମି କମ୍ପୋଷ୍ଟ ହୁଏ, ଭର୍ମି କମ୍ପୋଷ୍ଟ ଆପଣ ଆପ୍ଲାଏ କରନ୍ତି, ଯୋଉ ଜିଆ ଖତ ଯୋଉଟା କୁହାଯାଏ, ତ ସେଥିରୁ ସେ ଗଛ ତା ଖାଦ୍ୟ ସାର ନେଇଥାଏ। ତ ଏହାର ଅଭାବ ବହୁତ ଗୁଡ଼ିଏ କାରଣରୁ ପରିଲକ୍ଷିତ ହେଇଥାଏ, କାରଣ ଆମେ ଯଦି ଦେଖିବା ମାଟି କେଉଁ ପ୍ରକାରର, ଯଦି ଆମ ମାଟି ଯଦି ଲାଲ ରଙ୍ଗର ଥାଏ, ତାହେଲେ ସେଥିରେ ଆମ ମାଟି ସେଟା ଭଲ ମାଟି ନଥାଏ। ତ ଆମ ମାଟି ଯେତେ କଳା ରହିବ, ସେଇ ମାଟି ସେତେ ଭଲ। କଳା ଅଂଶ ହେଲା ଆମର ଜୈବିକ କାର୍ବନ। ଯଦି ଜୈବିକ କାର୍ବନ ମାତ୍ରା ଯଦି ଆମ ମାଟିରେ ଅଧିକାଂଶ ଯଦି ରହିବ, ତାହେଲେ କଣ ହେବ କି ଆମର ଯୋଉ ଅଣୁଜୀବ ଗୁଡା, ବହୁତ ଗୁଡ଼ିଏ ମାଇକ୍ରୋ ଯୋଉ ଅର୍ଗାନାଇଜିମ, ଯୋଉ ଅଣୁଜୀବ ଲାଭଦାୟକ ଜୀବ ଗୁଡା ଥାନ୍ତି, ସେମାନେ ତାଙ୍କର ସେଟା ଭୋଜନ, ସେଟା ଖାଦ୍ୟ ତାଙ୍କୁ ଦରକାର ପଡେ। ତ ତାଙ୍କ ଖାଦ୍ୟ, ତାଙ୍କ ବଂଶ ବିସ୍ତାର ପାଇଁ ଆମକୁ ଜୈବିକ କାର୍ବନ ଦରକାର। ଜୈବିକ କାର୍ବନ ଯଦି ଅଧିକ ମାତ୍ରା ରହିବ, ଅନୁସାର ଯୋଉ ଅଣୁଜୀବ ଗୁଡା ବୃଦ୍ଧି ହେବେ, ତାଦ୍ୱାରା ସେମାନେ ଯୋଉ ଆମର ମାଟିରେ ବହୁତ ଗୁଡ଼ିଏ ଯୋଉ ସାର ଥାଏ ତାକୁ ଦ୍ରବୀଭୂତ କରନ୍ତି, ଯୋଉ ଖାଦ୍ୟ ସାର ଗୁଡାକ ଦ୍ରବୀଭୂତ କରନ୍ତି। ଦ୍ରବୀଭୂତ ହେବା ଫଳରେ ତାପରେ ପାଣି ସହିତ ମିଶିକି ଚେର ତାକୁ ଗ୍ରହଣ କରିଥାଏ। ତ ସେଥିପାଇଁ ଆମେ କାର୍ବନର ଯୋଉ ଆମ ଜୈବିକ କାର୍ବନ, ଆମେ ଜୈବିକ ମାତ୍ରା ମାନେ ବଢେଇବାକୁ ପଡିବ, ତାହେଲେ ଯାଇକି ଆମର ଯୋଉ ମାଟି ସେଥିରେ ଜଳଧାରଣ କ୍ଷମତା ବଢିବ, ତା ସହିତ ମାଟି ହାଲକା ରହିବ। ଆପଣ ଯଦି ହାତରେ ଯଦି ଦେଖିବେ, ଛୁଇଁକି ବି ଦେଖିବେ, ହାଲକା ଫୁସ୍ଫୁସିଆ ଲାଗିବ, ତାହେଲେ ସେ ମାଟି ଆମେ ଯଦି ସେଥିରେ ଯଦି ଚାଷ କରିବା, ତାହେଲେ ଏସବୁ ଅଭାବ କମ୍ ପରିମାଣରେ ଦେଖା ଦେଇଥାଏ।
1: ତେବେ ଏଇଠି ଆମ ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଖାଦ୍ୟ ସାର ଅଭାବ ଆମର କୋଉ ପ୍ରକାର ମୃତ୍ତିକାରେ ବେଶୀ ଦେଖାଯାଏ, ଆଉ ଏଇଟା କେମିତି ଦେଖାଯାଏ?
0: ଯେମିତିକି ଇଏ ବିଭିନ୍ନ ମାଟିରେ ତାର ଅଭାବ ଅଲଗା ଅଲଗା ଥାଏ।
1: ଆଜ୍ଞା,
0: ଯଦି ଦୋର୍ଷା ମାଟି ଆମେ କହିବା, ସେଥିରେ ଟିକେ ପରିମାଣ ଭଲ ଥାଏ। ଆଉ ଯଦି ଆମ ଅମ୍ଳୀୟ ମାଟି, କାରଣ ଆମର ଯଦି ଦେଖିବା ଓଡ଼ିଶାର ମାଟି ଯଦି ଆମେ କହିବା, 70-80% ହେଲା ଆମର ଏସିଡ୍ ମାଟି, ମାନେ ଅମ୍ଳୀୟ ମାଟି।
1: ଆଚ୍ଛା,
0: ସେଥିରେ ଏସିଡ୍ର ମାତ୍ରା ଟିକେ ଅଧିକ ଥାଏ। ଯଦି ଏସିଡ୍ ଯଦି ମାତ୍ରା ଅଧିକ ଥିବ, ଯଦି ଆମେ ଫର୍ଟିଲାଇଜର କିମ୍ବା ଯେ ସାର ଆମେ ପ୍ରୟୋଗ କରିବା, ତାହେଲେ ଗଛ ନେଇନଥାଏ। ଏହାର କାରଣ କଣ ହେଲା କି ଆମର ଯୋଉ ଲାଲ ମାଟି ହେବାର କାରଣ ହେଉଛି, ସେଥିରେ ଆମର ଲୁହା ଅଂଶ ଆଉ ମ୍ୟାଙ୍ଗାନିଜ୍ ତାର ମାତ୍ରା ଅଧିକା ଥାଏ। ଏହା ଅଧିକା ହେବା ଫଳରେ ଆମେ ଯଦି ଯୋଉ ସାର ପ୍ରୟୋଗ କରିବା, ସେ ସାରର ଯୋଉ ଖାଦ୍ୟ ସାର ଗୁଡା ଥାଏ, ଯେମିତି ଧରନ୍ତୁ ନାଇଟ୍ରୋଜେନ ହେଲା କିମ୍ବା ଫସ୍ଫରସ୍ ହେଲା କିମ୍ବା ପଟାସ୍ ହେଲା, ସେଇଗୁଡା ଯୋଉ ଖାଦ୍ୟ ସାର ଗୁଡାକ ଯୋଉ ଲୁହା କିମ୍ବା ମ୍ୟାଙ୍ଗାନିଜ୍ ତାକୁ ବାନ୍ଧିକି ରଖିଦିଏ, ତା ଫଳରେ ତାକୁ ଦ୍ରବୀଭୂତ ହେଇନଥାଏ, ଆଉ ଗଛ ଚେର ମାନେ ନେଇନଥାଏ, ତାଦ୍ୱାରା ତାର ଅଭାବ ପରିଲକ୍ଷିତ ହୁଏ। ସେଥିପାଇଁ ଅମ୍ଳୀୟ ମାଟି, ଯୋଉଟା ଆମେ ଏସିଡ୍ ମାଟି ଆମେ କହୁ, ଅମ୍ଳୀୟ ମାଟିରେ ଆମକୁ ଚୂନ ପଦାର୍ଥ ନିହାତି ଦରକାର। ଚୂନ ପଦାର୍ଥ ଦେଲା ମାତ୍ରେ ସେଥିରେ କଣ ହେବ, ଚୂନରେ ଆମର କ୍ୟାଲସିୟମ ଥାଏ, ତା ସହିତ ମେଗ୍ନେସିୟମ ଥାଏ। କ୍ୟାଲସିୟମ ଏକ ଖାଦ୍ୟ ସାର, ଏ କଣ କରିବ କି ଯୋଉ ଲୁହା ଅଂଶକୁ ତାକୁ ସେ ଖୋଲି ଦିଏ, ଯୋଉ ତାକୁ ଯୋଉ ବନ୍ଧନରେ ଯୋଉ ବାନ୍ଧି ଦେଇଥାଏ, ତାକୁ ସିଏ କ୍ୟାଲସିୟମ ପଶିକି ତାକୁ ସେ ଖୋଲି ଦିଏ, ସେ ଯୋଉ ବନ୍ଧନକୁ ଖୋଲି ଦିଏ, ତାଦ୍ୱାରା ଯୋଉ ସାର ଗୁଡା ଦ୍ରବୀଭୂତ ହେଲା ଫଳରେ ତାପରେ ଗଛ ଚେର ଦ୍ୱାରା ନେଇଥାଏ। ତା ସହିତ ଆପଣ ଧଣିଚା ଚାଷ କରିବାକୁ ପଡିବ। ଧଣିଚା ଚାଷ କଲେ ସୁବିଧା କଣ ହୁଏ କି, ଧଣିଚା ଯଦି ଆପଣ ପ୍ରୟୋଗ କରିବେ, ଚାଷ କରିବେ, ତ ସେହି ସମୟରେ ଗଛ ଯେତେବେଳେ ପାଖାପାଖି 30 ସେଣ୍ଟିମିଟର ପାଖାପାଖି ଗୋଟିଏ ଫୁଟ ଉଚ୍ଚତା ହେଇଯିବ, ସେହି ସମୟରେ ଯୋଉ ଧଣିଚା ଯୋଉ ଗଛ ଗୁଡା ତାକୁ ମାଟିରେ ମିଶାଯାଏ, ସେଗୁଡା ମାଟିରେ ସେଟା ଡିକମ୍ପୋଜିସନ ହେଇଯାଏ, ତାପରେ ଡିକମ୍ପୋଜ ହେଲା ପରେ ସେଟା ଜୈବିକ ବିଘଟନ ହୁଏ। ତା ସହିତ ସେଥିରେ ଯୋଉ ସାର ଗୁଡା ଥାଏ, ଯୋଉ ନାଇଟ୍ରୋଜେନ ଥିବ, ଯୋଉ ଫସ୍ଫରସ୍ ଥିବ କିମ୍ବା ଯୋଉ ପଟାସ ଥିବ, ସେ ଦ୍ରବୀଭୂତ ହୁଏ, ଅଣୁଜୀବ ଗୁଡା ଥାନ୍ତି, ତାଦ୍ୱାରା ଆପଣଙ୍କର ଯୋଉ ଚେର ଦ୍ୱାରା ହିଁ ଜୀବ ଖାଦ୍ୟ ସାର ଯାଇକି ତାପରେ ଗଛ ନେଇଥାଏ।
1: ଆଜ୍ଞା, ବହୁତ ସୁନ୍ଦର କଥା। ତେବେ ଆମ ଚାଷୀ ଭାଇମାନେ ଜାଣିବା ପାଇଁ ଚାହୁଁଥିବେ ଯେ ଖାଦ୍ୟ ସାର ଅଭାବ ଫସଲରେ କ'ଣ ଅସୁବିଧା ହୁଏ, ଯେମିତିକି ଆମେ ନାଇଟ୍ରୋଜେନ୍, ଫସ୍ଫରସ୍ ଏବଂ ପଟାସ୍

0: ଭାବରେ କଣ ସବୁ ହବ ଆଉ ତାର ନିରାକରଣ ଆମ ଚାଷୀ ଭାଇମାନେ କେମିତି କରିବେ?
1: ଆମେ ଯେମିତି ମୁଁ କହୁଥିଲି ନାଇଟ୍ରୋଜେନ ଅଭାବରେ, ଯେଉଁଟା ଗୋଟେ ଖାଦ୍ୟ ସାର, ନାଇଟ୍ରୋଜେନ ଅଭାବରେ ସାଧାରଣତଃ ଏହାର ଫସଲରେ ତଳ ଭାଗରେ ହିଁ ଦେଖାଦିଏ, ଆଉ ଏହାର ସିମ୍ପଟମ ଗୁଡା ହେଲା ତଳପତ୍ର ହଳଦିଆ ହେଇଯାଏ, ଆଉ ଧୀରେ ଧୀରେ ପୁରା ଫସଲରେ ହିଁ ହଳଦିଆ ହେଇଯିବ। ଏ ତଳ ପତ୍ର ହଳଦିଆ ହେବାର କାରଣ ହେଲା କି ନାଇଟ୍ରୋଜେନ, ଯେଉଁ ନାଇଟ୍ରୋଜେନ ଖାଦ୍ୟ ସାର ଅଛି ସେ ବହୁତ ତାର ଗତି କରେ। ମାଟିରେ ମିଶାଇଲା ପରେ ସପୋଜ ଯୋଉ ସାର ଆପଣ ଦିଅନ୍ତି, ଯୋଉ ୟୁରିଆ ଯଦି ଆପଣ ପ୍ରୟୋଗ କରିବେ, ସେଥିରେ ଯୋଉ ଖାଦ୍ୟ ସାର ଅଛି, ଯୋଉ ନାଇଟ୍ରୋଜେନ ଅଛି, ଗଛ ଚେର ତାକୁ ନେଲା ପରେ ଶୀଘ୍ର ଅଗ୍ରଭାଗକୁ ପଳେଇଯାଏ, କାରଣ ସେ ଗଛରେ ବହୁତ ସେଟା ଶୀଘ୍ର ଗତି କରେ। ତାଦ୍ୱାରା କଣ ହେଲା, ତାର ଯୋଉ ଅଭାବଟା ତଳପତ୍ର ହିଁ ଦେଖା ଦେଇଥାଏ, ଆଉ ଏକ୍ସେସ ଯଦି ଆପଣ ଯଦି କିଛି ସାର ଯଦି ପ୍ରୟୋଗ ନ କରିବେ ପୁରା ଗଛ ପୁରା ହଳଦିଆ ହେଇଯିବ। ଧରନ୍ତୁ ଆପଣ ଯେମିତି ଯୋଉ ଆପଣ ଧାନ ରୁଅନ୍ତି, ଧାନ ରୋଇଲା ପରେ ଯଦି ଆପଣ ୟୁରିଆ ଯଦି ପ୍ରୟୋଗ ନ କରିବେ, ଦେଖିବେ କିଛି ଦିନ ପରେ 7-15 ଦିନ ଭିତରେ ଆପଣ ଦେଖିବେ ପୁରା କ୍ଷେତରେ ଦେଖିବେ ପୁରା ଆପଣ ହଳଦିଆ ହେଇଯାଇଥିବ। ତ ତାର ଅଭାବ ହେଉଛି ସେଟା ଆପଣ ଜାଣିପାରିବେ ସେଟା ନାଇଟ୍ରୋଜେନ ଅଭାବରେ ହେଇଥାଏ। ତ ଏହାର ପ୍ରତିକାର ପାଇଁ, ନାଇଟ୍ରୋଜେନ ଅଭାବ ପ୍ରତିକାର ପାଇଁ ଆପଣଙ୍କୁ ଶୀଘ୍ର କେମିତି କରିବେ, ତାକୁ ନିହାତି ଆପଣ ଫୋଲିଅର ଆପ୍ଲିକେସନ ଆପଣଙ୍କୁ କରିବାକୁ ପଡିବ। ସେଥିରେ ହେଲା ଆପଣଙ୍କର ଦ୍ରବୀଭୂତ ସାର ଦେବାକୁ ପଡିବ, ଯେମିତି ୟୁରିଆ ଅଛି, ତା ସହିତ ବଜାରରେ ଏନ୍ପିକେ ଫର୍ଟିଲାଇଜର ମିଳେ, ତାକୁ ଆପଣ 2-5 ଗ୍ରାମ ହିସାବରେ ଗୋଳିକି ପାଣିରେ ମିଶାଇକି ତାପରେ ସ୍ପ୍ରେ କରିବାକୁ ପଡିବ। ତା ସହିତ ଯେତେବେଳେ ଆପଣ ପାଣିରେ ମିଶାଇବେ, ତା ସହିତ ଆପଣଙ୍କର କିମ୍ବା ଚିପକ ଯୋଉ କହନ୍ତି ଆପଣଙ୍କର ଯୋଉ ସର୍ଫ କିମ୍ବା ଆପଣ ଡିଟରଜେଣ୍ଟ ସେଥିରେ ମିଶାଇବାକୁ ପଡିବ। ଏଇଟା ଯଦି ସ୍ପ୍ରେ କରିବେ ମିଶାଇକି ପତ୍ର ସେଟା ରହିବ, ତ ଏଇ ଯୋଉ ସର୍ଫ କିମ୍ବା ଡିଟରଜେଣ୍ଟ ସେଥିରେ ମିଶାଇଲା ପରେ ସେଟା ଷ୍ଟିକର ଭଳିଆ କାମ କରିବ, ପତ୍ରରେ ଗୋଟେ ଲେୟାର ଭଳିଆ ହେଇଯିବ। ତ ତାଦ୍ୱାରା ଯୋଉ ଆମେ ସ୍ପ୍ରେ କରିବା, ଯୋଉ ଖାଦ୍ୟ ସାର ଆମେ ଯଦି ସ୍ପ୍ରେ କରିବା, ଗଛ ପତ୍ର ସେଟା ନେବ। ଆଉ ତା ସମୟ ବି ବହୁତ ଇମ୍ପୋର୍ଟାଣ୍ଟ, କୋଉ ସମୟରେ ଆପଣ ସ୍ପ୍ରେ କରୁଛନ୍ତି, ଯଦି 10-11 ଭିତରେ ଯଦି ସ୍ପ୍ରେ କଲେ ଭଲ, ଯଦି ବହୁତ ସୂର୍ଯ୍ୟକିରଣ ଯଦି ଟାଣ ଖରା ଥିବ ସେ ସମୟରେ କରିବା ଅନୁଚିତ, କାରଣ ସେହି ସମୟରେ ଯୋଉ ଆମର ଯୋଉ ପତ୍ରରେ ଯୋଉ ଆମେ କହୁ କି ତାର କିଚେନ ହାଉସ ଗୁଡା ଥାଏ, ସେ କିଚେନ ହାଉସର ଝରକା ଗୁଡା ଯୋଉ ସମୟରେ ସକାଳେ ଖୋଲେ କିମ୍ବା ସନ୍ଧ୍ୟା ସମୟରେ ମାନେ ଉପରଓଳି ଖୋଲେ, ଆଉ ଯଦି ସୂର୍ଯ୍ୟକିରଣ ଯଦି ଡାଇରେକ୍ଟ ମାନେ ବହୁତ ଖରା ହେବ, କିଚେନ ହାଉସର ଝରକା ଗୁଡା ବନ୍ଦ କରିଦିଅନ୍ତି। ଯଦି ଝରକା ଖୋଲା ଥିବ ସେହି ସମୟରେ ଆମେ ଯଦି ସ୍ପ୍ରେ କରିବା, ଖାଦ୍ୟ ସାର ଶୀଘ୍ର ଯାଇକି କିଚେନ ହାଉସରେ ପହଞ୍ଚିଯିବ, ତାଦ୍ୱାରା ଖାଦ୍ୟ ସେମାନେ ମାନେ ଗଛ ଭଲ ଭାବରେ ତିଆରି କରିପାରିବ, ଏବଂ ତାର ଯାହା ବି ଆମେ ସାର ପ୍ରୟୋଗ କରିବା ତାର ଏଫେକ୍ଟିଭ ସେ ଗଛ ନେଇପାରିବ। ଏଇଟା ହେଲା ନାଇଟ୍ରୋଜେନ କଥା। ଯଦି ଆମେ ଫସ୍ଫରସ କଥା ଧରିବା, ତାର ଅଭାବ ତଳପତ୍ରରେ ଦେଖା ଦେଇଥାଏ, ଆଉ ଏହାର ସିମ୍ପଟମ ହେଲା ଯୋଉ ପତ୍ରଟା ପିଙ୍କ କଲର ହେଇଯିବ, ପିଙ୍କ ଗୋଟେ ଲେୟାର ହେଇଯିବ, ମାନେ କଲର ଦେଖାଇବ ପିଙ୍କିସ୍ କଲର ହେଇଯାଏ ସବୁ ଗଛ, ମାନେ ଧରନ୍ତୁ ଧାନ ହେଲା କି ଗହମ ହେଲା କି ଆପଣଙ୍କର ପନିପରିବା ଧରନ୍ତୁ କି ଆପଣଙ୍କ ଫଳ ଗଛ ଧରନ୍ତୁ, ପିଙ୍କ କଲର ହେଇଯିବ। ଏଇଟା ମ୍ୟାକ୍ସିମମ ଆପଣଙ୍କର ଦେଖା ଦିଏ ଏସିଡ୍ ମାଟିରେ। ଏହାର ମେନ୍ କାରଣ ହେଲା କି ଆପଣଙ୍କର ଯୋଉ ଅମ୍ଳୀୟ ମାଟି ଅଛି ସେଥିରେ ଆଇରନ୍ ର ମାତ୍ରା ଏବଂ ମ୍ୟାଙ୍ଗାନିଜର ମାତ୍ରା ବହୁ ମାତ୍ରାରେ ଥାଏ, ଏବଂ ତାଦ୍ୱାରା କଣ ହୁଏ, ଯୋଉ ଆମର ମାଟିରେ ଫସ୍ଫରସ ଗଚ୍ଛିତ ଅଛି କିନ୍ତୁ ଗଛ ନେଇନଥାଏ, ଏହାର କାରଣ ହେଲା ଆଇରନ୍ ଅର୍ ମ୍ୟାଙ୍ଗାନିଜ ତାକୁ ବାନ୍ଧି ଦିଏ, ତାକୁ ଜାବୁଡ଼ିକି ଧରେ, ତାଦ୍ୱାରା ସେ ଗଛ ତାକୁ ଟାଣି ନପାରେ। ଆଉ ଯଦି ଆମେ ଯାହା ବି ଫର୍ଟିଲାଇଜର ଆମେ ଯୋଉ ଫସ୍ଫରସ କଥା ମୁଁ କହୁଛି, ଯେବେ ଯଦି ଆପଣ ଡିଏପି ୟୁଜ୍ କରନ୍ତି କିମ୍ବା ଅନ୍ୟ ଯୋଉ ଫର୍ଟିଲାଇଜର ଫସ୍ଫରସ ଦ୍ୱାରା ଆପଣ ଆପ୍ଲାଏ କରନ୍ତି, ତ ଏହାର ପ୍ରତିକାର ପାଇଁ ହେଲେ ଯୋଉ ପିଙ୍କ କଲର ଯୋଉ ଆପଣ ଡେଭଲପ୍ ହେଉଛି ତାକୁ ଦୂର କରିବା ପାଇଁ ହେଲେ ଆମକୁ ଦ୍ରବୀଭୂତ ସାର ନେବାକୁ ପଡିବ, ଯେମିତି ଆପଣଙ୍କର ଫସ୍ଫରସର ଅଛି ଏନ୍ପିକେ ବଜାରରେ ମିଳେ, ଏନ୍ପିକେ 19-19-19 ମିଳେ କିମ୍ବା ଏନ୍ପିକେ 20-20-20 ମିଳେ, ତାକୁ ବି ଆପଣ 2-5 ଗ୍ରାମ ହିସାବରେ ସ୍ପ୍ରେ କରିବା ଦରକାର, ଆଉ ତା ସହିତ ଆପଣଙ୍କ ଷ୍ଟିକର ମିଶାଇ ଆପଣ ସ୍ପ୍ରେ କରିବା ନିହାତି ଦରକାର।
0: ଆଜ୍ଞା,
1: ତ ପଟାସ ଯଦି ଆମେ କହିବା, ପଟାସ ଯୋଉ ଆପଣ ସାର ପ୍ରୟୋଗ କରନ୍ତି, ତ ପଟାସରେ ବି ଯୋଉ ଖାଦ୍ୟ ସାର ଅଛି ପଟାସ ସେଟା କହନ୍ତି, ଆଉ ଏହାର ଅଭାବରେ ଆପଣ ଦେଖିବେ ତଳପତ୍ର ହିଁ ଏହାର ବି ତାର ସିମ୍ପଟମ ଦେଖା ଦେଇଥାଏ, ଆଉ ଏହାର ପତ୍ର ଯୋଉ ଧାର ପତ୍ରରେ ଧାରରେ ପ୍ରଥମେ ୟେଲୋ ହୁଏ, ୟେଲୋଇଂ ମାନେ ପୁରା ହଳଦିଆ ହେଇଯିବ, ଧୀରେ ଧୀରେ ପୁରା ଜଳିଲା ଭଳିଆ ଦେଖାଯିବ ପତ୍ରଟା। ଆଉ ତାର ସିମ୍ପଟମ ଗୁଡା ବାହାର ସାଇଡ୍ରୁ ସେଟା ସ୍ପ୍ରେଡ କରିକି ଭିତର ସାଇଡ୍କୁ ଆସିବ, ଯଦି ଏକ୍ସେସ ହେଇଯିବ ପୁରା ଗଛରେ ଜଳିଲା ଭଳିଆ ଦେଖାଯିବ। ତ ମେନ୍ ସିମ୍ପଟମ ହେଲା ନାଇଟ୍ରୋଜେନ ଆର୍ ପଟାସର, ନାଇଟ୍ରୋଜେନରେ ପୁରା ହଳଦିଆ ହେଇଯିବ, କିନ୍ତୁ ପଟାସରେ କଣ ହେବ, ଧାର ପ୍ରଥମେ ହଳଦିଆ ହେଇକି ତାପରେ ଜଳିଲା ଭଳିଆ ହେଇଯିବ, ତା ଧୀରେ ଧୀରେ ବାହାର ସାଇଡ୍ରୁ ଭିତରକୁ ସେ ଇନୱାର୍ଡ ସେ ଗତି କରିବ। ଆଉ ଏହାର ପ୍ରତିକାର ପାଇଁ ହେଲେ ଆମକୁ ଦ୍ରବୀଭୂତ ସାର ଆପ୍ଲାଏ କରିବାକୁ ପଡିବ, ସେଇ ଫୋଲିଅର ଆପ୍ଲିକେସନ ଆପଣଙ୍କୁ ଦେବାକୁ ପଡିବ, ସେଟା ଯୋଉଟା ମୁଁ କହିଲି ଯୋଉ ଏନ୍ପିକେ ବଜାରରେ ଯୋଉ ମିଳୁଛି 19-19-19 କିମ୍ବା ଏନ୍ପିକେ 20-20-20 ଆପଣ ସେଟା 2-5 ଗ୍ରାମ ହିସାବରେ ଆପଣ ସ୍ପ୍ରେ କରିବାକୁ ପଡିବ, 7-10 ଦିନ ବ୍ୟବଧାନରେ ଆପଣଙ୍କୁ ଏଟା ସ୍ପ୍ରେ କରିବାକୁ ପଡିବ, ଆଉ ଫୁଲ ସମୟରେ ତାକୁ ଆଭଏଡ କରିବା ଦରକାର, ନହେଲେ ଆପଣ ଫୁଲ ସବୁ ପଡିଯିବ। ୟା ସହିତ ଧାନରେ ସଲଫରର ବହୁତ ଚାହିଦା ଅଛି ବର୍ତ୍ତମାନ।

0: ସଲଫର ଅଭାବରେ ଆପଣ ଦେଖିବେ ଧାନ ଗଛରେ ଯୋଉ ହଳଦିଆ ହେବା, ଯୋଉ ଉପର ଭାଗରେ କଅଁଳିଆ ପତ୍ର ଗୁଡା ହଳଦିଆ ହେଇଯାଇଥାଏ।
1: ଆଚ୍ଛା,
0: ନାଇଟ୍ରୋଜେନ୍ ଆଉ ସଲଫରର ଡିଫରେନ୍ସ ଏଇଟା ହେଲା କି ଦୁଇଟାର ସିମ୍ପଟମ୍ ସେମ୍, କିନ୍ତୁ ସଲଫର ଅଭାବରେ ଉପର ଭାଗ ହଳଦିଆ ହେବ ଆଉ ନାଇଟ୍ରୋଜେନ୍ ଅଭାବରେ ତଳ ପତ୍ର ହଳଦିଆ ହେବ। ଚାଷୀ ଭାଇମାନେ ଏ ଦୁଇଟା ଆପଣ ଶୀଘ୍ର ଟିକେ ମାନେ ଦେଖିବେ କି ଗଛର ଯଦି ଫଳ ଗଛ ହେଲା କିମ୍ବା ପନିପରିବା କିମ୍ବା ଧାନ ଫସଲ ହେବା, ଯଦି ଉପର ପତ୍ର ଗୁଡା ଯଦି ହଳଦିଆ ହେଲା ସେ ଜାଣିପାରିବେ କି ସେଟା ହେଲା ସଲଫର ଅଭାବରେ। ତ ସଲଫର ଅଭାବ ଯଦି ହୁଏ ତାହେଲେ ଆପଣ ଯୋଉ ବଜାରରେ ମିଳୁଛି କ୍ୟାଲସିୟମ ସଲଫେଟ କିମ୍ବା ମାଗ୍ନେସିୟମ ସଲଫେଟ ବଜାରରେ ଯଦି ମିଳୁଛି ତାହେଲେ ଆପଣ ତାକୁ କିଣିକି 2 ରୁ 2 ଗ୍ରାମ ପ୍ରତି ଲିଟର ହିସାବରେ ଗୋଳିକି ତାପରେ ସ୍ପ୍ରେ କରିବେ, ତାହେଲେ ଯାଇକି ସଲଫର ଅଭାବ ଦୂର ହୋଇପାରିବ। ଆଉ ସଲଫର ଆମ ଧାନ ଚାଷ ପାଇଁ ନିହାତି ଦରକାର, ନାଇଟ୍ରୋଜେନ ଫସଫରସ ପଟାସ ସହିତ ଆପଣଙ୍କ ସଲଫରର ପ୍ରୟୋଗ ନିହାତି ଦରକାର।
1: ଆଜ୍ଞା, ବହୁତ ସୁନ୍ଦର କଥା କହିଛନ୍ତି। ଆମ ଚାଷୀ ଭାଇମାନେ ଏସବୁକୁ ଲକ୍ଷ୍ୟ କରିବା ଦରକାର, ନିୟମିତ ତାଙ୍କର ଚାଷ କ୍ଷେତ୍ରକୁ ସେମାନେ ପରିଦର୍ଶନ କରିବା ଦରକାର, ଏବଂ ଯଦି ଏହିସବୁ ଲକ୍ଷଣ ଦେଖୁଛନ୍ତି ତାହେଲେ ଜାଣିବେ ଯେ ଖାଦ୍ୟସାର ଅଭାବ ହୋଇଛି, ଏବଂ ସେହି ଅନୁପାତରେ ଖାଦ୍ୟସାର ପ୍ରୟୋଗ କଲେ ସେହି ଅଭାବ ପୂରଣ ହୋଇପାରିବ ଏବଂ ଫସଲ ମଧ୍ୟ ସୁରକ୍ଷିତ ହୋଇପାରିବ। ତେବେ ସାର, ଏଇଠି ଆମ ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ, ମୋ ମନରେ ମଧ୍ୟ ପ୍ରଶ୍ନ ଆସୁଛି ଯେ ଖାଦ୍ୟସାରର ଅଭାବ ପାଇଁ ମାଟି ପରୀକ୍ଷା ଜରୁରୀ କି? ଆଉ ଯଦି ମାଟି ପରୀକ୍ଷା ଜରୁରୀ ତାହେଲେ ମାଟିର ସ୍ୱାସ୍ଥ୍ୟ ଭଲ ଅଛି କି ନାହିଁ ଚାଷୀ ଭାଇଟିଏ କେମିତି ଜାଣିବ, ଏସବୁ କେମିତି କରିବ?
0: ଖାଦ୍ୟସାର ଅଭାବ ଯଦି ପରିଲକ୍ଷିତ ହୁଏ ମାଟି ପରୀକ୍ଷା ନିହାତି ଜରୁରୀ। ମାଟି ପରୀକ୍ଷା ଦ୍ୱାରା ଚାଷୀ ଭାଇ ଆପଣଙ୍କର ଗୋଟେ ହେଲ୍ଥ ରେକର୍ଡ ମାଟିର ଆପଣ ପାଇପାରିବେ, ସେଥିରେ ଆପଣଙ୍କର ପିଏଚ୍ ଯୋଉ ଆମେ କହୁ କ୍ଷାରକ୍ତ ତାକୁ ଜାଣିବା ପାଇଁ ହେଲେ ଗୋଟେ ଆପଣଙ୍କର କେତେ ଅଛି ସେଟା ଜାଣିପାରିବେ। ତା ସହିତ ଆପଣଙ୍କର ନାଇଟ୍ରୋଜେନର ମାତ୍ରା କ'ଣ, ଫସଫରସର ମାତ୍ରା କେତେ ଅଛି, ପଟାସର ମାତ୍ରା କେତେ ଅଛି, ତା ସହିତ ଅଣୁସାରର ମାତ୍ରା କେତେ ଅଛି, ପିଏଚ୍ ଯଦି 7 ପାଖାପାଖି ରହିଲା ତାହେଲେ ସେଟା ଆମେ କହିବା କି ବଢ଼ିଆ ମାଟିଟା ଭଲ ମାଟି, ଆଉ ଯଦି 7 ତଳକୁ ରହିଲା ଯଦି ସେଟା ରହିଲା ତାହେଲେ ଆପଣ ଜାଣିପାରିବେ ସେଟା ଏସିଡ୍ ମାନେ ଅମ୍ଳୀୟ ମୃତ୍ତିକା।
1: ଆଚ୍ଛା,
0: ଆଉ ନାଇଟ୍ରୋଜେନର ଯଦି ମାତ୍ରା 280 kg ପ୍ରତି ହେକ୍ଟରରୁ କମ୍ ରହିବ ଆପଣ ଜାଣିବେ କି ସେଥିରେ ଆପଣଙ୍କର ବହୁତ କମ୍ ମାତ୍ରାରେ ଅଛି। ଆଉ ସେଥିପାଇଁ ଯୋଉ ଖାଦ୍ୟସାର ଆପଣଙ୍କୁ ଦେବାକୁ ପଡିବ 25% ବଢେଇକି, ଧରନ୍ତୁ ଆପଣ ଧାନରେ 80 kg ଫର ଏକ୍ସାମ୍ପଲ ମୁଁ କହୁଛି 80 kg ଯଦି ନାଇଟ୍ରୋଜେନ ଦିଅନ୍ତି ଆଉ ଆପଣଙ୍କର ମାଟି ପରୀକ୍ଷାରେ ବାହାରିଛି 200 kg ପ୍ରତି ହେକ୍ଟର, ସେଟା 280ରୁ କମ୍, ଆଉ ସେଥିପାଇଁ ଆପଣ 25% ବଢେଇକି ନାଇଟ୍ରୋଜେନ ଆପଣଙ୍କୁ ଦେବାକୁ ପଡିବ। ତ ସେମିତି ଯଦି ଆପଣଙ୍କର ଫସଫରସର ମାତ୍ରା 10 kg ପ୍ରତି ହେକ୍ଟରରୁ ଯଦି କମ୍ ମିଳିଲା ତାହେଲେ ଆପଣଙ୍କର 25% ଫସଫରସର ମାତ୍ରା ବଢେଇକି ଦେବାକୁ ପଡିବ, ଯୋଉଟା ଆପଣଙ୍କୁ ଯୋଉ ପାଆନ୍ତି ଆପଣ ଡିଏପି ଫର୍ଟିଲାଇଜରରେ ପାଆନ୍ତି। ସେମିତି ଯଦି ପଟାସର ମାତ୍ରା ଯଦି ଆପଣଙ୍କର 110 kg ପ୍ରତି ହେକ୍ଟରରୁ ଯଦି କମ୍ ଥାଏ ତାହେଲେ ଆପଣଙ୍କର 25% ଅଧିକା ଦେବେ। ତା ସହିତ ଏଥିରେ ଅଣୁସାରର ମାତ୍ରା ବି ଲେଖାଥାଏ, ଯେମିତି ଅଣୁସାର ଭିତରେ ହେଲା ଆପଣଙ୍କର ବୋରନ ହେଲା, ତାପରେ ଜିଙ୍କ ହେଲା, ତାପରେ ମଲିବିଡନମ ହେଲା, ଏହାର ବି ଚାହିଦା ବହୁତ ହି ଦରକାର। ବୋରନ ଆପଣଙ୍କର ଯୋଉ ସ୍ୱାଦ, ଯୋଉ ଆମ ପନିପରିବାର ଯୋଉ ସ୍ୱାଦ ଥାଏ କିମ୍ବା ଯୋଉ ତାର ଯୋଉ ଫ୍ଲେଭର ଥାଏ ସେ ସବୁ ଅଣୁସାର ଦ୍ୱାରା ହିଁ ହେଇଥାଏ। ଯଦି ଫୁଲ ଝଡ଼ିଯିବ, ଯଦି ଫୁଲ ଯଦି ଝଡ଼ିଯାଏ ତାହେଲେ ଆପଣ ଜାଣିପାରିବେ ଏଇଟା ବୋରନର ଅଭାବ ରହିଥାଏ। ଦ୍ୱିତୀୟରେ ହେଲା ଯଦି ଫଳ ଫାଟିଯିବ ଜାଣିପାରିବେ କି ସେଟା ବୋରନର ଅଭାବ ରହୁଛି। ତୃତୀୟରେ ଯଦି ଫଳ ଯଦି ଅଙ୍କା ବଙ୍କା ହେଲା ସେଗୁଡା ତା ମେନ୍ କାରଣ ହେଲା ସେଟା ବୋରନ ଅଭାବରୁ ହେଲା। ଆଉ ଯଦି ଅମୃତଭଣ୍ଡା ଆପଣ ପ୍ରାୟ ବଜାରରେ ଦେଖନ୍ତି ଟିକେ ତେଢା ମେଢା ସବୁ ବଜାରରେ ମିଳେ ସେଟା ବି ବୋରନ ଅଭାବରୁ ହିଁ ହେଇଥାଏ। ତ ଚାଷୀ ଭାଇମାନେ ଏଥିପାଇଁ ବୋରନ ପାଇଁ ଆପଣଙ୍କ ବଜାରରେ ଯୋଉ ସାର ମିଳେ ସେଟା ସଲୁବୋର ନାମରେ ମିଳେ, ତ ତାକୁ ଆପଣ କିଣିକି ଆପଣ 2 ଗ୍ରାମ ପ୍ରତି ଲିଟର ହିସାବରେ ସେଟା ସ୍ପ୍ରେ କରିବାକୁ ପଡିବ, ଏବଂ ସ୍ପ୍ରେ କରିବା ସମୟରେ ଫୁଲ ଧରିବା ପୂର୍ବରୁ ଆପଣ ତାକୁ 2 ଥର 15 ଡେଜ୍ ଇଣ୍ଟରଭାଲରେ ମାନେ ମାସେ ପୂର୍ବରୁ ଆପଣଙ୍କୁ ସ୍ପ୍ରେ କରିବାକୁ ପଡିବ ଫୁଲ ହେବାର, ତାହେଲେ ଯାଇକି ଆପଣଙ୍କର ଯୋଉ ଫଳ ଯୋଉ ଫୁଲ ଝଡ଼ିଯିବା କିମ୍ବା ଫଳ ଫାଟିବା କିମ୍ବା ଯୋଉ ଅଙ୍କା ବଙ୍କା ଯୋଉ ତେଢା ମେଢା ହେବ ସେ ଜିନିଷ ଗୁଡା ସେ କଣ୍ଟ୍ରୋଲ ହେଇଥାଏ।
1: ତେବେ ଆମ ଚାଷୀ ଭାଇମାନେ ଏଇଠି ଜାଣିବା ପାଇଁ ଚାହିଁବେ, ଦେଖନ୍ତୁ ଖାଦ୍ୟସାରର ଅଭାବ ପରିଲକ୍ଷିତ ହେଲା, କିନ୍ତୁ ସେଇ ଯୋଉ ଖାଦ୍ୟସାରର ଅଭାବକୁ ମେଣ୍ଟେଇବା ପାଇଁ ଚାଷୀଟି କଣ କଣ ପଦକ୍ଷେପ ନେବା? ସାର୍,
0: ମାଟି ଆମକୁ ଭଲ ଭାବରେ ରଖିବାକୁ ପଡିବ, ମାଟିର ଉର୍ବରା ଶକ୍ତି ବଢ଼ିବାକୁ ପଡିବ, ତାହେଲେ ଆମେ ମାଟିରେ ଯୋଉ ଆମେ କହୁଥିଲି କଳା ଅଂଶ ଆମକୁ ବଜାୟ ରଖିବାକୁ ପଡିବ। ଫସଲ ଚକ୍ର ଆପଣ ନିଶ୍ଚୟ କରିବେ, ଧାନ ଫସଲ ପରେ ଧାନ ନ କରିକି ଯଦି ଢିପ ଜମିରେ ଯଦି ଧାନ ଫସଲ ପରେ ଆପଣ ନିଶ୍ଚୟ ନେବେ ଆପଣ ଡାଲି ଜାତୀୟ ଫସଲ, ତାହେଲେ ଯାଇକି କ'ଣ ହେବ କି ଆମ ଡାଲି ଜାତୀୟ ଫସଲରେ ଯୋଉ ଚେରରେ ଆମର ରାଇଜୋବିୟମ ବ୍ୟାକ୍ଟେରିଆ ଥାନ୍ତି, ଏ ରାଇଜୋବିୟମ ବ୍ୟାକ୍ଟେରିଆ ବାୟୁମଣ୍ଡଳରୁ ନାଇଟ୍ରୋଜେନ୍ ଆଣିକି ତାକୁ ମାଟିରେ ମିଶାନ୍ତି, ଏବଂ ମାଟିର ନାଇଟ୍ରୋଜେନ୍ର ଅଭାବ

0: ତାକୁ ସେ ଦୂର କରିଥାନ୍ତି। ତାଦ୍ୱାରା ଯୋଉ ନେକ୍ସଟ ଯୋଉ ଆମେ ଫସଲ ନେବା ସେଥିରେ ଆମେ ୟୁରିଆର ମାତ୍ରା କମ୍ ଦେଇପାରିବା। ତା ସହିତ ସବୁଜ ସାରର ପ୍ରୟୋଗ ଯେମିତି ଆମେ କହୁଥିଲେ ଧଣିଚା ଆପଣ ଲଗେଇବେ, ଯୋଉ ଆପଣ ଏବେ ଧାନ ଚାଷ କରୁଛନ୍ତି, ଧାନ ଚାଷ ପୂର୍ବରୁ ହିଁ ଆପଣଙ୍କ ଧଣିଚା ଯୋଉ ମଞ୍ଜି ଆପଣଙ୍କୁ ବୁଣିବାକୁ ପଡ଼ିବ। ବୁଣିବାର ପ୍ରାୟ ମାସେରୁ 30 ଦିନରୁ 45 ଦିନ ଭିତରେ ତାର ଗଛ ହେଇଯାଏ, ଗୋଟିଏ ଫୁଟ ପାଖାପାଖି ତାର ଉଚ୍ଚତା ହେଇଯାଏ। ସେହି ସମୟରେ ଗୋଟିଏ ଫୁଟ ଉଚ୍ଚତା ହେଇଗଲା ପରେ ତାକୁ ଟ୍ରାକ୍ଟର କିମ୍ବା ହଳ ଦ୍ୱାରା ମାଟିରେ ମିଶାଇ ଦେବେ। ତାଦ୍ୱାରା ସିଏ ଡିକମ୍ପୋଜ ହେଇଯିବ ମାଟିରେ, ହେଲା ପରେ ସେଥିରେ ଯୋଉ ଖାଦ୍ୟ ସାର ଥିବ ଗଛକୁ ମିଳିବ। ତା ସହିତ ଏଥିରେ ଯୋଉ କଳା ଅଂଶ, ଯୋଉ ମାଟିରେ କଳା ଅଂଶ ବି ବୃଦ୍ଧି ହେଇଥାଏ ଏବଂ ଅଣୁଜୀବ ବହୁତ ମାତ୍ରାରେ ସେମାନେ ବୃଦ୍ଧି ପାଇଥାନ୍ତି। ଏବଂ ଅଣୁଜୀବ ଯଦି ବୃଦ୍ଧି ପାଇଲେ ସେମାନେ ଯାହା ବି ଦ୍ରବୀଭୂତ ହେଇନଥାଏ ସେ ଦ୍ରବୀଭୂତ କରନ୍ତି, ଖାଦ୍ୟ ସାର ଗୁଡ଼ିକ ଦ୍ରବୀଭୂତ କରିକି ଗଛର ଚେର ଦ୍ୱାରା ହିଁ ସେ ଗଛ ନେଇଥାଏ। ତା ସହିତ ଆମର ବହୁତ ଗୁଡ଼ିଏ ଫର୍ଟିଲାଇଜର ଆପଣ ଯୋଉ ଭର୍ମି କମ୍ପୋଷ୍ଟ ଆପଣ ଦେଇପାରିବେ, ତା ସହିତ ଆପଣଙ୍କର ନାଡେପ୍ କମ୍ପୋଷ୍ଟ ତିଆରି କରିକି ଦେଇପାରିବେ। ୟାଦ୍ୱାରା ଯଦି ଆମେ ଜୈବିକ ସାର ପ୍ରୟୋଗ କଲେ ଆମର ଯୋଉ ରାସାୟନିକ ସାର ଉପରେ ଟିକେ ତାର ଉପରେ ମାନେ କମ୍ ଗୁରୁତ୍ୱ ରହିବ, ତଦ୍ୱାରା ଆପଣଙ୍କର ମାଟି ହାଲକା ରହିବ। ମାଟି ହାଲକା ରହିବା ସହିତ ସେଥିରେ ମାନେ ପାଣି ଧରିବା କ୍ଷମତା ବଢ଼ିବ ଏବଂ ମାଟିର ଉର୍ବର ଶକ୍ତି ବଢ଼ିବ ଏବଂ ଖାଦ୍ୟ ସାର ଜନିତ ଅଭାବ ବି ସେଥିରେ କମ୍ ପରିଲକ୍ଷିତ ହେବ।
1: ଆଜ୍ଞା, ତେବେ ଆମେ ଯାହା ଶୁଣିଛୁ ଯେ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଏକ ଅଭିଯାନ ଆରମ୍ଭ କରିଛି ଯେଉଁଥିରେ ସଠିକ୍ ଖାଦ୍ୟସାର, ସୁସ୍ଥ ମୃତ୍ତିକା ଆଉ ଚାଷୀ ଭାଇମାନେ କେମିତି ଅଧିକ ଉତ୍ପାଦନ କରିବେ ସେଥିପାଇଁ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ ବିଭିନ୍ନ ଗାଁକୁ ଯାଉଛନ୍ତି, ଚାଷୀ ଭାଇମାନଙ୍କୁ ବୁଝାଉଛନ୍ତି। ତେବେ ଏଇ ଯୋଉ ସନ୍ତୁଳିତ ସାର ପ୍ରୟୋଗ ଏଇଠି କ'ଣ ଆଉ ଏଇଟା ଆମର କେମିତି ଖାଦ୍ୟସାର ଜନିତ ଅଭାବକୁ ଆମର ଦୂରେଇ ପାରିବ ଆପଣ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
0: ସନ୍ତୁଳିତ ସାର ପ୍ରୟୋଗ ଏବେ ପୁରା ଭାରତବର୍ଷରେ ଆମର ଚାଲିଛି, ସବୁ ରାଜ୍ୟରେ ଏଇଟା ବର୍ତ୍ତମାନ ନ୍ୟାସନାଲ ଏୱାରନେସ୍ କ୍ୟାମ୍ପେନ୍ ଚାଲିଛି। ବର୍ତ୍ତମାନ ମୋଦି ସରକାରଙ୍କ ଦ୍ୱାରା ହିଁ ଏଇଟା ଇନିସିଏଟ୍ କରାଯାଇଛି ଏବଂ ଏଥିରେ ଯୋଉ ସନ୍ତୁଳିତ ସାର ପ୍ରୟୋଗ ମାନେ ହେଲା ଆମେ ବାଲାନ୍ସ ଯେମିତି ନାଇଟ୍ରୋଜେନ୍ କଥା ମୁଁ କହିଲି, ଯେମିତି ଆପଣ ୟୁରିଆ ଦେଉଛନ୍ତି, ଡିଏପି, ତା ସହିତ ଆପଣଙ୍କର ପଟାସର ପ୍ରୟୋଗ ନିହାତି ଦରକାର। ତା ସହିତ ଏଥିରେ ଆପଣଙ୍କର ଯୋଉ ବାଲାନ୍ସ ମାନେ ସେଥିରେ ଆପଣଙ୍କର ଜୈବିକ ସାର ଆପଣ ନିହାତି ଦରକାର, ରାସାୟନିକ ଏବଂ ଜୈବିକର 50-50% ହିସାବରେ ଆପଣଙ୍କୁ ଦେବାକୁ ପଡ଼ିବ। ତାଦ୍ୱାରା କ'ଣ ହେବ, ଜୈବିକ ସାର ପ୍ରୟୋଗ ଦ୍ୱାରା ଆପଣ ମାଟି ହାଲକା ରହିଲା ଏବଂ ମାଟିରେ ଯୋଉ କଳା ଅଂଶ ବୃଦ୍ଧି ପାଇଲା, ଯାହା ବି ସାର ପ୍ରୟୋଗ କରୁ ସେଥିରେ ସେଇ ଭଲ ଭାବରେ ଯୋଉ ଅଣୁଜୀବ ରହିଲା ମାନେ ସେମାନେ ତାକୁ ଦ୍ରବୀଭୂତ କରିକି ସେ ଚେର ଦ୍ୱାରା ହିଁ ନେଇପାରନ୍ତି। ଏଥିରେ ଆମର ସିଆର୍ଆଇରୁ ଏଣ୍ଡୋଏନ୍ ଯୋଉ ଆମର ବାୟୋ ଫର୍ଟିଲାଇଜର ଅଛି ତାକୁ ଆପଣ ପ୍ରୟୋଗ କରିପାରିବେ। ଏଣ୍ଡୋଏନ୍ ଫର୍ଟିଲାଇଜର ଯଦି ଯୋଉ ବାୟୋ ଫର୍ଟିଲାଇଜର ଯଦି ଆପଣ ଆପ୍ଲାଏ କରିବେ ସେଥିରେ ଆପଣଙ୍କର ଅଣୁଜୀବ ଅଛି ଆଜୋଟୋବ୍ୟାକ୍ଟର, ସେଥିରେ ଯୋଉ ବ୍ୟାକ୍ଟେରିଆ କହନ୍ତି ସିଏ ତାକୁ ନାଇଟ୍ରୋଜେନ୍ର ମାତ୍ରା ବୃଦ୍ଧି କରିଥାଏ ଆଉ ଏହାର ମାତ୍ରା ଆପଣ ଯଦି ଚାଷୀ ଭାଇମାନେ ଆପ୍ଲାଏ କରିବେ 250 ml ପ୍ରତି ଏକରକୁ ଆପ୍ଲାଏ କରନ୍ତି ଏବଂ ତାକୁ ସିଡ୍ ଟ୍ରିଟମେଣ୍ଟ କରିପାରିବେ, ତାକୁ ମାଟିରେ ବି ଆପଣ ଦେଇପାରିବେ। ତ ଯଦି ଆମେ ଦେଖିବା ସନ୍ତୁଳିତ ମାନେ ରାସାୟନିକ ସାର ସହିତ ଆପଣଙ୍କର ଜୈବିକ ସାର, ତାପରେ ବାୟୋ ଫର୍ଟିଲାଇଜର, ଧଣିଚା, ତାପରେ ଆପଣଙ୍କର ଗୋବର ଖତ, ଏସବୁ ମିଶାଇକି ଯଦି ଆପଣ ବାଲାନ୍ସ ୱେରେ ଯଦି ଆପଣ ମାଟିରେ ପ୍ରୟୋଗ କରିବେ ତାହେଲେ ଆମର ଯୋଉ ଯାହା ବି ଖାଦ୍ୟସାର ଜନିତ ଅଭାବ ଦେଖାଦେବ ନାହିଁ ଏବଂ ଗଛ ଭଲ ବଢ଼ିବ, ତା ସହିତ ଆପଣ ଅମଳ ବି ଭଲ ପାଇପାରିବେ ଏବଂ ଆପଣଙ୍କର ଫାଇଦା ରହିବ।
1: ସବୁଠାରୁ ବଡ଼ କଥା ହେଲା ଆମ ଚାଷୀ ଭାଇଟିଏ ସନ୍ତୁଳିତ ଖାଦ୍ୟସାର ଯଦି ପ୍ରୟୋଗ କରିବ ତାହେଲେ ଚାଷୀ ଭାଇଟିଏ ଅମଳ ଭଲ ପାଇପାରିବ, ମୃତ୍ତିକାର ସ୍ୱାସ୍ଥ୍ୟ ବଜାୟ ରହିବ ଏବଂ ପରିବେଶର ସୁରକ୍ଷା ହେବ ଏବଂ ଆମର ଦେଶର ପ୍ରଗତି ମଧ୍ୟ ହେବ। ତେବେ ସର୍ବଶେଷରେ ଆପଣ ଜଣେ ବରିଷ୍ଠ ବୈଜ୍ଞାନିକ ଭାବରେ ଆମ ଚାଷୀ ଭାଇମାନଙ୍କୁ 2-3 ଧାଡ଼ି କ'ଣ ଉପଦେଶ ଦେବା ପାଇଁ ଚାହିଁବେ?
0: ହଁ, ଚାଷୀ ଭାଇ, ମୋର ନିବେଦନ ଅଛି କି ଆପଣ ମାଟି ପରୀକ୍ଷା ନିହାତି କରନ୍ତୁ, କେତେ ପରିମାଣରେ ଖାଦ୍ୟ ସାର ଦରକାର ସେ ପରିମାଣରେ ଆପଣ ପ୍ରୟୋଗ କରିପାରିବେ, ତ ତାକୁ ବାଲାନ୍ସ ଯଦି କରିବା ପାଇଁ ହେଲେ ଆପଣ ମାଟି ପରୀକ୍ଷା ନିହାତି ଦରକାର।
1: ତେବେ ଶ୍ରୀଯୁକ୍ତ ନାୟକ, ଆପଣ ଆଜି ଆମ ସହିତ ରହିଲେ, ନିଶ୍ଚିତ ଭାବରେ ଆଜି ଚାଷୀ ଭାଇମାନେ ଆପଣଙ୍କର ଏହି କଥାରୁ ଅନେକ କଥା ଶିଖିଥିବେ ଏବଂ ଏହି କଥାକୁ କାମରେ ଲଗାଇବା ପାଇଁ ଚେଷ୍ଟା କରିବେ, ଆମ ଚାଷୀ ଆଉ ଚାଷ ପ୍ରଗତି ପଥରେ ଆଗେଇ ଯିବ। ଆମ ଅନୁଷ୍ଠାନ ତରଫରୁ, ଆକାଶବାଣୀ କଟକ କେନ୍ଦ୍ର ତରଫରୁ, କୃଷି ସଂସାର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଏହି ଆଲୋଚନା ପାଇଁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
0: ନମସ୍କାର।
2: କଣ ନିଦିଆ, ଆଲୋଚନା ମନକୁ ଗଲା ତ?
1: ଓହୋ, ଏଥିରେ ଅପା ପଚାରିବାର ଅଛି, ମହାଶୟ ଯେମିତି କହିଛନ୍ତି ଆମ ଫସଲରେ ଆମେ ସନ୍ତୁଳିତ ଖାଦ୍ୟସାର ପ୍ରୟୋଗ କରୁଥିବା, ରାସାୟନିକ ଖାଦ୍ୟସାରକୁ ଟିକେ କମ୍ କରିବା, ଜୈବିକ ଖାଦ୍ୟ ସାରକୁ ଟିକେ ବଢ଼େଇବା, ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା କରିବା, ଆଉ ସବୁ କିଛିକୁ ଯଦି ଠିକ୍ ଭାବରେ ଦେଖୁଥିବା ତାହେଲେ ଫସଲ ଅମଳ ଠିକ୍ ହେବ, ଆମ ମାଟି ମଧ୍ୟ ଠିକ୍ ରହିବ।
2: ଆରେ ନିଧିଆ, ଯୋଉଠି ସମସ୍ୟା ରହିଛି ସେଠି ସମାଧାନ।

0: ସମାଧାନ ରହିଛି। ଆମେ ସମସ୍ତେ ଚାଷବାସ କରିବା, ଆଗକୁ ବଢିବା।
1: ହଁ ହଁ ଅପା, ହଉ ଅପା, ଇଏ ମୋର ଟିକେ କାମ ଅଛି, ମୁଁ ତାହେଲେ ଉଠିଲି।
0: ଓହୋ, କାମ ପାଇଟି ତ ସବୁବେଳେ ଚାଲିଛି, ହେଲେ ପାଣିପାଗର ଖବର ଶୁଣିବା ତାପରେ ଉଠିବା।
1: ତାହେଲେ ଜଟ ଜଟ ଶୁଣେଇ ଦିଅ ପାଣିପାଗ, ଆମେ ବୈଠକରେ ଉଠିବା।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନା ଜଣାଯାଇଛି। ରାଜ୍ୟର 26 ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ପାଣିପାଗର ସୂଚନା ସହିତ ଶେଷ ହେଲା କୃଷି ସଂସାର।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଓଡ଼ିଶାର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି ସତ୍ୟବ୍ରତ ବେହୁରା।
1: ଶ୍ରୋତାବନ୍ଧୁ ନମସ୍କାର। ଆପଣମାନେ ଜାଣିଛନ୍ତି ଭାରତୀୟ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ କରିଛନ୍ତି। ଦେଶର କେତେକ ରାଜ୍ୟରେ ଏହି କାର୍ଯ୍ୟ ଚାଲିଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଆମର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି। ଆଜି ଆମେ ରଖିଛୁ ଏକ ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ। ଆମ ସହିତ ଅଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ମହୋଦୟ। ସାର୍, ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
2: ଧନ୍ୟବାଦ।
1: ସାଧାରଣ ଭୋଟର ତାଲିକା ସଂଶୋଧନ ଆଉ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ, ଆ ଭିତରେ ସାର୍ କ'ଣ ପ୍ରଭେଦ ରହିଛି?
2: ଆପଣଙ୍କର ଯେଉଁ ସଂଶୋଧନ ଆମର ଭୋଟର ତାଲିକାର ସଂଶୋଧନ ଅଛି, ଏ ଭୋଟର ତାଲିକା ସଂଶୋଧନ ଗୋଟେ ସାମ୍ବିଧାନିକ କ୍ଷମତା ନ୍ୟସ୍ତ କରାହୋଇଛି ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଉପରେ। ସମ୍ବିଧାନର ଧାରା 324 ମୁତାବକ ଆମର ସବୁ ଭୋଟର ତାଲିକା ସଂଶୋଧନ ହୋଇଥାଏ ଏବଂ ତା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଆଇନର ବ୍ୟବସ୍ଥା ରହିଛି। ତ ତେଣୁକରି ଆମର ଜନପ୍ରତିନିଧି ଆଇନ 1950 ତା ଦେହରେ ମଧ୍ୟ ଆପଣଙ୍କର ଧାରା 21ରେ ଏଇଟା କେମିତି କରାଯିବ ତା ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ତ ଭୋଟର ତାଲିକା ସଂଶୋଧନ କରିବାର ବିଭିନ୍ନ ପ୍ରକାର ସବୁ ବ୍ୟବସ୍ଥା ଅଛି, ତା ଭିତରେ ଗୋଟିଏ ହେଉଛି ଯୋଉଟା ଆପଣ କହୁଛନ୍ତି ଆନୁଆଲି ଯୋଉଟା କରାଯାଏ, ମାନେ ବାର୍ଷିକ ପ୍ରତିବର୍ଷ ଯୋଉ ଭୋଟର ତାଲିକା ସଂଶୋଧନ କରାଯାଏ ତାକୁ ସାଧାରଣ ଭାବରେ ଆମେ ଗୋଟେ ସମରୀ ରିଭିଜନ ବୋଲି କହିଥାଉ। ତ ସମରୀ ରିଭିଜନ ଯୋଉଠି ହୁଏ ଏବଂ ଆମେ ବର୍ତ୍ତମାନ ଯୋଉ ସ୍ୱତନ୍ତ୍ର ସଘନ ସଂଶୋଧନ କଥା କହୁଛୁ, ୟା ଭିତରେ ଗୋଟେ ସାଧାରଣ ପାର୍ଥକ୍ୟ ହେଲା ଯେ କୌଣସି ବ୍ୟକ୍ତି ଯଦି ଆମର ଯୋଉ କ୍ୱାଲିଫାଇଂ ଡେଟ୍ ଅଛି ବା ଯୋଉ ଯୋଗ୍ୟତା ତାରିଖ ଅଛି ସେହି ସମୟରେ ଯଦି ସେ ଯୋଗ୍ୟ ହୋଇଯାଆନ୍ତି ତାହେଲେ ସେ ନିଜେ ଗୋଟାଏ ଦରଖାସ୍ତ ଦେବେ। ଧରିନିଅନ୍ତୁ ଜଣେ ଯୋଗ ହେବା ପାଇଁ ଚାହୁଁଛନ୍ତି, ସେ 6 ନମ୍ବର ଫର୍ମରେ ଗୋଟେ ଆବେଦନ ପତ୍ର ଦେବେ। ସେମିତି କାହାର ଯଦି ବାଦ ପକେଇବାର ଅଛି ତାହେଲେ ସେ 7 ନମ୍ବର ଫର୍ମରେ ଦେବେ। କୌଣସି ଯଦି ଆପଣଙ୍କର ତଥ୍ୟ ତା ଭିତରେ ସେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସଂଶୋଧନ କରିବାକୁ ଚାହୁଁଛନ୍ତି, ତା ପାଇଁ ଫର୍ମ 8ରେ ଦେବେ। ସେ ନିଜେ ଆସିକି ବିଏଲ୍ଓଙ୍କ ପାଖରେ କିମ୍ବା ଇଆର୍ଙ୍କ ପାଖରେ ସେ ଆବେଦନ ଫର୍ମଟି ଦେବେ, ଆବେଦନ ପତ୍ରଟି ଦେବେ ଏବଂ ଆବେଦନ ପତ୍ର ପାଇସାରିଲା ପରେ ଇଆର୍ଓ ବିଏଲ୍ଓଙ୍କ ମାଧ୍ୟମରେ କିମ୍ବା ନିଜେ ତା'ର ଗୋଟାଏ ତଦନ୍ତ କରିକି ତା ଉପରେ ଫଇସଲା କରିବେ, ତା ଉପରେ ଶୁଣାଣି କରିକି ଫଇସଲା କରିବେ ଏବଂ ଆପଣଙ୍କର ଭୋଟର ତାଲିକାରେ ସଂଶୋଧନ କରିବେ। ଇଏ ସାଧାରଣ ଭାବରେ ସମରୀ ରିଭିଜନ ସମୟରେ ହୁଏ, ଅର୍ଥାତ୍ ବ୍ୟକ୍ତି ନିଜେ ଆସିକି ଯାହା ଆପ୍ରୋଚ୍ କରିକି ଦେବେ ଇନ୍ଫର୍ମେସନ୍, ବେସ୍ଡ ଅନ୍ ଦାଟ୍ ଆମେ ଆମର ଯାହା କରେକ୍ସନ୍ କରିବା କଥା କରିବା ବା ସଂଶୋଧନ କରିବା। କିନ୍ତୁ ସ୍ୱତନ୍ତ୍ର ସଘନ ସଂଶୋଧନର ସବୁଠୁ ବଡ଼ ସ୍ୱାତନ୍ତ୍ର୍ୟ ହେଲା ଯେ ଏଇଠି ପ୍ରତ୍ୟେକ ବ୍ୟକ୍ତିଙ୍କ ଘରକୁ ବିଏଲ୍ଓ ଡୋର୍ ଟୁ ଡୋର୍ ଆମେ ଯୋଉଟା କହୁଛୁ ତାଙ୍କର ଯୋଉ ଭିଜିଟ୍ କରିବେ ବା ପ୍ରତି ଘରକୁ ସେମାନେ ବୁଲିକି ଯିବେ ଏବଂ ସେଇଠି ତାଙ୍କୁ ନେଇକି ଗୋଟେ ସ୍ୱତନ୍ତ୍ର ଏନ୍ୟୁମେରେସନ୍ ଫର୍ମ ବା ଗୋଟେ ପରିଗଣନା ଫର୍ମ ତାଙ୍କୁ ସେ ଯୋଗାଇ ଦେବେ। ସେଇ ପରିଗଣନା ଫର୍ମ କିପରି ତାକୁ ପୂରଣ କରିବେ, ତାକୁ ପୂରଣ କରିସାରିଲା ପରେ ପୁଣି କ'ଣ ତାର ସବୁ ବିଭିନ୍ନ ବ୍ୟବସ୍ଥା ରହିବ ସେ ବିଷୟରେ ତାଙ୍କୁ ବୁଝେଇକି ପୁଣି ଥରେ ପରିଗଣନା ଫର୍ମ ତାଙ୍କ ପାଖରୁ ନେଇକି ଆସିବେ। ସୋ ଏଇଠି ପାର୍ଥକ୍ୟ ହେଲା ଯେ ଯୋଉ ଆପଣଙ୍କର ସାଧାରଣ ସମୟରେ ବ୍ୟକ୍ତି ଜଣକ ନିଜେ ଆସିକି ତାଙ୍କ ଫର୍ମ ଦେଉଥିଲେ, ଏଇଠି ଆମେ ଯାଇକି ଘରକୁ ତାଙ୍କର ବିଷୟରେ ଆମେ ତଦନ୍ତ କରୁଛୁ ଏବଂ ତାଙ୍କୁ ଯାହା ସହଯୋଗ କରିବା କଥା କରିକି ଆମର ଯୋଉ ଭୋଟର ତାଲିକା ଅଛି ପ୍ରସ୍ତୁତ କରୁଛୁ। ଆଉ ଗୋଟେ ବିଶେଷ ୟା ଭିତରେ ପାର୍ଥକ୍ୟ ହେଲା ଯେ ସାଧାରଣ ସମୟରେ ଯୋଉ ଆମର ଭୋଟର ତାଲିକା ଥାଏ

0: ସେ ଭୋଟର ତାଲିକା ନୂତନ ଭାବରେ ପ୍ରସ୍ତୁତ କରାଯାଏ ନାହିଁ। ଏଇଠି ଆପଣ କହିପାରିବେ ସ୍ୱତନ୍ତ୍ର ସଦନ ସଂଶୋଧନ ସମୟରେ ଅଲମୋଷ୍ଟ ଡି ନୋଭୋ ମାନେ ପୁରା ଗୋଟେ ନୂଆ ଭୋଟର ତାଲିକା ପ୍ରସ୍ତୁତ ହେଉଛି, କିନ୍ତୁ ଆଜିକାଲି ଯେଉଁଭଳି ପରିସ୍ଥିତି ହେଲାଣି ଏବଂ ଯେଉଁଭଳି ଆମର ଜନସଂଖ୍ୟା ଅଛି ଏବଂ ଯେମିତି ଡାଇନାମିକ୍ସ ଅଛି ଆମର ଡେମୋଗ୍ରାଫିର ବା ପପୁଲେସନର, ସେଇଠି ସ୍ୱତନ୍ତ୍ର ଆପଣଙ୍କର ଏଇ ଯେଉଁ ବ୍ୟବସ୍ଥାରେ ଗୋଟେ ନୂଆ ଭୋଟର ତାଲିକା ପ୍ରସ୍ତୁତ କରିବା, ହୁଏତ ତା ଭିତରେ ଗୁଡ଼ାଏ ଲୋକ ଛାଡ଼ି ହୋଇଯିବେ। ସେଇଥିପାଇଁ କ'ଣ କରାଯାଏ ନା, ଆମର ଯେଉଁ ପୂର୍ବରୁ ଯେଉଁ ଭୋଟର ତାଲିକା ଅଛି ସେଇ ଭୋଟର ତାଲିକାକୁ ଗୋଟେ ରେଫରେନ୍ସ ଡକ୍ୟୁମେଣ୍ଟ ହିସାବରେ ଆମେ କନ୍ସିଡର କରିକି ତା ଉପରେ ଭିତ୍ତି କରିକି ଆମେ ନୂଆ ଗୋଟାଏ ଆମର ଯେଉଁ ଭୋଟର ତାଲିକା ପ୍ରସ୍ତୁତ କରୁ, ସେଇ ଭୋଟର ତାଲିକାକୁ ଆମେ ଆଉ ପୁଣି ଥରେ ତାକୁ ପ୍ରକାଶିତ କରୁନାହିଁ ପୁରୁଣା ଭୋଟର ତାଲିକାକୁ। କିନ୍ତୁ ଯେଉଁ ନୂଆ ଭୋଟର ତାଲିକା ହେବ ସେ ନୂଆ ଭୋଟର ତାଲିକା ସହିତ ପୁରୁଣା ଭୋଟର ତାଲିକାର ଗୋଟେ ସମ୍ପର୍କ ସ୍ଥାପନ କରାଯାଏ ଏବଂ ତାପରେ ନୂଆ ଭୋଟର ତାଲିକା ପ୍ରସ୍ତୁତ କରି
1: ପୁରୁଣା ଭୋଟର ତାଲିକା ଗୋଟେ
0: ଆଧାର ଭାବରେ ତାକୁ ଗ୍ରହଣ କରାଯାଏ। ଏଇଥିପାଇଁ ଏହାକୁ ସ୍ୱତନ୍ତ୍ର କୁହାଯାଏ, କାରଣ ଇଣ୍ଟେନ୍ସିଭ ରିଭିଜନ କଥା ବା ସଘନ ସଂଶୋଧନ କଥା ଆମର ଆଇନରେ ଅଛି, ସ୍ପେସିଆଲ ରିଭିଜନ କଥା ଆଇନରେ ନାହିଁ। ସ୍ପେସିଆଲ ଏଇଥିପାଇଁ ହେଲା ଯେ ଏଇଠି ଆମେ ଯେହେତୁ ଗୋଟେ ଆଧାର ଭାବରେ ତାର ପୁରୁଣା ଯେଉଁ ରିଭିଜନ ହୋଇଥିଲା ବା ପୁରୁଣା ଯେଉଁ ସଂଶୋଧନ ହୋଇଥିଲା ତାକୁ ଆମେ ନେଲୁ ଏବଂ ପୁଣି ଥରେ ଯାହା ଆମର ତଦନ୍ତ କରିବା କଥା, ଯାହା ଲୋକଙ୍କ ପାଖରୁ ତଥ୍ୟ ସଂଗ୍ରହ କରିବା କଥା କରିକି ପୁଣି ଆମେ ତାକୁ ଯେହେତୁ ପ୍ରସ୍ତୁତ କଲୁ, ଇଏ ହେଉଛି ସ୍ୱତନ୍ତ୍ର ସଘନ ସଂଶୋଧନ।
1: ସାର୍, ଏଇ ଯେଉଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ହେଉଛି, ତାର ଉଦ୍ଦେଶ୍ୟ ମଧ୍ୟ ସେୟା, ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଉ ପାଦେ ଆଗେଇ ଯିବା। ଯଦି କୁହାଯିବ ଉଦ୍ଦେଶ୍ୟ କ'ଣ, କ'ଣ କହିବେ?
0: ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏଇ ଯେଉଁ ଭୋଟର ତାଲିକା ସଂଶୋଧନ କରିବା, ଇଏ ଆମ ପାଇଁ ଗୋଟେ ରୁଟିନ କାମ, କିନ୍ତୁ 2002 ମସିହାରେ ଆମେ ଶେଷ ଥର ପାଇଁ ସ୍ୱତନ୍ତ୍ର ସହନ ସଂଶୋଧନ କରିଥିଲେ, ଏସ୍ଆଇଆର୍ କରିଥିଲେ। ତ 2002 ପରଠୁ 23 ବର୍ଷ ବିତିଗଲା ଏବଂ 23 ବର୍ଷ ଭିତରେ ଗୁଡ଼ାଏ ଆପଣ ଦେଖିବେ ବର୍ତ୍ତମାନ ଯୋଉ ଆମର ଯୋଉ ଜନସଂଖ୍ୟାର ଯୋଉ ଅଛି ବିଭିନ୍ନ ଦିଗ ଅଛି ଆୟାମ ଅଛି ସେଗୁଡ଼ିକ ପରିବର୍ତ୍ତିତ ହୋଇସାରିଲା ଏବଂ ବିଶେଷ କରି ଆପଣଙ୍କର ଯୋଉ ସହରାଞ୍ଚଳ ଗୁଡ଼ିକ ଅଛି ସେହି ସହରାଞ୍ଚଳରେ ଲୋକ ଆଜିକାଲି ମୋବିଲିଟି ଏତେ ଜୋରରେ ବଢ଼ିଯାଇଛି, ବିକଜ ଅଫ୍ ଆପଣ କହିପାରନ୍ତି ତାଙ୍କର ସେମାନେ ଜବ୍ ପାଇଁ ହେଉ କିମ୍ବା ବିଭିନ୍ନ କାରଣରୁ ହେଉ ସେମାନେ ଆସୁଛନ୍ତି ଯାଉଛନ୍ତି। ତ ଏଇଭଳି ଭାବରେ ଯୋଉ ପପୁଲେସନ୍ ଡାଇନାମିକ୍ସ ଅଛି ଇଏ ବହୁତ ବଦଳି ଯାଉଛି, ଏହି ଦ୍ରୁତ ସହରୀକରଣ ଲୋକଙ୍କର ଯୋଉ ମୋବିଲିଟି ବଢ଼ିଯିବା ଏବଂ ତା ବାଦେ ଅନେକ ସମୟରେ କ'ଣ ହେଉଛି ଆମେ ଯେତେବେଳେ ଘରକୁ ଘର ଯାଉନୁ ଲୋକ ନିଜ ତରଫରୁ ଆସିକରି କେହି ମୃତ ହୋଇଗଲେ ବା କିଏ ସ୍ଥାନାନ୍ତରିତ ହୋଇଗଲେ ସେଗୁଡ଼ିକ ମଧ୍ୟ ତଥ୍ୟ ଠିକ୍ ଭାବରେ ଦେଇପାରୁ ନାହାନ୍ତି, ଫଳରେ କ'ଣ ହେଉଛି ଅନେକ ଲୋକଙ୍କର ଗୋଟେ ଡୁପ୍ଲିକେଟ୍ ବା ଡୁଆଲ୍ ସେମାନଙ୍କ ରେଜିଷ୍ଟ୍ରେସନ ହୋଇଯାଉଛି, ଏଇଠି ମଧ୍ୟ ତାଙ୍କ ରେଜିଷ୍ଟ୍ରେସନ ହୋଇଛି ଆଉ ଗୋଟେ ଜାଗାରେ ରେଜିଷ୍ଟ୍ରେସନ ହେଉଛି, ଏଗୁଡ଼ିକୁ ନେଇକରି ଅନେକ ସମୟରେ ବାଦ ବିବାଦ ମଧ୍ୟ ସୃଷ୍ଟି ହେଉଛି। ସେଇଥିପାଇଁ ଯୋଉ ଆମର ଭୋଟର ତାଲିକା ଅଛି ତାର ସ୍ୱାସ୍ଥ୍ୟକୁ ଠିକ୍ କରିବା ପାଇଁ, ତାକୁ ସ୍ୱଚ୍ଛ କରିବା ପାଇଁ, ତାକୁ ପାରଦର୍ଶୀ କରିବା ପାଇଁ ଆବଶ୍ୟକ ପଡୁଛି କି ବର୍ତ୍ତମାନ ଆମେ ତାକୁ ପୁଣି ଥରେ ନୂଆକିରି ବନେଇବା ଏବଂ ତାପରେ ତାକୁ ଯାହା ସଂଶୋଧନ କରିବାର ଆବଶ୍ୟକତା ପଡିବ ତାକୁ କରାଯିବ।
1: ସାର୍, ଏଇ ଯେଉଁ ପ୍ରକ୍ରିୟାଟାକୁ ଆମର ବର୍ତ୍ତମାନ ଓଡ଼ିଶାରେ ଆରମ୍ଭ କରାଯାଇଛି, ଆ ପୂର୍ବରୁ ମଧ୍ୟ ଯେଉଁମାନେ ଥିଲେ ଯେଉଁମାନଙ୍କୁ ଆପଣଙ୍କର ଆପଏଣ୍ଟମେଣ୍ଟ କରାଯାଇଥିଲା, ଯେଉଁମାନେ ଘରକୁ ଘର ବୁଲି ତଥ୍ୟ ମଧ୍ୟ ସଂଗ୍ରହ କରିଥିଲେ ଏବଂ ସେଥିରେ ମଧ୍ୟ ଅନ୍ଲାଇନ୍ ସିଷ୍ଟମ୍ ଥିଲା, ଯେଉଁମାନେ ନିଜକୁ ଜଣେ ତାର ଡିକ୍ଲାରେସନ ସାର୍ ଦେଇପାରିବ, ତାପରେ ଏଇ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ଏହି ପ୍ରକ୍ରିୟାଟା କେମିତି ଭାବରେ ଚାଲିବ?
0: ଆପଣ ଠିକ୍ ପ୍ରଶ୍ନଟି ପଚାରିଛନ୍ତି। ପ୍ରକୃତରେ ଏ ପ୍ରକ୍ରିୟା ଆମେ ବହୁତ ଦିନ ଆରମ୍ଭ କରିସାରିଲୁଣି, କାରଣ ଯୋଉ ପ୍ରାକ୍ ପ୍ରସ୍ତୁତି ଆମର ଏସ୍ଆଇଆର୍ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନର ପ୍ରାକ୍ ପ୍ରସ୍ତୁତି ଆମର ପ୍ରାୟ ଗତ ବର୍ଷ ଜୁଲାଇ ମାସରୁ ଆରମ୍ଭ ହୋଇସାରିଲାଣି। ଜୁନ୍ ମାସରେ ଆମେ ଆୟୋଗଙ୍କର ଗୋଟେ ନିର୍ଦ୍ଦେଶନାମା ପାଇଥିଲୁ ଯୋଉଟା ବିହାର ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ଅନ୍ୟାନ୍ୟ ସବୁ ରାଜ୍ୟମାନଙ୍କୁ ମଧ୍ୟ ସେଇଠାରେ ଆମକୁ ନିର୍ଦ୍ଦେଶ ଥିଲା ଆପଣ ସେହି ହିସାବରେ ଆପଣଙ୍କର ପ୍ରସ୍ତୁତି କରନ୍ତୁ। ତ ତେଣୁକରି ଆମ ରାଜ୍ୟରେ ମଧ୍ୟ ଆମେ ସେହି ପ୍ରସ୍ତୁତି ଆରମ୍ଭ କରିଥିଲୁ। ଯେମିତି ଆମେ ପ୍ରଥମରୁ ଆପଣଙ୍କୁ କହୁଥିଲି ଆମ ପାଇଁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଯେ ଆମେ କିଭଳି 2002ରେ ଯୋଉ ସ୍ୱତନ୍ତ୍ର ସଘନ ସଂଶୋଧନ ହୋଇଥିଲା ଏବଂ ସେହି ସମୟରେ ଯୋଉ ଭୋଟର ତାଲିକା ପ୍ରକାଶିତ ହୋଇଥିଲା ସେହି ଭୋଟର ତାଲିକାରେ 2025ରେ ଯୋଉ ଭୋଟର ତାଲିକା ଆମେ ପ୍ରସ୍ତୁତ କରିଥିଲୁ ସେଇଠି ଥିବା ଭୋଟରମାନଙ୍କୁ ମତଦାତାମାନଙ୍କୁ କିଭଳି ଭାବରେ ଆମେ ସଂଯୋଗ କରିବା, ତ ସେହିମାନଙ୍କୁ ସଂଯୋଗ କରିବାର ଉପାୟ ଥିଲା ଯେ ଯଦି ସେହିମାନଙ୍କ ନାଁ 2002 ଭୋଟର ତାଲିକାରେ ଅଛି ତାହେଲେ ସେମାନେ ସଂଯୁକ୍ତ ହେଲେ, ଯଦି କୌଣସି କାରଣବଶତଃ ସେମାନଙ୍କ ନାଁ ଭୋଟର ତାଲିକାରେ ନଥିଲା, ଧରିନିଅନ୍ତୁ ସେମାନେ ସେତେବେଳକୁ ଭୋଟର ନ ବି ହୋଇଥାଇପାରନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ହୋଇପାରିନି, ଅନ୍ୟ ଜାଗାରେ କୌଣସି ଜାଗାରେ ସେମାନେ ରହୁଥିଲେ ଏଇଠି ନାହାନ୍ତି, ତ ସେଭଳି ପରିସ୍ଥିତିରେ ତାଙ୍କ ପିତାମାତାଙ୍କର ମଧ୍ୟ ନାମକୁ ଆମେ 2002ରେ ଠାବ କରିକି ତାଙ୍କ ସହିତ ସଂଯୋଗ କରିବାର ବ୍ୟବସ୍ଥା କରିଥିଲୁ। ଏଇଟା ଆମେ ମ୍ୟାପିଂ କହୁଥିଲୁ, ଏଇଟା ହେଉଛି ଆମର ଯୋଉ ସ୍ୱତନ୍ତ୍ର ସଘନ ସଂଶୋଧନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ଏହି କାର୍ଯ୍ୟଟି ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଯଦି କୌଣସି ବ୍ୟକ୍ତି 2002ରେ ତାଙ୍କର ସଂଯୋଗୀକରଣ ହୋଇଗଲା ତାଙ୍କୁ 2026ର ଆମର ଏଇ ଯେଉଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ କୌଣସି ପ୍ରକାର ଦସ୍ତାବିଜ କୌଣସି ପ୍ରକାର ଡକ୍ୟୁମେଣ୍ଟ କିମ୍ବା ପ୍ରମାଣ ନ ଦେଇକରି ସେ ସିଧାସଳଖ ଆମର ଯୋଉ ଭୋଟର ତାଲିକା ଅଛି ସେଠି ତାଙ୍କ ନାମଟି ନାମିତ ହେବ। କେବଳ ଗୋଟେ ଏନ୍ୟୁମେରେସନ ଫର୍ମ ତାଙ୍କୁ ଦିଆଯିବ, ସେ ଦସ୍ତଖତ କରିବେ, ଫଟୋଟିଏ ଦେବେ, ଅଳ୍ପ କିଛି ନିଜସ୍ୱ ତଥ୍ୟ ଦେଇକି ସେ ତାଙ୍କର ନାମଟିକୁ ପଞ୍ଜୀକରଣ କରିପାରିବେ।
1: ଆଜ୍ଞା, ଏଇଟା ସାର୍ ଇଣ୍ଡିଭିଜୁଆଲ ନା ପରିବାର?
0: ଏଇଟା ପ୍ରତ୍ୟେକ ବ୍ୟକ୍ତି ପାଇଁ କରାହେଇଛି।

0: ଯେତିକି ଆମର 3,34,00,000 ଯୋଉ ଆମର ଭୋଟର ଅଛନ୍ତି, ଏ ସମସ୍ତ 3,34,00,000 ଭୋଟରଙ୍କ ପାଇଁ ଆମେ ଏହି କାର୍ଯ୍ୟ କରିଥିଲୁ। ଏବଂ ଆପଣମାନେ ଜାଣି ଖୁସି ହେବେ ଯେ ଭାରତବର୍ଷରେ ଅନେକ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 50% 60% ମଧ୍ୟ ସଂଯୋଗୀକରଣ ହୋଇପାରି ନାହିଁ, କିନ୍ତୁ ଓଡ଼ିଶାରେ ଆମେ ବହୁତ ଭଲ ଭାବରେ ସେ କାମ କରିଥିଲୁ। ଆମର ଯୋଉ ବିଏଲ୍ଓ ବନ୍ଧୁମାନେ ଅଛନ୍ତି, ସେମାନେ ମଧ୍ୟ ଘରକୁ ଘର ଯାଇ ଲୋକଙ୍କର ତଥ୍ୟ ସଂଗ୍ରହ କରି ନିଜେ ମଧ୍ୟ ବସି ସେମାନେ ତାଙ୍କର କରିଛନ୍ତି। ଏବଂ ଆମେ ପାଖାପାଖି 94.61% ଲୋକଙ୍କର ନାଁ ବର୍ତ୍ତମାନ ପର୍ଯ୍ୟନ୍ତ 2002ରେ ସେମାନଙ୍କର କିମ୍ବା ତାଙ୍କ ବାପା ମାଙ୍କ ନାଁ ଆମେ ଠାବ କରିକି ତାଙ୍କୁ ସଂଯୋଗୀକରଣ କରିଦେଇଛୁ। ଅର୍ଥାତ୍ ସେମାନଙ୍କୁ ଆଉ କୌଣସି ଡକ୍ୟୁମେଣ୍ଟ ଦେବାର ଆବଶ୍ୟକତା ପଡ଼ିବ ନାହିଁ।
1: ସାର୍, ଏ ଯୋଉ ଯେତେବେଳେ ଆପଣ କହୁଛନ୍ତି 2002ରେ ହେଇଥିଲା ସ୍ୱତନ୍ତ୍ର ସଂଶୋଧନ ଏବଂ ଏଇଟା 2024 ପାଖାପାଖି 23 ବର୍ଷର ଆପଣଙ୍କର ରହିଛି ବ୍ୟବଧାନ, ସାର୍ ଯେତେବେଳେ ପ୍ରତ୍ୟେକ ବର୍ଷ ବି ସଂଶୋଧନ ହେଉଛି, କିଛି ଆଡ୍ ହେଉଛନ୍ତି ତା ଦେହରେ ଭୋଟର ଲିଷ୍ଟ, ତାହେଲେ ଯଦି ଜଣେ 2000ରେ ନାହିଁ ଏବଂ 2025ରେ ସେ କିନ୍ତୁ ଆଡ୍ ହେଇଛି, ସେ କ୍ଷେତ୍ରରେ
0: 2002ରେ ମୁଁ ଯେମିତି ଆପଣଙ୍କୁ କହିଲି, ବର୍ତ୍ତମାନ ତ ଆମେ ପାଇସାରିଲେଣି ଯେ 95% ଲୋକ ବର୍ତ୍ତମାନ 2002ରେ ତାଙ୍କର ଆମେ ଗୋଟେ ସଂଯୋଗୀକରଣ କରିଛେ, ଅର୍ଥାତ୍ କିଛି ତାଙ୍କର ତଥ୍ୟ ଆମେ ପାଇଛେ। ବାକି ରହିଲେ ଧରିନିଅନ୍ତୁ ପାଖାପାଖି 5% ଲୋକ, ସେଇ 5% ଲୋକଙ୍କ ପାଇଁ ବ୍ୟବସ୍ଥା ହେଲା ଯେ ବର୍ତ୍ତମାନ ବି ସେମାନଙ୍କର ମ୍ୟାପିଂ ହୋଇପାରିବ। ଆମର ଯୋଉ ସଂଯୋଗୀକରଣ ପ୍ରକ୍ରିୟା ଅଛି ସେ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇନାହିଁ, ତ ଆମର ଏସ୍ଆଇଆର୍ ଯେତେବେଳେ ଚାଲିଛି ସ୍ୱତନ୍ତ୍ର ସଂଶୋଧନ ସମୟରେ ମଧ୍ୟ ଆମେ ମ୍ୟାପିଂ କରିବୁ। ତ ଯଦି ବିଏଲ୍ଓ ତାଙ୍କୁ ପହଞ୍ଚି ପାରିନଥିଲେ କିମ୍ବା ସେ ବିଏଲ୍ଓଙ୍କୁ କୌଣସି କାରଣବଶତଃ ସାକ୍ଷାତ କରିପାରିନଥିଲେ ଜାଣିପାରିନଥିଲେ, ବର୍ତ୍ତମାନ ମଧ୍ୟ ସଂଯୋଗୀକରଣ ହେବ। କିନ୍ତୁ ଏ ସବୁ ପ୍ରକ୍ରିୟା ପରେ ମଧ୍ୟ ଯଦି ସଂଯୋଗୀକରଣ ହୋଇପାରିଲା ନାହିଁ ତାହେଲେ ବି କିଛି ଅସୁବିଧା ହେବାର ନାହିଁ, କାରଣ ଆମର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ଯେ ଯେଉଁମାନେ ମଧ୍ୟ ଯୋଗ୍ୟ ଭୋଟର ଅଛନ୍ତି, ଯୋଗ୍ୟ ମତଦାତା ଅଛନ୍ତି, ସେହିମାନଙ୍କୁ ଆମେ ପଞ୍ଜୀକରଣ କରିବୁ। ଯୋଗ୍ୟ ମତଦାତାଙ୍କୁ ପଞ୍ଜୀକରଣ କରିବା ପାଇଁ ଏଇଠି 3ଟି ଆପଣଙ୍କର ସାମ୍ବିଧାନିକ ଏବଂ ଆଇନଗତ ବ୍ୟବସ୍ଥା ଅଛି ବା ଆଇନଗତ କ୍ୱାଲିଫିକେସନ ଯୋଗ୍ୟତା ଅଛି। ପ୍ରଥମ କ୍ୱାଲିଫିକେସନଟି ଆପଣଙ୍କର ହେଉଛି ସେ 18 ବର୍ଷ ପ୍ରାପ୍ତ ହୋଇଥିବ, 18 କିମ୍ବା ତଦୁର୍ଦ୍ଧ ବୟସ ଯାହାକୁ ହୋଇଥିବ ସେହିଭଳି ବ୍ୟକ୍ତି ସେ ଭୋଟର ହିସାବରେ ତାଙ୍କର ଯୋଉ ଅଧିକାର ସାବ୍ୟସ୍ତ କରିପାରିବେ। ଦ୍ୱିତୀୟ କ୍ୱାଲିଫିକେସନ ଯୋଗ୍ୟତା ସେ ଭାରତୀୟ ନାଗରିକ ହୋଇଥିବା ଦରକାର। ଏବଂ ତୃତୀୟ ଯୋଗ୍ୟତା ଯେ ସେ ଅନ୍ୟ କୌଣସି ପ୍ରକାର ଆମର ଯୋଉ ଆଇନ ଅଛି, ନିର୍ବାଚନ ସମ୍ପର୍କୀୟ ଆଇନ ଅଛି, ସେସବୁ ଆଇନ କାନୁନ ମାଧ୍ୟମରେ ସେ କେବେ ଏଭଳିଆ କୌଣସି ଭୁଲ ପାଇଁ ବା ତ୍ରୁଟି ପାଇଁ ବା ଦୋଷ ପାଇଁ ଦଣ୍ଡିତ ହୋଇନଥିବେ, ଯେଉଁଥିପାଇଁ ତାଙ୍କୁ ଭୋଟର ହେବାରୁ ବଞ୍ଚିତ କରିବା ପାଇଁ କୋର୍ଟ କିମ୍ବା ଅନ୍ୟ କାହାର ନିର୍ଦ୍ଦେଶ ଥିବ।
1: ସାର୍, ଏମିତି ବି ନିୟମ ଅଛି
0: ସେଭଳିଆ ଡିସ୍କ୍ୱାଲିଫିକେସନ, ଇଫ୍ ଦେ ଆର୍ ଡିସ୍କ୍ୱାଲିଫାଇଡ୍ ଅଦରୱାଇଜ୍, ମାନେ ଅନ୍ୟ କିଛି ଆଇନ ବଳରେ ଯଦି ଇଫ୍ ଦେ ଆର୍ ଡିସ୍କ୍ୱାଲିଫାଇଡ୍ ତାହେଲେ ସେମାନେ ମଧ୍ୟ ଭୋଟର ତାଲିକାରେ ଆସିପାରିବେ ନାହିଁ।
1: ସାର୍, ଯୋଉ 2 ନମ୍ବର ପଏଣ୍ଟ ଆପଣ କହିଲେ ଭାରତୀୟ ନାଗରିକ ହୋଇଥିବେ, ଆପଣ ଜାଣିଛନ୍ତି ବିଶେଷ କରି ଆମର ଓଡ଼ିଶାରେ ଯେଉଁମାନେ ଅଛନ୍ତି ବାଂଲାଦେଶୀ ଯେଉଁମାନେ ସେମାନେ ଆସି ରହୁଛନ୍ତି ସେମାନଙ୍କ କ୍ଷେତ୍ରରେ
0: ମୁଁ ଯେମିତି ଆପଣଙ୍କୁ କହିଲି ଭାରତୀୟ ନାଗରିକତା କଥା ଯୋଉଟା ଆମେ କହୁଛୁ, ଭାରତୀୟ ନାଗରିକତା ସହିତ ଆମେ କୌଣସି ଗୋଟେ ଦେଶ କିମ୍ବା କୌଣସି ସମ୍ପ୍ରଦାୟ ବିଷୟରେ ଆମେ କହୁନୁ, ସେ ଯେକୌଣସି ଦେଶର ହୋଇଥାନ୍ତି ସେ ଯଦି ଭାରତୀୟ ନୁହନ୍ତି, ଯେକୌଣସି ସମ୍ପ୍ରଦାୟର ହୋଇଥାନ୍ତି ସେ ଯଦି ଭାରତୀୟ ନୁହନ୍ତି ତାହେଲେ ସେହିଭଳି ବ୍ୟକ୍ତିକୁ ଆମେ ଭୋଟର ତାଲିକାରେ ସ୍ଥାନିତ କରିପାରିବୁ ନାହିଁ। ଏବଂ ଯିଏ ମଧ୍ୟ ଆମ ଭାରତୀୟ ନାଗରିକ ଅଛନ୍ତି ତାଙ୍କୁ ଭୋଟର ତାଲିକାରେ ନିଶ୍ଚିତ ଭାବରେ ସ୍ଥାନିତ କରିବୁ, ଇଏ ହେଉଛି ଆମର ପ୍ରାଥମିକତା, ତେଣୁକରି ତାକୁ ଧରିକି ଆମେ କାମ କରୁଛୁ। ଏବଂ ଯୋଉ ନାଗରିକତା କଥା କୁହାଯାଉଛି ଏଠି 3ଟି କଥା ଅଛି, 3ଟି ରାଦର ମୁଁ କହିବି ତାରିଖ ଯୋଉଟା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ହେଲା ଯେ ଆପଣଙ୍କର 1/7/1987 1/7/1987 ପୂର୍ବରୁ ଯେକୌଣସି ବ୍ୟକ୍ତି ଭାରତ ବର୍ଷରେ ଜନ୍ମଗ୍ରହଣ କରିଥିବେ ତାଙ୍କ ପିତାମାତାଙ୍କର ଯାହା କିଛି ମଧ୍ୟ ନ୍ୟାସନାଲିଟି ଥାଉ, ସେମାନେ ଯେକୌଣସି ଦେଶର ହୋଇଥାନ୍ତୁ, ସେହି ବ୍ୟକ୍ତିକୁ ଜଣେ ଭାରତୀୟ ନାଗରିକ ଭାବରେ ଆମର ଏଇଠି ଗ୍ରହଣ କରାଯିବ। 1/7/1987 ପରେ ଏବଂ ଆପଣଙ୍କର 2/12/2004 ପରେ ଯଦି କୌଣସି ବ୍ୟକ୍ତି
1: ପୂର୍ବରୁ
0: ଏଇ ଯୋଉ ସମୟ ବ୍ୟବଧାନ ରହିଲା ଆପଣ 87-4 ଭିତରେ ଯୋଉ ସମୟ ବ୍ୟବଧାନ ରହିଲା ତା ଭିତରେ ଯଦି କୌଣସି ବ୍ୟକ୍ତି ଭାରତ ବର୍ଷରେ ଜନ୍ମଗ୍ରହଣ କରିଛନ୍ତି ତାହେଲେ ଅନ୍ତତଃ ତାଙ୍କର ଜଣେ ପିତା କିମ୍ବା ମାତା ଭାରତୀୟ ନାଗରିକ ହୋଇଥିବା ଦରକାର, ତେବେ ତାଙ୍କୁ ଭାରତୀୟ ନାଗରିକ ଭାବରେ ଗ୍ରହଣ କରାଯିବ। 2004 ପରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ତାଙ୍କର ଉଭୟ ପିତାମାତା ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକତା। ତ ଏଇ ଯୋଉ ଭାରତୀୟ ନାଗରିକତ୍ୱ ଆମେ ଦେଖିବା, ଏ ଭାରତୀୟ ନାଗରିକତା ପାଇଁ ତ କୌଣସି ଗୋଟେ ଅଥରିଟି ନାହାନ୍ତି ଯିଏ ତାଙ୍କୁ କରିବେ, ସେ ଭାରତୀୟ ନାଗରିକ ଭାବରେ ତାଙ୍କୁ ସତ୍ୟାପିତ କରିବେ ବା ପ୍ରମାଣିତ କରିବେ, ସେଇଠି କ'ଣ ଆମେ ଦେଖିବା ଦରକାର। ମୁଁ ଯେମିତି ଆପଣଙ୍କୁ କହିଲି ସେ ଏଇଠି ଜନ୍ମ ହୋଇଥିବା ଦରକାର, ଅର୍ଥାତ୍ ତାଙ୍କ ଜନ୍ମସ୍ଥାନ ଭାରତ ଭିତରେ କୋଉଠି ହୋଇଥିବା ଦରକାର। ଏବଂ ଯେମିତି କହିଲି ସେଇ ଯୋଉ ସମୟ ଭିତରେ ଅର୍ଥାତ୍ ସେଇ ଯୋଉ ଡେଟ୍ ଅଫ୍ ବାର୍ଥ ବା ତାଙ୍କ ଜନ୍ମ ତାରିଖ ସେଇଟା ଆମେ ଜାଣିବା ଦରକାର, ଏବଂ ତାଙ୍କ ପିତାମାତାଙ୍କର ମଧ୍ୟ ଜନ୍ମସ୍ଥାନ ଏବଂ ତାଙ୍କର ଜନ୍ମ ତାରିଖ ଆମେ ଜାଣିବା ଦରକାର। ତ ଯେତେବେଳେ ଆମେ ଏଇ ଯୋଉ 3ଟା କ୍ୟାଟେଗୋରୀ ଭିତରୁ ପ୍ରଥମ କ୍ୟାଟେଗୋରୀ ଯେଉଁମାନେ ରହିଲେ ସେଭଳି ବ୍ୟକ୍ତିଙ୍କ ପାଇଁ କୌଣସି ଡକ୍ୟୁମେଣ୍ଟର ଆମେ ଭେରିଫିକେସନ କରିବାର ଆବଶ୍ୟକତା ନାହିଁ। ଦ୍ୱିତୀୟ ବ୍ୟକ୍ତିର ଭେରିଫିକେସନ କରିବା ପାଇଁ ତାଙ୍କ ନିଜର ଏବଂ ତାଙ୍କର ଜଣେ ପିତା କିମ୍ବା ମାତାଙ୍କର ତାଙ୍କର ଡେଟ୍ ଅଫ୍ ବାର୍ଥ ତାଙ୍କ ପ୍ଲେସ୍ ଅଫ୍ ବାର୍ଥ ଆମକୁ କନଫର୍ମ କରିବାକୁ ପଡିବ। ଏବଂ ଯୋଉ ପ୍ରମାଣପତ୍ର ଗୁଡିକ ତା ପାଇଁ ଅଛି ବର୍ତ୍ତମାନ

0: ନିର୍ବାଚନ ଆୟୋଗ ପାଖାପାଖି 11 ସେଭଳି ପ୍ରମାଣପତ୍ର ଆମକୁ ଦେଇଛନ୍ତି।
1: ସାର୍ କ'ଣ ଅଛି ଗୁଡ଼ିକ ସବୁ?
0: ସେ ଭିତରେ ଆପଣଙ୍କର ଧରି ନିଅନ୍ତୁ ପେନ୍ସନ୍ ରିଲେଟେଡ୍ କିଛି ଯଦି ଆପଣଙ୍କ ଡକ୍ୟୁମେଣ୍ଟ ଅଛି, ଆପଣଙ୍କର ଯଦି ପାସ୍ବୁକ୍ସ ଅଛି, ଆପଣଙ୍କୁ କୌଣସି ବି ଗୋଟେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କିମ୍ବା ଗୋଟେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଅଥରିଟିଜ୍ ଯଦି ଆପଣଙ୍କୁ ଆଇଡେଣ୍ଟିଟି କାର୍ଡ ଇସ୍ୟୁ କରିଛନ୍ତି କିମ୍ବା ଆପଣଙ୍କର ଆର୍ଓଆର୍ ଅଛି ମାନେ ପଟ୍ଟା ଯୋଉଟା ଆପଣ କହୁଛନ୍ତି ସେଇଟା ଯଦି ଅଛି, ଆପଣଙ୍କର ମେଟ୍ରିକୁଲେସନ୍ ପାସ୍ କରିଛନ୍ତି ସେଇ ସାର୍ଟିଫିକେଟ୍ ଅଛି, ଆପଣଙ୍କର ଅନ୍ୟାନ୍ୟ ସବୁଯାକ ଯୋଗ୍ୟତା ପାଇଁ ଧରି ନିଅନ୍ତୁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଅଛି, ଏମିତି ବିଭିନ୍ନ ପ୍ରକାର
1: ବୈଧ
0: ପ୍ରମାଣପତ୍ର ସେ ତାଙ୍କର ସେଇଠି ଦେଇଛନ୍ତି। ଏବଂ ତା ବାଦେ ଯଦି ଆମର ରାଜ୍ୟ ମାନେ ଷ୍ଟେଟ୍ ସ୍ପେସିଫିକ୍ ବି ଯଦି କୌଣସି ଏମିତି ଡକ୍ୟୁମେଣ୍ଟ ଥିବ ଯୋଉଠି ତାଙ୍କର ଏଇ ଯୋଉ ଷ୍ଟେଟ୍ ଆପଣଙ୍କ ଡେଟ୍ ଅଫ୍ ବାର୍ଥ ଓ ପ୍ଲେସ୍ ଅଫ୍ ବାର୍ଥ ଆମେ କନଫର୍ମ କରିପାରିବା, ତାହେଲେ ସେଇଟାକୁ ମଧ୍ୟ ଗ୍ରହଣ କରିବା ପାଇଁ ଆମକୁ ନିର୍ଦ୍ଦେଶ ଅଛି। ତ ତେଣୁକରି ଏଇଠି ପ୍ରମାଣ କରେ ଜଣେ ଯଦି କେହି ଜେନୁଇନ୍ ଭୋଟର ଅଛନ୍ତି, ଜଣେ ଯୋଗ୍ୟ ଭୋଟର ଅଛନ୍ତି, ତାହେଲେ ତାଙ୍କୁ ପ୍ରମାଣ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରଖାଯାଇଛି। କିନ୍ତୁ ୟା ବାଦେ ମଧ୍ୟ ମୁଁ ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛି ଏବଂ ବିଶେଷ କରି ଆମ ଶ୍ରୋତାବନ୍ଧୁମାନଙ୍କର ଜାଣିବା ପାଇଁ ମୁଁ ଏଠି କହିବାକୁ ଚାହୁଁଛି ଯେ ଆମର ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ବା ଭୋଟର ମାନଙ୍କର ପଞ୍ଜୀକରଣ ଅଧିକାରୀ ଯିଏ ଅଛନ୍ତି, ମତଦାତା ପଞ୍ଜୀକରଣ ଅଧିକାରୀ, ମତଦାତା ପଞ୍ଜୀକରଣ ଅଧିକାରୀଙ୍କର ସନ୍ତୁଷ୍ଟି ହେଉଛି ଜଣେ ଭୋଟରଙ୍କର ଯୋଗ୍ୟତା ନିରୂପଣ କରିବା ପାଇଁ ଯଥେଷ୍ଟ। ତାଙ୍କ ପାଖରେ କିଛି ଡକ୍ୟୁମେଣ୍ଟ ଥାଉ, ଦସ୍ତାବିଜ ଥାଉ ଅବା ନ ଥାଉ, ଯଦି ତାଙ୍କର ତଦନ୍ତରୁ ତାଙ୍କୁ ପ୍ରତୀତ ହୁଏ, ତାଙ୍କୁ ମନେ ହୁଏ ଯେ ଏ ବ୍ୟକ୍ତି ଜଣେ ଜେନୁଇନ୍ ଭାରତୀୟ ନାଗରିକ ଏବଂ ଅନ୍ୟ ଯୋଗ୍ୟତା ଗୁଡ଼ିକ ତାଙ୍କର ସିଏ କ୍ୱାଲିଫାଇ କରୁଛନ୍ତି, ତାହେଲେ ଇଆର୍ଓଙ୍କର ଅଥରିଟି ଅଛି, ତାଙ୍କ କ୍ଷମତା ଅଛି, ଇଏ ତାଙ୍କର ଆଇନଗତ କ୍ଷମତା ଭିତରେ ଅଛି, ସେ ତାଙ୍କୁ ଭୋଟର ଭାବରେ ପଞ୍ଜୀକରଣ କରିପାରିବେ। ତେଣୁକରି ଯୋଉ ସାଧାରଣ ଭାବରେ ଗୋଟେ ଆମ ଭିତରେ ଗୋଟେ ଭୟ ରହୁଛି, ଆଶଙ୍କା ରହୁଛି, କାଳେ ଯଦି କୌଣସି ଡକ୍ୟୁମେଣ୍ଟ ଧରି ନିଅନ୍ତୁ, ଆମର ବହୁତ ଲୋକ ଅଛନ୍ତି ଯୋଉମାନେ ଆପଣ ଯେମିତି କହିଲେ ଦୁର୍ଗମ ଅଞ୍ଚଳରେ ରହୁଛନ୍ତି, ଯୋଉମାନେ ବିଶେଷ ପାଠଶାଠ ପଢି ନାହାନ୍ତି, ଯୋଉମାନେ ଭଲନରେବୁଲ କମ୍ୟୁନିଟିକୁ ବିଲଙ୍ଗ କରୁଛନ୍ତି, ସେମାନଙ୍କର ଆକ୍ସେସ୍ ନାହିଁ ଗୁଡ଼ାଏ ଡକ୍ୟୁମେଣ୍ଟ, ସେଭଳିଆ ଲୋକମାନଙ୍କ ପାଇଁ କ'ଣ ଆମେ ଏତେ ରିଜିଡ୍ଲି ସେଗୁଡ଼ିକ ଧରିବୁ? ଆମେ ସେଥିପାଇଁ ରଖିଛୁ ଯେ ଯୋଉଠି ମଧ୍ୟ ଏଭଳିଆ ଅସୁବିଧା ଅଛି, ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଏଇ ଯୋଉ ଭୋଟର ପଞ୍ଜୀକରଣ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବରେ ଆମେ ନିର୍ଦ୍ଦେଶ ଦେଇଛୁ ଯେ ଆପଣମାନେ ବ୍ୟକ୍ତିଗତ ଭାବରେ ସେହି କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବେ ଏବଂ କୌଣସି ବ୍ୟକ୍ତିକୁ ଏଇଠି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ଯେମିତି ହେବାକୁ ପଡିବ ନାହିଁ ଏବଂ ସେମାନେ ଠିକ୍ ଭାବରେ ତାଙ୍କ ନାଁଟି ଯେମିତି ପୁଣି ଥରେ ଯୋଗ କରିପାରିବେ, ଇଏ ହେଉଛି ଆମର
1: ପ୍ରକ୍ରିୟା। ଯୋଉ ମୋ ନାଁ ଅଛି କି ନାହିଁ ମୁଁ କେମିତି ଜାଣିବି?
0: ନିଜ ନାଁ ଅଛି କି ନାହିଁ, ଏବେ ଯୋଉ ଆମର ଯୋଉ ସ୍ୱତନ୍ତ୍ର ସଘନ ସଂଶୋଧନର ସବୁଠୁ ବଡ଼ ଯେମିତି ମୁଁ ଆପଣଙ୍କୁ କହୁଥିଲି ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଘରକୁ ଯାଇ ବିଏଲ୍ଓ ଗୋଟିଏ ଏନ୍ୟୁମେରେସନ ଫର୍ମ ଦେବେ। ଅର୍ଥାତ୍ ଯେ କେହି 2025 ମସିହାରେ ତାଙ୍କ ନାଁ ଅଛି ଭୋଟର ତାଲିକାରେ, ସେହି ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ଗୋଟିଏ ଏନ୍ୟୁମେରେସନ ଫର୍ମ ସ୍ୱତନ୍ତ୍ର ଭାବରେ ତାଙ୍କରି ନାଁରେ ଆସିବ। ଇଏ ଯୋଉ ଫର୍ମ ଆସିବ, ଇଏ ଫର୍ମ ଅନ୍ୟ କାହା ନାଁରେ କିମ୍ବା ଗୋଟେ ସାଧାରଣ ଫର୍ମ ନୁହେଁ, ଇଏ ଫର୍ମଟି ଗୋଟେ କଷ୍ଟମାଇଜ୍ଡ ଫର୍ମ, ଏଇଟା ଆପଣଙ୍କ ଡିଟେଲ୍ସ ବା ଆପଣଙ୍କ ତଥ୍ୟ ସଂକଳିତ ଗୋଟିଏ ଫର୍ମଟି, ସେଇଠି ଆପଣଙ୍କ ନାଁ ଅଛି, ଆପଣଙ୍କର ଯୋଉ ବର୍ତ୍ତମାନର ନିର୍ବାଚନ ମଣ୍ଡଳୀ ଅଛି ତା ନାଁ ଅଛି, ଆପଣଙ୍କ ଯୋଉ ଭାଗ ଅଛି, ଯୋଉ ଅନୁଭାଗ ଅଛି ତାର ସଂଖ୍ୟା ଅଛି, ତା ନାଁ ଅଛି, ଏବଂ ଆପଣଙ୍କର ମଧ୍ୟ ସିରିଏଲ୍ ନମ୍ବର ତା ଭିତରେ ଅଛି, ତ ଇଏ ସବୁ ଡିଟେଲ୍ ପ୍ଲସ୍ ଆପଣଙ୍କ ଫଟୋ ସେଇଠି ଲାଗିକରି ସେଇ ଫର୍ମଟି ଆସିବ। ତେଣୁକରି ଇଏ ଫର୍ମ ଗୁଡ଼ିକ ଆପଣଙ୍କ ପାଖକୁ ଆମେ ପହଞ୍ଚାଇବା ଦାୟିତ୍ୱ ଆମର, ସେଇଥିପାଇଁ କୌଣସି ସାଧାରଣ ନାଗରିକଙ୍କର ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ବ୍ୟକ୍ତି ଯିଏ ମଧ୍ୟ 2025 ଭୋଟର ହୋଇସାରିଛନ୍ତି ସେ ସମସ୍ତେ ଏଭଳି ଗୋଟିଏ ଗୋଟିଏ ଫର୍ମ ପାଇବେ।
1: ଟିକେ ପୂର୍ବରୁ ଆପଣ ଯୋଉ କହୁଥିଲେ ସାର୍ ଦୁର୍ଗମ ଅଞ୍ଚଳ କଥା, ଆମେ ଯଦିଓ ବହୁତ ଗୁଡ଼ିଏ ସୁବିଧା ଆପଣଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଛି ଅନ୍ଲାଇନ୍ ମାଧ୍ୟମରେ, ଏବଂ ବିଶେଷ କରି ସାର୍ ସହରାଞ୍ଚଳ ଏବଂ ଯୋଉ ଗ୍ରାମାଞ୍ଚଳ ଗୁଡ଼ିକରେ ଭଲ ଯୋଗାଯୋଗ ବ୍ୟବସ୍ଥା ସାର୍ ରହିଛି ତାକୁ ଆପଣ କହିପାରିବେ, ଆପଣ ରାସ୍ତାଘାଟର ସଂଯୋଗୀକରଣ କହନ୍ତୁ ବା ରିଚେବିଲିଟି କଥା କହନ୍ତୁ, ସେ କ୍ଷେତ୍ରରେ ଯେତିକି ସୁବିଧା ଜଣକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆପଣ କହିଲେ ଯେମିତି ବ୍ଲକ ଲେବୁଲ ଅଧିକାରୀ ହୁଅନ୍ତୁ ଇଏ ହୁଅନ୍ତୁ ବା ସେମାନେ ଯିବା, ଦୁର୍ଗମ ଅଞ୍ଚଳରେ ବିଶେଷ କରି ଯୋଉଠି ଯାତାୟାତର ବିଶେଷ ସୁବିଧା ନାହିଁ, ପ୍ରାକୃତିକ ଭାବେ ଅତ୍ୟନ୍ତ ଦୁର୍ଗମ, ଆଉ ବିଶେଷ କରି ଆପଣ ଦେଖିବେ ସାର୍ ଯୋଉ ବୃଦ୍ଧ ବୃଦ୍ଧାମାନେ ଅଛନ୍ତି ଯୋଉମାନେ ସେତେଟା ଆକ୍ସେସ୍ କରିପାରୁନାହାନ୍ତି, ସେସବୁ କ୍ଷେତ୍ରରେ କିଛି ସ୍ୱତନ୍ତ୍ର
0: ପଦକ୍ଷେପ? କୌଣସି ବ୍ୟକ୍ତିଙ୍କୁ କୌଣସି ଅଫିସକୁ ଆସିବାର ଆବଶ୍ୟକତା ନାହିଁ, ପ୍ରଥମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବି, କୌଣସି କାର୍ଯ୍ୟାଳୟକୁ କୌଣସି ଭୋଟରଙ୍କର ଆସିବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ଭୋଟରଙ୍କ ପାଖକୁ ଆମର ଯୋଉ ଅଛନ୍ତି ବୁଥ୍ ସ୍ତରୀୟ ଅଧିକାରୀ, ବୁଥ୍ ଲେବୁଲ ଅଫିସର, ସିଏ ବ୍ୟକ୍ତିଗତ ଭାବରେ ଯିବେ, ଥରେ ନୁହେଁ, ଦୁଇଥର ନୁହେଁ, ତିନି ଥର ଯିବେ, ଏଇଟା ହେଉଛି ନିର୍ଦ୍ଦେଶ। ଯଦି କୌଣସି କାରଣବଶତଃ ତାଙ୍କୁ ପାଇଲେ ନାହିଁ ସେ ଗଲେ ଏବଂ ସେ ନାହାନ୍ତି, ଦ୍ୱିତୀୟ ଥର ଯିବେ, ତାପରେ ବି ପାଇଲେ ନାହିଁ ତୃତୀୟ ଥର ଯିବେ, ସେଇଠି ଗୋଟେ ସ୍ଲିପ୍ ଛାଡ଼ିକି ଆସିବେ ଯେ ମୁଁ ଏତିକି ତାରିଖରେ ଆପଣଙ୍କ ଘରକୁ ପୁଣି ଥରେ ଆସିବି, ଆପଣ ଦୟାକରି ଏହି ସମୟରେ ଥିବେ, ବା ଆପଣଙ୍କର ଏଇ ଯୋଉ ତଥ୍ୟ ଆପଣଙ୍କର ପଡ଼ୋଶୀ ଅଛନ୍ତି କିମ୍ବା କାହାକୁ ଏଇ ତଥ୍ୟଟି ଆପଣ ଯୋଗାଇ ଦେଇଥିବେ। ତ ତେଣୁକରି କୌଣସି ବ୍ୟକ୍ତି ସେ ଦୁର୍ଗମ ଅଞ୍ଚଳରେ ରୁହନ୍ତୁ ଯୋଉଠି ରୁହନ୍ତୁ ତାଙ୍କୁ କାର୍ଯ୍ୟାଳୟକୁ ଆସିବାର ଆବଶ୍ୟକତା ନାହିଁ। କିନ୍ତୁ ଆମେ ଯେମିତି ଦେଖିଲୁ ଯେ ଯୋଉ ଲୋକମାନଙ୍କର ମ୍ୟାପିଂ ହେଇପାରିଲା ନାହିଁ କିମ୍ବା ଯୋଉମାନଙ୍କୁ ଆମେ ଫର୍ମ ଦେଲୁ କିନ୍ତୁ ସେ ଫେରେଇଲେ ନାହିଁ, ସେଇଭଳି ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଗୋଟେ ନୋଟିସ୍ ଜାରି କରାଯିବ, ଏବଂ ସେଇ ନୋଟିସ୍ ଯଦି ଜାରି କରାଯିବ ତାହେଲେ ତାଙ୍କୁ ବ୍ୟକ୍ତିଗତ ଭାବରେ आसिकी पंजीकरण अधिकारी पाखे उपस्थित होगा पड़ो जहाँ तक दस्तावेज थी जहाँ

ଆପତ୍ତି ଅଭିଯୋଗ କିଏ ଦେଇପାରିବେ, କୋଉଭଳି ଭାବରେ ଦେଇପାରିବେ, ତା ପାଇଁ ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି। ତେଣୁକରି ତା ଧରି ନିଅନ୍ତୁ ଜଣେ କେହି ଯୋଗ ହେବା ପାଇଁ ଚାହୁଁଛନ୍ତି, ଇଭେନ୍ ତାଙ୍କ ପିତାମାତା ମଧ୍ୟ ଯୋଗ୍ୟ ନୁହନ୍ତି ତାଙ୍କ ପାଇଁ ଆବେଦନ କରିବା ପାଇଁ, ସେ ନିଜେ ଆବେଦନ କରିବାକୁ। ଯଦି ଆପଣଙ୍କର ବାଦ ମୃତ୍ୟୁ ହୋଇଯାଇଛି ଜଣଙ୍କର କିମ୍ବା ସିଫ୍ଟେଡ୍ ହୋଇଯାଇଛନ୍ତି, କିଏ କରିପାରିବେ? ତାଙ୍କର ତାଙ୍କର ଯିଏ ପରିବାର ଲୋକ ଥିବେ ସେ କରିପାରିବେ, ସେ କନ୍ଷ୍ଟିଚୁଏନ୍ସି ଭିତରେ ଯୋଉ ଲୋକ ଥିବେ ସେ କରିପାରିବେ, ଯିଏ ଜାଣିଛନ୍ତି ତାଙ୍କ ବିଷୟରେ ସେ କରିପାରିବେ, ବାହାରୁ କୌଣସି ଲୋକଙ୍କୁ ତା ପାଇଁ କରିବା ପାଇଁ ବ୍ୟବସ୍ଥା ନାହିଁ। ସେମିତି ସଂଶୋଧନ ପାଇଁ ମଧ୍ୟ ବ୍ୟବସ୍ଥା ରଖାଯାଇଛି, କେହି ବି ସଂଶୋଧନ ପାଇଁ ଆବେଦନ କରିପାରନ୍ତି। ତ ତେଣୁକରି କିଏ କ'ଣ କରିପାରିବେ ସେଗୁଡ଼ିକ ଆଇନରେ ବିଧିବଦ୍ଧ ଭାବେ ରହିଛି, ଲେଖାଯାଇଛି। ତାପରେ ଏଇ ଯୋଉ ଆପଣଙ୍କର ପବ୍ଲିକେସନ ହୋଇଗଲା, ତ ଲୋକଙ୍କର ଆପତ୍ତି ଅଭିଯୋଗ ଆସିବ, ଆପତ୍ତି ଅଭିଯୋଗ ପାଇଁ ମାସେ ସମୟ ଦିଆହୋଇଛି, ଜୁଲାଇ 5ରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ। ଏବଂ ତାପରେ ଆପତ୍ତି ଅଭିଯୋଗ ଆସିଲା ପରେ ଯୋଉ ନୋଟିସ୍ ଦିଆହେବ ସେ ମଧ୍ୟ ୟା ସହିତ ଏକକାଳୀନ ଭାବରେ ଚାଲିବ, ଏକକାଳୀନ ଭାବରେ ନୋଟିସ୍ ମଧ୍ୟ ଆମର ଇସ୍ୟୁ ହେଉଥିବ। ଏବଂ ନୋଟିସ୍ ଯେତେବେଳେ ଜାରି କରାଯିବ ସେମାନଙ୍କର ପୁଣି ଗୋଟେ ଶୁଣାଣି କରିବାକୁ ପଡିବ, ଯେଉଁମାନଙ୍କର ଯାହା ଥିବ ସେ ଶୁଣାଣି କରିବା ପାଇଁ ଏବଂ ନୋଟିସ୍ ଜାରି କରିବା ପାଇଁ ମଧ୍ୟ ଆପଣଙ୍କର ଜୁଲାଇ 5 ତାରିଖରୁ

0: ବିସର୍ଜ୍ୟ କରିପାରିବେ, ବାହାରୁ କୌଣସି ଲୋକଙ୍କୁ ତା ପାଇଁ କରିବା ପାଇଁ ବ୍ୟବସ୍ଥା ନାହିଁ।
1: ଆଜ୍ଞା,
0: ସେମିତି ସଂଶୋଧନ ପାଇଁ ମଧ୍ୟ ବ୍ୟବସ୍ଥା ରଖାଯାଇଛି, କେହି ବି ସଂଶୋଧନ ପାଇଁ ଆବେଦନ କରିପାରନ୍ତି। ତ ତେଣୁକରି କିଏ କ'ଣ କରିପାରିବେ ସେଗୁଡ଼ିକ ଆଇନରେ ବିଧିବଦ୍ଧ
1: ଭାବେ ରହିଛି,
0: ଲେଖାଯାଇଛି। ତାପରେ ଏଇ ଯୋଉ ଆପଣଙ୍କର ପବ୍ଲିକେସନ ହେଇଗଲା, ତ ଲୋକଙ୍କର ଆପତ୍ତି ଅଭିଯୋଗ ଆସିବ, ଆପତ୍ତି ଅଭିଯୋଗ ପାଇଁ ମାସେ ସମୟ ଦିଆହେଇଛି, ଜୁଲାଇ 5ରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ। ଏବଂ ତାପରେ ଆପତ୍ତି ଅଭିଯୋଗ ଆସିଲା ପରେ ଯୋଉ ନୋଟିସ୍ ଦିଆହେବ ସେ ମଧ୍ୟ ୟା ସହିତ ଏକକାଳୀନ ଭାବରେ ଚାଲିବ। ଏକକାଳୀନ ଭାବରେ ନୋଟିସ୍ ମଧ୍ୟ ଆମର ଇସ୍ୟୁ ହେଉଥିବ, ଏବଂ ନୋଟିସ୍ ଯେତେବେଳେ ଜାରି କରାଯିବ ସେମାନଙ୍କର ପୁଣି ଗୋଟେ ଶୁଣାଣି କରିବାକୁ ପଡିବ, ଯେଉଁମାନଙ୍କର ଯାହା ଥିବ ସେ ଶୁଣାଣି କରିବା ପାଇଁ ଏବଂ ନୋଟିସ୍ ଜାରି କରିବା ପାଇଁ ମଧ୍ୟ ଆପଣଙ୍କର ଜୁଲାଇ 5 ତାରିଖରୁ ଆରମ୍ଭ କରିକି ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି। 2 ସେପ୍ଟେମ୍ବର ପର୍ଯ୍ୟନ୍ତ ଯାହା ଆପତ୍ତି ଅଭିଯୋଗର ଶୁଣାଣି ହେବ ଏବଂ ଯାହା ଫଇସଲା ହେବ ସେ ଫଇସଲା ଆଧାରରେ ଆପଣଙ୍କର 6/9/2026 ଅର୍ଥାତ 6 ସେପ୍ଟେମ୍ବର 2026 ଆମର ଚୂଡ଼ାନ୍ତ ପ୍ରକାଶ
1: ଭୋଟର
0: ତାଲିକାରେ ହେବ। ଏବଂ ଏହି ଭିତରେ ମଧ୍ୟ ଆମେ ଜଣାଇଦେବା ପାଇଁ ଚାହୁଁ, ଯଦି କାହାର କୌଣସି ପ୍ରକାର ଅସୁବିଧା ରହିଯାଏ ତା ପାଇଁ ଅପିଲେଟ୍ ପ୍ରୋଭିଜନ ମଧ୍ୟ ଅଛି। ଯଦି ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର କିଛି ଭୁଲ କରିଦେଲେ ତାହେଲେ ତାଙ୍କ ଏଗେନ୍ଷ୍ଟ ଅପିଲ୍ କରିବା ପାଇଁ କଲେକ୍ଟର ଅଛନ୍ତି, ବା ଆମର ଡିୟୁ ଆମେ ଯାହା କହୁଛୁ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କ ପାଖରେ କରିପାରିବେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କର ମଧ୍ୟ ଯଦି କୌଣସି ଭୁଲ ହୋଇଯାଏ ତାହେଲେ ସେ କ୍ଷେତ୍ରରେ ସିଇଓଙ୍କ ପାଖରେ ବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ମଧ୍ୟ ଅପିଲ୍
1: କରିପାରିବେ। ସାର, ଏଇ ଯୋଉ ସବୁ ଗୋଟେ ପ୍ରୋସେସ୍ ରହିଛି, ଏତେ ଲମ୍ବା ପ୍ରୋସେସ୍, ଏବଂ ଏଥିରେ ଆପଣଙ୍କ କାର୍ଯ୍ୟାଳୟ ସମେତ ଆପଣ ଯୋଉ କହିଲେ ବ୍ଲକ ଲେବୁଲ ଅଧିକାରୀ, ଏବଂ ଆମେ କିଛିଦିନ ପୂର୍ବରୁ ମଧ୍ୟ ଦେଖୁଥିଲୁ ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ସବୁ ଘରୁ ଘର ବୁଲି ତାଲିକା କରୁଛନ୍ତି ସେଗୁଡ଼ା ସବୁ, ଏ ଗୋଟେ ବହୁତ ଗୋଟେ ଜଟିଳ ପ୍ରକ୍ରିୟା, ତାକୁ ଏତେ ଗୁଡ଼ିଏ ବାଟରେ ଆପଣ କରିଛନ୍ତି ଯେତେବେଳେ କି ଗୋଟେ ନାଗରିକକୁ ଆସିବାକୁ ପଡ଼ିବନି, ସିଏ ତାଙ୍କ ଘରେ ରହିବେ, ସବୁ କାର୍ଯ୍ୟ ଆପଣଙ୍କ କାର୍ଯ୍ୟାଳୟ ଏବଂ ଆପଣଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀ ମାନେ କରିବେ, ଆକୁ ଅତ୍ୟନ୍ତ ସ୍ୱଚ୍ଛ ଢଙ୍ଗରେ କରିବା ପାଇଁ ଏସବୁ ପଦକ୍ଷେପ ନିଆଯାଉଛି, ତେବେ ସେହି କ୍ଷେତ୍ରରେ ସେମାନଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା ସାର୍ କ'ଣ ରହିଛି?
0: ତାଙ୍କର ପ୍ରଶିକ୍ଷଣ ଆକ୍ଚୁଆଲି ତା ଉପରେ ବହୁତ ଗୁରୁତ୍ୱ ଆରୋପ କରିଛୁ, ଏବଂ ଆପଣଙ୍କୁ ଜଣାଇବା ପାଇଁ ଚାହିଁବି ଯେ ୟା ପୂର୍ବରୁ ଆମେ ବିଏଲ୍ଓ ମାନଙ୍କ ସ୍ତରରେ ମଧ୍ୟ ପାଖାପାଖି 3 ଥର ସେମାନଙ୍କୁ ପ୍ରଶିକ୍ଷଣ ଦେଇସାରିଛୁ, ତାଲିମ ଦେଇସାରିଛୁ। ଯେଉଁମାନେ ଆମର ଇଆର୍ଓଜ୍ ଅଛନ୍ତି ବା ଆମର ଯୋଉ ଭୋଟର ରେଜିଷ୍ଟ୍ରେସନ ଅଧିକାରୀ ଅଛନ୍ତି ସେଇମାନଙ୍କୁ, ଏଇ ଆରୋଜ ଯେଉଁମାନେ ଅଛନ୍ତି ପ୍ରାୟ ଆପଣ ଦେଖିବେ ଯୋଉ ଭୋଟର ରେଜିଷ୍ଟ୍ରେସନ ବା ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର ପ୍ରାୟ ସବ୍ କଲେକ୍ଟର କିମ୍ବା ଏଡିଏମ୍ ତଦୁର୍ଦ୍ଧ ଅଫିସର ସବୁ ଥାନ୍ତି, ତ ସେଇମାନଙ୍କୁ ଦିଆହେଇଛି। ସେଇଭଳି ଆମର ଅଛନ୍ତି 147 ଜଣ ପ୍ରତ୍ୟେକ ଇଲେକ୍ଟ୍ରାଲ ଆପଣଙ୍କର ଯୋଉ ଆସେମ୍ବଲି କନ୍ଷ୍ଟିଚୁଏନ୍ସି ପାଇଁ ଜଣେ ଜଣେ ରହିଲେ, ଏବଂ ସେଇମାନଙ୍କୁ ସହଯୋଗ କରିବା ପାଇଁ ଯୋଉ ଆସିଷ୍ଟାଣ୍ଟ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର ଅଛନ୍ତି ସେଇଟା ଆମର 719 ଜଣ ଅଛନ୍ତି। ସେମାନେ ପ୍ରାୟତଃ ଆପଣଙ୍କ ବିଡିଓ ତହସିଲଦାର ର୍ୟାଙ୍କର ଲୋକ ରହନ୍ତି, ଏବଂ ଆମେ ଦେଖିଲୁ ଯେ ସେଇଟା କାଳେ କମ୍ ହେଇଯିବ, ସେଥିପାଇଁ ଆଉ 275 ମଧ୍ୟ ଆଡିସନାଲ ଏଇ ଆରୋଜଙ୍କ ପାଇଁ ଆମେ ବର୍ତ୍ତମାନ କମିଶନକୁ ଲେଖିଛୁ, ଏବଂ ବୋଧହୁଏ ଆଜି ଆମେ ତା ପାଇଁ ଆପ୍ରୁଭାଲ ପାଇଯିବୁ। ତ ପାଖାପାଖି ଆମର ଆପଣ କହିପାରିବେ ଯେ 1100-1200 ଅଧିକାରୀ ଏଥିପାଇଁ ସ୍ୱତନ୍ତ୍ର ଭାବରେ କାମ କରିବେ, ସେମାନଙ୍କୁ ତାଲିମ ଆମେ ଅନେକ ଥର ଦେଇସାରିଛୁ, ଏବଂ ଏଇ ମଧ୍ୟ କାଲି ଆମେ ଚିନ୍ତା କରୁଛୁ ଆଉ ଗୋଟିଏ ଥର ତାଙ୍କୁ ତାଲିମ ଦିଆଯିବ, କାରଣ ଯାହା କିଛି ନୂଆ ଇନ୍ଷ୍ଟ୍ରକ୍ସନ ଆସିଛି ସେଇଟା ତାଙ୍କୁ ଜଣାଇ ଦିଆଯିବ। ଦ୍ୱିତୀୟ କଥା ହେଲା ଯେହେତୁ ଇଣ୍ଟରନେଟ୍ରେ ଗୁଡ଼ାଏ କାମ ହୁଏ, ନେଟୱାର୍କ ଇସ୍ୟୁଜ୍ ଯେମିତି ରହିବ ନାହିଁ, ସେଥିପାଇଁ କେବଳ ଏଆର୍ଓ ମାନଙ୍କୁ ନୁହେଁ ଆମେ ଇଆର୍ଓ ଡିଓ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛୁ, ଏବଂ ଯୋଉ ବିଏଲ୍ଓ ମାନେ ତାଙ୍କ କାମ କରିବେ ସେ ଯଦି ଦୁର୍ଗମ ଅଞ୍ଚଳରେ ଆପଣ କହିଲେ ସେଠି ଯାଇକି ତାଙ୍କ ନେଟୱାର୍କ ଧରିଲା ନାହିଁ, ତାହେଲେ ବ୍ୟବସ୍ଥା କରାହେଇଛି କ'ଣ ନା ସେମାନେ କିଛି କାମ କରିବା ସେଠି ଆବଶ୍ୟକ ନାହିଁ। ଏଆର୍ଓଙ୍କ ଅଫିସରେ ରାଉଣ୍ଡ ଦ କ୍ଲକ୍ 24 ଆୱାର୍ସ ଆମର ସେଠି ଗୋଟେ ଆଇଟି ସେଲ୍ ଚାଲିବ, ସେଇ ଆଇଟି ସେଲ୍ରେ 40-50 ଜଣ ବିଏଲ୍ଓ ଏକା ସାଙ୍ଗରେ ଇଣ୍ଟରନେଟ୍କୁ ଆକ୍ସେସ୍ କରିପାରିବେ, ତା ପାଇଁ ରାଉଟର୍ସ, ତା ପାଇଁ ବିଭିନ୍ନ ପ୍ରକାର ସୁବିଧା ବ୍ୟବସ୍ଥା କରାଯାଇଛି, ଏବଂ ସେଇପାଇଁ ମଧ୍ୟ ଲାଇନ୍ ଗୁଡ଼ିକ ରଖାଯାଇଛି।
1: ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଭିତରେ ରାଜନୈତିକ ଦଳମାନଙ୍କର ସମ୍ପୃକ୍ତି ରହିଛି କି?
0: ରାଜନୈତିକ ଦଳମାନଙ୍କର ସମ୍ପୃକ୍ତି ତ ମୁଁ କହିବି ନାହିଁ, ସେମାନଙ୍କର ସହଯୋଗର ନିତାନ୍ତ ଆବଶ୍ୟକତା ଅଛି, ଏ ଅପରିହାର୍ଯ୍ୟ କହିଲେ ଚଳେ। କାରଣ ଯେଉଁଭଳି ଭାବରେ ଅନେକ ସମୟରେ ଯୋଉ ଆପଣ କହିପାରନ୍ତି ଯେ କନ୍ଫ୍ୟୁଜନ୍ ହୁଏ ବା ଆଶଙ୍କା ହୁଏ, ସେ ସବୁ ଯାକୁ ଦୂର କରିବା ପାଇଁ କ'ଣ ହେଇଛି ନା କମିଶନଙ୍କ ନିର୍ଦ୍ଦେଶ ଅଛି, ପ୍ରତ୍ୟେକ ବୁଥ୍ ପାଇଁ ଯେତେକ ଆପଣଙ୍କର ରେଜିଷ୍ଟର୍ଡ ରେକଗ୍ନାଇଜ୍ ପାର୍ଟିଜ୍ ଅଛନ୍ତି, ସ୍ୱୀକୃତିପ୍ରାପ୍ତ ଦଳ ଅଛନ୍ତି, ସେଇମାନେ ଜଣେ ଜଣେ କରି ଜଣେ ଲେଖାଏଁ ବିଏଲ୍ଏ ଆପଏଣ୍ଟ କରିବେ, ବୁଥ୍ ଲେବୁଲ୍ ଏଜେଣ୍ଟ ଆପଏଣ୍ଟ କରିବେ, ଏବଂ ଏହି ବିଏଲ୍ଏ ମାନେ ବିଏଲ୍ଓ ମାନଙ୍କୁ ପ୍ରତ୍ୟେକ କାମରେ ସାହାଯ୍ୟ କରିବେ, ତଦାରଖ କରିବେ, ଦରକାର ପଡ଼ିଲେ ଆମକୁ ମଧ୍ୟ ତା ଉପରେ ତଥ୍ୟ ଯୋଗାଇ ପାରିବେ। ତ ତେଣୁକରି ଯେତେବେଳେ 3-4 ଆମର 6 ଧରିନିଅନ୍ତୁ ଆପଣଙ୍କର ସ୍ୱୀକୃତିପ୍ରାପ୍ତ ଦଳ ଅଛନ୍ତି, ଯଦି 6 ଦଳର ବିଏଲ୍ଏ ବିଏଲ୍ଓଙ୍କ କାର୍ଯ୍ୟକୁ ତଦାରଖ କରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ସେ କାର୍ଯ୍ୟ ପାରଦର୍ଶୀ ହେବ, ସ୍ୱଚ୍ଛ ହେବ।
1: ସାର୍, ଭୋଟର ମାନଙ୍କୁ ବିଶେଷ କରିକି କ'ଣ କହିବେ, ଆପଣଙ୍କର ବାର୍ତ୍ତା କ'ଣ ରହିବ?
0: ଭୋଟର ମାନଙ୍କୁ କେବଳ ଆମର ଏତିକି ବାର୍ତ୍ତା ରହିବ ଯେ ପ୍ରଥମ କଥା ହେଲା ଯେ କୌଣସି ପ୍ରକାର ଏନ୍ୟୁମେରେସନ ଫେଜ୍ରେ ଆମେ ଯୋଉ ଡକ୍ୟୁମେଣ୍ଟ ଆପଣଙ୍କୁ ଏଇ ଯୋଉ ଏନ୍ୟୁମେରେସନ ଫର୍ମ ଦେବୁ ସେତେବେଳେ କୌଣସି ଡକ୍ୟୁମେଣ୍ଟ ନିଆଯିବ ନାହିଁ ଆପଣଙ୍କ ପାଖରେ, ତେଣୁକରି କୌଣସି ଡକ୍ୟୁମେଣ୍ଟ କେହି ସେତେବେଳେ ଆପଣଙ୍କୁ ମାଗିବେ ନାହିଁ, ଡକ୍ୟୁମେଣ୍ଟ ଦେବାର ଆବଶ୍ୟକତା ନାହିଁ, ଅଫିସ କୌଣସି କାର୍ଯ୍ୟାଳୟକୁ ଆସିବାର ଆବଶ୍ୟକତା ନାହିଁ। ଯଦି ଆପଣ ଟେକ୍ସ ହେଭି ଅଛନ୍ତି, ଆପଣମାନେ ଯଦି ଆକ୍ସେସ୍ କରିପାରୁଛନ୍ତି ବିଭିନ୍ନ ପ୍ରକାର ସବୁ ଯାକ ମିଡ଼ିଆ, ତାହେଲେ ଆପଣଙ୍କ ପାଇଁ ଅନଲାଇନ୍ ବ୍ୟବସ୍ଥା ବି ଅଛି। ଇଏ ଯୋଉ ଫର୍ମ ଆମେ ଦଉଛୁ, ଇଏ ଫର୍ମ ବାଦେ ଆପଣ ନିଜେ ମଧ୍ୟ

0: ଅନଲାଇନ୍ ଫର୍ମ ଗୁଡ଼ିକ ଡାଉନଲୋଡ୍ କରିପାରିବେ, ତାକୁ ଆପଣ ଫିଲ୍ଅପ୍ କରିକି ପୁଣି ଥରେ ଅପଲୋଡ୍ ମଧ୍ୟ କରିପାରିବେ। ତ ତେଣୁକରି ସେହି ବ୍ୟବସ୍ଥା ମଧ୍ୟ ଅଛି। ବିଏଲ୍ଓ ଯେତେବେଳେ ଆପଣଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବେ, ସେହି ଏନ୍ୟୁମେରେସନ୍ ଫର୍ମ ଡୁପ୍ଲିକେଟ୍ ଆପଣଙ୍କୁ ମିଳିବ। ଆପଣ ଦୁଇଟା ଯାକ ଫର୍ମ ପୂରଣ କରିବେ, ଗୋଟିଏ ଫର୍ମ ଆପଣ ବିଏଲ୍ଓଙ୍କ ଦସ୍ତଖତ ନେଇକି ନିଜ ପାଖରେ ରଖିବେ, ସେ ଆପଣଙ୍କ ପାଇଁ ଗୋଟେ ରେଫରେନ୍ସ ଡକ୍ୟୁମେଣ୍ଟ ହିସାବରେ କାମ କରିବ। କୌଣସି ପ୍ରକାର ଗୁଜବରେ ବିଶ୍ୱାସ କରିବା ନାହିଁ, ଏବଂ ଯଦି କୌଣସି ଅସୁବିଧା ହୁଏ ଆମର 1950 ଆମର ହେଲ୍ପଲାଇନ୍ ଅଛି, ସେହି ହେଲ୍ପଲାଇନ୍ରେ ଆପଣ କଲ୍ କରିପାରିବେ। ଆଉ ଗୋଟେ ବଡ଼ ଆପଣଙ୍କ ପାଖରେ ଆୟୁଧ ଅଛି, ବୁକ୍ ଏ କଲ୍। ଆପଣଙ୍କର ନିଜସ୍ୱ ଯିଏ ବିଏଲ୍ଓ ଅଛନ୍ତି ସେହି ବିଏଲ୍ଓଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆପଣ ବୁକ୍ ଏ କଲ୍ରେ ମଧ୍ୟ ଗୋଟେ କଲ୍ ବୁକ୍ କରିଦେଇକି ଛାଡ଼ିଦେବେ, ନହେଲେ ଆପଣଙ୍କୁ କଲ୍ ବ୍ୟାକ୍ କରିବେ। ତେଣୁକରି ଏଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା ଆପଣଙ୍କୁ ସାହାଯ୍ୟ କରିବା ପାଇଁ କରାହେଇଛି। କୌଣସି ପ୍ରକାର ଭୟ କରିବାର ଆବଶ୍ୟକତା ନାହିଁ, ଏହା ଆପଣଙ୍କ ଭଲ ପାଇଁ କରାହେଉଛି। ସ୍ୱଚ୍ଛ ଗୋଟିଏ ଆମେ ଆପଣଙ୍କର ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ କରୁଛୁ, ତେଣୁକରି ସହଯୋଗ କରନ୍ତୁ।
1: ଶ୍ରୋତା ବନ୍ଧୁ, ଏଇଠି ଗୋଟିଏ କଥା ନିଶ୍ଚିତ ଭାବରେ ସତ, ଯଦି ଆମେ ଯୋଗ୍ୟ ତାହେଲେ ଆମେ ଭୋଟର ତାଲିକାରେ ଅଛେ, ଏଥିରେ କୌଣସି ଦୁରୁକ୍ତି ନାହିଁ। କିନ୍ତୁ କେବଳ ଏତିକି କରିବା ପାଇଁ ପଡ଼ିବ ଆମର ସହଯୋଗ, ଆମେ ସହଯୋଗ କରିବା ଏବଂ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ, ଆମ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ତ ତାଙ୍କୁ ଆମେ ସହଯୋଗ ଯୋଗାଇଦେଲେ ହିଁ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ, ଆମେ ଭୋଟର ଭାବେ ଗର୍ବ ଅନୁଭବ କରିପାରିବା। ଆଗାମୀ ଦିନରେ ଯାହା ସବୁ ଯୋଜନା ଆମ ପାଇଁ ରହିଛି ସେଗୁଡ଼ିକ ଅତି ସଠିକ୍ ଢଙ୍ଗରେ ଆମ ରାଜ୍ୟର ଶେଷତମ ବ୍ୟକ୍ତି ପାଖରେ ମଧ୍ୟ ପହଞ୍ଚିପାରିବ, ଯେଉଁଟା ଆମ ପାଇଁ ସବୁଠାରୁ ବଡ଼ ସଫଳତା। ଆଜି ଆମକୁ ଏସବୁ ବିଷୟରେ ସୂଚନା ଦେଲେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର। ସାର୍, ଏହିସବୁ ତଥ୍ୟ ପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ନମସ୍କାର।
2: ଓଡ଼ିଶାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଓଡ଼ିଶାର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କୁ ସାକ୍ଷାତ କରିଥିଲେ ସତ୍ୟବ୍ରତ ବେହୁରା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶୀ ଗୀତ। କଣ୍ଠଶିଳ୍ପୀ ମମତା ଶ୍ରୀଚନ୍ଦନ ଗାଇଛନ୍ତି ବନମାଳୀଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶୀ ଗୀତ। କଣ୍ଠଶିଳ୍ପୀ ଚିନ୍ମୟୀ ପରିଡ଼ା ପ୍ରଥମେ ଗାଇଛନ୍ତି ବେଣୁଧରଙ୍କ ରଚନାରୁ।

ଶୁଣିଲେ ଓଡ଼ିଶୀ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ କୁଞ୍ଜକୁଟର କନ୍ତଲ ଆଠଗଡ଼ରୁ ଲେଖିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ଶିବାଶିଷ ବିଜୟଲକ୍ଷ୍ମୀ ବୈଜୟନ୍ତୀ ଦିଦି ଲାବଣ୍ୟ ଦିଦି ସ୍ୱର୍ଣ୍ଣ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତ ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର ଗାଇଛନ୍ତି ଚିହ୍ନା ଅଚିହ୍ନା କଥାଚିତ୍ରରେ।

ପରବର୍ତ୍ତୀ ଗୀତ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ହେମନ୍ତୀ ଶୁକ୍ଲା, କଥାଚିତ୍ର ଜାଇଫୁଲ। ଗୀତଟି ଶୁଣିବାକୁ ଅନୁରୋଧ କରୁଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ, ନଳବାହୀ, କେରଡ଼ାଗଡ଼, ମଦନପୁର, କେନ୍ଦ୍ରାପଡ଼ାରୁ।

ଏଥିରେ ଏଥିରେ ଗାଇଛନ୍ତି ପ୍ରଫୁଲ୍ଲ କର ଓ ଏସ୍ ଜାନକୀ, କଥାଚିତ୍ର ତପସ୍ୟା। ଗୀତଟି ଶୁଣିବାକୁ ଚାହିଁଛନ୍ତି ନିଶାକର ଆଣ୍ଡିଆ, ତରୁଣୀ ସେନ ଆଣ୍ଡିଆ, ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ, କାଠୁଆପାଟଣା, ଆଳିପିଙ୍ଗଳ, ଜଗତସିଂହପୁରରୁ।

କବିରାଜ ପରିଡ଼ା, ଷ୍ଟାଲିନା ପ୍ରିୟଦର୍ଶିନୀ ଓ ସୂର୍ଯ୍ୟ କୁମାର ଲେଖିଛନ୍ତି ଲତା ହରଣ କାକଟପୁର ପୁରୀରୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ଗୀତା ପଟ୍ଟନାୟକ, କଥାଚିତ୍ର ନାଗଫାସ।

ଶେଷରେ ଗୀତଟି ଗାଇଛନ୍ତି ଚିତ୍ତରଞ୍ଜନ ଜେନା, ପ୍ରଫୁଲ୍ଲ କର ଉସାଥି, କଥାଚିତ୍ର ସିନ୍ଦୁର ବିନ୍ଦୁ। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି ପୀତାମ୍ବର ଲେଙ୍କା, ଉମାଶଙ୍କର ଲେଙ୍କା, ମାଳତୀ, ରଶ୍ମିତା ଓ ପରିପୂର୍ଣ୍ଣା ଜହଙ୍ଗର କେନ୍ଦ୍ରାପଡ଼ାରୁ।

0: से प्रभावित देशों से आने जाने वाले यात्रियों के लिए परामर्श जारी किया है। परामर्श के अनुसार कांगो, युगांडा और दक्षिण सूडान सहित अधिक जोखिम वाले देशों की यात्रा कर चुके लोगों से बुखार, सिरदर्द, मांसपेशियों में दर्द, उल्टी और गले में खराश जैसे लक्षण महसूस होने पर तुरंत चिकित्सा सहायता लेने का आग्रह किया गया है। पुलवामा आतंकी हमले के कथित मास्टरमाइंड हमजा बुरहान की आज पाकिस्तान अधिकृत कश्मीर में गोली मारकर हत्या कर दी गई। वे अल बद्र आतंकी संगठन का कमांडर था और भारत ने उसे वर्ष 2022 में आतंकवादी घोषित किया था। पुलिस के अनुसार मुजफ्फराबाद में अज्ञात हमलावरों ने उस पर कई गोलियां चलाई। हमजा बुरहान जम्मू कश्मीर के पुलवामा जिले का रहने वाला था। अहमदाबाद में आईपीएल क्रिकेट में गुजरात टाइटंस ने चेन्नई सुपर किंग्स को 89 रन से हरा दिया है। इस मुकाबले में हार के बाद चेन्नई सुपर किंग्स प्रतियोगिता से बाहर हो गई है। इस मुकाबले में शुभमन गिल ने 64 और साई सुदर्शन ने 84 रन की पारी खेली। इस जीत के साथ ही गुजरात टाइटंस ने टॉप टू में जगह बनाने के लिए अपनी प्रतिबद्धता पुष्ट कर दी है। इसके साथ ही ये समाचार बुलेटिन समाप्त हुआ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ଆଜିର ଅନ୍ତିମ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚ କାଟ ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ ସରକାରୀ ବିଭାଗଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ନିମନ୍ତେ ଏକ 8-ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ, କହିଲେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟର କରାଯିବ ଆୟୋଜନ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23,48,00,000 ବ୍ୟୟରେ 42 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ। ଦେଶରେ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର, କହିଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବାକୁ ଥିବା 4ର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନାରୀଗୁଡ଼ିକରୁ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାରଙ୍କ ସ୍ୱଷ୍ଟୋକ୍ତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି, ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଗରିମାମୟ ଉପସ୍ଥିତିରେ ଅନୁଷ୍ଠିତ ସୀମା ସୁରକ୍ଷା ବଳର 23ତମ ଅଳଙ୍କରଣ ସମାରୋହ ଏବଂ ରୁସ୍ତମଜୀ ସ୍କାରକୀ ବକ୍ତୃତା 2026ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 11:00। ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା କବି ପ୍ରସାଦ ମିଶ୍ର ଶ୍ରୀମଦ୍ ଭାଗବତର 43ତମ ଭାଗ ସକାଳ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55, କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆରମ୍ଭ କରୁଛୁ ଆଜିର ବନ୍ଦନା। ପ୍ରଥମେ କଣ୍ଠଦାନ କରିଛନ୍ତି ସିଂହାରୀ ଶ୍ୟାମସୁନ୍ଦରକର, ଶିଳ୍ପୀଙ୍କ କଣ୍ଠରେ ଲୋକନାଥ ପଟ୍ଟନାୟକଙ୍କ ରଚନା। ଦୀନବାନ୍ଧବ ଦୈତାରୀ ଦୁଷ୍ଟ ଦାନବ ଦର୍ପଦଳନ ଦୁଷ୍ଟବ ଦୁଃଖହାରୀ।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ। ଶିଳ୍ପୀଙ୍କ କଣ୍ଠରେ କାଳୀଚରଣ ପଟ୍ଟନାୟକଙ୍କ ରଚନା। ମାଧବ ମନମୋହନ ଛୈଳ ନାଗର କହ୍ନା ଚନ୍ଦ୍ରବଦନ।

ବହୁଛି ଅବନା ବାଇ ଦିବାନିଶୀ ଏକ ହୋଇ କେ ପାଇଛ ଆଦି ଅନ୍ତ ଚିହ୍ନି ରଖିଅଛ କାହିଁ। ଭୀମ ଭୋଇଙ୍କ ରଚନା, କଣ୍ଠଦାନ କରିଛନ୍ତି ମଞ୍ଜୁଶ୍ରୀ ତ୍ରିପାଠୀ।

ଆପଣମାନେ ଶୁଣିଛନ୍ତି ବନ୍ଦନା ଆକାଶବାଣୀରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓ। ଶିଳ୍ପୀଙ୍କ କଣ୍ଠରେ ମହେଶ୍ୱର ପଣ୍ଡାଙ୍କ ରଚନା। ସବୁ ତ ଦେଇଛ କି ମାଗିବି ପ୍ରଭୁ, କରୁଣାସାଗର ହରି।

କାଳିଆରେ ନୀତି ଝୁରି ହେଉଥିବି, ଡୋରି ଲଗାଇ ତୁ ନେଇଯା ତୋ ପାଶେ ତୋ ମୂରତୀ ଦେଖୁଥିବି। ରମାକାନ୍ତ ଦାସଙ୍କ ରଚନା, ଗାଇଛନ୍ତି ନନ୍ଦିତା ମହାପାତ୍ର।

ତୁମରି ଦୟାରେ ଏ ଜୀବନ ପଥେ ପାଷାଣ ପାଲଟେ ପାଣି, ତୁମ ମମତାରେ ମରୁରେ ବହେ ମୋ ସୁଶୀତଳ ସୁରଧୁନି। ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ଗାଇଛନ୍ତି ସୁବୀର କୁମାର ଦାସ, ସ୍ନେହଲତା ମହାନ୍ତିଙ୍କ ରଚନା।

0: ଏଇଠି ଶେଷ ହେଲା ଆଜିର ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ। ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶରତ ଚନ୍ଦ୍ର ରଥ।

0: ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର ଚିରି ଭିତର ଦେଖ କି ନାରଖାର। ଯିଏ ଲେଖିଥିଲେ ଏହି ଧାଡ଼ିଟି ସେ ଜଣେ କବି ଥିଲେ, ନାମ ତାଙ୍କର ଭକ୍ତ ଚରଣ ଦାସ। ମନବୋଧ ଚୌତିଶାର ଏହା ଏକ ଅଂଶ। ସେ କେବଳ କବି ନଥିଲେ, ଥିଲେ ମୋ ବିଚାରରେ ଜଣେ ଦର୍ଶନ ଶାସ୍ତ୍ର ବିଶାରଦ, ସମାଜ ବିଜ୍ଞାନୀ, ସର୍ବୋପରି ଜଣେ ଚିନ୍ତାଶୀଳ ମନୀଷୀ। ତାଙ୍କ ଲେଖା ଏହି ପଦଟି ଗୋଟିଏ ମଣିଷ ପାଇଁ ନୁହେଁ, କୋଟି କୋଟି ମଣିଷଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ଟିକିଏ ଅଧିକ ବିଶ୍ଳେଷଣ କଲେ ବୁଝିହେବ ଯେ ଏଥିରେ ଅଛି ଜୀବନ ଚିନ୍ତା, ଜୀବନର ଅନୁଭବ ତଥା ସାମାଜିକ ଚିତ୍ରର ଯଥାର୍ଥ ପ୍ରତିଫଳନ। କଥାଟି ଏହିପରି ଯେ ବାହାରକୁ ସୁନ୍ଦର ଦିଶୁଥିବା ମଣିଷଟି ଭିତରେ ସେତେ ସୁନ୍ଦର ନ ହୋଇପାରେ, ବାହାରକୁ ଭଦ୍ର ଲାଗୁଥିବା ମଣିଷଟି ଭିତରେ ସେତେ ଭଦ୍ର ନ ହୋଇପାରେ, ଦାନୀ ବୋଲାଉଥିବା ମଣିଷଟି ଏତେ ଦୟାଶୀଳ ନ ହୋଇପାରେ। ଅତେ ବାହାରକୁ ସୁନା ପରି ଚକ୍ଚକ୍ କରୁଥିବା ସବୁ ଜିନିଷ ଯଥାର୍ଥରେ ସୁନା ନ ହୋଇପାରେ। ଅତେ ବାହାରୁ ଦେଖି ହଠାତ୍ କୌଣସି କଥାକୁ ଅତ୍ୟନ୍ତ ଠିକ୍ ଅଥବା ଅତ୍ୟନ୍ତ ଭୁଲ ବୋଲି ମଧ୍ୟ ବିଚାର କରିବାକୁ ହେବ ନାହିଁ। କୌଣସି ବ୍ୟକ୍ତି ଅଥବା କୌଣସି ବିଷୟ ସମ୍ପର୍କରେ ହଠାତ୍ କିଛି ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ। ସେ ମନ୍ତବ୍ୟ ସକାରାତ୍ମକ ହେଉ ଅଥବା ନକାରାତ୍ମକ ହେଉ, କିଛି ସମୟ ନେବାକୁ ପଡ଼ିବ ମନ୍ତବ୍ୟ ଦେବା ପାଇଁ। ହଠାତ୍ କାହା କଥାରେ ଶତ ପ୍ରତିଶତ ଭଳି ଯିବାକୁ ହେବ ନାହିଁ। ବିଷୟବସ୍ତୁର ଗମ୍ଭୀରତା ଅନୁସାରେ ସମୟ ନେବାକୁ ପଡ଼ିବ। ଧୀର ସ୍ଥିର ଚିତ୍ତରେ ଅନୁଧ୍ୟାନ କରିବାକୁ ହେବ ସେହି ବ୍ୟକ୍ତିର ଚାଲିଚଳନ, ଆଚାର ବ୍ୟବହାର, କଥା କହିବାର ଶୈଳୀ, ଶବ୍ଦ ପ୍ରୟୋଗର ଧାରା, ସର୍ବୋପରି କଥା କହିଲାବେଳେ ଅଙ୍ଗଭଙ୍ଗୀକୁ, ବିଶେଷତଃ ହସକୁ। ଏହାର ଅର୍ଥ ଏପରି ନୁହେଁ ଯେ ସମସ୍ତଙ୍କୁ ଆମେ ଅବିଶ୍ୱାସ କରିବା, କାହାରି କଥାକୁ ଗ୍ରହଣ କରିବା ନାହିଁ, କାହାରି ମତାମତକୁ ସମ୍ମାନ ଦେବା ନାହିଁ, ଇତ୍ୟାଦି ଇତ୍ୟାଦି। କଥାଟି ହେଉଛି ଏ ଦିଗରେ ଚିହ୍ନା ଲୋକଙ୍କ ଅପେକ୍ଷା ଅଚିହ୍ନା ଲୋକଙ୍କ ପ୍ରତି ଅଧିକ ସତର୍କ ଓ ସଚେତନ ରହିବା। ଅନେକ ପ୍ରକାରର ଲୋକ ଏ ସମାଜରେ ଅଛନ୍ତି, ରହିବା ସ୍ୱାଭାବିକ। ତା ବୋଲି ଆମେ ତ ଏ ସମାଜ ଛାଡ଼ି କେଉଁଆଡ଼େ ପଳାଇଯିବା ନାହିଁ, ଆମକୁ ଚଳଣୀର କଳାଟିକୁ ଖୋଜି କାଢ଼ିବାକୁ ହେବ। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କି ପ୍ରକୃତରେ ଧନୀ, ମାତ୍ର କଥା କଥାକେ ନିଜକୁ ଗରିବ ବୋଲି ସଉକରେ କହୁଥାନ୍ତି। ଅତ୍ୟାଧୁନିକ ସୁବିଧା ଥିବା କୋଠାଘରକୁ ନିଜର କୁଡ଼ିଆଟିଏ ବୋଲି କଥା କଥାକେ କହୁଥାନ୍ତି। ସେମାନଙ୍କ ସହିତ କଥାବାର୍ତ୍ତାରେ ଅଧିକ ସତର୍କତା ଲୋଡ଼ା। କିଛି ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟର ଦୁଃଖ କଷ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ନିଜର କଥା ସରିଲେ ଅଥବା ନିଜର କାର୍ଯ୍ୟଟି ସରିଗଲେ ବିଭିନ୍ନ ଆଳ ଦେଖାଇ ସହସା ସେ ସ୍ଥାନରୁ ବିଦାୟ ନେଇଯାଆନ୍ତି। ଆଜିକାଲି ମୋବାଇଲ ଫୋନ୍ର ବିଭିନ୍ନ ଆପ୍ରେ କେତେ କେତେ ଚିକଣିଆ କଥା, ଗୁଲୁଗୁଲିଆ ପ୍ରସ୍ତାବ, ଅତି ହାଲକା ଖୋସାମତିଆ ମନ୍ତବ୍ୟ ଶୁଣିବାକୁ ମିଳୁଛି। ସେସବୁ କଥାକୁ ହଠାତ୍ ବିଶ୍ୱାସ କରିଯିବା ଆଦୌ ଉଚିତ ନୁହେଁ। ଲେଡ଼ିଗୁଡ଼ କହୁଣିକୁ ବୋହିଗଲେ କପାଳରେ କର ମାରିବା ସାର ହେବ ସିନା, ମାନମର୍ଯ୍ୟାଦା ହାନି ହେବା ସହିତ ଜୀବନ ହାନି ହେବା ବେଶି ଦୂର ନଥିବ। ମଣିଷକୁ ନ ଜାଣି ନ ବୁଝି କାହା କଥାରେ ହଠାତ୍ ଭଳିଯିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ନୁହେଁ। ନିଜକୁ ଭୁଲିଯିବା, ନିଜର ପରମ୍ପରା ମାନମହତକୁ ଭୁଲିଯିବା କଥାଟି ଆପଣା ହସ୍ତେ ଜୁହା ଛେଦିବା ପରି ହେବ। ଏଥିପାଇଁ ଯେଉଁ ପ୍ରତିଷେଧକ ବ୍ୟବସ୍ଥାଟି ଅଛି ତାହା ହେଉଛି ଷ୍ଟେପ୍ ବ୍ୟାକ୍ ଥିଓରି ବା ପଶ୍ଚାତ୍ ଗମନ ତତ୍ତ୍ୱ। ଏହି ତତ୍ତ୍ୱ ଉପରେ ମନସ୍ତତ୍ତ୍ୱବିତ୍ମାନେ ଆଜିକାଲି ଅଧିକ ଗୁରୁତ୍ୱ ଦେଉଛନ୍ତି। ଅତେ ମୋବାଇଲରେ ଶୁଭୁଥିବା କୁତ୍କୁତିଆ କଥା, ଦିଶୁଥିବା ଫିଟ୍ଫାଟ୍ ବେଶ ଯେ କେତେଦୂର ବିଶ୍ୱାସଯୋଗ୍ୟ ତାହା ଭାବିବାର କଥା। ସେପରି ମଣିଷକୁ ତ ଆମେ ବଦଳାଇ ପାରିବା ନାହିଁ, ଆମେ ଏତିକି କରିପାରିବା ଯେ ନିଜକୁ ସେମାନଙ୍କ କବଳରୁ ରକ୍ଷା କରିପାରିବା। ସେମାନଙ୍କର ଚିକଣ କଥା ଓ ସରୁ ତିଳକରେ ଭଳିଗଲେ ଶିଉଳିରେ ପାଦ ଖସିଯିବ। ଥରେ ପାଦ ଖସିଗଲେ ଆଉ ଉପରକୁ ଉଠି ଆସିବା ଏତେ ସହଜ ହେବ ନାହିଁ। ସୁତରାଂ ପାଦ ପକାଇବା ଆଗରୁ ତଳେ ଶିଉଳି ଲାଗିଛି କି ନାହିଁ ଭଲକରି ଦେଖିବାକୁ ହେବ। ସଚେତନତା ତ ନିଜ ଆୟତ୍ତର କଥା, ନିଜ ହାତ କଥା। କେବଳ ମୋବାଇଲରେ ଭାବପ୍ରବଣତା ଜନିତ ପ୍ରେମ ଓ ପ୍ରତାରଣାର କଥା ନୁହେଁ, ଏହା ବ୍ୟତୀତ ସମାଜରେ ଭିନ୍ନ ଭିନ୍ନ ସ୍ତରରେ ବହୁ ଚିତ୍ର ପ୍ରତିମା ଅଛନ୍ତି। ସେମାନଙ୍କୁ ଚିହ୍ନିବା ନିହାତି ଦରକାର, ନହେଲେ ଠକାମିର କବଳରେ ପଡ଼ିଯିବା ସ୍ୱାଭାବିକ। ହଠାତ୍ ସେମାନଙ୍କ କଥାରେ ଭାବପ୍ରବଣ ହୋଇ ଭାସି ନ ଯାଇ ଟିକେ ପ୍ରକୃତିସ୍ଥ ହେବା ଉଚିତ। ମଣିଷର ଜୀବନ ଭାବପ୍ରବଣତାର କଥା ନୁହେଁ, ବାସ୍ତବତାର କଥା। ଭାବପ୍ରବଣତା ମନକୁ କୁହୁଡ଼ି ପରି ଆଚ୍ଛନ୍ନ କରିଦିଏ, ମାତ୍ର ବାସ୍ତବତା ସୂର୍ଯ୍ୟାଲୋକ ପରି ବାଟ ଦେଖାଏ। କୁହୁଡ଼ି ମଣିଷକୁ ବାଟ ବାଉଳା କରେ, ମାତ୍ର ସୂର୍ଯ୍ୟାଲୋକ ଯଥାଯଥ ବାଟ ଦେଖାଇ ଦିଏ। ଅତେ ସେମାନଙ୍କ କଥାରେ ଆଗେଇବା ପୂର୍ବରୁ ଭଲ ଭାବରେ ବିଚାର କରିବାକୁ ହେବ। ପ୍ରମାଦ ନ ପଡ଼ିବା ପାଇଁ ବୁଝି ବିଚାରି କର୍ମରେ ଆଗେଇବାକୁ ପଡ଼ିବ। ଅକ୍ଷରେ ବୁଝିବାକୁ ହେବ ସେହି କଥାପଦକର ମର୍ମାର୍ଥ। ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ି ଭଲେ। କେବଳ ଏତିକି ନୁହେଁ, ଜୀବନ କ୍ଷେତ୍ରରେ ଆଗକୁ ଚାଲିଲା ବେଳେ ଭିନ୍ନ ଭିନ୍ନ ପରିସ୍ଥିତିରେ ବହୁ ପ୍ରକାର ବହୁ ଚିତ୍ର ପ୍ରତିମାମାନଙ୍କୁ ଭେଟିବାକୁ ପଡ଼େ। କିଏ ବେଶବାସରେ ଅନ୍ୟକୁ ମୋହିନେବାକୁ ଚେଷ୍ଟା କରନ୍ତି, ତ ଆଉ କିଏ କଳାତ୍ମକ ବଚନରେ ମୋହିନେବାକୁ ଚେଷ୍ଟା କରନ୍ତି, ପୁଣି ଆଉ କିଏ ବଙ୍କା ତେରେଛା ହସରେ ମନକୁ ମୋହିନେବାକୁ ଚେଷ୍ଟା କରନ୍ତି। ଏମାନଙ୍କ ଦ୍ୱାରା ବିମୋହିତ ହେବା ଆଗରୁ ଅନ୍ତତଃ ଥରେ ଭାବିବା ଜରୁରୀ ଯେ ଏମାନେ ଚିତ୍ର ପ୍ରତିମା ନୁହନ୍ତି ତ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ସରୋଜ।

ଚନ୍ଦ୍ର ରଥ ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ଏହି ମନ ଦୁଷ୍ଟ ସ୍ୱଭାବ ହେତୁ ରଜ ଓ ତମଗୁଣପୂର୍ଣ୍ଣ। ଭକ୍ତି ଧାରଣାରେ ଯୋଗ ପ୍ରାପ୍ତି ଘଟେ। ଏହି ଶରୀରରେ ବିରାଟ ପୁରୁଷ ଅଛନ୍ତି। ତାଙ୍କର ପାଦମୂଳ ପାତାଳ, ପାଦ ଅଗ୍ର ଓ ପଛପାଖ ରସାତଳ, ଜଙ୍ଘ ତଳାତଳ, ଜାନୋଦ୍ୟ ସୁତଳ, ଉରୁ ବିତଳ, ଜଘନ ମହିତଳ ଓ ନାଭି ନଭସ୍ଥଳ, ବକ୍ଷ ସ୍ୱର୍ଲୋକ, କଣ୍ଠ ମହର୍ଲୋକ, ମୁଖ ଜନଲୋକ, ଲଲାଟ ତପଲୋକ, ଶିରଦେଶରେ ସତ୍ୟଲୋକ, ଏପରି ଚଉଦ ଭୁବନ ବିରାଜିତ। ଇନ୍ଦ୍ରାଦି ଦେବତା ତାଙ୍କର ବାହୁ, ଅଷ୍ଟଦିଗ ତାଙ୍କର କର୍ଣ୍ଣ, ଜଳୁଥିବା ଅଗ୍ନି ତାଙ୍କର ମୁଖ, ଆକାଶ ତାଙ୍କର ଆଖିଟୋଳା, ସୂର୍ଯ୍ୟ ତାଙ୍କର ଦୁଇ ଆଖି, ଉଦୟ ଓ ଅସ୍ତ ତାଙ୍କର ଆଖିପତା, ବେଦମାନେ ବ୍ରହ୍ମରନ୍ଧ୍ର, କାଳ ତାଙ୍କର ଗତି, ତାଙ୍କର ବହୁତ ନାମ। ଯେଉଁ ଦେବତାଙ୍କୁ ଭାବିବ ସେ ତାଙ୍କରି ମଧ୍ୟରେ ଅଛନ୍ତି। ବେଦର କର୍ମକାଣ୍ଡ ଯଜ୍ଞ ଆଦି ହେଉଛି ତାଙ୍କରି କର୍ମ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଟମାଟୋ ଫସଲରେ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ପରିଚାଳନା ପାଇଁ ଏକର ପ୍ରତି 8ରୁ 10ଟି ହଳଦିଆ ଅଠାଯୁକ୍ତ ଜନ୍ତା ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ

ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଟମାଟୋ ଫସଲରେ ଧଳା ମାଛିର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 200 ମିଲିଲିଟର ପାଇରୋଫ୍ଲୋକ୍ସିଫେନ୍ ନାମକ କୀଟନାଶକ କିମ୍ବା 250 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଯୌ ପୋକ ଓ ପତ୍ର ଉଙ୍କୁଣି ପୋକ ଲାଗିବାର ସମ୍ଭାବନା ରହିଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଏସିଟା ମିପ୍ରିଡ୍ ନାମକ କୀଟନାଶକ 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରେକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହେବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳା ମାଛି ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ ଏକ ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ କପ୍, ସଢ଼େଇ କିମ୍ବା ପ୍ଲାଷ୍ଟିକ୍ରେ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଆମ୍ବରେ ଫଳମାଛି ଲାଗିବାର ସମ୍ଭାବନା ଅଛି। ଫଳମାଛି ଆକ୍ରାନ୍ତ ହେଲେ ଫଳଗୁଡ଼ିକ ଝଡ଼ିପଡ଼େ ଓ ଖାଇବା ଅନୁପଯୋଗୀ ହୋଇଥାଏ। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 1 ଲିଟର ପାଣିରେ 100 ଗ୍ରାମ ଗୁଡ଼ ଓ 2 ମିଲିଲିଟର ମାଲାଥିଅନ୍ ବା 2 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପରୁ 100 ମିଲିଲିଟର ନେଇ ଏକର ପ୍ରତି 8-10 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟି କିମ୍ବା ପ୍ଲାଷ୍ଟିକ୍ ଉପରେ ରଖି ଗଛ ଡାଳରେ 5 ଫୁଟ ଉଚ୍ଚରେ ଝୁଲାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ଲହରୀ ପ୍ରଭାବ ହେଉଥିବାରୁ ପୋଖରୀର ଜଳର ଗଭୀରତା ସତେଜ ପାଣି ଭର୍ତ୍ତି କରି 1 ମିଟର ବଢ଼ାଇ ଦିଅନ୍ତୁ। ଦାନାର ପରିମାଣ 10-20% କମ୍ କରିଦିଅନ୍ତୁ ଏବଂ ପୋଖରୀ ଭିତରକୁ ଥଣ୍ଡା ପାଣି ପ୍ରବେଶ ପାଇଁ ବ୍ୟବସ୍ଥା କରନ୍ତୁ, ଯେପରିକି ପାଣିର ତାପମାତ୍ରା 13-18 ଡିଗ୍ରୀ ବଜାୟ ରହିବ। ଗାଈଗୋରୁମାନଙ୍କୁ ପରିଷ୍କାର ଓ ଦରକାର ଅନୁଯାୟୀ ପାଣି ଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ଘାସ ଚରିବା ପାଇଁ ଦିଅନ୍ତୁ। ଦିନରେ 2 ଥର ଗାଧୋଇ ଦିଅନ୍ତୁ। କିଛି ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ଫ୍ୟାନ୍ର ବ୍ୟବସ୍ଥା କରନ୍ତୁ। ସକାଳ ସମୟରେ କମ୍ ଖୁଆନ୍ତୁ ଏବଂ ସନ୍ଧ୍ୟା ସମୟରେ ଅଧିକ ଖାଇବାକୁ ଦିଅନ୍ତୁ। କୁକୁଡ଼ା ରହୁଥିବା ଘରେ ଗ୍ରୀଷ୍ମ ଋତୁରେ ଫ୍ୟାନ୍ ଓ ଫଗରର ବ୍ୟବସ୍ଥା କରନ୍ତୁ ଏବଂ ସେହି ଘରେ ଉତ୍ତମ ବାୟୁ ଚଳାଚଳ କରୁଥିବା ସୁବିଧା କରନ୍ତୁ। ଜଳରେ ଭିଟାମିନ୍ ସି ଓ ଇଲେକ୍ଟ୍ରୋଲାଇଟ୍ ମିଶାଇ ଦେବା ସହ କୁକୁଡ଼ାମାନଙ୍କଠାରେ ଗ୍ରୀଷ୍ମ ତାପଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ଦଳାଇ।
1: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସା ଦହି ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। ତିନିଟି ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରାମେଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମେଟର ଅପେକ୍ଷାକୃତ ନରମ। ପାୟାମେଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପର ଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8ଟି ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟ ସ୍ଥାନ ଥାଏ ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିରେ ବୃଦ୍ଧି ଘଟେ ଏବଂ ଶିଶୁଟି 6 ବର୍ଷ ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ୍ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ, କିନ୍ତୁ ମସ୍ତିଷ୍କ ସୁରକ୍ଷିତ ରହେ। ହାଡ଼ର ଉପର ଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ 4ଟି କ୍ୟାଭିଟି ବା ଗର୍ତ୍ତ ଅଛି ଯାହାକୁ ସେରିବ୍ରାଲ୍ ଭେଣ୍ଟ୍ରିକଲ୍ କୁହାଯାଏ। ଏହି ଭେଣ୍ଟ୍ରିକଲ୍ଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଆବ୍ଜର୍ଭର ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀରର ଉପର ଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କର ଓଜନ ଯୋଗୁଁ ଆମେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟରଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
0: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।

ଆମ ଦୈନନ୍ଦିନ ଜୀବନରେ ମହୁ ବା ମଧୁର ଆବଶ୍ୟକତା ଅନେକ ରହିଛି। ପୂଜା କାର୍ଯ୍ୟରେ ପଞ୍ଚାମୃତଠାରୁ ଆରମ୍ଭ କରି ଔଷଧ ସବୁଠି ମହୁର ବ୍ୟବହାର ହୋଇଥାଏ। ଏହି ମହୁ ବା ମଧୁ ଏକ ପ୍ରାକୃତିକ ସମ୍ପଦ। ଫୁଲରୁ ଫୁଲ ଉଡ଼ି ମହୁ ସଂଗ୍ରହ କରିଥାଏ ମହୁମାଛି, ଆଉ ତାକୁ ସାଇତି ରଖେ ମହୁ ଫେଣାରେ। ପ୍ରକୃତିଦତ୍ତ ଏହି ଔଷଧୀୟ ଦ୍ରବ୍ୟର

0: ଆଦର ରହିଆସିଛି କାହିଁ କେଉଁ କାଳରୁ। ମହୁର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବେ ସରକାରଙ୍କ ପକ୍ଷରୁ ମହୁ ମିଶନ କରାଯାଇ ମହୁମାଛି ପାଳନ ଓ ମହୁ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ପାଖରେ ଶୁଦ୍ଧ ମହୁ ଉପଲବ୍ଧ କରାଇବା ଏବଂ ମହୁମାଛି ଚାଷ ପ୍ରତି ଲୋକଙ୍କୁ ଆକୃଷ୍ଟ କରାଇବା। ମହୁମାଛି ଚାଷ ଦ୍ୱାରା ଶୁଦ୍ଧ ମହୁ ମିଳିବା ସହ ପରାଗ ସଂଗମରେ ସହାୟକ ହୋଇଥାଏ ଏବଂ ଚାଷରେ ଅଧିକ ଅମଳ ମିଳିଥାଏ। ଆଜି ସମଗ୍ର ବିଶ୍ୱରେ ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଏହି ଦିବସ ପାଳନ ସମ୍ପର୍କରେ ନିଜର ଅଭିମତ ରଖନ୍ତି କୀଟତତ୍ତ୍ୱ ବିଶେଷଜ୍ଞ ଡକ୍ଟର ରମାନାଥ ମହାପାତ୍ର।
1: ମହୁମାଛିକୁ ପୃଥିବୀର ଏକ ସର୍ବୋତ୍କୃଷ୍ଟ ଜୀବ କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ଏହାର ପ୍ରକୃତି ଉପରେ କୌଣସି କୁପ୍ରଭାବ ନଥାଏ। ମାତ୍ର ଏହାର ଅନୁପସ୍ଥିତି ଯୋଗୁଁ ଫସଲରେ ପରାଗ ସଂଗମ ହ୍ରାସ ଜନିତ କ୍ଷତି ହେବା ସହିତ ବିବିଧ ବୃକ୍ଷରାଜି ବିଶେଷ କରି ଜୀବଜଗତ ଲୋପ ପାଇଯିବାର ଆଶଙ୍କା କରାଯାଏ। ମାତ୍ର ଆଜିକାଲିର ଜଳବାୟୁ ପରିବର୍ତ୍ତନ ଓ ଅତ୍ୟଧିକ କୀଟନାଶକ ବିଷ ପ୍ରୟୋଗ ଦ୍ୱାରା ବହୁଳ ଭାବେ ମହୁମାଛି ଓ ଅନ୍ୟାନ୍ୟ ପରାଗ ସଂଗମକାରୀ ଜୀବମାନଙ୍କର ବିଲୋପ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମହୁମାଛିମାନଙ୍କର ସୁରକ୍ଷା ନିମନ୍ତେ ବିଶ୍ୱ ମହୁମାଛି ଦିବସ ପାଳନର ଗୁରୁତ୍ୱ ଯଥାର୍ଥ। ମେ ମାସର ଉତ୍ତର ଗୋଲାର୍ଦ୍ଧରେ ମହୁମାଛିଙ୍କ ବଂଶବୃଦ୍ଧି ଏବଂ ପୃଥିବୀରେ ମଡର୍ଣ୍ଣ ବି କିପିଂ ବା ଆଧୁନିକ ମହୁମାଛି ପାଳନର ପ୍ରଥମ ଶିକ୍ଷକ ଆଣ୍ଟନ ଜନ୍ସାଙ୍କର ଜନ୍ମ ତାରିଖ ମେ 20କୁ ସ୍ମରଣ ରଖିବା ଉଦ୍ଦେଶ୍ୟରେ ପରବର୍ତ୍ତୀ ସମୟରେ ଏହି ମେ 20 ତାରିଖଟିକୁ ବିଶ୍ୱ ମହୁମାଛି ଦିବସ ପାଳନ କରିବାକୁ ସ୍ଥିର କରାଯାଇଥିଲା। ୟୁନାଇଟେଡ୍ ନେସନ୍ ଘୋଷଣା କରିଥିଲା ଯେ ଏହି ମେ 20 ତାରିଖରେ ବିଶ୍ୱ ମହୁମାଛି ଦିବସ ପାଳନ କରିବା। ଏହି ମହୁମାଛି ପାଳନ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ପାଳନର କିପରି ଅଭିବୃଦ୍ଧି ଘଟିବ ଏବଂ ମହୁମାଛିଙ୍କର ସୁରକ୍ଷା। ଆଲବର୍ଟ ଆଇନଷ୍ଟାଇନ୍ କହିଥିଲେ ଯଦି ପୃଥିବୀ ପୃଷ୍ଠରୁ ମହୁମାଛି ବିଲୋପ ହୋଇଯାଏ ତାହେଲେ ମଣିଷ ସମାଜ କେବଳ 4 ବର୍ଷ ବଞ୍ଚି ରହିବ, କାହିଁକି ନା ବିନା ପରାଗ ସଂଗମରେ କୌଣସି ପ୍ରକାର ଫସଲ ହେବ ନାହିଁ, ଯାହାଫଳରେ ମଣିଷର ଖାଦ୍ୟ ହୋଇ ମଣିଷ ମୃତ୍ୟୁବରଣ କରିବ। ଏହି ପରିପ୍ରେକ୍ଷୀରୁ ଆମର ସାଧାରଣ ଜନସାଧାରଣମାନେ ମଧ୍ୟ ମହୁମାଛିର ଗୁରୁତ୍ୱ ଉପଲବ୍ଧି କରି ସେମାନେ ତା ପାଇଁ ତାର ସୁରକ୍ଷା ପାଇଁ ଯତ୍ନବାନ ହେବା ଆବଶ୍ୟକ। ମହୁମାଛି ପାଳନର ସୁରକ୍ଷା ନିମନ୍ତେ ଆମର ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେବାର ଅଛି। ବହୁଳ ଭାବେ ମହୁମାଛି ପାଳନ ଓ ଦଳ ଉତ୍ପାଦନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି। ଦ୍ୱିତୀୟ ଜିନିଷ, ଆଗ୍ରହୀ ଚାଷୀମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ଚାଷ ଓ ଦଳ ଉତ୍ପାଦନ ପାଇଁ ତାଲିମ ପ୍ରଦାନ ଓ ସେମାନଙ୍କର କୁଶଳତା ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ। ଉପଲବ୍ଧ ବୈଜ୍ଞାନିକ ଜ୍ଞାନକୌଶଳର ଆହରଣ ଓ ତାର ସଦୁପଯୋଗ କରି ବାକ୍ସ ପିଛା ଅଧିକା ଦଳ ଉତ୍ପାଦନ କରି ଓ ତାଦ୍ୱାରା ସେମାନଙ୍କର ଆୟ ବୃଦ୍ଧି କରିବା ଦ୍ୱାରା ମହୁମାଛି ପାଳନର ମଧ୍ୟ ଅଭିବୃଦ୍ଧି ଘଟିବ। ଆଉ ଗୋଟିଏ ଉଦ୍ଦେଶ୍ୟ ହେଲା ବିଭିନ୍ନ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ମହୁମାଛି ଚରା ବୃକ୍ଷର ସୁରକ୍ଷା ଓ ଅଧିକ ସଂଖ୍ୟକ ମହୁମାଛି ଚରା ବୃକ୍ଷରୋପଣ। ଚରା ବୃକ୍ଷ କହିଲେ ବିଶେଷ କରି ଆମର ନିମ, କରଞ୍ଜ ଏଭଳିଆ ଗଛ ଗୁଡିକ ଯଦି ଆମେ ରାସ୍ତା କଡ଼ରେ ଲଗେଇବା, ପୋଲାଙ୍ଗ ଏସବୁ ଲଗେଇବା, ତାହେଲେ ମହୁମାଛିର ସୁରକ୍ଷା ହୋଇପାରିବ।

0: ଶ୍ରୋତାବନ୍ଧୁ ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ପ୍ରଭାତ ପରିକ୍ରମା ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଅଗ୍ରେ ବହ୍ନି ପୃଷ୍ଠେ ଭାନୁ ରାତ୍ର ଚିବୁକ ସମର୍ପିତ ଜାନୁ। ଆଲୋଚନା କରିଛନ୍ତି ଡକ୍ଟର ଶରତ ଚନ୍ଦ୍ର ପରିଡ଼ା।
2: ଅଗ୍ରେ ବହ୍ନି ପୃଷ୍ଠେ ଭାନୁ ରାତ୍ର ଉଚୁବୁକ ସମର୍ପିତ ଜାନୁ, ଏ ଶ୍ଳୋକଟିର ଅର୍ଥ ହେଉଛି ହାତରେ ପଇସାଟିଏ ନଥିବା ଭିକାରୀ ବା ସନ୍ନ୍ୟାସୀ ଶୀତ ଲୁଗା ନଥିବାରୁ ନିଆଁ ପାଖରେ ଚିପି ଚାପି ବସି ନିଆଁ ପୁଏ, ଦିନରେ ଖରାରେ ବସି ଶୀତ ଦାଉରୁ ନିଜ ଦେହକୁ ରକ୍ଷା କରେ, ରାତିରେ ଦୁଇ ଜଙ୍ଘ ମଧ୍ୟରେ ମୁଣ୍ଡ ଗୁଞ୍ଜି ଓଠ ରଖି କାଳ ଅତିବାହିତ କରେ, ଭିକ୍ଷାପାତ୍ର ନଥିବାରୁ ସେ ହାତ ପାତି ଆଞ୍ଜୁଳିରେ ଭିକ୍ଷା ନିଏ ଓ ସେଥିରେ କ୍ଷୁଧା ନିବାରଣ କରେ, ଘର ନଥିବାରୁ ସେ ବିଚରା

0: ଗଛ ତଳେ ବାସ କରେ, ତଥାପି ତାର ହୃଦୟ ଅପୂର୍ଣ୍ଣ ଆଶାର ବନ୍ଧନରେ ବନ୍ଦୀ ହୋଇ ପଡ଼ି ରହିଥାଏ। ଏହି ଶ୍ଳୋକଟିର ପୃଷ୍ଠଭୂମି ହେଉଛି ଆଦି ଶଙ୍କରାଚାର୍ଯ୍ୟ ତୀର୍ଥଯାତ୍ରାରେ କାଶୀ ଯାଇଥିଲେ। ଏହି ଅବସରରେ ଜଣେ ବୃଦ୍ଧ ସଂସ୍କୃତ ବ୍ୟାକରଣ ଅଭ୍ୟାସ କରୁଥିବାର ଦେଖି ଶ୍ରୀ ଶଙ୍କରାଚାର୍ଯ୍ୟ ଦୁଃଖିତ ହୋଇଥିଲେ। ପରିଣତ ବୟସରେ ଆଧ୍ୟାତ୍ମିକତା ହୃଦବୋଧ ନ କରି ସାଂସାରିକ ଅଭିଳାଷ ପୋଷଣ କରିବା ହାସ୍ୟାସ୍ପଦ। ତେଣୁ ପାର୍ଥିବ କାମନା ବାସନରେ ଆସକ୍ତ ମାନବ ଜାତିକୁ ମୋହନିଦ୍ରାରୁ ଉଠାଇ ଆତ୍ମାଭିମୁଖ କରିବା ପାଇଁ ଭଜଗୋବିନ୍ଦମ୍ ରଚନା କଲେ। ଏହା ବେଦାନ୍ତ ଦର୍ଶନ ସମ୍ବଳିତ ଭକ୍ତିମୂଳକ। 31 ଶ୍ଳୋକ ବିଶିଷ୍ଟ ଏହି ରଚନା ଆତ୍ମସଚେତନ ସାଧକ ପାଇଁ ଏକ ହସ୍ତପୁସ୍ତକ। ବିଷୟ ବିଷାଦମୟ ଜୀବନର ମିଥ୍ୟା ମୂଲ୍ୟବୋଧ ଓ ମନୋବିକାର ଏଥିରେ ସରଳ ଭାଷାରେ ଚିହ୍ନାଇ ଦିଆଯାଇଛି। ଗୋବିନ୍ଦ ଭଜନ ଏକମାତ୍ର ମୁକ୍ତି ପଥ। ଶ୍ଳୋକଟି ଭଜ ଗୋବିନ୍ଦମର 16 ଶ୍ଳୋକ ଓ ଏହା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କର ଶୀର୍ଷ୍ୟ ହସ୍ତାମୂଳଙ୍କ ଦ୍ୱାରା ମାତ୍ରା ଛନ୍ଦସ୍ରେ ରଚିତ। କାମନା ପୂରଣ ଜୀବନର ଲକ୍ଷ୍ୟ ନୁହେଁ। ଜୀବନର ଲକ୍ଷ୍ୟ ହେଉଛି ପୁରୁଷାର୍ଥ ଚତୁଷ୍ଟୟ, ଯଥା ଧର୍ମ, ଅର୍ଥ, କାମ ଓ ମୋକ୍ଷର ସାଧନ। ମୂଳରେ ଧର୍ମ ରହି ଅର୍ଥ ଓ କାମକୁ ନିୟନ୍ତ୍ରଣ କଲେ ଜୀବନ ମୁକ୍ତି ପଥରେ ଗତିଶୀଳ ହୁଏ। କର୍ମରେ କାମନା ନଥାଇ ନିସ୍ପୃହତା, ବୈରାଗ୍ୟ, ନିର୍ଲିପ୍ତତା, ଆଧ୍ୟାତ୍ମିକତାର ସ୍ପର୍ଶ ଥିଲେ ତାହା ନିଷ୍କାମ କର୍ମ। ଆଶା କାମନାର ଭଉଣୀ, ଜୀବନର ଜ୍ୟୋତି, କିନ୍ତୁ ଆଶା ଦୁରାଶା ହେଲେ ରାକ୍ଷସୀ ପାଲଟିଯାଏ। ଅଜ୍ଞଜନ କାମନାକୁ ପୋଷେ, ନିଜର ଦିବ୍ୟ ଆତ୍ମା ଓ ପରମାତ୍ମାକୁ ଭୁଲିଯାଏ। ଏହା ହିଁ ମଣିଷର ଶୋଚନୀୟ ସ୍ଥିତି ଓ ବିରୋଧାଭାସ। ମଣିଷର ଅନ୍ତଃକରଣରେ ବହୁ ଜନ୍ମର ବାସନା ପରସ୍ତ ପରସ୍ତ ନେଶି ହୋଇ ରହିଛି। କର୍ମ ମାଧ୍ୟମରେ ଚିତ୍ତ ଶୁଦ୍ଧ କରି ପାର୍ଥିବ ଜଗତରୁ ଉର୍ଦ୍ଧ୍ୱ ଚେତନାକୁ ଉଠିପାରିଲେ ନରଜନ୍ମ ସାର୍ଥକ ହୁଏ। ଅନ୍ୟଥା ମାୟାମୋହର ଗର୍ତ୍ତରେ ପଡ଼ି କର୍ମ କ୍ଲେଶରେ ପୀଡ଼ିତ ହେବା କେବଳ ସାର ହୁଏ। କାମନା ତୃଷ୍ଣାରେ ପରିଣତ ହେଲେ ଜୀବନ ଯନ୍ତ୍ରଣା ଆରମ୍ଭ ହୁଏ। ତୃଷ୍ଣା ତ୍ୟାଗ ଏକ ନିରନ୍ତର ସାଧନା। ତୃଷ୍ଣା ତ୍ୟାଗ ପଛରେ ଧର୍ମ, ଦର୍ଶନ ଓ ମନସ୍ତତ୍ୱ ରହିଛି। ଆକର୍ଷଣୀୟ ପଦାର୍ଥ ଆମକୁ ଟାଣେ ନା ଆମେ ସ୍ୱତଃ ଟାଣି ହୋଇଯାଉ? ତୃଷ୍ଣା ମଣିଷର ଅଧୀନ ନା ମଣିଷ ତୃଷ୍ଣାର ଅଧୀନ? ଏହିଭଳି ମୌଳିକ ପ୍ରଶ୍ନ ଭିତରେ ସାଧନାର ପ୍ରେରଣା ମିଳିଥାଏ। ଜୀବନର ଉଚ୍ଚତର ଦର୍ଶନରେ ମନକୁ ପ୍ରଶିକ୍ଷିତ ଉଦ୍ବୁଦ୍ଧ କଲେ ଓ ହୃଦୟକୁ ଶୁଦ୍ଧ ନିର୍ମଳ ରଖିଲେ କାମର ତ୍ୟାଗ ସହଜ ହୋଇଥାଏ। ମନର ମୋହ ହିଁ ବନ୍ଧନ ଓ ମୋକ୍ଷର କାରଣ। ମନର ମୋହ କ୍ଷୟ ହେଲେ ମୋକ୍ଷ ମିଳେ। ମନର ନେତୃତ୍ୱରେ ବିଷୟ ଉପଭୋଗ କରୁଥିବା ଇନ୍ଦ୍ରିୟମାନଙ୍କୁ ମନଠାରୁ ଅସମ୍ପୃକ୍ତ ବା ପୃଥକ କରିଦେଲେ ମନ ଦୂଷିତ ହୁଏ ନାହିଁ ଓ ଇନ୍ଦ୍ରିୟମାନେ ଦୁର୍ବଳ ହୋଇଯାଆନ୍ତି। ଚଞ୍ଚଳ ଅସ୍ଥିର ମନ ଯେଉଁ ବିଷୟ ଆଡ଼କୁ ଧାଇଁଯାଏ ତାକୁ ବୁଝେଇ ସୁଝେଇ ଅଭ୍ୟାସ ବଳରେ ଫେରାଇ ଆଣି ଆତ୍ମାର ବଶୀଭୂତ କରିବାକୁ ହୁଏ। ଯୋଗ ପ୍ରାଣାୟାମ ଦ୍ୱାରା ଏହା ସହଜ ହୋଇଥାଏ। ମନ ସଫା ଥିଲେ ଗଡ଼ିଆ ଗଙ୍ଗା, ମନ ବିଶାଳ ହୋଇଗଲେ ତୃଷ୍ଣା ବିକ୍ଷୋଭ ସୃଷ୍ଟି କରିପାରେ ନାହିଁ। ନଦୀ ଜଳ ସଦାସର୍ବଦା ସମୁଦ୍ରରେ ପ୍ରବେଶ କଲେ ମଧ୍ୟ ତାହା ଆଲୋଡ଼ିତ ହୋଇ ସୀମାଲଙ୍ଘନ କରିନଥାଏ। ଭଗବତ ଚେତନା ଓ ସମର୍ପଣରେ ମନ ହୃଦୟ ପବିତ୍ର ହୋଇଥାଏ। କାମଭୂତ ଓହ୍ଲାଇଗଲେ ତୃଷ୍ଣାର ନିବୃତ୍ତି ଘଟେ। କାମନାରୁ ନିବୃତ୍ତି ହିଁ ମୁକ୍ତି। ଗୌତମ ବୁଦ୍ଧଙ୍କ ବାଣୀ, କାମନା ଦୁଃଖର କାରଣ ଓ କାମନାର ବିନାଶରେ ଦୁଃଖର ବିନାଶ, ଏହା ସାଧନାର ସନ୍ଦେଶ ଦେଇଥାଏ। ଅତଏବ ସଦ୍ଗ୍ରନ୍ଥ ଅଧ୍ୟୟନ, ମନନ, ସତ୍ସଙ୍ଗ, ସଦ୍ଗୁରୁ ସେବା ଓ ଗୋବିନ୍ଦ ଭଜନ ଦ୍ୱାରା କାମ ତୃଷ୍ଣା ନିର୍ମୂଳ ହୋଇଥାଏ। ବିଷୟ ବିଷ ହରଣ ନିମିତ୍ତ ସତ୍ସଙ୍ଗତି ଏକମାତ୍ର ଔଷଧ ଓ ଈଶ୍ୱର ଏକମାତ୍ର ବୈଦ୍ୟ। ସଂସାର ସାଗରରୁ ପାରି ହେବା ପାଇଁ ସଜ୍ଜନ ସଙ୍ଗତି ଏକ ନୌକା ଓ ସଂସାରର ସ୍ରଷ୍ଟା ଏକମାତ୍ର ନାବିକ। ସତ୍ସଙ୍ଗତିରେ ସଂସାରର ଆସକ୍ତି ବିଶୋଧିତ ହୋଇ ଧୀରେ ଧୀରେ ପ୍ରଭୁଭକ୍ତିରେ ରୂପାନ୍ତରିତ ହୁଏ।
1: କଥିତରେ ଶୁଣୁଥିଲେ ଅଗ୍ରେ ବହ୍ନି ପୃଷ୍ଠେ ଭନୁ ରାତ୍ର ଚିବୁକ ସମର୍ପିତ ଜାନୁ। ଆଲୋଚନା କରିଥିଲେ ଡକ୍ଟର ଶରତ ଚନ୍ଦ୍ର ପରିଡ଼ା। ଆକାଶବାଣୀ କଟକ ପ୍ରଚାର କରୁଛୁ ଶାସ୍ତ୍ରୀୟ ରାଗ ଉପରେ ଆଧାରିତ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ରାଗ ମଞ୍ଜରୀ। କଣ୍ଠଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ର, ଗୀତିକାର ଶ୍ରୀନିବାସ ମହାନ୍ତି, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ହେମନ୍ତ କୁମାର ତ୍ରିପାଠୀ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ମୁଁ ଆଜି ନିଶିଥ ପ୍ରହରୀ, ମୁଁ ଯେ ଜାଣେ ନା ପ୍ରଣୟ ଅଭିସାରିକାର ବଜାଏ ବିରହ ମୁରଲୀ। ଗୀତଟି ରାଗ କାଫି ଉପରେ ଆଧାରିତ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ ପରିଣୟ ଯେବେ ପହିଲି ମନର ମରୁମୟ ମରିଚିକା। ଗୀତଟି ରାଗ କିରବାଣୀ ଉପରେ ଆଧାରିତ।

ଶିଳ୍ପୀଙ୍କ କଣ୍ଠରେ ଶେଷରେ କବରୀର ତୁମ ରକ୍ତ କରବି କମନୀୟ ଆଖି ପତା କଜଳ ଗାଧୁଆ ଆଖିରେ ଗୋ ତୁମ ମୋହରି ସ୍ୱପ୍ନ ଗୁନ୍ଥା। ଗୀତଟି ସୁଧ ବସନ୍ତ ଉପରେ ଆଧାରିତ।

0: ଶୁଣୁଥିଲେ ଶାସ୍ତ୍ରୀୟ ରାଗ ଉପରେ ଆଧାରିତ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ରାଗ ମଞ୍ଜରୀ। କଣ୍ଠଶିଳ୍ପୀ ଥିଲେ ସନ୍ତୋଷୀ ପ୍ରସାଦ ମିଶ୍ର। ଗୀତ ରଚନା କରିଥିଲେ ଶ୍ରୀନିବାସ ମହାନ୍ତି। ସ୍ୱର ସଂଯୋଜନ ଏବଂ ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ କୁମାର ତ୍ରିପାଠୀ। ଗୀତଗୁଡ଼ିକ ପ୍ରଥମେ ରାଗ କାଫି, ପରେ ରାଗ କିରବନୀ ଏବଂ ପରେ ପରେ ରାଗ ଶୁଦ୍ଧ ବସନ୍ତ ଉପରେ ଆଧାରିତ ଥିଲା। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ପ୍ରଦ୍ୟୁମ୍ନ କିଶୋର ନାୟକ, କୁମାର ଚନ୍ଦ୍ର ମହାନ୍ତି, ରବିଶଙ୍କର ପ୍ରଧାନ ଏବଂ ସୁଦର୍ଶନ ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: यदि आप अब कोई नई कार या बाइक लेने की तैयारी कर रहे हैं तो वो आपको काफी किफायती दामों पर उपलब्ध होगी। जीएसटी परिषद ने छोटी कारों 350 सीसी तक की बाइक और तिपहिया वाहनों पर टैक्स 28% से घटाकर 18% कर दिया है। 22 सितंबर 2025 से लागू होने वाला ये त्योहारी तोहफा एंट्री लेवल गाड़ियों को और भी किफायती बना देगा, जबकि लग्जरी कारें और बड़ी बाइक 40% के नए स्लैब में आ गई हैं, लेकिन फिर भी उन पर कम टैक्स लगेगा।

ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ଅନସୂୟା ଏବଂ ସାଥୀ, ଗୀତ ରଚନା ସ୍ୱାମୀ ଅରୂପାନନ୍ଦ।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀ ବିଳାସ। ଆଜି ଶୁଣନ୍ତୁ ଏହାର 29ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ।

ଏହି ଭାଗରେ ଆରମ୍ଭ ହେଉଛି କାବ୍ୟର ଦ୍ୱାଦଶ ଛାନ୍ଦ। ବରଣମାଳା ଶ୍ରୀରାମଙ୍କ ଗଳାରେ ଦେଲା ପରେ ବିବାହ ବିଳମ୍ବ ଅଛି ବୋଲି ଶୁଣିଲେ ସୀତା। ବିବାହ କାଲି କରିବା ବୋଲି ଜନକ ଋଷି କହୁଥିଲେ। ପିତାଙ୍କର ଏହି ବ୍ୟଗ୍ରତାରେ କିନ୍ତୁ ବାଧା ଦେଲେ ଲକ୍ଷ୍ମଣ, କାରଣ ତାଙ୍କ ପିତାଙ୍କ ଅନୁପସ୍ଥିତିରେ ଏ ବିବାହ ହୋଇପାରେ ନା। ଏହା ଶୁଣିବା ପରେ ପତି ରୂପେ ବରଣ କଲାପରେ ମଧ୍ୟ ମିଳନରେ ବିଳମ୍ବ ହେତୁ ସୀତା ବିରହରେ ଜର୍ଜରିତା ହୋଇଛନ୍ତି। ଯମକ ଅଳଙ୍କାର ପ୍ରୟୋଗ କରି ବହୁ ଅର୍ଥବୋଧକ ଏକ ଶବ୍ଦର ବାରମ୍ବାର ବ୍ୟବହାରରେ ଭଞ୍ଜ କବିତ୍ୱ ଓ ପାଣ୍ଡିତ୍ୱର ଚମତ୍କାର ନିଦର୍ଶନ ଦେଇଛନ୍ତି। ବରିସାରି ବିଭା ବା ବିବାହ ବିଳମ୍ବ ଶୁଣି ରମଣୀମଣି ସୀତା ବିଭାବରି ବା ରାତ୍ରି ହେବା ମାତ୍ରେ ଭାବିଲେ ବିଭାବରି ଚରି ବା ରାତ୍ରି ଚରି ରାକ୍ଷସୀ ଗ୍ରାସିବାକୁ ଆସିଲା। ରାମ ଦର୍ଶନ ଓ ମିଳନ ଜନିତ ବିଭାବ ରୀତିରୁ ବା ପ୍ରଣୟ ଭାବର ଅତିଶୟ ପ୍ରଭାବରୁ ସୀତାଙ୍କୁ ନିଦ ହେଲା ନାହିଁ, ବିରହରେ ସେ ଭାସିଲେ। ବିରହ ରୂପକ ତାଡ଼କିର ତ୍ରାସ ବା ଭୟରେ ସୀତା ରାମଙ୍କୁ ଚିନ୍ତା କରି ବିରହେ ଭାସେ ବା କହିଲେ। ତାଡ଼କା ବଧକାରୀ ବୀର ରାମ ସୀତାଙ୍କ ବିରହ ଦୂରକାରୀ ବୋଲି ଶବ୍ଦ ଓ ଅର୍ଥର ସୁନ୍ଦର ମିଳନ ଘଟିଛି ବୈଦେହୀଶ ବିଳାସରେ। ଶରୀରର ବାସରେ ବା ସୁବାସରେ ସଜ ପଦ୍ମଫୁଲକୁ ନିନ୍ଦୁଥିବା ସୀତା ବାସରେ ଅର୍ଥାତ୍ ପିନ୍ଧା ଲୁଗାକୁ ଭାବିଲେ ମୋତେ ବାନ୍ଧିବା ପାଇଁ ଇଏ ଗୋଟିଏ ଦୌଡ଼ି କି। ବାସରେ ବା ଦିନକୁ ଯୁଗ ଭଳି ସେ ମନେ କଲେ। ବାସରେ ଅର୍ଥାତ୍ ବିବାହ ପରେ ବାସର ରାତ୍ରିର ଯୁଗ ବା ମିଳନ ନ ହୋଇ ପଞ୍ଚସର ବା କାମଦେବ ବିନାଶ।

କରିବାକୁ ବସିଛି। ବିନା ଗତିରେ ଅର୍ଥାତ୍ ଆଉ ଗତି ନାହିଁ ଗଲା ଜୀବନ ବୋଲି ଚିନ୍ତା କଲେ ବିରହିଣୀ ସୀତା। ସୁଧା ବା ଅମୃତ ତୁଲ୍ୟ ଆହାର ବିରୋଚନ ହେଲା ବା ରୁଚିଲା ନାହିଁ। କର୍ପୂର ଚୂର୍ଣ୍ଣ ଶୀତଳ ପରିବର୍ତ୍ତେ ବିରୋଚନ କଣ ବା ଅଗ୍ନିକଣା ଭଳି ମନେ ହେଲା। ବିରୋଚନ ବା ଚନ୍ଦ୍ର ଉଦୟ ଦେଖି ସଖୀଙ୍କୁ ସୀତା କହିଲେ, ଆମ ଘରେ ବିରୋଚନ ଅର୍ଥାତ୍ ସୂର୍ଯ୍ୟକଣ ସବୁବେଳେ ଉଦୟ ହେଉଛନ୍ତି। ଅତ୍ୟଧିକ ବିରହ ଭାବ ହେତୁ ଚନ୍ଦ୍ର କିରଣରେ ମଧ୍ୟ ସୂର୍ଯ୍ୟ କିରଣକୁ ଅନୁଭବ କଲେ ସୀତା। ବସନ୍ତ ଋତୁରେ ବସନ୍ତ ଦୂତ କୋକିଳର ସ୍ୱରକୁ ବଜ୍ର ପଡ଼ିବା ଭଳି ମନେ କରି ରକ୍ଷା ପାଇବା ପାଇଁ ବଜ୍ର ନିବାରଣକାରୀ ଅଗସ୍ତିଙ୍କୁ ସ୍ମରଣ କଲେ। ବ୍ୟାଧିଘାତ ବା ସୁନାରୀ ଫୁଲ ଗୁଚ୍ଛରୁ ଭଅଁର ଉଡ଼ି ଆସିବା ଦୃଶ୍ୟ ଆନନ୍ଦ ଦେବା ବଦଳରେ ବ୍ୟାଧିଘାତ ବା ରୋଗ ବ୍ୟାଧିର ଆଘାତ ପରି ତାଙ୍କୁ ମନେ ହେଲା। ବାରବାର ଚେତନା ଶୂନ୍ୟା ହୋଇ କନ୍ଦର୍ପ ବାଧା ଦୂର କରିବା ପାଇଁ ସେ ଶିବଙ୍କୁ ସ୍ମରଣ କଲେ। ଭୟ ସଂଶୟ ଲାଗି ରହିଲା। ବନରୁହ ବା ପଦ୍ମନାଡ଼କୁ ସର୍ପ ଭାବି ବନଯାକ୍ଷୀ ବା ପଦ୍ମନୟନୀ ସୀତା ଗରୁଡ଼ଙ୍କୁ ଚିନ୍ତା କଲେ। ଚନ୍ଦ୍ରଙ୍କୁ ଚାହିଁ ପ୍ରଶଂସା କରିବା ପରିବର୍ତ୍ତେ ତାଙ୍କର ଗୁରୁପତ୍ନୀ ହରଣ କରିଥିବା କଳଙ୍କକୁ ମନେ ପକାଇଲେ। ଚନ୍ଦ୍ର ଆଉ ସୁଖକର ହେଲା ନାହିଁ। ଏକାକିନୀ ସୀତା ବିହଗ ଯୋଡ଼ା ବା ପକ୍ଷୀ ଯୁଗଳ ଦେଖି ପୀଡ଼ା ଲାଭ କଲେ। କରଟ ବା କୁଆ ଦ୍ୱାରା ଜାତ ହୋଇଥିବା କୋଇଲି କୁହୁସ୍ୱନ କରି ବ୍ୟାକୁଳଦାତା ହେଲା। ସେ ସାନ୍ତ୍ୱନା ଦେଇପାରିଲା ନାହିଁ। ସଖୀମାନେ ବୁଝେଇଲେ, ବଳି ରାଜା ବଜ୍ରକୁ ନ ଡରିବାରୁ ଶେଷରେ ଇନ୍ଦ୍ରପଦ ଲାଭ କଲେ, ତାଙ୍କୁ ବାମନ ରକ୍ଷା କଲେ। ତୁମେ ବିମନା ହୁଅ ନାହିଁ, ଅବଶ୍ୟ ପ୍ରଭୁ ରାମଚନ୍ଦ୍ର ତୁମକୁ ରକ୍ଷା କରିବେ। ଛାନ୍ଦର ଏହି ଅଂଶରେ ସୀତାଙ୍କର ବିରହଜନିତ ମାନସିକତାର ଚମତ୍କାର ବର୍ଣ୍ଣନା ଦେଇଛନ୍ତି କବି ଉପେନ୍ଦ୍ର ଭଞ୍ଜ।

0: ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 29ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ରଜତ କୁମାର କର। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଦାନ କରିଥିଲେ ତୃପ୍ତି ଦାସ ଏବଂ ସ୍ନିଗ୍ଧାରାଣୀ କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଏଠି କହି ରଖୁଛୁ, ଆଜି ରାତି 10:30ରେ ପ୍ରଚାର କରିବୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ
5: ବସିଲା। ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
6: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଶ୍ରୋତାବନ୍ଧୁ, ସୁନ୍ଦର ଆମର ଏହି ପୃଥିବୀ, ସୁନ୍ଦର ଆମର ପରିବେଶ, ନାନା ଜାତିର ଫୁଲରେ ପରିପୂର୍ଣ୍ଣ ଆମର ଏହି ସୁନ୍ଦର ଦୁନିଆର ବଗିଚା, ତାକୁ ହିଁ ତ ନେଇ ସୁନ୍ଦର ଆମର ଏହି ପ୍ରକୃତି। ପ୍ରକୃତି ରାଣୀର ସୌନ୍ଦର୍ଯ୍ୟରେ ବିଭୋର, ଭାବପ୍ରବଣ ଆମର ଏହି ମଣିଷ ଜାତି।

ସୁନ୍ଦର ସୁନ୍ଦର ଫୁଲ, ବୃକ୍ଷଲତା, ସବୁଜ ବନାନୀ, ଜୈବ ବିବିଧତାରେ ପରିପୂର୍ଣ୍ଣ ଆମର ସୁନ୍ଦର ଏହି ବନ୍ୟ ପରିବେଶ। ଜଙ୍ଗଲରେ ଜାତି ଜାତିର ବୃକ୍ଷ, ଜାତି ଜାତିର ଗୁଳ୍ମ, ଜାତି ଜାତିର ଲତା, ଜାତି ଜାତିର ଉଦ୍ଭିଦ। କେବେ ବିଶାଳ ବୃକ୍ଷରେ ପଳାଶ ଫୁଟି ରଙ୍ଗେଇ ଦିଏ ଦୁନିଆକୁ ଏଠି, କେବେ ଘାସରେ ଘାସ ଫୁଲ ଫୁଟି ମନ ହରିନିଏ ସଭିଙ୍କର। ବୈଚିତ୍ରତାରେ ପରିପୂର୍ଣ୍ଣ ଆମର ଏହି ସୁନ୍ଦର ପ୍ରକୃତି ପ୍ରଭୁଙ୍କର ବିଶାଳ ଅନନ୍ୟ ଏକ ଅବଦାନ।

ଫୁଲରେ ଫୁଲରେ ପରମ ବ୍ରହ୍ମଙ୍କର ବାସ, ସେଇଥିପାଇଁ ତ ସବୁ ଫୁଲ ସୁନ୍ଦର ମନୋହର। ଅନେକ ଫୁଲ ଭରିଦେଇଛନ୍ତି ସିଏ ଏଇ ଦୁନିଆ ବଗିଚାରେ। ଫୁଲର ନାଁ କହିଲେ ତ ସରିବନି, ଗୋଲାପ, ମଲ୍ଲୀ, ଚମ୍ପା, ଡାଲିଆ, ଜିନିଆ, ଗେଣ୍ଡୁ, ସୂର୍ଯ୍ୟମୁଖୀ, ତରାଟ, ଟଗର, ରଙ୍ଗଣୀ, ସୌରୀ, ଗୌରୀ, ମନ୍ଦାର, ଅପରାଜିତା, ପଦ୍ମ, କଇଁ, ପୁଣି ବିଦେଶୀ ଫୁଲ ଭିତରେ ଫ୍ରାନ୍ସର ଏରିସ, ହଲାଣ୍ଡ, ହଙ୍ଗେରୀ, ଟର୍କିରେ ଟ୍ୟୁଲିପ, ଅଷ୍ଟ୍ରେଲିଆର ଗୋଲ୍ଡେନ୍ ୱାଟର, ଜାପାନର ଚେରି ବ୍ଲସମ୍ ଇତ୍ୟାଦି। ତେବେ ମଲ୍ଲୀ ଫୁଲ ମହକୁଥିବା ବେଳେ କ୍ୟାରିଅନ୍ ଫୁଲ ଉତ୍କଟ ଦୁର୍ଗନ୍ଧ ସୃଷ୍ଟି କରେ, କିନ୍ତୁ ଆମେ ଦୁର୍ଗନ୍ଧ ଆଡ଼କୁ ଯିବାନି, ଖରାପ ଆଡ଼କୁ ଯିବାନି, ଭଲ ଆଡ଼କୁ ଯିବା, ଅର୍ଥାତ୍ ମଲ୍ଲୀର ମହକ ଆଡ଼କୁ ଆଗେଇ ଯାଇ ଜୀବନକୁ ଆଉ ସମ୍ପର୍କକୁ ମଧୁମୟ କରିବା, ସରସ ସୁନ୍ଦର କରିବା।

ସତରେ ବନ୍ଧୁ, ଫୁଲର ମହକ ସମସ୍ତଙ୍କୁ ଆକର୍ଷିତ କରେ। ଫୁଲର ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ଆଉ ଫୁଲରେ ଲୁଚି ରହିଥିବା ମଧୁ, କୁହନ୍ତୁ ତ, ଫୁଲରେ ଭରି ରହିଥିବା ମଧୁ ପ୍ରତି କିଏ ଆକର୍ଷିତ ହୁଏ? ମଧୁକର। ହଁ, ଆଉ ଫୁଲରୁ ମହୁ ଚୋରାଏ କିଏ? ମହୁମାଛି। ଗୁଣୁ ଗୁଣୁ ଗୁଣୁ ଗୁଣୁ ଶବ୍ଦ କରି ମହୁ ଚୋରାଇବାରେ ଓସ୍ତାଦ ଦୁଷ୍ଟ ମହୁମାଛି। ତାକୁ ଅନୁସରଣ କରେ ମଣିଷ, ତାହାରି ପରି ଗୁଣୁଗୁଣୁ ହୁଏ। ଗୁଣୁଗୁଣୁ ହେଇ କେତେ କ'ଣ କହିଯାଏ କାନେ କାନେ, ପ୍ରୀତି ଅନୁରାଗର କଥା ବଖାଣି ବସେ।

ମହୁମାଛି ବି ଆଉ ମହୁମାଛି ଫୁଲରୁ ମହୁ ଚୋରେଇ ନିଏ ତାକୁ ବ୍ୟବହାର କରିଥାଉ କିନ୍ତୁ ଆମେମାନେ ହଁ ଶରୀର ଉପଯୋଗୀ ହୋଇଥାଏ ପ୍ରାକୃତିକ ଉପାୟରେ ସୁନ୍ଦର ଭାବରେ ସଂରକ୍ଷିତ ଉପାଦାନ ଏଇ ମହୁ ମିଠା ମିଠା ମହୁ ଅନେକ କାମରେ ଲାଗେ କେବେ ମାଙ୍ଗଳିକ କାମରେ କେବେ ପୁଣି ପଥି କରି ବ୍ୟବହାର କରିଥାଉ ଆମେ ମହୁକୁ ସେଥିପାଇଁ ତ ମହୁ ଚାଷ କରାଯାଇଥାଏ ମହୁମାଛି ପାଳନ କରି କେବେ କେବେ ପୁଣି ମହୁ ଫେଣାରୁ ମହୁମାଛି ଅଲକ୍ଷ୍ୟରେ ଧୀରେ କରି ମହୁକୁ ଅଣାଯାଇଥାଏ ନିରୀହ ମହୁମାଛି କ'ଣ ଏକଥା ଜାଣେ ଏକଥା ବୁଝେ ଯେ ସିଏ ସାଇତିଥିବା ମହୁକୁ ଆଉ ଜଣେ ତା ଅଲକ୍ଷ୍ୟରେ ନେଇସାରିଛି ବୋଲି

ଭ୍ରମରର ମଧୁଗୁଞ୍ଜନରେ ଭ୍ରମିତ ଫୁଲ, ତା ପ୍ରେମରେ ବିଭୋର ହୋଇ ବୁଜିଦିଏ ପାଖୁଡ଼ା, ମୁହଁରେ ତାକୁ ଆଲିଙ୍ଗନ କରେ, ପରାଗ ସଙ୍ଗମ ହୁଏ ଫୁଲରେ। ଏତେ ସରଧାରେ ଯେଉଁ ଫୁଲରୁ ମଧୁ ଝରେ, ସେ କ'ଣ ଜାଣେ ତାକୁ ଆସି ଚୋରି କରି ନେଇଯାଏ ମତୁଆଲା ମହୁରସିଆ ମହୁମାଛି ବୋଲି।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଭ୍ରମରର ଗୁଞ୍ଜନରେ ଫୁଲ ଫୁଲିଯାଏ ଗର୍ବରେ, ମଦୁଆଲା ହୁଏ, ଝୁମି ଉଠେ, ଅଧିକ ଉନ୍ମାଦିତ କରେ ଭ୍ରମରକୁ। ସଜ ଫୁଲ ଫୁଲେଇ ରାଣୀଟିଏ ପରା ସିଏ।

ତେବେ ଏହିସବୁ ପ୍ରକୃତି ପ୍ରଦତ୍ତ ପ୍ରଜାତିମାନଙ୍କଠୁ ମଣିଷ ଅନେକ କିଛି ସଂଗ୍ରହ ବି କରେ, ଅନେକ କିଛି ଶିକ୍ଷା ଲାଭ ବି କରେ। ଏହିସବୁ ପ୍ରାକୃତିକ ବିଭବ ସହ ମଣିଷର ସମ୍ପର୍କ ଯୁଗ ଯୁଗର। ପ୍ରକୃତି ପ୍ରଦତ୍ତ ଏହିସବୁ ବିବିଧ ଜୈବମାନଙ୍କୁ ବିଭିନ୍ନ ଉପାୟରେ ବ୍ୟବହାର ମଧ୍ୟ କରିଥାଏ ମଣିଷ ଉପଯୋଗିତା ଅନୁଯାୟୀ। କହିବାକୁ ଗଲେ ବିବିଧ ଜୈବର ଉପଯୋଗିତା ଏବଂ ଉପକାରିତା ଏବଂ ଔଷଧୀୟ ଗୁଣ ଏସବୁ କେବଳ ମଣିଷ ଦ୍ୱାରା ହିଁ ଚିହ୍ନଟ ହୋଇଥାଏ।

ଆରାମ ଅଛି। ଆମର ବନ୍ଧୁ ଆମକୁ ସାହାଯ୍ୟ କରେ, ଆମ ପାଇଁ ମହୁ ସଂଗ୍ରହ କରେ। ଛୋଟ କୀଟଟିଏ ହେଲେ ବହୁତ ବଡ଼ ଉପକାର ତାର ଏଇ ମଣିଷ ସମାଜ ପ୍ରତି। ଦିନ ଦିନ ଧରି ଘୁରି ବୁଲେ, ଫୁଲରୁ ଫୁଲକୁ ମହୁ ସଂଗ୍ରହ କରେ, ଆଉ ସେଇ ମହୁ ମଣିଷର ଅନେକ କାମରେ ଲାଗେ। କହିବାକୁ ଗଲେ କୀଟ ତ ନୁହେଁ, କୁନି ବନ୍ଧୁଟିଏ ସିଏ, ଆମର ଉପକାରୀ ବନ୍ଧୁଟିଏ ମଣିଷର ମହୁମାଛି।

ଆଜି ହେଉଛି ବିଶ୍ୱ ମହୁମାଛି ଦିବସ। ଏହି ଦିବସରେ ଆସନ୍ତୁ ସଚେତନତା ବାର୍ତ୍ତା ବୁଣିଦେବା ସବୁଠି। ଏହି ଛୋଟ କୀଟ ମହୁମାଛିର ଅନିଷ୍ଟ କଥା ଚିନ୍ତା ନ କରି ତା ପ୍ରତି ନିର୍ଦ୍ଦୟତାରେ ତାର ଦଂଶନ ପ୍ରତି ସଚେତନ ରହି ତାକୁ ସତର୍କତାର ସହ ବ୍ୟବହାର କରିବା, ମହୁ ସଂଗ୍ରହ କରିବା। ମହୁ ପରି ମଧୁମୟ ହୋଇଯିବ ସମ୍ପର୍କ ପରସ୍ପର ଭିତରେ, ଯେମିତି ସେଇ ଆଶା ସେଇ ଆକାଂକ୍ଷାରେ ଜୀବନ ବିତେଇଦେବା। ଆଜି ଦିନଟା ଆପଣଙ୍କର ଭଲରେ ଭଲରେ କଟୁ, ମଧୁ ଝରିଯାଉ ପ୍ରତିଟି ମୁହୂର୍ତ୍ତରେ ଆପଣଙ୍କର, ଏହି କାମନା ଆଜିର ଗୀତ ଗୀତିକାରେ।

ଗୀତ ଗୀତିକା ଶେଷ ହେଲା। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଏବେ ନୁହେଁ ତ କେବେ ନୁହେଁ। ରଚନା ହରିହର ମିଶ୍ର, ପ୍ରଯୋଜନା ଝରଣା ଦାସ। ନାଟକ ଏବେ ନୁହେଁ ତ କେବେ ନୁହେଁ।

0: କେତେକାଳ ଏମିତି ପଡି ରହିଥିବେ ଏମାନେ?
1: କେତେକାଳ ମାନେ?
0: ଏମିତି ଅପେକ୍ଷା କରିଥିବେ ଆଉ କେତେକାଳ?
1: ଏଇ ମାତ୍ର ସୂର୍ଯ୍ୟାସ୍ତ ହେଲା,
0: ୟା ପରେ ଅନ୍ଧକାର ଘଟି ଆସିବ।
1: ଅନ୍ଧାର ସେମାନଙ୍କର ଚରାଭୂଇଁ, ଅନ୍ଧାର ହିଁ ସେମାନଙ୍କର ଭାଗ୍ୟ, ସେ ପୁଣି କଳାହାଣ୍ଡିର ଅନ୍ଧାର।
0: ଏମାନେ ସବୁ ଡଙ୍ଗରିଲା ଅଞ୍ଚଳର ଲୋକ ବୋଲି କହୁଥିଲେ?
1: ହଁ, ଇନ୍ଦ୍ରାବତୀର ଛୋଟ ଛୋଟ ପ୍ରୋଜେକ୍ଟରେ ସେମାନେ କାମ କରିବାକୁ ଆସିଛନ୍ତି।
0: ଏଠି ସେମାନେ ଅପେକ୍ଷା କରିଛନ୍ତି କାହାକୁ?
1: କାହାକୁ ତା ମୁଁ ଜାଣିନା।
0: ସେଇ ତଳତୋଟାରେ ତାଙ୍କ ଗାଁ ଲୋକେ, ଛୁଆପିଲା, ଅନ୍ୟ ସାଥୀ କେହି ଜଣ ଅଛନ୍ତି ନା କଣ?
1: କାହିଁକି କିଛି ଗୋଟେ ଘଟିପାରେ ବୋଲି ଭାବୁଛନ୍ତି? ଏଠି କିଛି ଘଟେନି। ଏମାନଙ୍କର ହସ କାନ୍ଦ, ଏଠିକା ସ୍ତବିର ପାହାଡ଼ ଗୁଡ଼ିକରେ କୌଣସି ପ୍ରତିକ୍ରିୟା ତ ଦୂରର କଥା, ପ୍ରତିଧ୍ୱନି ବି ସୃଷ୍ଟି କରେନି।
0: ଆପଣ କେମିତି ଜାଣିଲେ?
1: ଦେଖନ୍ତୁ ବନଜାତେବୀ, ମୁଁ ଜଣେ ବିରାଟ ସାମ୍ବାଦିକ ନହୋଇପାରେ, କିନ୍ତୁ କିଛିଟା ମାଇଲ ଆଗକୁ ଗଲେ ଆପଣ ଦେଖିବେ ଗୋଟେ ଛୋଟିଆ ସହର, ଏଇ ଆଲୁଅଧାର ଦେଖୁଛନ୍ତି?
0: ଜାଣେ।
1: ସେଇଠି ମୋ ସମ୍ପାଦନାରେ ଦୁଇ ପୃଷ୍ଠାରେ ଗୋଟେ ଛୋଟ ଦୈନିକ ସମ୍ବାଦପତ୍ର ପ୍ରକାଶ ପାଏ, ପତ୍ରିକାର ନାଁ ସୁଖବାସୀ।
0: ସୁଖବାସୀ?
1: ହଁ, କଳାହାଣ୍ଡିର ଭୂମିହୀନ ଲୋକମାନଙ୍କୁ ସୁଖବାସୀ କୁହାଯାଏ।
0: ସେଇ ଭୂମିହୀନମାନଙ୍କୁ ଆପଣ ପ୍ରତିନିଧିତ୍ୱ କରୁଛନ୍ତି ନା କଣ ବିପଦର ବାବୁ? ସୁଖବାସୀର ସମ୍ପାଦକଙ୍କୁ ଏଠି କିଏ ନ ଜାଣେ? ଆପଣ ନଥିଲେ ମୋର ଏଠିକି ଆସିବା ଅର୍ଥ କିଛି ନଥାନ୍ତା। ନା ବିମ୍ବାଧର ବାବୁ, ସେମାନେ ଏଠିକି ଆସିପାରିବେନି, ଆମକୁ ସେଠିକି ଯିବାକୁ ପଡିବ।
1: ଆପଣମାନେ କାହାକୁ ଅପେକ୍ଷା କରିଛନ୍ତି?
2: ଆମେ ପଞ୍ଚ ମହାପୁରୁଷ।
1: କଣ ପଞ୍ଚ ପାଣ୍ଡବ?
2: କଣ କହୁଥିଲେ ନା କହୁଥିଲା ଖବରିଆ ପହରିଆ? ଆରେ ହେ ସନାତନ, ଶୁଣ ବାବୁ କେମିତି ଠିକ ଚିହ୍ନି ପାରିଛନ୍ତି ଆମ ସମସ୍ତଙ୍କୁ।
3: ଆମର ନେତା ମିର୍ଦ୍ଧା ବାବୁ ଆମକୁ ଡକେଇଛନ୍ତି, ହାକିମଙ୍କୁ ଦେଖା କରି ଦୁଃଖ ଜଣେଇବୁ, ଗୁହାରି କରିବୁ।
2: କାଳ କାଳ ଅକାଳ ଘଟିଲା, କଳାହାଣ୍ଡିର ଦେଶିଆ ଲୋକେ ଧର୍ମ ଦେବତା ଧରତୀ ମାକୁ କେତେ

0: ସ୍ତୁତି ମିନତି କଲେ, ପୂଜା ଦେଲେ, ବଳି ଦେଲେ, କାଇଁ କୋଉଥିରେ ଦେବତାର ତୃପ୍ତି ହେଲା ନାହିଁ ମହାପୁରୁ?
1: ଆରେ ଦେବତାଙ୍କୁ ସନ୍ତୁଷ୍ଟ କରିବା ଆଉ ଦରକାର ନାହିଁ, ହାକିମ ବାବୁଙ୍କୁ ସନ୍ତୁଷ୍ଟ କର।
2: ହଁ ହାକିମ ତ ଆମର ଦୁଃଖ ବୁଝିଲା ଆଜ୍ଞା, ଘୁଷୁରୀ ଗାଈ ଛେଳି ମେଣ୍ଢା ବଳଦ କିଣିବାକୁ ଟଙ୍କା ବି କରଜ ଦେଲା, ଖଜଣା ଛାଡ଼ କଲା, ହଳ ବିହନ ସାର କିଣିବାକୁ ଧନ ଦେଲା, ଋଣ ଛାଡ଼ କଲା।
1: ଆଉ ଦେବତା କଣ କଲା ତୁମ ପାଇଁ?
0: ଦେବତାର ମନ ନାହିଁ ବୋଲି ମାଟି ଫାଟି ଗଲା, ଭୂଇ ସୁଖୀ ଟାଙ୍ଗର ପାଲଟିଲା।
3: ଏ ମାଟି ଏମିତି ନଥିଲା ସାରେ, ଆଜ୍ଞା ମାନେ ଯାହା କହିବେ କୁହନ୍ତୁ, ଏ ମାଟିକୁ ଏଇ ହାତରେ ତାଡି ଖୋଳି ମଣି ସୁନାର ଫସଲ ଉତାରିଛି, ଅନେକ ଅନେକ ଦେଇଛି ଏ ମାଟି ମା। ଆଜି ଏ କଣ ହେଲା ବାବୁ, କାହିଁରେ ମନ ମାନୁ ନାହିଁ, ମାଟି କୋପ କରିଛି, ସେ ଆମକୁ ସାପ ଦେଇଛି।
4: ମା କେବେ ତା ପୁଅ ଉପରେ କୋପ କରେ, ତାର ସନ୍ତାନକୁ କେବେ ଅଭିଶାପ ଦେଇପାରେ ସେ
3: କେ ଜାଣି।
1: ହଁ ତମ ନା?
3: ସନାତନ।
4: ସନାତନ?
5: ହଁ ରେ ମା, ସନାତନଟା ଗୋଟାଏ ସୁଖବାସୀ।
3: ଆମେ ସୁଖବାସୀ, ଆମେ ସବୁ ସୁଖବାସୀ, ଗାଈ ନାହିଁ ଗୋରୁ ନାହିଁ, ଆମେ ସୁଖରେ ବାସ କରୁଛୁ। ନା ରେ ଗୁଣ୍ଟିଆ, ନା କଣ ଜାଣି?
6: ମୁଁ କୋଉ ମହାଜନ କି ଗୁଣ୍ଟିଆ ହେଇ ଆଉ ଅଛି ରେ ତମର?
4: କାହାର କିଛି ଜମି ନାହିଁ?
6: ଜମି ଅଛି, ଫସଲ ନାହିଁ, ଜମି ବିକ୍ରି ବଟା କରି ଚଳୁଛୁ।
4: ଏମିତି କେତେ ଦିନ ଚଳିବ?
5: ଭାଗ୍ୟରେ ଯେତେ ଦିନ ଥିବ ସେତେ ଦିନ।
4: କଣ ତମ ଗାଁକୁ ବିକ୍ରି କରିଦବ, ମାଟିକୁ ବିକ୍ରି କରିଦବ? ଆରେ ଖାଇବ କଣ, ଚଳିବ କେମିତି?
3: କେତେ ଲୋକ ଜମି କିଣୁଛନ୍ତି, ଆମେ ଜମି ବିକି ଏଠୁ ଚାଲିଯିବୁ, ଗୋଟି ଘଟି ମେହନତ କରି ଚଳିବୁ।
4: ତମର ପିଲା କୁଟୁମ୍ବ ଅଛନ୍ତି?
3: ତାର ଅଛି, ସେ ଆମ ଗୁଣ୍ଟିଆ।
0: ଆମର କେହି ନାହିଁ?
2: କେହି ନାହିଁ,
3: ମୋର ସ୍ତ୍ରୀ ଜଗତି ଅଛି,
5: ସେଇ ମାଇପିଟା ରାନ୍ଧିବାଡି ଆମ ସମସ୍ତଙ୍କୁ ଚଳଉଛି।
1: କିଛି ବୁଝିପାରିଲୁନି ସୁଖବାସୀ, ତମ ସମସ୍ତଙ୍କର କଣ ସେଇ ଗୋଟିଏ ସ୍ତ୍ରୀ?
5: ସିଏ ତ ଆମର ମା, ବଣର ଦେବୀ, ସିଏ ଆମ ବଞ୍ଜାରାଙ୍କ ସାଙ୍ଗେ ବଞ୍ଜାରିଣୀ ଭଳି ବଣ ଜଙ୍ଗଲରେ ଘୁରି ବୁଲୁଥାଏ।
1: ଯାଯାବର ଭଳି ଘୁରି ବୁଲିବା ଛଡ଼ା ତମର ଆଉ କଣ କିଛି କାମ ନାହିଁ? ଏଠି ଯେ ଜିଲ୍ଲାଟା ଯାକ ଏତେ କାମ ହଉଛି, ଇନ୍ଦ୍ରାବତୀ ପ୍ରୋଜେକ୍ଟ ହଉଛି, ଏଇ ଡଙ୍ଗରିଲା ଭିତରେ ଟାଙ୍ଗର ଡଙ୍ଗର ବଟିଘରା ପର୍ବତ ବନ ସମ୍ପଦରେ ଭରପୁର, ଏଠି ଇନ୍ଦ୍ରାବତୀ ତେଲ ହାତୀ ଜୋଙ୍କ କାଳିଗଙ୍ଗା ବହୁଛି, କେତେ କାମ ହେଲାଣି ଏ ଅଞ୍ଚଳରେ। ଅଥ ତମେ ସବୁ କଣ କହୁଛ ନା ଫସଲ ହଉନି, ତମ ପେଟକୁ ଦାନା ନାହିଁ କି ପିଟି କନା ନାହିଁ, ଅପଦାର୍ଥ ଗଣ୍ଡ ଗୁଡାକ।
4: ଠିକ କହିଛନ୍ତି ବିମ୍ବାଧର ବାବୁ, ସୁଦୂର ଗଣ୍ଡୱାନାରୁ ଆସିଥିବା ଲରିଆ ଆଉ ଓଡ଼ିଆ ଗଣ୍ଡ ଏମାନେ।
3: ଆମେ ଗଣ୍ଡ ନୁହଁ, ସୁଖବାସୀ।
4: ହଁ ବହୁତ ସୁଖରେ ଅଛ ତ ସେଇଥିପାଇଁ। ହଁ ତମର ସ୍ତ୍ରୀ ସେ କାହିଁ, କଣ ତା ନା?
3: ଜଗତି। ଏଇ ତଳେ ସେ ରନ୍ଧା ବଢା କରୁଛି, ଆମେ ଏଠି ମିର୍ଦ୍ଧାକୁ ଜଗିଛୁ, ସେ କହିଥିଲା ହାକିମ ଆସିଲେ ଆମର ଜମି ବିକ୍ରି କଥା ସେ ବୁଝିବ।
4: ମିର୍ଦ୍ଧା କିଏ?
3: ସିଏ ଆମର ନେତା।
4: ତମେ ଜମି ବିକିବ?
3: ନାଇଁ ଏଇ ଗୁଣ୍ଟିଆ ବିକିବ।
4: ତମେ?
2: ଆଜ୍ଞା ମୁଁ ପହରିଆ।
4: ତମେ କଣ କର?
2: କେତେବେଳେ ମାଟି ହାଣୁ, କେନ୍ଦୁ ପତ୍ରରେ ବିଡ଼ି ବୋଳୁ,
3: ବନ୍ଧ କରୁ, ଖରା ନାହିଁ ବର୍ଷା ନାହିଁ ଶୀତ ନାହିଁ, ଏଠି ବନ୍ଧ ତିଆରି କରୁ, କେନାଲ ଖୋଳୁ ଗୋ।
4: ତାହେଲେ ତମେ ସବୁ ମିଶି ଏ ପ୍ରୋଜେକ୍ଟ ଏରିଆରେ କାମ କରୁଛ, ତମର ଗାଁ ଅଛି କିନ୍ତୁ ଗାଁକୁ ଯାଇପାରୁନ, ତମର ଭୂଇଁ ଅଛି ସେ ଭୂଇଁରେ ଫସଲ ନାହିଁ, ତମର ଜାତି ଅଛି ପର୍ବ ନାହିଁ ପ୍ରଥା ନାହିଁ, ତମେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଶ୍ରମିକ ଶ୍ରେଣୀରେ ପରିଣତ ହେଇଗଲଣି। ଚାଷୀ ନୁହଁ ତୁମେ, ଶ୍ରମିକ ତମେ, ଆଉ ଗୋଟାଏ ଗୋଷ୍ଠୀ।
5: ଆମେ ସୁଖବାସୀ।
3: ମା ଠିକ କହିଛି ରେ ଜାନି, ଆମର ଜାତି ନାହିଁ, ଆମେ ଶ୍ରମିକ ଜାତି।
6: ଏ ଗୋଟାଏ କଣ ନୂଆ କଥା କହୁଛି ରେ ସନାତନ, ମୁଁ ତ ଆଗରୁ କହିଛି ଆମର ଭାଷା ନାହିଁ ଜାତି ନାହିଁ, ଆମେ ଓଡ଼ିଆ ହେଇଗଲୁଣି।
5: କି କଥା କହୁଛି ରେ ଗୁଣ୍ଟିଆ, ଆମର ଜାତି ନାହିଁ ପରବ ନାହିଁ, ଯାତ୍ରା ଓଷା ପୁଷ୍ପୁନି ନୂଆଖାଇ ପୋଡ଼ ପୂଜା ସବୁ କରୁଛୁ ଆମେ, ଆମର କଣ ନାହିଁ? ଦେବତା ବିହା ଭୀମା ଦେବତାର କେତେ ନା କେତେ ପୂଜା ସବୁ ଆମେ କରୁ, ଆଉ ତୁ ବାବୁକୁ ମନା କରିଦଉଛୁ ଆମର ପରବ ନାହିଁ ଯାତ୍ରା ନାହିଁ?
3: ସବୁ ଅଛି ଆମର, କିଛି ନାହିଁ ମା।
4: କିଏ କହିଲା ତମର କିଛି ନାହିଁ?
1: ତମ ପାଇଁ ସରକାର ସବୁ କିଛି କରୁଛନ୍ତି, କହୁଛ କଣ ଆମର କିଛି ନାହିଁ?
3: ଆମେ ଓଡ଼ିଆ ଏକଥା ଘନଶ୍ୟାମ ମିର୍ଦ୍ଧା କହୁଥିଲା, ସେତେବେଳେ ଏମାନେ ତା କଥା ରୁଷିଲେ, ସେ କଣ ଆମକୁ ମିଛ କହିବ? ଜଗତି ତାକୁ ଚିହ୍ନେ, ସେ ମୋ ତିର୍ଲାର ଜୀବନ ବଞ୍ଚେଇଛି, ନହେଲେ ଏ ସାରା ଜାଣି ଆମର ସର୍ବନାଶ କରିଥିଲା ବାବୁ। ଏ କୁହନ୍ତିଆ ମୋ ଜଗତିର କୋଳରୁ ସେଦିନ ମୋର ବକ୍ତେ ବୋଲି ଝିଅକୁ ଝାପି ନେଇ ଅଧ ରାତିରେ ଜଙ୍ଗଲ ଭିତରକୁ ଡୋକରି ବୁଢ଼ୀ ପାଖେ ବଲି ଦବ ବୋଲି ଚାଲିଗଲା, ସେଦିନର କଥା ମୁଁ ଭୁଲି ନାହିଁ ରେ। ପହରିଆ ହାତରେ ପୂଜା ଥାଲି ମନ୍ଦାର ସିନ୍ଦୁର ଧରି ଠିଆ ହେଲା, ଖବରିଆଟା ଖଟ କାହାଳି ଧରି ଆସିଲା, ଏ ଜାନି ହାତରେ ଏତେ ଉଚା ଖଣ୍ଡା, ମୋ ଆଖି ଆଗରେ ସବୁ ନାଚି ଯାଉଛି ରେ ବାବୁ।
5: ସନାତନ ଜଗତି କାହିଁ।

0: ତୁନି ହୁଅ ତୁନି ହୁଅ, କାନ୍ଦନି, ତମ କଥା ଶୁଣି ମୋ ଛାତି ଭିତରଟା କାହିଁକି କି ଜାଣି ଥରି ଉଠୁଛି।
1: ତୋର କଣ ହେଲା ମା? ସେମିତି କଣ ନାହିଁ, ତୋର କିଛି ହବନି। ମୋର ଝିଅ ବଞ୍ଚିଥିବେ ତୋରି ପରି ହନ୍ତାଣୀରେ ମା। ହଁ ତୋରି ପରି, ଠିକ ତୋରି ପରି।

0: ଆରେ ଏ କଉନ୍ତିଆ, ଜାନି ଖବରିଆ ପହରିଆ କୁଆଡେ ଗଲରେ?
1: ବାବୁ ବାବୁ, ହଁ ତୁଇ ତୁଇ ମୋର ଦେବତା ବାବୁ, ତୁଇ ସବୁ ଜାଣିଛୁ। ଏ ଗାଁ ଲୋକେ ଆମ କୋଳରୁ କଳା ବକ୍ତେ ପିଲାକୁ ଛଡେଇ ନେଇ ପଲି ଦବାକୁ ବସିଥିଲେ। ତୁଇ ନଥିଲେ ମୋର ଚକ୍ତି ମୋ ପିଲା କେହି ବଞ୍ଚି ନଥାନ୍ତୁ। ତୁଇ ସବୁ ଦେଖିଛୁ ବାବୁ, ତୁଇ ସବୁ ଜାଣିଛୁ। ମୋର ପିଲାକୁ 22 ବର୍ଷ ଧରି ଆମେ ଖୋଜୁଛୁ। ଚକ୍ତିର ମୁଣ୍ଡ ସେଇଦିନ ଠିକ ନାହିଁ ବାବୁ, ତାକୁ କହିଦେ ବାବୁ ମୋର ଝିଅ କାହିଁ ସେ ପାଗଳି ପରି କାନ୍ଦୁଛି, ମନେ ମୋର ତାର ଛୁଆକୁ ଖୋଜୁଛି ବାବୁ।
0: ଆରେ ତମେ ଦଳଟା ଯାକ ଏଠି କଣ କରୁଛ?
1: ତଥେ ମୁଇ ଖୋଜୁଥିଲି ମହାପୁରୁ, ତୁ ତ କେତେ ଗାଁ ଗାଁ ବୁଲି କେତେ ବୁଝଉଛୁ, ପୋଡୁ ବଳି ଦବା ପାପ, ନିଶା ଖାଇବା ପାପ, ପୋଡୁ ଚାଷ କରିବା ପାପ,
0: ବେଆଇନ ବେଆଇନ ସବୁ ବେଆଇନ କାମ କରିବ, ଆଉ ମତେ ଦେଖିଲେ ଲମ୍ବ ହେଇ ଗୋଡ ତଳେ ପଡି କ୍ଷମା ମାଗିବ।
1: ତୋର ଗୋଡ ଧରୁଛି ବାବୁ ତୋର।
0: ଆରେ ଆରେ କଣ ହେଇଛି କଣ ହେଇଛି, ମିଛୁଟାରେ ପାଦ ଧରୁଛୁ।
1: ତୋର ପାଦ ଧୂଳି ମତେ ଦେ ମେର୍ଦା ବାବୁ, ତୋର ପାଦ ସେଠି ପଡିଲା ବୋଲି ମୋ ଝିଅ ବଞ୍ଚି ଗଲା।
0: ଓହୋ ସନାତନ, ତୁ ଉଠିଲୁ, ଉଠ ଉଠ ଉଠ।
1: ତୁଇ ମତେ ଚିହ୍ନିଲୁ ବାବୁ, ମୋ ଝିଅ ବଞ୍ଚିଛି ବୋଲି ତୁଇ ମତେ କହିଥିଲୁ, ଜଗତିକୁ କେତେ ବୋଝ ଦେଇଥିଲୁ।
0: ହଉ ହଉ ହଉ, ତୁ ଉଠ ଉଠ। ମଧୁସୂଦନ ହଉ, ଏଇ ସେଇ

0: ସନାତନ ଅପଗଣ୍ଡଟା
1: ଏଇ ସନାତନ ଯିଏ ଛୁଆ ବିକ୍ରି କରି ପେଟ ପୋଷେ
0: ନାଇଁ ବାବୁ ନାଇଁ ନାଇଁ
1: କହିଲା କଣ କି ବଳି ପକେଇବାକୁ ଲୋକେ ୟାକୁ ବାଧ୍ୟ କଲେ ଆରେ ସେ ଝିଅଟାକୁ ସିନା ବଳି ପକେଇବାକୁ ଲୋକେ ବାଧ୍ୟ କଲେ ୟା ଭିତରେ କେତେଟା ଛୁଆ ବିକ୍ରି କରିସାରିଲୁଣି
0: ଅପଗଣ୍ଡ ଗୁଡାକ ଟିକେ ବିଚାର ନାହିଁ କି ଆଚାର ନାହିଁ ଜଙ୍ଗଲରେ ରହିକିରି ପଶୁଠୁ ବି ହୀନ ଆଉ ହିଂସ୍ର ହେଇପଡ଼ିଛନ୍ତି ଛୁଆ ବିକି ପଇସା ନେଇ ଯଦି ଲୋକେ ଅକାଳ ଦୁର୍ଭିକ୍ଷରୁ ବଞ୍ଚି ଯାଉଥାନ୍ତେ
1: ନା ନା ନା ନା ଏଠି ମତେ ବଦନାମ କରିବାକୁ ଧନ୍ଦା ଆରମ୍ଭ କରିଦେଇଛ ସବୁ ନୁହେଁ
0: ନାଇଁ ବାବୁ ମିର୍ଦ୍ଧା ବାବୁ ତୁ ଏ କଥା କହୁଛୁ ମିଛୁକୁ ଏମାନଙ୍କ ନାଁ ମୁଁ ଦେଇଛି ଅପଗଣ୍ଡ
2: ଗଣ୍ଡରୁ ଏମାନେ କୋଉଦିନ ଅପଗଣ୍ଡକୁ ଖସିଲେ କି ଘନଶ୍ୟାମ ଦାଦା
0: ଆରେ ମା ବନଜା ତୁ ଏଠି କଣ ଶୁଣୁଛୁ
1: କଣ ଦେଖୁଛୁ ଏଠି ମା
2: ନାଟକର ଆରମ୍ଭ ମାତ୍ର ହେଇଛି ଜାଣିବା କଷ୍ଟ ଭିତରେ କି କି ଦୃଶ୍ୟ ଅଛି ଅତି ପୁରାତନ ଆଦିମ କାଳର ଏକ ଦୃଶ୍ୟ ଆମ ଆଗରେ ଅଭିନୀତ ହୋଇ ଚାଲିଗଲା
0: ଆଉ ଆମେ ପହଞ୍ଚିବା ମାତ୍ରେ ସେ ଦୃଶ୍ୟ କୁଆଡେ ହଜିଗଲା ତମେ ସବୁ ବୋଧହୁଏ କଳ୍ପନାରେ ଭାସୁଥିଲ
3: ସେମାନେ ବି କଳ୍ପନାରେ ଭାସୁଥିଲେ ନା କଣ ବନଜା ଦେବୀ
2: ସେମାନେ ତାଙ୍କ ଅବଚେତନର ଭାଷା ଗୁଡିକ ଉଚ୍ଚାରଣ କରୁଥିଲେ
1: କଣ କହୁଥିଲେ ସେମାନେ
0: ପ୍ରଳାପ କରୁଥିଲେ ଅପଗଣ୍ଡ ଗୁଡାକ
2: ସେ ପ୍ରଳାପ ଧୀରେ ଧୀରେ ସତ୍ୟରେ ପରିଣତ ହେବ ଯେମିତି ଆଲୁଅ ଯାଇ ଅନ୍ଧାର ଆସିଛି ସେମିତି ଦିନେ ଅନ୍ଧାର ଯାଇ ଆଲୁଅ ଆସିବ
3: ଓହ ଭଲ ହେଲା ଆପଣମାନେ ଆସିଗଲେ
1: ଏ ସନ୍ଧ୍ୟାରେ ତତେ ଜଙ୍ଗଲକୁ ଆସି ଜଙ୍ଗଲୀ ଲୋକଙ୍କ ସାଙ୍ଗେ ମିଶିବାକୁ କିଏ କହିଲା
0: ଏଇ ଅପଗଣ୍ଡ ମାନଙ୍କ ସାଥିରେ ସନ୍ଧ୍ୟାଟାରେ
2: ମୋର ମନେ ହେଉଛି ଦାଦା ଏ ସନ୍ଧ୍ୟାରେ ଅନେକ ଆଲୁଅ ମରିଗଲାଣି ଆଉ ଅନେକ ଆଲୁଅ ଏ ରାତିରେ ଆସିବାକୁ ବାକି ଅଛି ଏ ଗୋଟେ ସନ୍ଧି କ୍ଷଣ ଆମକୁ ଆଗାମୀ ଶତାବ୍ଦୀ ପାଇଁ ଏଇଠି ବସି ଚିନ୍ତା କରିବାକୁ ପଡିବ
1: ସେଇଥିପାଇଁ ତୁ ନୃତତ୍ତ୍ୱରେ ଏମ୍ଏ ପାସ୍ କରିଛୁ ପ୍ରଥମ ଶ୍ରେଣୀରୁ ପ୍ରଥମ ହେଇ
2: ନା ମୋର ଆଦୌ ଏଠି ମନେ ହଉନି ଯେ ମୁଁ ଏମ୍ଏ ପାସ୍ କରିଥିବା ଝିଅଟିଏ
0: ଆଉ କଣ ମନେ ହଉଛି
2: ମୁଁ ଯେମିତି ଏ ବନ ଗହନର ଛୋଟ ଝିଅଟିଏ ଅଗନା ଅଗନି ବନସ୍ତରେ ରାହା ଧରି କାନ୍ଦୁଛି ଗଳା ଫଟେ
1: ତୁ ଏସବୁ ବନ୍ଦ କର

0: ତତେ ଏଇଟା ହବ ନା ନାଇଁ? ମୁଁ ଠିକ ଜାଣିଛି ତତେ ଏଇଟା ନିଶ୍ଚୟ ହବ। ଦେଖିଲୁ ଦେଖିଲୁ ତତେ ଏଇଟା ହବ।
1: ଜଗତି ତୁ ଏଠି, ତତେ ମୁଁ ଆଉ ପାରିବି ନାହିଁ। କାହା ସଙ୍ଗେ ଏଠି ବସି ଗପ ଯୋଡୁଛୁ କିଲୋ? ଆରେ ଆରେ, ତୁ ତ ଖାସା ସୁଇଟର ବୁଣିଲୁଣି, କୁଠୁ ଶିଖିଲୁ?
0: ତୋରିଠୁ ଶିଖିଲି। ଆଉ ତୋରି ପରି ମିଣି ପେଟେ ଗଛଟା ୟାକୁ ପାଇଗଲି ଯେ ଆରି ସାଙ୍ଗେ ବସି ଗପୁଛି।
1: କାଇଁ କାଇଁ ଦେଖେ ଦେଖେ, ଏ ମୋ ପାଇଁ ସୁଇଟର ତିଆରି କରିଛୁ? ବା ବା ବା, କେମିତି କରୁଛୁ କିଲୋ?
0: ସେ ଯୋଉ ବଞ୍ଜାରାଣୀ ମୋ ପାଇଁ ଉଲ ଆଉ କଣ୍ଟା ଆଣିଦେଇଥିଲା, ସେ ଝିଅ ମତେ ଏଇ ବୁଣାଟା ଶିଖେଇ ଦେଲା ପରା। ଏମିତି ଘର ମୁଁ କେବେ ପକେଇ ନଥିଲି।
1: ଦେ ଦେ, ମୋ ପିଠିକୁ ହଉଛି ନା ନାହିଁ ଦେଖବା।
0: ତୁ ଛୁ ନା ତାକୁ।
1: ତାହେଲେ ଆଉ କାହା ପାଇଁ କରୁଛୁ?
0: ତତେ କାହିଁକି କହିବି?
1: କହିବୁନି? ତାହେଲେ ଫିଟେଇ ଦେବି।
0: ଦେଖୁଛି ଦେ, ଶୁଣ ଶୁଣ, ଏଇଟା ପରା ସେଇ ଝିଅର ଲାଗି କରୁଛି।
1: ସେ ଝିଅ ଆଜି ଅଛି, ସେ କାଲି ଚାଲିଯିବ।
0: ସେଇ ଝିଅକୁ ଦେଖିଲେ ମୋ ଝିଅ କଥା ମନେ ପଡି ଯାଉଛି ରେ। ବଞ୍ଚିଥିଲେ ସିଆଡ଼ିକି ଟିକେ ହନ୍ତାଣି, ମୋ ଝିଅକୁ ନେଇଗଲେ ଡକରି ବୁଢ଼ୀ ପାଖେ ବଳି ଦେବା ପାଇଁ।
1: ଆମ ଝିଅକୁ ବଳି ଦିଆ ହେଇନି ଲୋ, ଏ ଘନଶ୍ୟାମ ମେଠ ସବୁ ଜାଣେ।
0: ଆଉ କଣ, 20-22 ବର୍ଷ ପରେ ସିଏ ଆମକୁ ଚିହ୍ନିବ ନା ଆମ ପାଖକୁ ଫେରିବ?
1: ତଥାପି ମନଟା ବୁଝୁନି ଲୋ, ମିର୍ଦ୍ଧା ଏଠି ମତେ ଦେଖି ଗାଳି ଦେଲା, ଆମେ କୁଆଡେ ପିଲା ବିକ୍ରି କରୁଛୁ ବୋଲି ଧମକ ଦେଇ ହାଜତରେ ପୁରେଇ ଦବ ବୋଲି କହିଲା କଣ୍ଟ୍ରାକ୍ଟର ମଧୁ ସାନ୍ତରା।
0: କି କଥା କହୁଛୁ ରେ?
1: ଆମେ ଗରିବ ବୋଲି କଣ ଆମର ମାନ ଅପମାନ ସ୍ନେହ ମମତା କିଛି ନାହିଁ? ଆମେ ପୁଣି ଛୁଆ ବିକ୍ରି କରୁଛୁ? ଆରେ ଆମର ତ ଏଡିକି ଭଗଟେ ଛୁଆ ତ ଆମ ପାଖରେ ରହିଲା ନାହିଁ।
0: ଦେଖ କଥା ତ କହୁଛୁ, ସକ ବାହାରି ପଡୁଛି କାହିଁକି? ଗାତ ପଶା କାନ୍ଦିଲେ ଯୋଉ ସୁନ୍ଦର ଦୃଶ୍ୟ କହ ନାହିଁ। ଦେ ଉଠୁ ଉଠିଲୁ, ତୋ କଥା ଯଦି ସତ ହୁଏ ତାହେଲେ ଆମ ଝିଅ ଯୋଉଠି ଥାଉ ପଛେ ସେ ଖାଲି ଆମରି ଆୟୁଷ ନେଇ ବଞ୍ଚିଥାଉ।

0: ତାହେଲେ ଘନଶ୍ୟାମ
1: ଆଜ୍ଞା
0: ପିଲାମାନଙ୍କୁ ଏଥିରେ ଆଡଭାନ୍ସ ଦେଇଦିଅ। ଖଣ୍ଡେ ଗାଁ 40 ଏକର ମାନେ ଚାଷ କରନ୍ତି, କେତେ ଆଉ ମୁଣ୍ଡ ଝାଳ ତୁଣ୍ଡରେ ମାରି ପଡି ରହିବେ। ଜମିରେ ତ ଦୁବ ଘାସ ଟିକେ କଣ ଅଳିଲା ନାହିଁ।
1: ଜଣକେ 5000 ଟଙ୍କା ପାଇଯିବେ ନା କଣ, ଆଉ ସମୁଦାୟ 2 ଲକ୍ଷ ଟଙ୍କାର ସମ୍ପତ୍ତି। ଆରେ ବାହ, ହଇଟେ ଗଉଁଚିଆ ତୁ କହ ଏତେ ଗୁଡ଼ାଏ ଟଙ୍କା କରିବ କଣ? ହେ କୋଠ ଚାଷ ପରା କହୁଥିଲ,
2: ତୋର କୃପା ଥିଲେ ସବୁ ହବ ମିର୍ଦ୍ଧା।
1: ହଁ, 10000 ଟଙ୍କା ଅଗ୍ରିମ ନେଲୁ, ଗଣି ରଖିଲୁ ତ?
2: ଆଜ୍ଞା,
1: ସମସ୍ତଙ୍କ କଥା ବୁଝିବୁ।
3: ବାବୁ, ସନାତନ ଆଉ ତା ସ୍ତ୍ରୀ ଜଗତି କିନ୍ତୁ ଆସିଲେ ନାହିଁ,
1: ଆଉ ସେ ଖବରିଆଟା ବି ତାଙ୍କ ସାଙ୍ଗରେ, ଓଦ ସାଙ୍ଗେ ବଣବୁଆ ମାତିଛି ନା କଣ। ଆଉ ଆଚ୍ଛା ଆଚ୍ଛା,
0: ସେ ସବୁ ଠିକ ହେଇଯିବ, ଆଡଭାନ୍ସ ତ ନେଇଗଲ। ଯାହାକୁ ଘନଶ୍ୟାମ, ଏମାନେ ତମକୁ ଖାସା ମାନନ୍ତି,
1: ଆଜି ଯାଏ କଥା ମାନି ଚଳି ଆସିଛନ୍ତି, କୋଉଦିନ କଥାର ଖିଲାଫ କରିନାହାନ୍ତି।
0: କଥାର ଖିଲାପ ହେଲେ କିଏ କାହାକୁ ଛାଡ଼ି ଦଉଛି?
1: ତଥାପି ଅପଗଣ୍ଡ ଗୁଡାକ ଆଜ୍ଞା କୋଉ କଥାରେ ନିଘା ନାହିଁ। ହଇରେ 2 ଲକ୍ଷ ଟଙ୍କା ପାଇବ, ଏ ବୁଢା ବାପଟାକୁ କଣ ନବ?
2: ତୁ ତ ବାପାରେ ମିର୍ଦ୍ଧା,
4: ତୁ ନଥିଲେ ଆମର ଗାଁ ନଥାନ୍ତା। ସେଇ ବାଟେ ସରକାର କେନାଲ ନଉଥିଲା, ତୁ ଲଢିଲୁ ବୋଲି ଗାଁଟା ସିନା ରହିଗଲା। ଡୋବରୀ ବୁଢ଼ୀ ତତେ ଆଇସ ଦେଇଥାଉ, ତୋର ଆହୁରି ବଢ଼ତି ହଉ।
1: ଅପଗଣ୍ଡଟା ଆଶୀର୍ବାଦ କରି ପକେଇଲା, ସତେ ଯେମିତି ଗୋଟାଏ ଦେବତା। ହଇରେ ଡୋକରୀ ବୁଢ଼ୀ ପାଖେ 22 ବର୍ଷ ତଳେ ଯୋଉ ଝିଅଟାକୁ ବଳି ପକେଇବାକୁ ନେଲୁ, ସେ ଝିଅଟା କୁଆଡେ ଗଲା? ଖାଲି ସନାତନର ସ୍ତ୍ରୀ ଯଦି ସାକ୍ଷୀ ଦେଇଥାନ୍ତା, ତତେ ନେଇ ଜିଓଲରେ ଠୁଙ୍କି ଦେଇଥାନ୍ତି।
4: ସେ ଝିଅକୁ ବାଘ ଖାଇଗଲା, ଆମ ଜଗତିଟା କିନ୍ତୁ ସୁନା ବୋହୁ
1: ନୁହ ଆଉ କଣ।
0: ଥାଉ ଘନଶ୍ୟାମ, ଏଥର ବ୍ୟବସାୟ ଉପରକୁ ଆସ, ୟା ଭିତରେ ଇନ୍ଦ୍ରାବତୀରେ ବହୁତ ପାଣି ବହିଗଲାଣି।
2: ସନାତନର ଛୁଆ କଣ ଆମର ଛୁଆ ନୁହ ବାବୁ? 7 ପୁରୁଷରୁ ମାଟି ମା ଡୋକୁରୀ ବୁଢ଼ୀକୁ ନର ବଳି କୁମାରୀ ବଳି ଦିଆଯାଉଥିଲା, ସେ ବି ସେମିତି ଆମକୁ ଦଉଥିଲା, ଏବେ ସିନା ପୋଢ଼ ବଳି ପଡୁଛି।
0: ସେ ବଳି କଥାରୁ କଣ ମିଳିବ? ତମେ ଏଥର ଆଡଭାନ୍ସ ନେଇ ଗାଁକୁ ଚାଲିଯାଅ। ଆରେ ସେଟା କିଏ ସେ ଠିଆ ହେଇଛି?
5: ସନାତନ ଗୋଟେ ବଡ଼ ଜିନିଷ ପାଇଛି।
2: ଖବରିଆ, ତୁ ସତ କଥା କହୁଛୁ? କଣ ହେଲା?
6: ମୁଁ ମିଛ କହିବି ତତେ ଗଉଁତିଆ, ଆଖି ଛୁଉଁଛି, ମୁଁ ନିଜେ ଆଖିରେ ଦେଖିଛି। ସନାତନ ମାଟି ଖୋଳୁ ଖୋଳୁ ଏତେ ବଡ଼ ହୀରାଟାଏ ଉଠେଇଲା, ଝାଡ଼ି ଝୁଡ଼ି ରଖିଲା, ମତେ ବି ଦେଖେଇଲା, ଆଖି ଝଲସି ଯିବ କି ଚକଚକ ଦୃଷ୍ଟିରେ ଗଉଁତିଆ। ସନାତନ ଖୁସିରେ ନାଚିଗଲା, ମତେ କହିଲା କାହାରିକୁ କହିବୁ ନାହିଁ, କହିଲେ
2: ଚୁପ କର। ସନାତନ ଜାଣିଲେ ତୋ ମୁଣ୍ଡଟା ଗଣ୍ଡିରୁ ଅଲଗା କରିଦବ କୁରାଡ଼ିରେ ଏକା ଚୋଟରେ, ବୁଝିଲୁ?
1: କଣ ହେଲା କିରେ?
2: ନାଇଁ, ସେ ସନାତନ
1: କି ରତ୍ନ ପାଇଲା? କେତେ ବଡ ପଥର?
6: ଆଞ୍ଚୁଳାଠୁ ବଡ଼ ଆଜ୍ଞା, ଏତେ ବଡ଼ ପଥର। ହେଲେ ସେ ମତେ ମନା କରିଥିଲା କହିବାକୁ।
1: ଆରେ ମୁଁ କଣ ଖଣି ନିଗମର କର୍ମଚାରୀ ହେଇଛି ଯେ ତୁମକୁ ବାନ୍ଧି ପକେଇବି?
4: ଆମେ କାହିଁକି ବନ୍ଧା ହବୁ? ଯିଏ ପାଇଛି ସିଏ ତାର ବନ୍ଧା ହଉ।
2: ଆମେ ଆମ ଟଙ୍କା ପାଇଗଲୁ, ଜମିର କାଗଜ ସରିଲେ ବାକି ଟଙ୍କା ନେଇ ଆମେ ଆମ ଗାଁକୁ ପଳେଇବୁ ହଜୁର, ଆମର କଣ ଅଛି?
1: ଆରେ ତୁ ମହାଜନ ଥିଲୁ, ମହାଜନ ହବୁ, ଯୋଉମାନେ ରହିତ ଥିଲେ ରହିତ ହେବେ, ଅଳିଆ ଥିଲେ ହଳିଆ ହେବେ, ଆଉ ଯୋଉଗୁଡାକ ସୁଖବାସୀ। ହଁ ଶୁଣ,
2: କହୁର
1: ଏଇ ଶୁଣ, ସନାତନକୁ କିଛି ଦବୁ, ଆଉ ତାକୁ ଟିକେ ବୁଝେଇ ସୁଝେଇ ମୋ ପାଖକୁ ପଠେଇବୁ, କାହିଁକି ମିଛୁଟାରେ ବିପଦକୁ ମୁଣ୍ଡ ଉପରକୁ ନଉଛି, ଅପଗଣ୍ଡଟା ଦୁର୍ଯ୍ୟକୁ ଖାଲି ଡାକି ଆଣୁଛି। ଯା ଶୀଘ୍ର ଯା, ସେ ସନାତନକୁ ଏଠିକି ଶୀଘ୍ର ପଠାଅ, ସେ ଖଣି ନିଗମର ଅଫିସର ଯଦି ଶୁଣିବ ନା। ଯା ଯା ଯା ଯା
2: ହଜୁର।
0: ଘନଶ୍ୟାମ
1: ଆଜ୍ଞା, ଦେଖିବା କୁଆଡ଼ିକା ପାଣି କୁଆଡ଼କୁ ଯାଉଛି, ଆପଣ ଏଇଠି ଖାଲି ଚୌକିରେ ବସିଥାନ୍ତୁ, ସବୁ ଆପେ ଆପେ ଆସି ଏଇ ଗୋଡ଼ ତଳେ ଜମା ହବ।

0: ଛାପା ତା ଉପରେ ନାହିଁ। ଏକ ଭିନ୍ନ ଅଭିଜ୍ଞତା ସେ, ତାର ପରିଚୟ ଖୁବ୍ ଗଭୀର।
1: ବାହାର ସହିତ ଭିତରର ଅନ୍ତରଙ୍ଗତା ଆଣିବା ପାଇଁ ଏଠିକି ଚାଲି ଆସିଥିଲ ନାହିଁ? ମୁଁ ତମ ଏକାତ୍ମବୋଧ ଆଉ ଏକାଗ୍ରତା ଭାଙ୍ଗିଦେଲି ବୋଧେ।
0: ବିଶୃଙ୍ଖଳା ହିଁ ମତେ ବେଶୀ ଶୃଙ୍ଖଳିତ ଆଉ ଦୃଢ ନୀତି ସମ୍ପନ୍ନ କରିଦିଏ ସମ୍ପଦ ବାବୁ।
1: ବନଜା, ତମେ ଏତେ ସୁନ୍ଦର ଚିନ୍ତା କରିପାର ବୋଲି ଏ ଉପତ୍ୟକା ସହିତ ତମର ସୌନ୍ଦର୍ଯ୍ୟ ବେଶ ଖାପ ଖାଇଯାଉଛି।
0: ଏମିତି ବୋଧେ ମତେ କେହି ବୁଝି ନାହାନ୍ତି ଯାହା ଆପଣ ଏଇ ମୁହୂର୍ତ୍ତରେ ମତେ ବୁଝିପାରିଛନ୍ତି।
1: ମିଛ ଭାବନି, ମୁଁ ସତ କହୁଛି। ଯିଏ ନିଜକୁ ଠିକ୍ ବୁଝିଥାଏ ଅପରକୁ ବି ଠିକ୍ ବୁଝେ।
0: ଥରେ ସମ୍ପଦ ବାବୁ, ପରସ୍ପରକୁ ଥରେ ଏମିତି ବୁଝିବାର ମୁହୂର୍ତ୍ତ ମିଳିଗଲେ ଗୋଟେ ସୁନ୍ଦର ବୁଝାମଣା ଚାଲି ଆସେ, ତାପରେ ଆଉ କିଛି ସମସ୍ୟା ରହେନି।
1: ଏଠିକି କେମିତି ଚାଲି ଆସିଲି ନିଜେ ବି ଜାଣିନି।
0: ଏ ବନଭୂଇଁ, ଏ ପତ୍ରହୀନ ନିଶ୍ଚୁପ ବୃକ୍ଷ, ତଳେ ପଳାଶର ତୋଟା, ସବୁ ଛଳନାର ସ୍ୱପ୍ନର ଇନ୍ଦ୍ରଧନୁଗୁଡ଼ିକ ସୁନ୍ଦର ମିଥ୍ୟାଟି ଭଳି ହଠାତ୍ ଚେଇଁ ଉଠନ୍ତି ଆମ ଭିତରେ, ଆଉ ପୁଣି ନିରବରେ ଶୋଇଯାଆନ୍ତି।
1: ଏ ରାତି ଅଦ୍ଭୁତ ସ୍ୱପ୍ନରେ ଚେଇଁ ଉଠିଛି ଯେମିତି। କାହିଁ ତମ ଆଖି ଦିଟା ଦେଖେ,
0: କଣ ଦେଖିଲ?
1: ନା, ମୁଁ କେବଳ ମତେ ହିଁ ଦେଖୁଛି, ମତେ ବାସ।
0: ଆପଣଙ୍କ ସାମ୍ନାରେ ଆଉ କେହି ନାହିଁ?
1: ନା, ମୋ ଛଡ଼ା ମୁଁ ଆଉ କାହାକୁ ଦେଖିନି।
2: ମତେ
1: କେ?
0: ଆପଣଙ୍କ ବନ୍ଧୁ
1: ଓ ସନତ।
0: ଠିଆ ହେଲେ କାହିଁକି ସନତ ବାବୁ, ଏ ପାଖରେ ବସି ଯାଆନ୍ତୁ।
2: ଦୁଇ ଜଣଙ୍କୁ ଚଲେ ହବନି ବନଜା ଦେବୀ। ଏକ୍ସକ୍ୟୁଜ ମି, ଆଇ ଏମ ଭେରି ଫ୍ରାଙ୍କ।
0: କିଏ ମନା କରୁଛି? ୟୁନିଭର୍ସିଟିର ବିଶିଷ୍ଟ ଖେଳୁଆଡ଼ ସନତ ମୁଣ୍ଡ, ପୁଣି ଆଇପିଏସ୍ ଅଫିସର, ବସି ଯାଆନ୍ତୁ। ଏ ପାଖେ ମୋର ଜଣେ ଆଇପିଏସ୍, ସେ ପାଖେ ଆଇଏଏସ୍ ଜଣେ, ଦୁଇଟି ଡେଣା ଲାଗିଗଲେ ଏ ଆତ୍ମା ପକ୍ଷୀ ତାର ମୁକ୍ତିର ସନ୍ଧାନ ପାଇଗଲା ବୋଲି ଭାବିବି। ବସନ୍ତୁ। ଡିଷ୍ଟାନ୍ସ ରଖିବାକୁ ଚାହାନ୍ତି ତ ରଖିପାରନ୍ତି।
2: ଡିଷ୍ଟାନ୍ସଟା କେତେ ହବା ଉଚିତ ତା ତମେ ବୁଝିବା ଦରକାର। ଓ ସମ୍ପଦ, ତୁ ଦୂରେଇ ଯାଉଛୁ କାହିଁକି? ବସୁ ତ, ୱେଟ୍, ଆଇ ଆମ୍ କମିଂ।
0: ତାପରେ ସମ୍ପଦ ବାବୁ,
1: ତା ମୁଡ଼ଟା ଆଜି ଏକଦମ ଚଢ଼ା ଅଛି।
0: ଜୀବନ ଆଜି ତାର ସଙ୍ଗତି ହଜେଇ ସାରିଲାଣି।
1: ଆମେ ସେ ଜୀବନକୁ ଉତ୍ତୀର୍ଣ୍ଣ ହେଇ ଆମର ସେ ସୁନ୍ଦର ବୁଝାମଣା ଭିତରକୁ ଫେରି ଆସିପାରିବାନି?
2: ସମସ୍ତେ ତ ଶୋଇପଡ଼ିଲେ, ତମେ ଦି ଜଣ ଏଠି କଣ କରୁଛ?
0: ସବୁବେଳେ ସବୁଠି ଆପଣଙ୍କର କର୍ତ୍ତବ୍ୟର ପ୍ରୟୋଜନୀୟତା ଅଛି ବୋଲି ଭାବୁଛନ୍ତି?
2: ଡ୍ୟୁଟି ସବୁଠି ସବୁବେଳେ ଅଛି, ଦାୟିତ୍ୱ ହୀନ ମଣିଷ କେବେ ପ୍ରେମର ମହତ୍ତ୍ୱ ବୁଝିପାରୁନା। ହଁ ସମ୍ପଦ, ପ୍ଲିଜ୍ ଆଟେଣ୍ଡ ୟୋର ଫୋନ, ଅଧ୍ୟାପିକା ସୋନାଲି ରାୟ ତତେ।
0: ଓ ସୋନାଲି ଏଠି ଅଛି?
1: ହଁ, ଭବାନୀ ପାଟନାରେ। ଏକ୍ସକ୍ୟୁଜ ମି ବନଜା, ମୁଁ ସାଙ୍ଗେ ସାଙ୍ଗେ ଆସୁଛି।
0: ଟେକ୍ ୟୁର ଓନ୍ ଟାଇମ୍ ପ୍ଲିଜ୍।
2: ୱେଲ, କିଛି କ୍ରିୟା ପ୍ରତିକ୍ରିୟା
0: କାହାର?
2: ବନଜା ସାମନ୍ତରାୟଙ୍କର।
0: କାହା ପାଇଁ? ଆପଣଙ୍କ ପାଇଁ।
2: ତମ କଥାରେ ଗୋଟେ ଯାଦୁ ଅଛି ବନଜା।
0: ସେମିତି କିଛି ଅନୁଭବ କଲେ?
2: ଓ ରିଏଲି, ୟୁ ଆର ସୋ ଏନଚାଣ୍ଟିଂ।
0: ଡୋଣ୍ଟ ଟଚ୍ ମି,
2: ଆଇ ଆମ ସରି।
0: ଶିକାର କରିବାକୁ ଏତେ ବଡ ଜଙ୍ଗଲ ପଡିଛି,
2: ଅଣ୍ଟାରେ ରିଭଲଭର ଧରି ସନତ ସବୁବେଳେ ଘୁରେ।
0: ଅପେରାର ସେନାପତି,
2: ଅଯଥା ମେଲୋଡ୍ରାମା ସୃଷ୍ଟି କରୁଛ ତମେ। ଆସ।
0: ଇଏ କଣ ହଉଛି?
2: କମ୍ ଅନ୍,
0: ମୁଁ ଆପଣଙ୍କଠୁ ଏ କଥା ଆଶା କରିନଥିଲି।
2: ଓକେ, ଚାଲ କିଛି ଖାଇନି।
0: ବଙ୍ଗଳାଟାଏ ଦେଖିଲେ ଆପଣଙ୍କର ସବୁକିଛି କରିଦେବାର କ୍ଷୁଧାଟା ଶହେ ଗୁଣ ବଢିଯାଏ ନା। ବସକୁ ଉଠିକାର ବୁଝିଲେ ସନତ ବାବୁ, ଏବେ ବି ଆପଣଙ୍କୁ ଆପଣ ବୋଲି କହିବାକୁ ମୁଁ ଭୁଲିନି। ଆପଣ ସେ ମର୍ଯ୍ୟାଦାର ତଳକୁ ଚାଲିଗଲେ ଏ ଜଙ୍ଗଲରେ ଆପଣଙ୍କ ପତ୍ତା ବି ମିଳିବନି।
1: ପ୍ଲିଜ ତମେ ତା କଥା ଧରନି, ଚାଲ ଚାଲୁ ସନତ।
2: ସମ୍ପଦ, ପିସ୍ତଲ ଗର୍ଜି ଉଠିଲା ପରେ କେବଳ ଶାନ୍ତ ହେଇପାରେ ବନଜା, ତା ପୂର୍ବରୁ ନୁହେଁ।
1: ଓ ଫର୍ଗେଟ୍ ଇଟ୍ ସନତ, ଆରେ ଚାଲ ଉଠିଲୁ, ଆମେ ଯିବା ପରା।
0: ସମସ୍ତଙ୍କର ମୁଖା ଖୋଲିଦେବି, ସେ ସମୟ ବି ନିକଟ ହେଇ ଆସୁଛି। କଳାହାଣ୍ଡିର ମାଟି ପ୍ରତି ମୋର ଏତେ ମମତା କାହିଁକି? କାହିଁକି ମତେ ଭଲ ଲାଗେ ଏ ଗଛ ଲତା ବଣ ପାହାଡ଼, ଆଉ ଆପଣାର ଲାଗେ ଏଇ ସୁଖବାସୀଙ୍କ? ସନାତନ ଜଗତେ, ମୋର ମନେ ହେଉଛି ମୁଁ ଏଇ ମାଟିରେ ଜନ୍ମ ନେଇଥିଲି, ଆଉ ଏଇ ମାଟିରେ ମରିବି।

0: ଆଲମ କାହାକୁ ଖୋଜୁଛୁ କିଲ?
1: ତୁ ସେ ଝିଅକୁ ଦେଖିଛୁ ବାବୁ?
0: ଆଲୋ ତୁ କିଏ? କୋଉ ଝିଅ ତୋର ଏଠି ଅଛି?
1: ଏଇ ସେ ସହରୀ ଝିଅ ମ ପାଗଳିଟା।
0: ଆଲୋ ବନଜା ଦେବୀ ସିଏ ଫେରି ନାହାନ୍ତି।
1: ଆଉ ମିର୍ଦ୍ଧା ବାବୁ କଣ୍ଟ୍ରାକ୍ଟର ବାବୁ ସେମାନେ କଣ ଚାଲିଗଲେଣି?
0: କିଲୋ ତୋର କଣ ସବୁ ବଡ଼ ବଡ଼ ବାବୁ ଚିହ୍ନା?
1: ମୋର ସଭିଏ ଚିହ୍ନା, ମୁଁ ସମସ୍ତଙ୍କର ମା ମାଉସୀ। ମୋ ନାଁ ଜଗତୀ, ତୁ ମତେ ଚିହ୍ନିନୁ?
0: କିଲୋ ତୁ ତ ଭାରି ଆପଣେ ହଉଛୁ।
1: ନା କେହି ନାହାନ୍ତି ଏଠି, ମୋ ଝିଅ କୁଆଡେ ଗଲା?
0: ଆଲୋ ଝିଅ ନା ଝିଆରୀ ତୁ ଜାଣିଥବୁ। ଆଚ୍ଛା କାହିଁକି ତୁ ଖୋଜୁଛୁ ଯେ?
1: କଥା ଅଛି।
0: କି କଥା?
1: କି କଥା କହିବି?
0: ହଁ
1: ତୁ ମୋ ଦିଅ ଛୁ, କାହାକୁ କହିବୁନି।
0: ଆଲୋ କହୁନୁ। ମୁଁ ତୋ ଦିଅ ଛୁଇଁଲି, କହ କି କଥା କହୁନୁ।
1: ଶୁଣୁ, ଆମ ପାଖେ ଗୋଟେ ପଥର ଅଛି।
0: ପଥର? ଆଲୋ କି ପଥର, କେମିତି ଦେଖିବାକୁ? ଏଇ ଦେଖିଲେ ଦେଖିଲୁ, ମୋ ମୁଦିରେ ଯୋଉ ପଥର ବସିଛି ସେମିତି ପଥର? ଏଇ ଏମିତି କିଆ?
1: ନାଇଁ ମୁଁ ଏମିତି ନେଳିଆ ନୁହେଁ।
0: ଆଉ ଆଚ୍ଛା ଦେଖିଲୁ ଦେଖିଲୁ, ଏ ହାତ ମୁଦ୍ରା ଦେଖିଲୁ ଏମିତି ଏଇ ରଙ୍ଗ?
1: ହଁ ବାବୁ। ଆଚ୍ଛା ବାବୁ ଏଇଟା କେତେ ଦାମ ହବ?
0: ହଁ ହଜାରେ ପଡିବ। ଆଚ୍ଛା କହିଲୁ କାହିଁକି? ଆଉ ଏମିତି ପଥରଟେ ପାଇଛୁ?
1: ହଁ ଏମିତିକା ତ ହଳଦିଆ, ଟିକେ ଫିକା ହଳଦିଆ।
0: ପୋଖରାଜ
1: ଏତେ ବଡ଼, ଦି ହାତ ପାପୁଲି ମିଶିଲେ ବି ବଡ଼, ଏତେ ବଡ଼।
0: କେତେ ବଡ଼ କହିଲୁ?
2: ଏ ଫେଚକାମି ଛାଡ଼ି ଦେବି, ଉଠି ବସ ବସ କହୁଛି।
0: ମୋ ଭଉଣୀଟା ପରା, ମୋ ବଡ଼ ଭଉଣୀଟା, ମୋ ସୁନା ଭଉଣୀଟା। ଆଲୋ ତୁ କଣ ଖୋଜିଲୁ ନାନୀ? ଆଲୋ ସେଇଥିପାଇଁ କଣ ତୁ ବନଜା ଦେବୀଙ୍କୁ ଖୋଜୁଛୁ? ଆଲୋ ତୁ ତ ବଡ଼ ଲୋକ ହେଇଗଲ ନାନୀ, ତତେ କୁଣ୍ଡ ପାଇବନି।
2: କଣ କହିଲୁ?
0: ତତେ ଶହେ ମୁଣ୍ଡିଆ, ହଜାର ଜୁହାର।
2: ଏମିତି ଯାତ୍ରା ପିଲାଙ୍କ ଲେଖା ହଉଛୁ କାହିଁକି? ଶୁଣ,
1: କାହାକୁ କହିବୁନି, କହିଲେ ମୋ ଗେରସ୍ତ ତୋ ବେକଟାକୁ କାଟି ଫୋପାଡ଼ି ଦବ, ବୁଝିଛୁ? ତା ଛଡ଼ା ତୁ ମତେ ଶରଧା କଲାରୁ କହିଲି ନା, ଏଇ ବିକେଇ ଦବୁ।
0: ତୋର ବଡ ଭାଗ୍ୟ, ତୋ ଭାଗ୍ୟ ବଦଳି ଗଲ ନାନୀ। ତୁ ଆଉ ଅନ୍ଧାରୀ ମୂଲକ ଜଙ୍ଗଲୀ ଝିଅ ନୁହଁ, ଏ କଳାହାଣ୍ଡିର ତୁ ରାଣୀ ହେଇଗଲ। ରାଣୀ ଦି ଲକ୍ଷ, ଦି ଲକ୍ଷ ଆସି ତୋ ପାଦ ତଳେ ଥୁଆ ହବ। ତୁ ତ ଏଥର ରାଜଧାନୀରେ ଘର କରି ରହିବା କଥା, ନହେଲେ ଲକ୍ଷ୍ନୌ କି ଦିଲ୍ଲୀ।
1: କଣ କହିଲୁ?
0: ଆଲୋ ଜଗତୀ, ଜମି ବିକି ସେ ଲୋକ ସିନା ଦି ଲକ୍ଷ ପାଇଲେ, ଆଉ ତୁ ଏଫାକେ ତୁ ତୋ ସ୍ୱାମୀ ଦି ଲକ୍ଷରୁ ବେଶୀ। ହଉ ଯାଉଛି, ଆଜି ହେଇ ଯାଉ,
2: କିଛି ପରୁଆନି, ତତେ ବି ମୁଁ ଖୁସ କରିଦେବି।
0: ହଁ ଆଲୋ ଆଲୋ, ଆଦିବାସୀ ଝିଅ ହିନ୍ଦୀ କହିବୁନୁ କେମିତି? ଲକ୍ଷ ଲକ୍ଷ ଟଙ୍କାର ମାଲିକ ଆଣିଛୁ।

0: ଦେବିନି, କାହାକୁ ଦେବିନି?
1: ସନାତନ ମୋ ଭାଇ, ମୋ ଜୟ,
2: ତୁଇ ମୋର ସ୍ୱାମୀ, ତୁ ମୋର ପତି,
3: ମୋ ମାଲିକ, ମହାଜନ, ସାହୁକାର,
0: ତୁ ଚୁପ,
4: ମୁଁ ଚୁପ, ସବୁ ଚୁପ।
0: ଚୁପ ରହିବାକୁ ପରା ଜଗଦୀ କହିଛି, କାହାକୁ କିଛି କହିବୁନି। ମୁଁ ଗୋଟେ ହୀରା ପାଇଛି, ତୁ କାହାକୁ କହିବୁନି କି ମୁଁ କାହାକୁ କହିବିନି।
5: ଆରେ କଣ୍ଟ୍ରାକ୍ଟର 2 ଲକ୍ଷ ଦବ କହିଛି, ଜମିତକ ସବୁ ଲେଖିଦବା ତା ନାଁରେ, ସେ ଗୌଁତିଆକୁ ଆଗୁଆ 10,000 ବି
0: ଦେଇଛି। ହରମଜାଦା ବୁଢା, ତୋ ପାଟି ବନ୍ଦ କର, ଜମି ବିକିବା ଦରକାର ନାହିଁ, ଜମି ଆମର, ସେଥିରେ ହୀରା ଅଛି, ରତନ ଅଛି, ଟଙ୍କା ଟଙ୍କା ମୁଁ ଦେବି, ମୁଁ ଦେବି, କିଛି ଚିନ୍ତା ନାହିଁ। ଜମି ଶାନ୍ତି ଥାଉ, ଘନଶ୍ୟାମ ମିର୍ଦ୍ଧା କି ମଧୁ ସାନ୍ତରା, କେହି ଆମଠୁ ଜମି ଛଡେଇ ନେଇପାରିବନି। ଗୁନ୍ତିଆ ହେ, ଏ ଗୁନ୍ତିଆ, ଗୁନ୍ତିଆ ଭାଇ, ସେଇ 10,000 ତୁ ଫେରେଇ ଦବୁ, ଏଇ ନେ ଆଜି, ତତେ ମୋର ଆଣ, ମୁଁ ପଥର ପାଇଛି ଗୁନ୍ତିଆ। ଜଗତି, ଏ ଜଗତି, ଆ ଜଗତି,
6: କଣ ହେଲା
0: ଜଗତି? ତୁ ନାଚ ଜଗତି, ଆମର ଏଇନେ ନାଚ ଆରମ୍ଭ ହବ, ରାତି ହବ, ଜହ୍ନ ହିବ, ପାହାଡ଼ ସେ ପାଖେ ମରିବ, ପୁଣି ଯିବ, ଆମେ ନାଚିବା ଆଉ ନାଚିବା, କେତେ ଦିନ ହେଲା ନାଚିନ ରେ ଗୌଁତିଆ,
7: ଆସରେ ଆସ, ସମସ୍ତେ ମିଶି ନାଚିବା।

0: ଭାଙ୍ଗରା ଭାଙ୍ଗରି ମାନଙ୍କୁ ଡାକରେ ଆସ। ଆରେ ଏ ଜଗତିଆ, ତୁ ନାଚିଲେ କି ଚଳିବ?
1: ସାର୍, ସନାତନ ଗୋଟେ ଏଇ ଅନାନ୍ତୁ ସାର୍, ଏଠି ଗୋଟେ ପୋଖରାଜ ପଥର ପାଇଛି।
2: କୋଉଠି ପାଇଲେ ସେ?
1: ମାଟିକି ତାଳୁ ତାଳୁ ମିଳିଛି ଆଜ୍ଞା, ସେ ସ୍ତ୍ରୀ ଲୋକ ପାଖରେ ରଖିଛି ବୋଲି ତ କହୁଛି।
2: କୋଉ ସ୍ତ୍ରୀ ଲୋକ?
1: ସନାସ୍ତର ସ୍ତ୍ରୀ ଆଜ୍ଞା, ଜଗତୀ, ଜଗତୀ ତା ନା।
3: କା ଅନୁମତିରେ ସେମାନେ ପୋଖରାଜ ପଥର ପାଖରେ ରଖିଛନ୍ତି?
2: ତୁ ବି ଏମାନଙ୍କୁ ବିଶ୍ୱାସ କରୁଛୁ ସନତ? କାଇଁ, ମୁଁ ତ ଏତେ ଜାଗା ବୁଲୁଛି, ମୋ ଆଖିରେ ତ ଏଡ଼େ ଟିକେ ପଥର ଜୁଟିଲାନି। ଏସବୁ କ୍ଷୁଦାର୍ଥ ମାନଙ୍କର ପଳାପ,
1: ସେସବୁ ଭାଗ୍ୟ ଥିଲେ ମିଳେ ଆଜ୍ଞା।
3: ବାଜେ ବକ୍ନା, ଯା ନିଜ କାମ କର।
1: ଗଲି ଆଜ୍ଞା।
2: ଆଫ୍ରିକା ଆଉ କଳାହାଣ୍ଡି ଏ ଶତାବ୍ଦୀର ଉସର ଭୂଇଁ, ଦୁର୍ଭିକ୍ଷ, ଅନାହାର, ଦୁଃଖ ଆଉ ବିପର୍ଯ୍ୟୟର କରୁଣ କାବ୍ୟ ଏଇଆକୁ ନେଇ ସୃଷ୍ଟି ହେଉଛି।
3: ତୋର ସେ କବିତ୍ୱ ସବୁଠି, ରଖିଦେ ତାକୁ, ସମସ୍ୟା ଉପରେ ସମସ୍ୟା ମୁଣ୍ଡ ଟେକିଲାଣି। କାଲି ମନ୍ତ୍ରୀଙ୍କ ଆସିବା ହବ ଏଠିକି, ବୁଝିଲୁ? ଦୁଇ ଘଣ୍ଟା ରହିବେ, କଣ ଜବାବ ଦେବାକୁ ହବ ଖବର କାଗଜ ପଢ।
2: ସେଇଟା କଣ ନ୍ୟୁଜ ପେପର?
3: ଶୁଣ, କଣ ଏଠି ଲେଖାଇ ଶୁଣ।
2: ପଢ, ମୁଁ ଶୁଣୁଛି।
3: କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖୀ ଯୋଜନା ଦ୍ୱାରା ଜଳସେଚିତ ହେବାକୁ ଯାଉଥିବା ଜମିଗୁଡ଼ାକ ବ୍ୟାପକ ହସ୍ତାନ୍ତରଣ ଚାଲିଛି। ଏ ଅଞ୍ଚଳରେ ଚାଷୀମାନଙ୍କ ଅଜ୍ଞତା, ନିରକ୍ଷରତା ଓ ଅସହାୟତାର ସୁଯୋଗ ନେଇ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଲୋକେ ଆସି ଜମିଗୁଡ଼ିକ କିଣି ନେଉଛନ୍ତି। ଚାଷୀମାନଙ୍କୁ ଏ ଦୁରାବସ୍ଥାରୁ ରକ୍ଷା କରିବା ପାଇଁ ଏକ ଅର୍ଡିନାନ୍ସ ଜାରି କରାଯିବ।
2: ଜାଣେ,
3: ଏଇଟା ଶୁଣ,
2: ପଢ।
3: କଳାହାଣ୍ଡିରେ ରତ୍ନ ବ୍ୟବସାୟୀଙ୍କ ଭିଡ଼, ରାତି ରାତି ଧନୀ ହୋଇଯିବା ସ୍ୱପ୍ନରେ ଖଣି ସମୃଦ୍ଧ କଳାହାଣ୍ଡି ଜିଲ୍ଲାରେ ରତ୍ନ ସଂଗ୍ରହ ପାଇଁ ଭିଡ଼ ଜମୁଥିବା ପ୍ରକାଶ, ଏହାଦ୍ୱାରା ଚୋରା କାରବାରର ବୃଦ୍ଧି ପାଇଁ ଅବସର ସୃଷ୍ଟି ହୋଇଛି। ରାଜସ୍ଥାନ ଓ ଅନ୍ୟାନ୍ୟ ଅଞ୍ଚଳରୁ ବ୍ୟବସାୟୀଙ୍କ ସୁଅ ଛୁଟିଛି। ସ୍ଥାନୀୟ ଲୋକମାନଙ୍କଠାରୁ ଖୁବ୍ କମ୍ ଦାମରେ ରତ୍ନ ସଂଗ୍ରହ କରି ଲାଭ ଉଠାଇବାକୁ ଚୋରା କାରବାର ଚଳାଇଛନ୍ତି।
2: ଆରେ, ଏଗୁଡ଼ା ପୁରୁଣା ଖବର, ଏ କାଗଜ ପାଇଲୁ କୋଉଠୁ?
3: ଜିପ୍ରେ ବିମ୍ବାଧର ବାବୁଙ୍କ ପାଖରୁ, ବ୍ୟାଗରୁ ଖସି
2: ପଡ଼ିଥିଲା।
3: ମନ୍ତ୍ରୀଙ୍କ ପାଖକୁ ଚାରିଆଡୁ ଟେଲିଗ୍ରାମ ମାନ ପହଞ୍ଚୁଛି। ଏଠି ଆଇନ କାନୁନ କିଛି ନାହିଁ, ଦୁର୍ନୀତି ବ୍ୟଭିଚାର ଚାଲିଛି, ଶ୍ରମିକ ଚାଷୀ ଅନାହାର ନିଷ୍ପେଷଣରେ ସଢୁଛନ୍ତି। ତାପରେ ସେ ପୁରୁଣା କଥା, ପିଲା ବିକ୍ରି, ଅଖାଦ୍ୟ ଭକ୍ଷଣରେ ମୃତ୍ୟୁ ଓ ଅନାହାରରେ ମୃତ୍ୟୁ। କଳାହାଣ୍ଡି ଦିବସ ପାଳନ କରି ନିକଟରେ ଆମ କଟକ ସହରରେ ଗୋଟିଏ ଓଳି, ନଗରବାସୀ ଉପବାସ ପ୍ରତୀକ ଧର୍ମଘଟ ଇତ୍ୟାଦି ଇତ୍ୟାଦି।
2: ଏ ଜାଗାରେ ଆମ ମୁଣ୍ଡ ଖରାପ ହୋଇଯିବ ଦେଖୁଛି। ଆରେ, ଏଠା ଲୋକ ଯଦି ଜମି ବିକିବେ, ସେଠିକା ଲୋକ ଆସି ଜମି କିଣିବେନି କାହିଁକି?
4: କାହିଁକି ଏଠିକା ଲୋକେ ଜମି ବିକିବେ ଆଉ କାହିଁକି ସେମାନଙ୍କୁ ପ୍ରଲୋଭନ ଦେଖିବେ? ବାହାର ଲୋକେ ଜମି କିଣିବେନି ତ, ଏକ ପ୍ରକାର ଛଡେଇ ନେବେ।
2: ଭେରି ସିମ୍ପଲ ଲଜିକ, ଏମାନେ ବିକିବେ ଆଉ ସେମାନେ କିଣିବେ, କିଣା ବିକା ଏ ଦୁନିଆରେ ଚାଲିଛି, କିଏ କାହା ସ୍ୱାଧୀନତା ଛଡେଇ ନବ?
4: ସମ୍ପଦ ବାବୁ, ଆପଣଙ୍କ ଭଳି ଲୋକ ଆଡମିନିଷ୍ଟ୍ରେସନ କରିବାକୁ ଅଯୋଗ୍ୟ ବୋଲି ଯଦି ମୁଁ କହେ?
3: ତାକୁ ସେୟା କହନ୍ତୁ ବନଜା ଦେବୀ।
4: ଆଉ ଆପଣ ସନତ ବାବୁ, ଆପଣଙ୍କ ଆଇନ କାନୁନ ବ୍ୟବସ୍ଥା କଣ ଏଇଭଳି ଜମି କିଣିବାକୁ ପ୍ରଶ୍ରୟ ଦେଉନି?
3: ଆଇନ ଯେତିକି ଆମକୁ ସୁଯୋଗ ଦେଇଛି, ଆମେ ସେତିକି ସୁଯୋଗ ନବୁ, ଅଧିକା ନୁହେଁ କି କମ୍ ବି ନୁହେଁ।
2: କରେକ୍ଟ।
4: ସୁଯୋଗ ସୁଯୋଗ ସୁଯୋଗ ସୁଯୋଗଟା କେହି କାହାକୁ ଦୟାରେ ଦେଇନି ଯେ ନେଇଯିବ, ସେଇମାନଙ୍କୁ ସତର୍କ କରିଦେବାକୁ ଆପଣଙ୍କୁ ଅଧିକାର ଦିଆଯାଇଛି ବୋଲି ମୁଁ ମନେ ପକାଇ ଦେଉଛି। ଯେଉଁମାନେ କଳାଧନକୁ ପୁଞ୍ଜି କରି ସମାଜର ଭାରସାମ୍ୟ ଭଙ୍ଗ କରୁଛନ୍ତି, କୋଉ ଆଇନରେ ଅବାଧ ସୁଯୋଗ ସେମାନଙ୍କୁ ଦିଆଯାଇଛି? ଚାରିଆଡେ ଦେଖନ୍ତୁ, ଧନପତିଙ୍କର ସବୁଠି ଅନଧିକାର ପ୍ରବେଶ, ଆଉ ଏଠି ବି ସେଇଆ ହେଉଛି।
2: ବନଜା, ମୁଁ ମାନୁଛି, କେହି ଜଣେ ମୁଷ୍ଟିମେୟ ଲୋକ ଧନ ବଢ଼େଇବାର ସୁଯୋଗ ନିଜ ପାଇଁ ଖୋଜନ୍ତି, ସେଥିରେ ବହୁ ଲୋକ ସେମାନଙ୍କ ସୁଯୋଗ ଆଉ ଅଧିକାର ହରାନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଆମେ ସର୍ବସାଧାରଣଙ୍କ ପକ୍ଷ ନେବା ଉଚିତ ଆଉ ମୁଷ୍ଟିମେୟଙ୍କ ଆଧିପତ୍ୟକୁ ବନ୍ଦ କରିବା ଦରକାର।
4: ସବ କୋଢୁଆ ଉପରେ ଶାଗୁଣା ଅଳସରେ ହାଇ ମାରି ଖୁସି ହେଉଥାଏ, କାହିଁକି ନା ସେ ସବୁରି ମାଂସ ଖାଏ, ତା ମାଂସ ଖାଇବାକୁ କେହି ନଥାନ୍ତି। ମନେ ରଖନ୍ତୁ, ଖୁବ୍ ଶୀଘ୍ର ସେ ନିଆଁ ଜଳୁଛି ଏ କଳାହାଣ୍ଡିରେ, ଆପଣମାନେ କଣ, ଜଗତ ବି ଆଲୁଅ ପାଇଯିବ,
3: ପୃଥିବୀଟା ଏଠିକି ଓହ୍ଲେଇ ଆସିବ ନା କଣ? ବନଜା ଦେବୀ,
4: ଏଇ ମାଟି ପୃଥିବୀଠୁ ଅଲଗା ବୋଲି ଭାବୁଛନ୍ତି କାହିଁକି? ଏଠି ସୋରିଷଟିଏ ଫୁଟିଲେ ପୃଥିବୀରେ ଚହଳ ସୃଷ୍ଟି ହେବାକୁ କେତେ ମିନିଟ୍ ଲାଗିବ?
2: ଏଠିକା ଲୋକ କିନ୍ତୁ ଏସବୁ ମାନେ ତମ ସମସ୍ୟାଠୁ ବହୁ ଉର୍ଦ୍ଧରେ, କୌଣସି ଉଗ୍ର ଭାବନାରେ ସେମାନେ ମୁଣ୍ଡକୁ ଭାରାକ୍ରାନ୍ତ କରନ୍ତିନି। ବିପ୍ଳବ, ହରତାଳ, ଗଣ

0: ଆନ୍ଦୋଳନ ପଟୁଆର ସ୍ଲୋଗାନ ଥିଲା ବାଲା ନଥିଲା ବାଲା ଏସବୁ କିଛି ବୁଝନ୍ତିନି। ପ୍ରକୃତିର ବିପୁଳ ସୌନ୍ଦର୍ଯ୍ୟର ମଧୁ ଆହରଣ କରି ସେମାନେ ମହୁମାଛି ଭଳି ଅନ୍ଧ ପ୍ରମତ। ମୁଁ କହିବି ବନଜ ଦେବୀ, ଆସ୍ତେ ଆସ୍ତେ ଆପଣ ଗୋଟାଏ ଗାତ ଖୋଳୁଛନ୍ତି ଆଉ ସେ ଗାତରେ ନିଜେ ରହି ଛଟପଟ ହେଉଛନ୍ତି, ଚିତ୍କାର କରୁଛନ୍ତି, ବୃଥା ଆର୍ତ୍ତନାଦ କରୁଛନ୍ତି। ଏସବୁ ସାଧାରଣ ସୁଖବାସୀଙ୍କ ଆର୍ତ୍ତନାଦ ନୁହେଁ, ଦୁଃଖ ନୁହେଁ, ଦାବି ନୁହେଁ କି ପ୍ରତିବାଦ ବି ନୁହେଁ।
1: ବନଜ ଦେବୀ, ଆପଣଙ୍କର କ'ଣ ଆମ ପ୍ରତି କୌଣସି ଶ୍ରଦ୍ଧା ସମ୍ମାନ ବା ସହାନୁଭୂତି ନାହିଁ? କଣ୍ଟ୍ରାକ୍ଟର ମଧୁସୂଦନ ସାମନ୍ତରାୟଙ୍କର ଏକମାତ୍ର ଅଲିଅଳି କନ୍ୟା ଜେମାମଣିଙ୍କ ଦୁଃଖ କ'ଣ କେବଳ ଏଇ ସୁଖବାସୀମାନଙ୍କ ପାଇଁ?
2: ଯିଏ ଅନ୍ୟାୟ କରେ ଆଉ ଯିଏ ଅନ୍ୟାୟ ସହେ, ଉଭୟ ମୋ ପାଇଁ ହୀନ ଆଉ ଘୃଣ୍ୟ। ବୁଝିଲେ ସମ୍ପତ ବାବୁ, ଏ ଦେଶର ଯେକୌଣସି ସ୍ଥାନରେ ଗୋଟିଏ କଣ୍ଠସ୍ୱର ରହିବା ଦରକାର, ଯିଏ ସ୍ୱର ଉତ୍ତୋଳନ କରିବ ଅନ୍ୟାୟ ବିରୁଦ୍ଧରେ, କହିବ ଅନ୍ୟାୟକୁ ରୋକ। ତା ନହେଲେ ଦେଶ ରହିବନି, ଏଠି ନିଆଁ ଚଳିବ। ହଁ।

0: କଣ୍ଠସ୍ୱର ରହିବା ଦରକାର। ଯିଏ ସ୍ୱର ଉତ୍ତୋଳନ କରିବ ଅନ୍ୟାୟ ବିରୁଦ୍ଧରେ, କହିବ ଅନ୍ୟାୟକୁ ରୋକ। ତା ନହେଲେ ଦେଶ ରହିବନି, ଏଠି ନିଆଁ ଜଳିବ। ହଁ, ଏଠି ଖାଲି ନିଆଁ ଜଳିବ।
1: ଆଚ୍ଛା ଆଚ୍ଛା, ବନଜା ଦେବୀ, ଏମାନଙ୍କ ପାଇଁ ଆପଣ ଏତେ ଭାବୁଛନ୍ତି କାହିଁକି?

0: ତମେ ଯାହା କହିବ ମୁଁ ଜାଣେ ବିମାଧର। ତୁମେ ଭିତରକୁ ଯାଅ, ଅପେକ୍ଷା କର। ବନଜା ତୁମକୁ ଖୋଜୁଥିଲା, ଫେରି ଆସିଲାଣି କି କ'ଣ? ହଁ ଶୁଣ, କାଲି ଆମ ମନ୍ତ୍ରୀ ଏଠିକି ଆସିବେ, ଏଇ ପ୍ରୋଜେକ୍ଟ ଏରିଆ ବୁଲି ଦେଖିବେ, ଏ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ, ହେଲିକପ୍ଟରରେ ଆସୁଛନ୍ତି।
1: ମୁଁ ଜାଣିଛି,
0: ତମେ ତ ସବୁ ଜାଣ, ଆଉ ଅସଲ ବେଳକୁ ନିଜ ମତଲବରେ କାମ କରିଯାଅ। ଆଉ
1: ଏକ୍ସକ୍ୟୁଜ୍ ମି ସାର୍, ମୁଁ ଆସୁଛି।
0: ଆରେ ଇଏ ତ ସନାତନ ଆଉ ତା ସ୍ତ୍ରୀ ଯାଉଛନ୍ତି। ଆରେ ଏ ସନାତନ, ଶୁଣ ଶୁଣ, ଏଠିକି ଆସ।
2: କିସ ଆଜ୍ଞା?
0: କେତେ ଦିନ ଏମିତି ହନ୍ତସନ୍ତ ହଉଥିବ ଅପଗଣ୍ଡ ଗୁଡାକ? ଏଇ ସୁବର୍ଣ୍ଣ ସୁଯୋଗ ଭଗବାନ ଦେଇଛନ୍ତି, ଟଙ୍କା 50,000 ଧରି ଗାଁକୁ ଯାଅ, କିଛି ଗୋଟାଏ କର।
2: କାଳ କାଳ ତ ଦୁଃଖ ସହି ପଡ଼ିଛୁ ତୁ ମିର୍ଦ୍ଧା ବାବୁ, ଆମର ଦୁଃଖ ନେଇପାରିବୁ?
0: ସେ ଅପଗଣ୍ଡ ଗୁଡା 10,000 ଅଗ୍ରିମ ନେଇ କାଗଜ କରିଦେଇଛନ୍ତି। ଆଉ ଶୁଣିଲି ତୋ ପାଖରେ ପୋଖରାଜ ପଥରଟେ ଅଛି, କଣ୍ଟ୍ରାକ୍ଟର କହୁଥିଲା 50,000 ଟଙ୍କା ଦବ, କହିଲେ ଆଉ 10-20,000 ବି ବଢ଼େଇ ଦବ। ଦର ବୁଝିକିରି କାରବାର କର ବାପ।
2: ଏ କଣ୍ଟ୍ରାକ୍ଟରର ତ ସବୁ ଅଛି, ମୋର କଣ ଅଛି ଯେ ସେ ମୋଠୁ ନେଇଯିବ ବୋଲି ସେଟା କହୁଛି।
0: ଆରେ କଣ ଛଡେଇ ନବ, ତୋ ମନକୁ ପାଇଲେ ବିକିବୁ, ତୁ ଏକ ଦରଦାମ ଛିଣ୍ଡା।
3: ବାବୁଙ୍କୁ କହ ବାବୁ, ଆମ ଝିଅକୁ ସେ ନେଇଛି କି କାହାକୁ ଦେଇଛି କହୁ, ଆମେ ସେ ପଥରଟା ତାକୁ ସେମିତି ଦେଇଦେବା, ସେ ଆମ ଝିଅକୁ ଫେରେଇ ଦଉ।
0: ତମେ ଚାହିଁଲେ ବି ଆଉ ତମ ଝିଅ ତୁମକୁ ମିଳିବନି, ଆଉ ମିଳିଲେ ବି ସେ ତୁମକୁ ବାପ ମାମଲେ ଡାକି ପାରିବନି କି ଦିନଟେ ବି ତମ ସାଙ୍ଗରେ ଚଳିପାରିବନି।
3: ଚଳିପାରିବନି?
0: ଆଚ୍ଛା କହିଲୁ, ଏଠି ଗୋଟିଏ ଝିଅ ଆସି ସହରରୁ ରହୁଛି,
3: ସେ ତ ବନଜାରାଣୀ,
0: ସେଇ ବନଜା ଦେବୀ, ସେ ତମ ସାଙ୍ଗେ ମିଶିପାରିବ, ଚଳିପାରିବ?
2: ତୁ ସିଧା କହ ମିର୍ଦ୍ଧା ବାବୁ, କନ୍ତରଟିକୁ ତୁମ ଝିଅକୁ ଦେଇଛୁ, ସେ ତାକୁ ବଢେଇଛି, ସେଇ ଝିଅ ବନଜା ଦେବୀ।
3: ବଞ୍ଜା ମୋ ଝିଅ?
2: ସେ ମଧୁସୂଦନ ସାମନ୍ତରାୟର ଝିଅ ନୁହେଁ, ସେ ମୋର ସନାତନ ଝିଅ, ଜଗତିର ଝିଅ।
3: ଆମେ ଯାହାକୁ ମାରିଦେବାକୁ ଯାଉଥିଲୁ ତୁ ତାକୁ ବଞ୍ଚେଇଛୁ ରେ ମିର୍ଦ୍ଧା ବାବୁ, କଣ୍ଟ୍ରାକ୍ଟର ତାକୁ ଏଡିଟରୁ ଏଡିଟିଏ କରିଛି, ତାକୁ ଦେଖି ମୋ ମନ ଠିକ କହୁଥିଲା, ତୋ ଉପକାର ଆମେ ସୁଝି ପାରିବା ନେ ରେ ମିର୍ଦ୍ଧା ବାବୁ।
0: ତାହେଲେ ପୋଖରାଜ ପଥରଟା କଣ୍ଟ୍ରାକ୍ଟରକୁ ଦେଇଦେ, ମୁଁ କିଛି କହିବିନି, ତମେ ଆସି ତା ପାଦ ତଳେ ମୁଣ୍ଡିଆ ମାରି ସେଇ କଥା କହ, ମା ବାପା ତମେ, ତମ ମନ ଝିଅଟା ପାଇଁ ହାଇ ପାଇଁ ହଉଥିବ, ହେଲେ
2: ହେଲେ କିସ ବାବୁ,
0: ସେ ଝିଅ ତୁମକୁ ଚିହ୍ନିଲେ ହେଲା।
3: ସେ ଚିହ୍ନିବ ମତେ, ସେ ଠିକ ଚିହ୍ନିଛି, ତୁ କହ ଆମେ ତାକୁ ସବୁ ଦେଇଦବା।
0: ଆରେ ହଉ ହଉ ହଉ ହଉ, ଯା ଦେଖେ କଣ କରିପାରୁଛି ଟିକେ ଦେଖେ।
3: ଶୁଣୁଛୁ ତୁ, ଆଉ କଣ ଭାବୁଛୁ ରେ, ଆମର ଝିଅ ଆମକୁ ମିଳିଛି।
2: ହଁ ଜଗତି ଭଗବାନ ବଡ଼ ଲୋକ, ଆମେ ସେ ପଥର ତାକୁ ଦେଇ ଆମର ଝିଅକୁ ତାକୁ ମୁକୁଳେଇ ନବା।
3: ଆଜି ଆମକୁ କୋଟି ଚାନ୍ଦକୀ ଆଣିଦେଇଛି ରେ, ତା ପାଇଁ ମୋ ଲୁହ ନ କାନ୍ଦି ରକ୍ତ କାନ୍ଦିଛି।
2: ଏଇ ଧନ ଦରବ ଯାହାକୁ ବଡ ତାକୁ ବଡ଼ ସିନା ଗୋ, ମୋର ହଜିରା ରତ୍ନଟି ତାଠୁ ବେଶୀ ମୂଲ, ଅମୂଲ ମୂଲ।
0: କଣ ଦି ଜଣ ଭାବିଛନ୍ତି କିରି ଠିକ କଲ?
3: ଜୁହାରେ
0: ଜୁହାରେ ଆଜ୍ଞା।
4: ହଁ ହଁ ଉଠ ଉଠ,
2: ସେ ପଥର ଆପଣ ନିଅ ବାବୁ, ଆମର ହୀରା ନୀରା ମୋତି ମାନିକ କିଛି ଲୋଡ଼ା ନାହିଁ, ଆମ ହଜିରା ଧନକୁ ଆମକୁ ଦେଇଦେ, ତାକୁ ଟିକେ ଆମକୁ ପାପା ମା ଡାକିବାକୁ ଦେ ବାବୁ।
4: ଆରେ ତମ ଦରବ ମୁଁ କାହିଁକି ରଖିବି, ପିଲାଟାକୁ ବଳି ଦଉଥିଲ ନହେଲେ ପେଟ ବିକଳରେ କୋଉଠି ବିକି ଦେଇଥାନ୍ତ, ମୁଁ ତାକୁ ମଣିଷ କଲି, ଆଜି ତମ ମନକୁ ଝିଅଟା ପାଇଛି, ସେ ତମ ଝିଅ। ଆଚ୍ଛା କହିଲ, ତମେ କଣ ତାକୁ ଏଇଭଳିଆ ଝିଅଟିଏ କରି ବଢେଇଥାନ୍ତ କୁହ?
3: ନାଇଁ ବାବୁ, ଆମର କିଛି ଲୋଡ଼ା ନାହିଁ, ସେ ଆମକୁ ଥରେ ମା ବାପା ବୋଲି ଡାକିବ, ଆମେ ତାକୁ ଆଖି ପୁରେଇ ଟିକେ ଦେଖିବୁ, ଏତିକି ଛଡ଼ା ଆମର କାହିଁର ଲୋଡ଼ା ନାହିଁ ବାବୁ। ତୋ ପାଦ ତଳେ ତିରଣ ଦେଇ ପଡୁଛି, ତତେ ପଣତ ପତେ ଭିକ ମାଗୁଛି, ଏତିକି ଦୟା କର।
4: କି କଥା ତୁ କହୁଛୁ ଜଗତି, ତମେ ଜାଣିନ ତା ଛଡ଼ା ଜଗତରେ ମୋର ଆଉ କେହି ନାହିଁ, ଧନ ଦରବ କଣ ମୋର ନାହିଁ।

0: ଯେ ତମେ ମତେ ଧନ ଦୌଡ଼ ଦବାକୁ ଆସିଛ
1: ବାବୁ।
0: ଥାଉ, ତମ ଆଖିରେ ଲୁହ ଦେଖିଲେ ମୋ ଆଖିରେ ବି ଲୁହ ଆସିଯାଉଛି। ମୁଁ ଆଜି କେମିତି ବଦଳିଗଲା ପରି ଲାଗୁଛି ଘନଶ୍ୟାମ। ତମେ ସତ କହିଲ, ବନଜମି ନା ମୁଁ କଣ ବଞ୍ଚିପାରିବି, କାହା ପାଇଁ ଧନ ସଞ୍ଚୟ ମୁଁ କଣ ପାଇବି। ଆଚ୍ଛା, ତମେ ଯେ ଗୋଟେ କାମ କର, ମୋ ସାଙ୍ଗରେ ଚାଲ ଭୁବନେଶ୍ୱରରେ ସେ ଝିଅକୁ ନେଇ ରହିବ। ବନଜାତ ଆଉ ବଣ ଜଙ୍ଗଲରେ ଏଠି ପଡି ରହିବା ଝିଅ ନୁହେଁ।
2: ବାବୁ, ଏ ଦେଖ, ଏଇ ସେଇ ରତ୍ନ। ଆମର ରତ୍ନ କଣ ହବ ବାବୁ, ତୁ ଯାହା କହିବୁ ଆମେ ମାନିନବୁ।
1: ଆମର ରତ୍ନ ତ ଆମକୁ ମିଳିଯାଇଛି ବାବୁ, ଏଇ ରତ୍ନ ଆମର କଣ ହବ, ୟାକୁ ତୁ ନେ ବାବୁ, ତୁ ନେ। ଏତେ ବଡ ପୋଖରାଜ କି ସୁନ୍ଦର ସତେ,
0: କେତେ ଓଜନ ହବ ଦେଖିବା।
2: ହାତରେ ଓଜନ କଣ କରିପାରିବ ବାବୁ।
0: ହଁ ବା, ବେଶ ଓଜନ ତ। ମୋ ଛାତିଟା କଣ ହେଇଯାଉଛି,
1: କଣ ହେଲା ଆଜ୍ଞା,
0: ଭାରି କଷ୍ଟ।
1: ବାବୁ, ଏମିତି ଛୋଟ ଫଟ କଣ ହଉଛି, କଣ ହେଲା ରେ? ଚାଲନ୍ତୁ ଆଜ୍ଞା, ଭିତରକୁ ଚାଲନ୍ତୁ, ଟିକେ ଶୋଇ ପଡନ୍ତୁ। ହଉ ହଉ ହଉ, ସେ ପଥରଟା ଧରିଥାନ୍ତୁ, ଧରିଥାନ୍ତୁ, କିଛି ନାହିଁ, ଚାଲନ୍ତୁ ଚାଲନ୍ତୁ, ଭିତରକୁ ଚାଲନ୍ତୁ। ବିଜଗତି, ଇଏ କଣ ହେଲା ରେ, କଣ କରିବା?
2: ତୁ କାହିଁକି ଏମିତି ବ୍ୟସ୍ତ ହଉଛୁ କହିଲୁ?
1: ଆସ୍ତେ, ଏଠି କେହି ଯେମିତି କିଛି ନ ଜାଣେ, ବନତା ଯେମିତି ନ ଜାଣେ ସେ ତମ ଝିଅ ବୋଲି, ମୁଁ ସବୁ ବୁଝେଇ ତାକୁ କହିଦେବି।
2: କାହାକୁ ମୁଣ୍ଡିଆ ମାରୁଛୁ ରେ ମାଉସୀ, ଦେବତାକୁ? ବନଜା, ହଁ ମା, ଆମ ଦେବତା ଏତେ ଦିନେ ଆମ କଥା ଶୁଣିଛନ୍ତି।
3: କଣ ଗୋଟାଏ ପାଇଗଲୁ କି ମାଉସୀ?
2: ମାଉସୀ, ମତେ ମତେ ମା ବୋଲି ଥରେ ଡାକିପାରିବନି।
3: ମା? ହଁ, ତୁ ମୋ ମା, ତୁ ଏ ଦୁଃଖିନୀ କଳାହାଣ୍ଡି ମାଟି, ତୁ ସବୁରି ମା। ତୁ ମା ହେ କେତେ କଷଣ ସହିଛୁ, କେ ଗୋଟାଏ ଝିଅ କି ପୁଅ ସେ ଦୁଃଖତର ନେଇପାରିବେନି। କେତେ ଅନ୍ଧାରର ଅଭିଶାପ ସହି ସହି ତୁ ପଥର ହେଇଗଲୁଣି। କାନ୍ଦନା ମା, ଆଉ ବେଶୀ ଦିନ ନୁହେଁ, ତୋର ଦୁଃଖର ଅନ୍ଧାର ଚିରି ଆଲୁଅ ଆସିବ, ଖୁବ୍ ଶୀଘ୍ର ଆସିବ।
2: ତୁ ତ ଆମ ପାଇଁ ଆଲୁଅ ଆଣିଦେଇଛୁ, ତୁ ଏଇ କୂଳର ଦୀପ, ଏ ଜାତିର ଦୀପ।
3: ଥାଉ ଥାଉ ମାଉସୀ, ତମ ଲୋକମାନଙ୍କୁ ମୁଁ ଠିକ୍ ଚିହ୍ନି ଗଲିଣି, ତାଙ୍କୁ କହିଦେ। ହଁ, ସେମାନଙ୍କୁ ବି କହିଦିଅ ଘନଶ୍ୟାମ ଦାଦା, କାଲି ହେବ ସେମାନଙ୍କ ଶକ୍ତି ପରୀକ୍ଷାର ଦିନ। ଏଇଠି ଯଦି ନୈତିକତାର, ନ୍ୟାୟର ବିଜୟ ନ ହୁଏ, ତାହେଲେ ଭାବିବି ଯାହା ଏବେ ନୁହେଁ ତାହା କେବେ ନୁହେଁ।
1: ଏବେ ନୁହେଁ ତ କେବେ ନୁହେଁ।
2: ମା, ମୋ କୋଳକୁ ଥରେ ହାମା, ମୋତେ ଥରେ ମା ବୋଲି ଡାକ।
3: ମା, ହଁ, ତୁ ମୋର ମା।
1: ଏଇ ମୁହୂର୍ତ୍ତରେ ଯୋଉ ମା ଝିଅର ମିଳନ ଦେଖିଲେ ସନାତନ, ଏତିକିରେ ମୋର ମୁକ୍ତି, ଆମର ଆଉ କୋଉଠି କିଛି ଭୂମିକା ନାହିଁ।
3: ଶୁଣ ଘନଶ୍ୟାମ ଦାଦା, ବାପାଙ୍କୁ କହିଦିଅ, ଏଠି ଲୋକମାନେ ଜମି ବିକି ସର୍ବହରା ପାଲଟିବା ଆରମ୍ଭ କଲେଣି। ରତ୍ନ ସନ୍ଧାନରେ କଳାହାଣ୍ଡିର ଚାରିପାଖେ କଳାବଜାରୀ ବ୍ୟବସାୟୀ ଭିଡ଼ ଜମେଇଲେଣି। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଅନାହାର ଦୁର୍ଭିକ୍ଷ ପରେ ଲୋକଙ୍କୁ ଭୂମିହୀନ କରି କଙ୍କାଳର ନୃତ୍ୟ ଦେଖିବାକୁ ତମେ ଯଦି ପ୍ରଶ୍ରୟ ଦିଅ, ଏ ବନଜା ବନର ବାଘୁଣୀଠାରୁ ଆହୁରି ଭୟଙ୍କର ହେଇ ତମ ଉପରେ ଝାମ୍ପି ପଡ଼ିବ। ଏ ମୋର ଶପଥ, ତମ ଲୋକମାନଙ୍କୁ ବୁଝେଇ ଦିଅ। ସନାତନ, ତମେ ଶୁଣ, ସେମାନେ ଯୋଉ ଆଡଭାନ୍ସ ଟଙ୍କା ଏ ବଙ୍ଗଳା ବାରଣ୍ଡାରେ ବାପାଙ୍କଠୁ ନେଇଛନ୍ତି, ସେମାନଙ୍କୁ କୁହ ଆଗ ସେ ଟଙ୍କା ତାଙ୍କୁ ଫେରେଇ ଦେବେ। ମନ୍ତ୍ରୀ ଆସୁଛନ୍ତି, ଲୋକଙ୍କ ମୁହଁରେ ଏଠି ପ୍ରଲୋଭନର ତୁଣ୍ଡି ବାନ୍ଧି ଦିଆଯାଇଛି, ସେ ତୁଣ୍ଡି ଖୋଲିଦେବାକୁ ପଡ଼ିବ ତମମାନଙ୍କୁ। ଯାଅ, କାଲି ପାଇଁ ଏକଜୁଟ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦିଅ, ସେମାନଙ୍କୁ ବୁଝାଅ, ଯାଅ।
1: ସବୁ ହବ ବରଜା, ତୁ ଖାଲି ସେ ଦିଟା ସ୍ନେହ କାଙ୍ଗାଳ ତୋ ଅପଗଣ୍ଡ ବାପ ମାଙ୍କୁ ଟିକେ ଚିହ୍ନିଲୁ।
2: ମୋ ବାପା ମା? ହରେ ମା, ଆମେ ତୋର ବାପା ମା, ଦେଖ ଦେଖ ମୋ ଆଖିକୁ, ହ୍ୟାଲୋ, ମତେ ଚିହ୍ନି ପାରୁନ?
1: ମୁଁ ତ ହତ ଭାଗା ବାପାରେ ଝିଅ, ବାପା।
2: କଣ କହୁଛ, ମୁଁ ତମ ଝିଅ?
1: ପ୍ରକୃତରେ ମାନେ ତୋ ବାପ ମା ବନଜା।
2: ମତେ ସ୍ନେହ ମମତାର ପ୍ରଲୋଭନ ଦେଖି ଆଜି ଆଉ ଦୁର୍ବଳ କରିଦିଅନ୍ତୁନି ଘନଶ୍ୟାମ ଦାଦା, ମୁଁ ସବୁ ବୁଝିପାରୁଛି। ମୁଁ ଚାହୁଁଛି ଗୋଟେ ପ୍ରତିବାଦର ସ୍ୱର।

0: ଗଳା ରୁଦ୍ଧ ନ ହୋଇ ଥରେ, ଖାଲି ଥରେ କରଛି ଉଠୁ ଏଇଠି। କାଲି ଆମ ଦମ୍ଭ, ସାହସ, ଏକତା ଆଉ ଦୃଢ଼ତା ଦେଖି ଲୋଭୀ, ଧନପତି, ଦୁର୍ନୀତିଗ୍ରସ୍ତ, ବଧିର, ସଭ୍ୟ ବୋଲାଉଥିବା ମଣିଷଙ୍କର ଯେମିତି ହୃତ୍କମ୍ପ ସୃଷ୍ଟି ହବ। ତମେ ମତେ ଦୁର୍ବଳ କରିଦିଅନି, ମୋର ମୋର ଶକ୍ତି ଲୋଡ଼ା, ମୋର ଶକ୍ତି
1: ଲୋଡ଼ା।
0: କାଲି ସେଇ ଫ୍ଲାଗ୍ ପୋଷ୍ଟ ପାଖେ ସମସ୍ତେ ଏକାଠି ହବା, ସମସ୍ତେ, ହଁ ସମସ୍ତେ।

0: ଏଇ ଫ୍ଲାଗ୍ ପୋଷ୍ଟ ପାଖେ ସମସ୍ତେ ଏକାଠି ରୁହ। ମୁଁ ଆପଣଙ୍କୁ ଅନୁରୋଧ କରିବି ବନ୍ଧୁଗଣ, ଆପଣମାନଙ୍କୁ ଯଦି କେହି ଜମି ବିକିବାକୁ ଲୋଭ ଦେଖାଏ ଆପଣମାନେ ତାକୁ ପୋଲିସରେ ଦିଅନ୍ତୁ, ସେମାନଙ୍କ ମୁଖ ଖୋଲି ଦିଅନ୍ତୁ। ଜମି ବିକ୍ରି
1: ଚଳିବ ନାହିଁ, ଚଳିବ ନାହିଁ,
0: ଜମି ବିକ୍ରି
1: ଚଳିବ ନାହିଁ, ଚଳିବ ନାହିଁ।
0: ଆପଣମାନେ କାହା କଥା ଶୁଣନ୍ତୁ ନାହିଁ, ଭୟ କରନ୍ତୁ ନାହିଁ। ଯେକୌଣସି ସ୍ଥାନରେ ପ୍ରତୀକ ପ୍ରତିବାଦ ବା ଧର୍ମଘଟ କରିବାର ଗଣତାନ୍ତ୍ରିକ ଅଧିକାର ଆମଠୁ କେହି ଛଡ଼ାଇ ନେଇପାରିବେନି। ଆମର ଦାବି ଜମି ବିକ୍ରି
2: ବନକାଦେବୀ।
0: କଣ ହେଲା ବିମାତର ବାବୁ?
2: ଲୋକମାନେ ତଳୁ ଉପରକୁ ଆସିବାକୁ ଶହଶହ ସଂଖ୍ୟାରେ ପ୍ରସ୍ତୁତ ହୋଇ ରହିଛନ୍ତି। ମନ୍ତ୍ରୀ ହେଲିକପ୍ଟର ଓହ୍ଲାଇବା ମାତ୍ରେ ତାଙ୍କୁ ଘେରାଉ କରାହବ। ସେଇଠୁ ମୋ ନେତୃତ୍ୱରେ ସମସ୍ତେ ମିଳିତ ହୋଇ ଏଇ ଫ୍ଲାଗ୍ ନିକଟରେ ପ୍ରତିବାଦ କରିବେ।
3: କଣ ଚାଲିଛି ଏଠି? ଦେଖନ୍ତୁ, ଆପଣମାନେ ସମସ୍ତେ ଏ ଜାଗା ଖୁବ୍ ଶୀଘ୍ର ଖାଲି ନ କଲେ ମୁଁ ସମଗ୍ର ପ୍ରୋଜେକ୍ଟ ଏରିଆରେ 144 ଧାରା ଜାରି କରିବାକୁ ବାଧ୍ୟ ହେବି।
0: ଏ ଶାନ୍ତିପୂର୍ଣ୍ଣ ପ୍ରତୀକ ଧର୍ମଘଟକୁ ବଳ ପ୍ରୟୋଗ କରି ଦମନ କରିବାକୁ ଚେଷ୍ଟା କଲେ ଆପଣମାନେ ହିଂସାର ଶିକାର ହେବେ। ଏଡିଏମ୍ ସାହେବ, ତାପରେ ଆଉ ଲୋକମାନଙ୍କୁ ଦୋଷ ଦେଇପାରିବେନି ଆପଣ, ମୁଁ ସତର୍କ କରିଦେଉଛି।

0: ଶାସନ କର କରି ହଜାର ହଜାର ଲୋକ କେମିତି ଭୂମିହୀନ ସର୍ବହାରା ପାଲଟି ଗଲେଣି।
1: ଏମାନେ ତାକୁ ମାରିଦେଲେ ଗୁଣ୍ଟିଆ। ଆରେ ପହରିଆ ଖବରିଆ, ଆରେ ଜାନି, ଏମାନେ ମୋ ଝିଅକୁ ମାରିଦେଲେ, କୁଳି କରିଦେଲେ। ଜଗତି ଆଉ ସେ ଫେରିବ ନାହିଁ ଜଗତି, ଏମାନେ ତାକୁ ମାରିଦେଲେ ଜଗତି।
2: ଯାହା ଆମେ ପାରିନଥିଲେ ତାହା ସେମାନେ କରିପାରିଲେ। ଆରେ ହେ ଖବରିଆ, ଗଉଣ୍ଟିଆକୁ ଖବର ଦେ, କୁଆରୀ ଝିଅର ବଳି ଏତେ ଦିନ ପରେ ମାଟି ମା ଚାଖିଛି, ଡୋକ୍ରି ବୁଢ଼ି ଚାଖିଛି, ଯା ଖବର ଦେ।
0: ମା ଡୋକ୍ରି ବୁଢ଼ି, ମୋ ଝିଅକୁ ଫେରେଇ ଦେ ମା, ମୋ ଝିଅକୁ ଫେରେଇ
1: ଦେ ମା, ଫେରେଇ ଦେ
0: ମୋ ଝିଅକୁ ଫେରେଇ ଦେ
1: ମା। ଦେ ମା, ଦେ ତୁ ଶାନ୍ତି ହ, ଡୋକ୍ରି ବୁଢ଼ି ତୁ ଶାନ୍ତି ହ।
0: ତାହେଲେ ବର୍ଷା ଦେ,

ପ୍ରଚାର କଲୁ ନାଟକ, ଏବେ ନୁହେଁ ତ କେବେ ନୁହେଁ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସନାତନ, ଦିନେଶ ଚନ୍ଦ୍ର ରାଉତ, ଜାନୀ, ଅନନ୍ତ ଚରଣ ଭାରତୀ, ଗୌନ୍ତିଆ, ଧୀରାଜ ଚୌଧୁରୀ, ଖବରିଆ ଜୟଦେବ ଦାସ, ପହରିଆ ବସନ୍ତ ସାହୁ, ଖାନସାମା ଅନନ୍ତ ଦାସ, ମଧୁସୂଦନ ସାମୁଏଲ ରାଉତ, ଘନଶ୍ୟାମ ନେତ୍ରାନନ୍ଦ ମିଶ୍ର, ବିମ୍ବଧର କୁଞ୍ଜବିହାରୀ ନନ୍ଦ, ସମ୍ପଦ ମିହିର କୁମାର ଦାସ, ସନତ ଅମରେନ୍ଦ୍ର ଚୌଧୁରୀ, ବନଜା ଝରଣା ଦାସ ଏବଂ ଜଗତୀ ପାର୍ବତୀ ଘୋଷ। ରଚନା କରିଥିଲେ ହରିହର ମିଶ୍ର, ପ୍ରଯୋଜନା ଝରଣା ଦାସ, ସହଯୋଗ କରିଥିଲେ କିଶୋର ମହାନ୍ତି। ଆକାଶବାଣୀ କଟକ। ମମତା ସାହୁଙ୍କ କଣ୍ଠରେ ଶୁଣନ୍ତୁ ଆଧୁନିକ ଗୀତ, ଗୀତ ରଚନା ଶୁଭ୍ର ନାରାୟଣ ସ୍ୱାଇଁ।

ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଅଭୁଲା ଗୀତ ପ୍ରଚାର କରିବୁ ଦିନ 11:10 କଣ୍ଠଶିଳ୍ପୀ ଗୀତାରାଣୀ ଦାସ, ଆଭା ପଣ୍ଡା ଏବଂ ବନ୍ଦିତା ଦାସ। ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ବାସୁଦେବ ପାଣି ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବୁ ଦିନ 12:00। ଦିନ 1:10 ମୃଦଙ୍ଗ ବାଦ୍ୟ ପରିବେଷଣ କରିଛନ୍ତି ବୁଦ୍ଧିରାମ ମୁଦୁଲି। ନାରୀମହଲ ପ୍ରଚାର କରିବୁ ଦିନ 1:20, ଏଥିରେ ଆଳାପରେ ଶୁଣିବେ ତରଙ୍ଗବାଳା ତ୍ରିପାଠୀଙ୍କ ସହ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ 2:45, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ 3:00। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ଦେଶଭକ୍ତି ଗୀତ ଅପରାହ୍ନ 4:55। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00। ଯୁବବାଣୀ ଅପରାହ୍ନ 5:30, ଏଥିରେ ଶୁଣିବେ ନାଟକ ମଝି ଦରିଆରେ ସ୍ୱପ୍ନ, ରଚନା ସନ୍ତୋଷ କୁମାର ସାହୁ, ପରିଚାଳନା ତ୍ରିନାଥ ବାରିକ। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ ପ୍ରଚାର କରିବୁ। ସନ୍ଧ୍ୟା 6:30 ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ରାତି 7:02 ଓଡ଼ିଆ କଥାଚିତ୍ରର ଗୀତ, ରାତି 7:25 ଜିଲ୍ଲା ହାଲଚାଲ, ଏଥିରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30, ଏଥିରେ ମହୁ ଚାଷ ଓ ଆତ୍ମନିର୍ଭରଶୀଳତା ଏ ସମ୍ପର୍କରେ ଡକ୍ଟର ଚିତ୍ତରଞ୍ଜନ ଶତପଥୀଙ୍କ ସହ ଶୁଣିବେ ଆଲୋଚନା। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02, ଅହମିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି 8:30, ରାତି 9:30 ଚର୍ଚ୍ଚା କା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବନମଲ୍ଲିକାର ଷଷ୍ଠ ଭାଗ ଶୁଣିବେ ରାତି 10:02। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30। ଏଠି ଶ୍ରୋତା ବନ୍ଧୁମାନଙ୍କୁ ପୁଣି ଥରେ କହି ରଖୁଛୁ, ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବୁ ଦିନ 12:00। ନାରୀମହଲ ଶୁଣିବେ ଦିନ 1:20, ଏଥିରେ ଆଳାପରେ ଶୁଣିବେ ତରଙ୍ଗବାଳା ତ୍ରିପାଠୀଙ୍କ ସହିତ ସାକ୍ଷାତକାର। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବୁ ଅପରାହ୍ନ 4:00। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00। ଯୁବବାଣୀ ଶୁଣିବେ ଅପରାହ୍ନ 5:30, ଏଥିରେ ରହିଛି ନାଟକ ମଝି ଦରିଆରେ ସ୍ୱପ୍ନ, ରଚନା ସନ୍ତୋଷ କୁମାର ସାହୁ, ପରିଚାଳନା ତ୍ରିନାଥ ବାରିକ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ ସନ୍ଧ୍ୟା 6:10 ଶୁଣିବେ। ସନ୍ଧ୍ୟା 6:30 ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। କୃଷି ସଂସାର ରାତି 7:30, ଏଥିରେ ମହୁ ଚାଷ ଓ ଆତ୍ମନିର୍ଭରଶୀଳତା ସମ୍ପର୍କରେ ଡକ୍ଟର ଚିତ୍ତରଞ୍ଜନ ଶତପଥୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଶୁଣିବେ। ବନମଲ୍ଲିକାର ଷଷ୍ଠ ଭାଗ ପ୍ରଚାର କରିବୁ ରାତି 10:02, ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10।

0: 43. Sunile amarajiro ketoti karyakramara suchana etra sunantu panipagaro suchana panipagaro sthaniya suchanaru jana jai bhubaneswar ebong ehara parshaborti anchalare asanta 24 ghanta madhyare akasha anshika megha rahiba sahit bijuli ghadghadi pavana saha barsha hebara sambhavana achi ei samay madhyare ei sob anchalare sarvochcha ebong sarvanimna tapamatra yathakrame 41 degree ebong 38 degree celsius madhyare rahibara sambhavana achi ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 40.1 ଡିଗ୍ରୀ ସେଲସିୟସ୍ ଏବଂ 29.2 ଡିଗ୍ରୀ ସେଲସିୟସ୍। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: QR କୋଡ ସ୍କାନ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: UPI पिन एंट्रिंग केवल टंका पठेबा पई उद्दिष्ट।
6: RBI कहे
5: सचेतन हुवंतु, सतर्क रुहंतु।
0: अभुला गीत कार्यक्रम रे प्रचार करूछु आधुनिक गीत। प्रथमे कंठदान करिछंती गीता रानी दास। शिल्पी कंठरे गुरुकृष्ण गोस्वामी रचना।

0: ଅଭୁଲାହିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଗୀତାରାଣୀ ଦାସ, ଆଭା ପଣ୍ଡା ଏବଂ ବନ୍ଦିତା ଦାସଙ୍କ କଣ୍ଠରେ ଆଧୁନିକ ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ବାସୁଦେବ ପାଣି ଏବଂ ସାଥୀ।

ଦଣ୍ଡରେ ଦେବରୁଷି ନାରଦ ବିନା ବଜାଇ ରାମ ନାମ ଗାଇ ବୈକୁଣ୍ଠପୁରରେ ପହଞ୍ଚିଗଲେ। ଭଗବାନ ବୈକୁଣ୍ଠ ବିହାରୀ ଯେତେବେଳେ ନାରଦଙ୍କୁ ଦେଖିଲେ ସମ୍ବର୍ଦ୍ଧନା କରୁଛନ୍ତି, ଗୋଟିଏ ପଦ କହିଲେ ଗାୟକ ଶିରୋମଣି ନିରଞ୍ଜନଙ୍କର, କହିଲେ ସ୍ୱର୍ଣ୍ଣ ମାନେ।

ସେବା ଟିକେ କରିବା ପାଇଁ ମୁଁ ଆସିଛି, କୈବଲ୍ୟ ମୋର ଦରକାର। ଭଗବାନ ଚିନ୍ତା କଲେ, କହିଲେ କୈବଲ୍ୟ ଯଦି ଦିଆଯାଏ, କୈବଲ୍ୟ ନିର୍ମାଲ୍ୟ ପ୍ରସାଦ ମହାପ୍ରସାଦ ଚାରି ଭାଗରେ ବିଭକ୍ତ ଆଜ୍ଞା, ତେଣୁ କହିଲେ ମୁଁ ନାରଦଙ୍କୁ କୈବଲ୍ୟ ଦେବା ଭିତରେ ସିଏ ତ କଳହ ଋଷି, କିଛି ଚକ୍ରାନ୍ତ କରିପାରନ୍ତି, ସେ ତ

ଶ୍ରୀ ବିଷ୍ଣୁ କହିଲେ ମନରେ ଚିନ୍ତା କଲେ ନାରଦ ହଉଛନ୍ତି କଳିଆ, ୟାକୁ କେନ୍ଦ୍ର କିଛି ଗୋଟେ କଳି କରିପାରନ୍ତି, ତେଣୁ ମନା କରିଦେଲେ। ଯେତେବେଳେ ମନା କରିଦେଲେ ଲକ୍ଷ୍ମୀଙ୍କ ନିକଟରେ ପହଞ୍ଚି ମାଙ୍କୁ ନିବେଦନ କଲେ, କହିଲେ ମା ମୋତେ କୈବଲ୍ୟାଣ ପ୍ରଭୁ ଯଦି ମନା କରିଛନ୍ତି କୈବଲ୍ୟ ପାଇଁ ମୁଁ କେବେ ଦେଇପାରିବିନି। ନାଇଁ ମାଣବସା ଲକ୍ଷ୍ମୀପୁରାଣ ଗୋଟିଏ ପଦ, ସ୍ୱାମୀର ଆଜ୍ଞା

ଦେବର ଅଛି, ଯଦି ପ୍ରଭୁ ମନା କରିଦେଇଛନ୍ତି ମୁଁ ତା କେବେ କରିପାରିବିନି। ନାରଦ ଚିନ୍ତା କଲେ କଣ କରିବି, ପ୍ରଭୁଙ୍କୁ ତ କାର୍ପଣ୍ୟ ହେଇକି କହିଲେ ମନା କଲେ। ଗୋଟିଏ ସୁନ୍ଦର ପଦ ଆଜ୍ଞା।

ପ୍ରଭୁର ସୃଷ୍ଟି ତାହା ଜିନିଷ ତାକୁ ଅର୍ପଣ କରି ଅପରାଧ ଅର୍ଜନ କରିବା ଛଡା କିଛି ନାହିଁ, ତେଣୁ କଣ ଦେବି ତାକୁ? ଆଉ ଗୋଟିଏ ଉପାୟ ଚିନ୍ତା କଲେ, କରିବି ସେବା, ସେବା କରିବା ପାଇଁ ନାରଦ କଲେ କଣ? ରାତ୍ରି ଯେତେବେଳେ ହେଇଗଲା ତୃତୀୟ ପ୍ରହର, ସୁରସି ସୁନ୍ଦରୀ

ଗୋଟେ ମାୟାରେ ଗୋଟେ ଷୋଡ଼ଶୀ ଝିଅ ରୂପକୁ ଧାରଣ କଲେ। ରାତ୍ରିର ତୃତୀୟ ପ୍ରହରରେ ଯାଇକି ବୈକୁଣ୍ଠର ଦ୍ୱାର ଅଗଣା ସବୁ ଓଳାଓଳି କଲେ। ତାଙ୍କର ସେବା ଏବେ ଝାଡୁଦାର ସେବାୟତ ମାନେ ଦେଖିଲା ବେଳକୁ ସେବା ହେଇଯାଇଛି। ଯେତେବେଳେ ଦୁଇ ତିନି ଦିନ ଏମିତି ହେଇଗଲା ଏମାନେ କ୍ଷୋଭ ପ୍ରକାଶ କଲେ, କହିଲେ ବୋଧେ ଆମ ସେବା ଧନରେ ପ୍ରଭୁ କାହାକୁ ଅଧିକାର ଦେଇଦେଲେ। ତେଣୁ ପ୍ରଭୁଙ୍କୁ ନିବେଦନ କଲେ, ଯେତେବେଳେ ପ୍ରଭୁ କହିଲେ ଯଦି ୟା କିଏ କରୁଛି ତମେ ରାତିରେ ରୁହ ତାକୁ ଧର। ଝାଡୁଦାର ଝାଡୁ ସେବକ ମାନେ ରହିଲେ ରାତିରେ, ନାରଦ ଯେତେବେଳେ ଯାଇକି ପହଁରନ୍ତି ଓଳାନ୍ତି ଆଜ୍ଞା ତାଙ୍କୁ ଧରିଲେ, କହିଲେ ତମେ କାହିଁକି ଆମ ସେବାଧନରେ ଅଂଶୀଦାର ହଉଛ। ପ୍ରଭୁଙ୍କର ନିକଟରେ ପହଞ୍ଚାଇଲେ। ଦେବନିଦ୍ରା ରାତି ଚତୁର୍ଥ ପ୍ରହର ଚାରିଟାରୁ ଯୋଉମାନେ ଭାଙ୍ଗନ୍ତି, ଭଗବାନ ଶଯ୍ୟା ତ୍ୟାଗ କରିକି ଉଠିଲେ, ଦେଖିଲେ ନାରଦ ଝାଡୁଟିକୁ ଧରିକି ଠିଆ ହେଇଛନ୍ତି, ଚିହ୍ନି ପକେଇଲେ, କହିଲେ ହେ ଦେବର୍ଷି ଆଉ କିଛି ପାଇଲେ ନା ପ୍ରଭୁ, ଆଉ କଣ କରିଥାନ୍ତି, ଟିକିଏ କୈବଲ୍ୟ ପାଇଁ ମୁଁ ଏଇ ସେବା କରିଛି। ସାଙ୍ଗେ ସାଙ୍ଗେ ମହାଲକ୍ଷ୍ମୀ ନିର୍ଦ୍ଦେଶ ହେଇଗଲା, ମହାଲକ୍ଷ୍ମୀ କୈବଲ୍ୟ କରିଦେଲେ, ମହାପ୍ରଭୁଙ୍କର ମନ ସରିଗଲା। କଣ କଲେ, କହିଲେ ଝିକା ଝିଲିକା କରା ମଣ୍ଡା ପୋଡ଼ାପୁଳି ସର୍ପୁଳି ପ୍ରପଟି ଦ୍ରାଡିମ୍ବା ଖଣ୍ଡେଣ୍ଡୁରି ଡାଳିମ୍ବ ଉଷାବଳି ଖଇ ଗଜା ଭ୍ୟନ୍ତାର୍ଥେ ପୁରୀ ସର୍କରା ନିର୍ମାଲ୍ୟ ପୃମ୍ଫ ଦଳ ଯେ। ଏ ସମସ୍ତ ମହାପ୍ରଭୁ ମଣହୁଇ କଲେ, ମଣହୁଇ ପରେ ଯାହା ଅବଶିଷ୍ଟ ରହିଲା ତାକୁ କୈବଲ୍ୟ କୁହାଯାଏ। ନାରଦ କୈବଲ୍ୟ ଆକଣ୍ଠ ଭୋଜନ କଲେ, କିଛିଟା କୈବଲ୍ୟ ତାଙ୍କ ମୁହଁରେ ରଖିଲେ, ବାହାରି ପଡ଼ିଲେ ବିଦାୟ ନେଇକି ଭଜରା।

ଗାଉଛନ୍ତି ସୀତାରାମ ବଜଉଛନ୍ତି ବଲ୍ଲକି ଅଷ୍ଟାଙ୍ଗ ଯୋଗୀ ଅଷ୍ଟାଦଶ ସିଦ୍ଧିର ସାଧକ ଭଗବାନ ଶଙ୍କର ସ୍ଫଟିକ ଶିଳା ଉପରେ ବସି ଯୋଗ କରୁଥିଲେ ରାମ ନାମ କଣ୍ଠରେ ବାଜିଲା ଭାଗିଗଲା ଦେଖିଲା ବେଳକୁ ନାରଦ ଗାଉଛନ୍ତି ଏବଂ ନାଚୁଛନ୍ତି ନାରଦଙ୍କୁ ପଚାରିଲେ ଦେବର୍ଷି ଆଜି ଏତେ ବିଭୋର କାହିଁକି ନା ବହୁତ ଦିନରୁ ଗୋଟେ କାର୍ଯ୍ୟ ଅସାଧ୍ୟ ହେଇକି ଥିଲା ମୁଁ ସାଧନ କରିଛି ନା କଣ ନା କୈବଲ୍ୟ ମୁଁ ପାଇଛି ବୈକୁଣ୍ଠରୁ ହାତକୁ ପାଚିଦେଲେ ଭଗବାନ ଶଙ୍କର କୈବଲ୍ୟ ଟିକେ ଦେଇଦେଲେ ସେ କୈବଲ୍ୟକୁ ପାଇଲା ପରେ ଶିବ ବି ହୋଳା ହେଇଗଲେ ଡମ୍ବରୁ ବାଜିଲା ଆଜ୍ଞା ନାରଦଙ୍କର ବିଣା ବାଜୁଛି ନାହିଁ ଲକ୍ଷେ ଡମ୍ବରୁର ସ୍ୱର କମ୍ପି ବାଜୁଛି।

ଭୁବନେଶ୍ୱର ପକଉଛନ୍ତି ରାମ ନାମ ଭିତରେ ଦେବର୍ଷି ଗାଉଛନ୍ତି ଭଗବାନ ଶଙ୍କରଙ୍କର ଆଠ ଜାଗାରେ ଆଠଟା ନାଗ ଅଛନ୍ତି ଖେଳିବା ଆରମ୍ଭ କରିଦେଲେ କେଉଁଠି କିଏ ଅଛି ନା କଣ୍ଠେ ଜନନ୍ଦ ଜସ୍ୟ ବାମ।

କଟିଷ୍ଟ ବାସୁ କି ନାଗ ଯେତେବେଳେ ନୃତ୍ୟ ଗୀତ ରାସର ଜମିଗଲା କୈଳାସପୁରରେ ମା ସତୀ ଥିଲେ ସତୀ ପଳେଇ ଆସିଲେ ଦେଖିଲା ବେଳକୁ ସମସ୍ତେ ବିବର ହୋଇକି ରାମ ନାମ ଗାଇକି ନାଚୁଛନ୍ତି କିଛି ସମୟ ଗଲା ସ୍ତ୍ରୀର ଯେତେବେଳେ ପଚାରିଲେ ମା କହିଲେ ଆଜି କଣ ହେଇଛି ଶଙ୍କର ଭଗବାନ କହିଲେ ମୁଁ ଅମୂଲ୍ୟ ଜିନିଷ କୈବଲ୍ୟ ପାଇଛି ନାରଦ ବୈକୁଣ୍ଠରୁ ଆଣିକି ଦେଇଛନ୍ତି ମା ହାତ ପତି ଦେଇଦିଅନ୍ତି ନାରଦ ନାରଦ କହିଲେ ଆଉ ନାହିଁ ଭଗବାନ ଶଙ୍କର କହିଲେ ନାହିଁ ମା ମୋ ମନରେ ଗୋଟେ ଦୁଃଖ ରହିଲା ମୁଁ କେମିତି ପ୍ରଭୁର କୈବଲ୍ୟ ପାଇବି ଭଗବାନଙ୍କ ଶଙ୍କରର ନିର୍ଦ୍ଦେଶ ନେଇ ବୈକୁଣ୍ଠପୁରେ କଲେ।

ଯାଇ ପହଞ୍ଚିଗଲେ ମା ସତୀ, ଦେଖିଲା ବେଳକୁ ଲକ୍ଷ୍ମୀ ନାରାୟଣ ବିରାଜମାନ କରିଛନ୍ତି ନାହିଁ। ଭଗବାନ ନାରାୟଣ ଯେତେବେଳେ ଦେଖିଥିଲେ ମାଙ୍କୁ ନମସ୍କାର କରିଦେଲେ, କହିଲେ ମା କୁଆଡେ ନା, ମୁଁ ଯେଉଁ କୈବଲ୍ୟ ନାରଦଙ୍କୁ ଦେଇଥିଲେ, ନାରଦ କୈବଲ୍ୟ ପାଇଁ କି ଶିବଙ୍କୁ ଦେଇଦେଇଛନ୍ତି, ମୋ ସ୍ୱାମୀକି ଦେଇଛନ୍ତି, ତେଣୁ ସିଏ ପାଇଲେ ମୁଁ କାହିଁକି ବଞ୍ଚିତ ହେବି କୈବଲ୍ୟ ଶିବରୁ। ଭଗବାନ କହିଲେ ଲକ୍ଷ୍ମୀ, କହିଲେ ଦେଖିଲ ଲକ୍ଷ୍ମୀ, ମୁଁ ମନା କରୁଥିଲି, ନାରଦ ସେବା କରି କୈବଲ୍ୟ ସେବା କଲେ, ଏବେ ଯାଇକି କୈଳାସପୁରରେ ଗଣ୍ଡଗୋଳଟାକୁ ଲଗେଇଦେଲେଣି। ସେ କଳିଆ ଲୋକ, ସେ କଳି କରନ୍ତି, ତେଣୁ କଣ କରିବେ। ଭଗବାନ କହିଲେ, କହିଲେ ମାରେ ତମେ ବ୍ୟସ୍ତ ହେବା ଦରକାର ନାହିଁ, ସମୟ ଆସିବ, ତମେ ସବୁଦିନ ମୋ ପ୍ରସାଦ ପାଇବ। ଯେତେବେଳେ କଳି ଯୁଗ ହବ, କଳି ଯୁଗରେ ମୁଁ ବୌଦ୍ଧ ଅବତାର ହେବି, ଜଗନ୍ନାଥ ରୂପରେ ବିରାଜମାନ କରିବି, ସେତିକି ବେଳେ ତମେ ମୋ ପ୍ରସାଦ ପାଇବ। ଆପଣମାନଙ୍କର ସ୍କନ୍ଦ ପୁରାଣ ପ୍ରମାଣ କଲେ, କହିଲେ ଉତ୍କଳନାଭିଦେଶ ବିମଳା ପୁରୁଷ ତମେ ବିମଳା ଯତ୍ର ଭୈରବୀ ଜଗନ୍ନାଥ ସ୍ତୁତ ଭୈରବ। ମୁଁ କଳି ଯୁଗରେ ଲୀଳା ବିସ୍ତାର କରିବି, କୋଉଠି ଲୀଳା ବିସ୍ତାର କରିବି ନା, ଉତ୍କଳେ ନା ଭିଦେ ଶ୍ରେଷ୍ଠ ବିମଳା ପୁରୁଷ ତମେ, ସତୀଙ୍କର ଦେହ ତ୍ୟାଗ ହବ ଦକ୍ଷ ଯଜ୍ଞରେ। ଗୋଟିଏ ପଦ କହିଲେ ଆପଣ ମାନଙ୍କର କାଳିଦାସ, ଅଥାପ ମାନେ ନ ପିତୁ ପ୍ରଯୁକ୍ତା ଦକ୍ଷ କନ୍ୟା ଭବ ପୂର୍ବ ପତ୍ନୀ ସତୀ ଯୋଗ ବିଶୁଷ୍ଟ ଦେହାତ୍ମା ଜନ୍ମେନ ଶୈଳ ବଧୁ ପ୍ରପଦିଏ। ଆରେ ସେ ଯୋଉ ପ୍ରସାଦ, ସେ ପ୍ରସାଦ।

ବର୍ଷର ଜମ୍ବୁଦ୍ୱୀପର ଭାରତ ବର୍ଷରେ ମହୋଦଧି କୂଳରେ ନୀଳସୁନ୍ଦର ପର୍ବତ, ସେଇ ନୀଳସୁନ୍ଦର ପର୍ବତ କଳ୍ପବଟ ମୂଳରେ ମୂଲ୍ୟା କରିବି, ତମେ ସେତେବେଳେ ମୋ ପ୍ରସାଦ ସବୁଦିନ ପାଇବ। ଆଜ୍ଞା କେମିତି? ଏଇଠି ବିମଳା ଯତ୍ର ଭୈରବି ଜଗନ୍ନାଥ ସ୍ତୁତ ଭୈରବ। ସମୟ ଆସିଲା ଯେତେବେଳେ ଦକ୍ଷ ଜଙ୍ଗରେ ମାଙ୍କର ଦେହ ତ୍ୟାଗ ହେଇଗଲା, ଶଙ୍କର ଭଗବାନ ମାଙ୍କର ପୋଡ଼ାପିଣ୍ଡଟାକୁ ଧରିଲେ, ଧରିକି ବୁଲିଲେ ଅନେକ ବର୍ଷ। ଦେବତା ମାନେ ଯାଇକି ଭଗବାନଙ୍କୁ ଆପତ୍ତି କଲେ, ଏବେ ହବ କଣ? ଭଗବାନ ଶଙ୍କର ତ ବିଭୋର ହେଇକି ବୁଲୁଛନ୍ତି, ତେଣୁ ସୁଦର୍ଶନ ଚକ୍ରକୁ ପଠାଇ ଦେଲେ। ସୁଦର୍ଶନ

କାଳ ଶଙ୍କର ପାର୍ବତୀ ଶିବ ସତୀଙ୍କର ପୋଡ଼ା ଦେହକୁ ଧରି ବୁଲୁଛନ୍ତି ମୁହଁରେ ଅଲକ୍ଷରେ ସୁଦର୍ଶନ କାଟିଲେ ଗୋଟିଏ ଗୋଟିଏ ଖଣ୍ଡ ଗୋଟିଏ ଗୋଟିଏ ଖଣ୍ଡ କାଟିଲେ ଆଜ୍ଞା ଯେଉଁଠି ମାଙ୍କର ଯେଉଁ ଅବୟବଟା ପଡିଲା ସେଇଠି ଗୋଟେ ଶକ୍ତିପୀଠ ହେଲା ଗୋଟେ ଲିଙ୍ଗର ସୃଷ୍ଟି ହେଇଗଲା ତେଣୁ ସ୍କନ୍ଦ ପୁରାଣ ସେଇଆ କହିଛନ୍ତି ଉତ୍କଳେ ନାଭି ଦେଶେଷ୍ଟ ବିମଳା ପୁରୁଷ ତମେ ନାଭି ଚକ୍ରଟା ପଡିଗଲା ଆପଣମାନଙ୍କର ଯାଜପୁର ଯୋଉଟା ନାଭି ଗୟା ବୋଲି ଅଛି ମାଙ୍କର ନାଭିଟା ସେଇଠି ପଡିଥିଲା ଆଉ ସମସ୍ତ ଅବୟବ କାଟି ସାରିଲା ପରେ କାନ୍ଧରେ ଅଛି ସବ ଆଜ୍ଞା ପାଦ ଦିଟା ଅଛି ଭଗବାନ ଏକୁଖୀ ଦେଶରେ ଯାକିକି ରଖିଛନ୍ତି ନିଶସ୍ତ୍ର ହେଇଗଲେ ସୁଦର୍ଶନ ଯାଇ ପ୍ରଭୁଙ୍କ ନିକଟରେ ପହଞ୍ଚିଲେ କହିଲେ ପ୍ରଭୁ ସବୁ ସରିଗଲା ପାଦ ଦିଟା ଅଛି ପ୍ରଭୁ ଆସିଲେ ଭଗବାନ ଆସିଲେ ସେତେବେଳକୁ ନୀଳସୁନ୍ଦର ପର୍ବତ ଉପରେ ଶଙ୍କର ଠିଆ ହେଇଛନ୍ତି ଆଜ୍ଞା ଚତୁର୍ଦ୍ଧା ମୂରତି ଧାରଣ କଲେ ଧାରଣ କରିଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମକୁ ଧାରଣ କରି ଭଗବାନ ଶଙ୍କର ଦେଖିଦେଲେ ସ୍ତୁତି କରିଦେଲେ କହିଲେ ଶାନ୍ତାକାର ଭୁଜଗ ସୟନମ ପଦ୍ମନାଭ ସୁରେଶ ବିଶ୍ୱାଧାର ଗଗନ ସଦୃଶ ମେଘବରଣ ଶୁଭାଞ୍ଜବ ଲକ୍ଷ୍ମୀକାନ୍ତ କମଳ ନୟନ ଯୋଗିରି ଧ୍ୟାନ ବନ୍ଦେ।

ଯେତେବେଳେ ଭଗବାନଙ୍କୁ ନମସ୍କାର କରିଛନ୍ତି କର୍ମ କର୍ମଦାୟକ ଶଙ୍କର, ପାଦ ଦିଟା ନୀଳ ସୁନ୍ଦର ପର୍ବତ ଉପରେ ଖସି ପଡିଲା। ଯୋଉ ପୀଠଟା ହେଲା ଶକ୍ତିପୀଠ, ଯୋଉ ଶକ୍ତିପୀଠରେ ଜଗନ୍ନାଥ ସେ କ୍ଷେତ୍ରକୁ ଆସିଲେ। ତାପରେ ଆଜ୍ଞା ଯେତେବେଳେ ବିଶ୍ୱାବସୁ ସମରର ନିକଟରେ ଯାଇକି ବିଦ୍ୟାପତି ପହଞ୍ଚିଲେ, ଜଗନ୍ନାଥ ଆସିଲେ ମହାରାଜ ଇନ୍ଦ୍ରଦୁମ୍ନଙ୍କ ଉଦ୍ଦେଶ୍ୟରେ, ସେଇ ଜାଗାରେ କାହିଁକି ନା ସେଇ ଜାଗାରେ ରହିବେ ବୋଲି ପ୍ରଭୁ କହିଛନ୍ତି। ଶ୍ରୀ ଚୈତନ୍ୟ ଲେଖିଛନ୍ତି, ଆମର ଯୋଉ ଚୈତନ୍ୟ ମହାପ୍ରଭୁ ଲେଖିଛନ୍ତି, ପ୍ରଭୁ ଯୁଗେ ଯୁଗେ ସେଇଠି ଥାନ୍ତି।

ଧାରଣ କରି କଳ୍ପବଟ ଉପରେ ଯାଇକି ରହନ୍ତି ପୁଣି ଯୁଗ କରିବା ପାଇଁ ଆଜ୍ଞା ମୁଁ ସେଇ ସ୍ଥାନରେ ପ୍ରକଟ ହେବି, ନୀଳସୁନ୍ଦର ପର୍ବତ ଉପରେ ପ୍ରକଟ ହେବି, ଯୋଉଠି ବିମଳା ଥିବେ, ବିମଳା ରୂପରେ ମା ଥିବେ ଆଜ୍ଞା। ଯେତେବେଳେ ପ୍ରସାଦ ହବ ସେ ପ୍ରସାଦ ଛଅଟା ଅଙ୍ଗ ଷଡ଼ଙ୍ଗ ସଂସ୍କାରରେ ହୁଏ ପ୍ରସାଦ ଆଜ୍ଞା। ପ୍ରଥମେ ବିଭିନ୍ନ ପ୍ରକାର କଥା ଅଛି, ଛଅଟା ସଂସ୍କାର ସମୟ ସାପେକ୍ଷ, ଛଅଟା ସଂସ୍କାର ପରେ ମହାପ୍ରସାଦ ଯାଇ ପ୍ରସାଦ ଯାଇକି ବିମଳାଙ୍କ ନିକଟରେ ଅର୍ପଣ କରାଗଲେ ସେ ହବ ମହାପ୍ରସାଦ। ତେଣୁ ଏଇ କଥାଟା ପ୍ରଭୁ କହିଦେଇଛନ୍ତି ତାଙ୍କୁ।

ସୁନ୍ଦର ପର୍ବତ ନୀଳଗିରି ପ୍ରଳୟରେ ତାର ପ୍ରଳୟ ହୁଅନି, ଭଗବାନ ବଟପୁଟରେ ଯାଇକି ଆଶ୍ରୟ ନିଅନ୍ତି ନାହିଁ। ସୃଷ୍ଟିଟା ଯେତେବେଳେ ପ୍ରଳୟ ହେଇଯାଏ ଭଗବାନ ଗୋଟେ ଅଙ୍ଗୁଷ୍ଠୀ ପ୍ରମାଣ।

ଭଗବାନ ଶଙ୍କର କହିଲେ କଣ ହେଲା ପ୍ରଭୁଙ୍କର? ଆଜ୍ଞା ହେଲା, କଳିଯୁଗ ହେଲେ ମୁଁ ସବୁଦିନ ସେ ପ୍ରସାଦ ପାଇବି। ସେଇ ଯୋଉ ବିଶ୍ୱ ସମ୍ରାଟ ବିଶ୍ୱନିନ୍ଦା ପରମ ବ୍ରହ୍ମ ଜଗତର ନାଥ ଜଗନ୍ନାଥ ଆଜି ଲୀଳା କରୁଛନ୍ତି। ଯୋଉ ପ୍ରସାଦକୁ ଆମେ ମାନେ ପାଉଛେ ମାଙ୍କ ନିକଟରେ ଲାଗୁ ହେଲେ ସେ ହଉଛି ମହାପ୍ରସାଦ। ସେଇ ମହାପ୍ରସାଦକୁ ଆମେ ମାନେ ସମସ୍ତେ ପାନ କରୁଛନ୍ତି, ଯାହାକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଥିଲେ ଯେ ବଣ

ମାଙ୍କ ପାଖରେ ପ୍ରସାଦ ହେଇଯାଏ, ମହାପ୍ରସାଦ ହେଇସାରିଲା ପରେ ଆନନ୍ଦ ବଜାରକୁ ଆସେ, ସେ ମହାପ୍ରସାଦ ଆନନ୍ଦ ବଜାରକୁ ଆସି ୟା ପରେ ସିଏ ହୁଏ ମହାପ୍ରସାଦ, ଯୋଉଟା ବଳେ ଆଜ୍ଞା ନିର୍ମାଲ୍ୟ ଖଳାରେ ଶୁଖିଲେ ସିଏ ନିର୍ମାଲ୍ୟ। ତେଣୁ ପ୍ରଥମ ହେଲା କୈବଲ୍ୟ, କୈବଲ୍ୟରୁ ମହାପ୍ରସାଦ, ପ୍ରସାଦ ପ୍ରସାଦରୁ କୈବଲ୍ୟ, ତାପରେ ମହାପ୍ରସାଦ, ମହାପ୍ରସାଦ ପରେ ନିର୍ମାଲ୍ୟ ହୁଏ। ଯେଉଁ ବିଶ୍ୱ ସମ୍ରାଟ ଜଗତର ନାଥ ଜଗନ୍ନାଥଙ୍କର ମହାପ୍ରସାଦକୁ ଆମେ ପାଇ କୋଟି କୋଟି ଯୁଗର ପାପକୁ ଆମେ ଦୂରୀଭୂତ କରିପାରୁଛେ। କଥାରେ ଅଛି ଜଗନ୍ନାଥଙ୍କୁ ଅବମାନନା କଲେ ଚଳିବ, କିନ୍ତୁ ତାଙ୍କ ମହାପ୍ରସାଦକୁ ଅବମାନନା କଲେ ଘୋର ଅନ୍ୟାୟ ହେଇଯିବ, ପାପ ହେଇଯିବ। ଜଗନ୍ନାଥଙ୍କୁ ଅବମାନନା କଲେ ଚଳିବ, ତାଙ୍କର ଗୀତ ଗୋବିନ୍ଦକୁ ଅବମାନନା କଲେ ଚଳିବନି। ସେଇ ଯୋଉ ବିଶ୍ୱ ସମ୍ରାଟ ଜଗତର ନାଥ।

ଶୁଣିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କଲେ ବାସୁଦେବ ପାଣି ଏବଂ ସାଥୀ ସାଥୀମାନେ ହେଲେ ଦଣ୍ଡଧର ପାଣି ସଦାନନ୍ଦ ପାଣି ଏବଂ ଦାଶରଥୀ ରାଉତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ। ତେବେ ସେଥିପାଇଁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ଘରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ସାମରିକ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ, ତେବେ ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ନେବା, ଦେଖିବା ମେସେଜ ବା ଅନୁରୋଧର ଗୀତ କ'ଣ ସବୁ ଆସିଛି, ଚାଲନ୍ତୁ ଦେଖିବା। ତେବେ ପ୍ରଥମ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ, ପ୍ରଭାକର, ସେକ୍ଟର 11 ସିଡିଏ କଟକରୁ। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର ଚିହ୍ନା ଅଚିହ୍ନାର ଗୀତ ଚାନ୍ଦନା ତୁମେ ତାରା ମୋତିନା ତୁମେ ହୀରା, ଯେଉଁ ଗୀତଟିକୁ ଗାଇଛନ୍ତି ତାନସେନ ସିଂ ଏବଂ ସ୍ୱାଗତିକା ରଥ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତ ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସଏମ୍ଏସ୍ଟି ଆସିଛି ଜିକରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଲେଖିଛନ୍ତି, ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଖୁବ୍ ଭଲ ଲାଗୁଛି ଏବଂ ଉପସ୍ଥାପନା ବି ଭଲ ଲାଗୁଛି, ତେଣୁ ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ଏମିତି ନିୟମିତ ଶୁଣୁଥାନ୍ତୁ ଏବଂ ଆମକୁ ଏମିତି ଭଲ ପାଇବା ଦେଉଥାନ୍ତୁ। ତେବେ ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ଫୁଲ ଚନ୍ଦନର ଅକ୍ଷୟ ମହାନ୍ତି ଗାଇଥିବା ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସୌରଭ ନାୟକ କଣ୍ଠରେ, କଥାଚିତ୍ର ଗଙ୍ଗଶିଉଳୀ। ଅନୁରୋଧ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ମିଟୁ ପାତ୍ର, ବାଉରିବନ୍ଧୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର ଏବଂ ସୁଦାମ ଦେବତା। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ସୁଦାବନ୍ଧୁ, ଶୁଣି ନିଅନ୍ତୁ।

କଥାଚିତ୍ର ବିର୍ଜାରା କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଲତା ମଙ୍ଗେସ୍କର। ଅନୁରୋଧକାରୀ ଶ୍ରୋତା ହେଲେ ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟ ରଞ୍ଜନ ରାୟ, ଭୂଇଁବାସ ଗୁଆମାଳ, ଭଦ୍ରକରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ପଠାଇଛନ୍ତି ନାରାୟଣ ପ୍ରଧାନ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହମରାଜ କଥାଚିତ୍ରର ମହେନ୍ଦ୍ର କପୁର ଗାଇଥିବା ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି କବାଟବନ୍ଧ ଯାଜପୁରରୁ ପଠାଇଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ ଆପଣ ଅନୁରୋଧ କରିଛନ୍ତି ଅନୁରାଗ କଥାଚିତ୍ରର ଗୀତ ତେରେ ନେନୁ କିମି ଦୀପ ଜଲାଉଙ୍ଗ ଗୀତଟି ଯେଉଁ ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର ତେବେ ଶ୍ରୋତାବନ୍ଧୁ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ

0: ନୁହେତୁ ନାରାୟଣୀ, କଣ୍ଠଶିଳ୍ପୀ ଇରା ମହାନ୍ତି। ଅନୁରୋଧକାରୀ ଶ୍ରୋତା ହେଲେ ମଞ୍ଜୁ ନାନୀ, ପୁଅ ମୃତ୍ୟୁଞ୍ଜୟ ଏବଂ ଝିଅ ଯଜ୍ଞସେନୀ, ଟିକନପୁର କୋରୁଅ କେନ୍ଦ୍ରାପଡ଼ାରୁ।
1: ମୁଁ ନା ସେଠି ବସିଛି କାନା ସୁତ କାଳିଆସୁନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ତେବେ ଆଜି ଏଥିରେ ଶୁଣନ୍ତୁ କଥାଚିତ୍ର ଭକ୍ତ ସାଲବେଗର କିଛି ଗୀତ। ପ୍ରଥମେ ଗାଇଛନ୍ତି ଭିକାରୀ ଚରଣ ବଳ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ତେବେ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଚାନ୍ଦିନୀର ଏହି ସୁନ୍ଦର ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ବାବୁଲା ମେହେତା।